ଚଣ୍ଡୀ ଦାସଙ୍କ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ମନୋରଞ୍ଜନ ପୃଷ୍ଟି। ଫାଟିଲା ତିମିର ଦେଖ ଉଦେ ହେଲେ ଭାନୁ, ତାରାଗଣ ଲୁପ୍ତ ହେଲେ ଉଠ କଳାକାହ୍ନୁ।

ଦାତାପଣେ ଯେତେ ଦୁଃଖ ଦେଲୁ ମୋତେ, ସେ ତମ କରମ ଫଳ ହେ ପ୍ରଭୁ, ସେ ତମ କରମ ଫଳ। ଗଣ୍ଠି ଧନ କରି ଭୁଞ୍ଜୁଥିବି ହରି, କିଛି ଲୋଡ଼ା ନାହିଁ ମୋର। ଗୌରହରି ଦଳାଇଙ୍କ ରଚନା, ଗାଇଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର।

ପ୍ରଭୁ, ଜାଣିଛି ମୁଁ ତୁମ ଚାତର, ଦୁଃଖ ନ ଦେଲେ ଏ ଜଗତବାସୀଙ୍କୁ କିଏ ସୁମରିବ ନାମ ତୁମର। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀମାନେ ମୀନାକ୍ଷୀ ଦେବୀଙ୍କ ରଚନାରୁ।

ଗ୍ରୀଷ୍ମକାଳରେ ବିଷୁବମଣ୍ଡଳୀୟ ଅଞ୍ଚଳରେ ଥିବା ଭାରତବର୍ଷର ଅଧିକାଂଶ ସ୍ଥାନ ଉତ୍ତପ୍ତ ହୋଇଯାଏ। ସାଧାରଣ ଲୋକ ଏହି ସମୟରେ ଶୀତଳ ଉପଚାର ଚାହିଁବା ସ୍ୱାଭାବିକ। ଯଥା ଦେହେ ତଥା ଦେବେ, ଏହି ନୀତିରେ ଆପଣା ଆପଣାର ଇଷ୍ଟ ଦେବତାଙ୍କୁ ମଧ୍ୟ ଶୀତଳ ଉପଚାର ଭକ୍ତମାନେ କରିଥାନ୍ତି। ଶିବ ଭକ୍ତମାନଙ୍କ ପାଇଁ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଷଷ୍ଠୀ ଏକ ଉତ୍ସବ ମୁଖର ଦିବସ। ଏହି ଦିବସଟି ଶୀତଳ ଷଷ୍ଠୀ ରୂପେ ଶିବ ପୂଜକମାନେ ପାଳନ କରିଥାନ୍ତି। ଭାରତବର୍ଷର ବିଭିନ୍ନ ଶୈବପୀଠ ବିଶେଷ କରି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଥିବା ବାରଗୋଟି ସ୍ଥାନ, ଆମ ଓଡ଼ିଶା ରାଜ୍ୟର ଭୁବନେଶ୍ୱରର ଲିଙ୍ଗରାଜ, କଟକର ଧବଳେଶ୍ୱର ଗଡ଼ଗଡ଼େଶ୍ୱର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ହଟକେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ନୟାଗଡ଼ ଜିଲ୍ଲାର ଲଡ଼ୁବାବା, ଢେଙ୍କାନାଳର କପିଳାସ ପର୍ବତ କନ୍ଦରରେ ବିରାଜିତ ଚନ୍ଦ୍ରଶେଖର, ପୁରୀର ପଞ୍ଚୁପାଣ୍ଡବ ନାମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଖା ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେଶ୍ୱରଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ। ସମ୍ବଲପୁରର ଝାଡ଼ୁଆପଡ଼ାର ଲୋକନାଥ ପ୍ରଭୁ ଏବଂ ନନ୍ଦପଡ଼ାର ବାଲୁଙ୍କେଶ୍ୱର ପ୍ରଭୁଙ୍କ ଶୀତଳଷଷ୍ଠୀ ଉତ୍ସବ ସମଗ୍ର ସହର ବଜାରରେ ଏକ ସାମାଜିକ ମହୋତ୍ସବ ରୂପେ ପାଳିତ ହୋଇଥାଏ। ଶୀତଳଷଷ୍ଠୀ ହେଉଛି ଶିବ ବିବାହ ଉତ୍ସବର ଏକ ଅଂଶ। ଜଳାଭିଷେକ ପ୍ରିୟ ମହାଦେବଙ୍କୁ ନାନା ପ୍ରକାର ଶୀତଳ ଉପଚାର ସହ ଉପାସନା କରାଯାଉଥିବା ହେତୁ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏହି ଷଷ୍ଠୀ ତିଥି ଶୀତଳଷଷ୍ଠୀ ନାମରେ ଖ୍ୟାତ। ମହାଦେବ ଶିବ ମଙ୍ଗଳମୟ, ସେ ଆଶୁତୋଷ ବର ପ୍ରଦାନକାରୀ। ତାଙ୍କୁ ସନ୍ତୁଷ୍ଟ କରିପାରିଲେ ସଂସାର ସୁଖମୟ ମଙ୍ଗଳମୟ ହେବ। ତାଙ୍କ ପରିବାରରେ ତାଙ୍କର ବାହନ ବୃଷଭ, ମା ପାର୍ବତୀଙ୍କ ବାହନ ସିଂହ, ପୁତ୍ର ଗଣେଶଙ୍କ ବାହନ ମୂଷିକ, ଶିବଙ୍କ ଗଳାରେ ସର୍ପ ଏବଂ ପୁତ୍ର କାର୍ତ୍ତିକେୟଙ୍କର ବାହନ ମୟୂର, ଏମାନେ ପରସ୍ପର

ଖାଦ୍ୟ ଏବଂ ଖାଦକ। ମାତ୍ର ମଙ୍ଗଳମୟ ଶିବଙ୍କ ପ୍ରଭାବରୁ ଏମାନେ ସମସ୍ତେ ମଙ୍ଗଳପ୍ରଦ ଅହିଂସା ମାର୍ଗକୁ ବାଛି ନେଇ ଭକ୍ତମାନଙ୍କ ସମ୍ମୁଖରେ ଆଦର୍ଶର ଅମୃତଧାରା ବୁହାଇ ଦେଇଛନ୍ତି। ସର୍ବେ ଭବନ୍ତୁ ସୁଖିନଃ, ଏହି ନୀତି ହିଁ ଶିବ ପୂଜାର ମୂଳମନ୍ତ୍ର। ଓଡ଼ିଶାର ବହୁ ସ୍ଥାନରେ ପରିବାରର ଇଷ୍ଟ ଦେବତା ହେଉଛନ୍ତି ଈଶାଣ। ଈଶାଣ ଶିବଙ୍କର ଅନ୍ୟ ନାମ। ଏହି ଈଶାଣ ପ୍ରତ୍ୟେକ ଦିନ ଜଳ ଲାଗି ହୁଅନ୍ତି। ଗୃହିଣୀମାନେ ଈଶାଣ ପୂଜା ନ କରି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସମ୍ବଲପୁରରେ ଶିବ ପାର୍ବତୀଙ୍କୁ ବିବାହ କରାଇବା ପାଇଁ ବର ପିତାମାତା ଏବଂ କନ୍ୟା ପିତାମାତା ସ୍ଥିର କରାଯାଏ। ଓଡ଼ିଆ ପରିବାରରେ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ଶୀତଳଷଷ୍ଠୀରେ ମହାସମାରୋହରେ ବିବାହର ପରବର୍ତ୍ତୀ ଉତ୍ସବ ଅନୁଷ୍ଠିତ ହୁଏ। ସମଗ୍ର ସହର ଚଳଚଞ୍ଚଳ ହୋଇଉଠେ। ଜନସାଧାରଣ ଆପଣାଙ୍କୁ ମହାଦେବ ଶିବଙ୍କର କେବଳ ଭକ୍ତ ରୂପେ ନୁହନ୍ତି, ଆପଣାର ଲୋକ ଭାବି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ନିକଟସ୍ଥ ଷୋଳଶାସନରେ ଶିବ ମନ୍ଦିରମାନ ରହିଛି। ଏହି ମନ୍ଦିରମାନଙ୍କରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ବୈଶାଖ ମାସ ଶୁକ୍ଳ ତୃତୀୟାଠାରୁ ଆରମ୍ଭ କରି ଭଉଁରୀ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀଙ୍କୁ ଚନ୍ଦନ ଯାତ୍ରାରେ ବିଜେ ହୁଅନ୍ତି। ତାଙ୍କ ସାଥିରେ ରହିଥାନ୍ତି ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେୟ। ଶିବ ବିବାହ ତିଥିରେ ଏମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିବାହ ପରେ ବରକନ୍ୟା ଗୁଆଲି ଯାତ୍ରାରେ ବାହାରକୁ ବାହାରିବାର ପରମ୍ପରା ଶ୍ରୀକ୍ଷେତ୍ରରେ ରହିଛି। ତେଣୁ ମହାପ୍ରଭୁଙ୍କର ଆମନ୍ତ୍ରଣ ରକ୍ଷା କରି ପଞ୍ଚୁପାଣ୍ଡବ ଆପଣା ଆପଣାର ପତ୍ନୀମାନଙ୍କ ସହ ବଡ଼ଦେଉଳକୁ ବିଜେ ହୁଅନ୍ତି। ଏଠାରେ ମହାପ୍ରଭୁଙ୍କ ଆଜ୍ଞାରେ ମା ମହାଲକ୍ଷ୍ମୀ ଏବଂ ଦୋଳଗୋବିନ୍ଦ ପତ୍ନୀମାନଙ୍କ ସହ ଆସିଥିବା ପଞ୍ଚୁପାଣ୍ଡବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ସେମାନଙ୍କର ଯାନବାହନ ସବୁ ଦେଉଳ ବେଢ଼ାରେ ଶୋଭା ପାଏ। ରାତିରେ ସମସ୍ତଙ୍କୁ ଏକତ୍ର କରାଇ ଦୋଳଗୋବିନ୍ଦ ଏବଂ ମହାଲକ୍ଷ୍ମୀ ପଞ୍ଚୁଗ୍ରାସୀ ଭୋଗର ବ୍ୟବସ୍ଥା କରନ୍ତି। ଏହି ଭୋଗ ମହାପ୍ରଭୁଙ୍କ ରୋଷଶାଳାରେ ମହାଲକ୍ଷ୍ମୀ ସ୍ୱର୍ଣ୍ଣଚଟୁ ହାତରେ ଧରି ନିଜେ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ହୋଇଯିବାରୁ ପଞ୍ଚୁପାଣ୍ଡବ ପତ୍ନୀମାନଙ୍କ ସହ ଶ୍ରୀମନ୍ଦିର ପରିସରରେ ବିଶ୍ରାମ କରନ୍ତି। ପରଦିନ ପ୍ରଭାତରୁ ଯିଏ ଯାହାର ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ପରମ୍ପରା ହରିହର ମିଳନ ଏବଂ ପୂଜା ପଦ୍ଧତିର ଏକ ଅନନ୍ୟ ଉଦାହରଣ। ଆଜିର ଏହି ପବିତ୍ର ଶୀତଳଷଷ୍ଠୀ ଅବସରରେ ହରିହର ଭକ୍ତମାନଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଜଗଦମ୍ବା ମା ପାର୍ବତୀ ପୁତ୍ରକନ୍ୟା ରୂପୀ ଆଶ୍ରିତମାନଙ୍କୁ ରକ୍ଷା କରନ୍ତୁ। ଏତିକି ମାତ୍ର ପ୍ରାର୍ଥନା।

ଅନୁଚିନ୍ତା ଶେଷ ହେଲା ଓ ଉପସ୍ଥାପନା କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି, ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଏକସ୍ତରୀତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ଆକ୍ରମଣ ଦେଖାଯିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକ ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲଭାବରେ ଶୁଖିଥିବା ଗୁଣ୍ଡ ଖତକୁ ମାଟିରେ ମିଶାନ୍ତୁ। 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ମେଣ୍ଡାଜିମ୍ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିଶୋଧନ କରିବାର 6 ଘଣ୍ଟା ପରେ ବିହନକୁ ପଟାଳିରୁ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଫିମ୍ପିନାଶକ ମିଶାଇ ମାଟିକୁ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପାଳ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇଦେଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଯିବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦେଶୀଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପ, ହାତୀଖୋଜ, ଛୋଟ ଖମ୍ବ ଆଳୁ, ଶ୍ରୀକଳା, ଧଳା ଖମ୍ବ ଆଳୁ, ଶ୍ରୀଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମପରିମାଣର ମିଶାଇ

0: ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ବର୍ଷା ଆରମ୍ଭ ପୂର୍ବରୁ ଖମ୍ବଆଳୁ ଲଗା ହୋଇଥିଲେ ବିହନ ଲଗାଇବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ଅଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟୁଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୁ ଲେୟର ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ 30 ମିନିଟ ପରେ ଚାରା ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ କିମ୍ବା 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକିଟିକ କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପିଡ୍ 30 SL ଇଞ୍ଜେକ୍ସନ ସାହାଯ୍ୟରେ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମଲହରୀ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝାଃ। अथ वार्ताः। भारत फ्रांसयोः आर्थिक औद्योगिक सहकारं प्रगाढं कर्तुं प्रयत्नस्य भागरूपेण प्रधानमन्त्रिणा नरेन्द्र मोदिना पेरिस नगरे प्रमुखैः फ्रांस देशीयैः वाणिज्य नेतृभिः सह अनेकानि उच्चस्तरीय मेलनानि विहितानि। प्रधानमन्त्री पेरिस नगरे मिस्ट्रल एआई संस्थायाः सह संस्थापकेन मुख्य कार्यकारी अधिकारिण्या सह आर्थर मेंच इत्यनेन सह अपि मिलितवान। सामाजिक प्रसार माध्यमे प्रधानमन्त्रिणा भारतस्य वर्धमान एआई इति पारिस्थितिक व्यवस्थायाः अवसराणां विषये अपि अवधानं प्रदत्तम्। प्रधानमन्त्री नरेन्द्र मोदी नवदिल्ल्यां प्रधानमन्त्री विकसित भारत रोजगार योजना इत्यस्यान्तर्गतं 2400 कोटि रूप्यकाणां प्रोत्साहकाणां वितरणं करिष्यति। नवदिल्ल्यां योजनायाः विषये प्रसारमाध्यमान् सम्बोधयन् श्रम रोजगार मन्त्री डॉ मनसुख मांडवीयः अवोचत् यत् गतवर्षस्य अगस्त मासात् आरभ्य 63 लक्षतोऽधिकाः कर्मचारिणः PMVVRY इत्यस्यान्तर्गतम् औपचारिक कार्यक्षेत्रे आनीताः सन्ति, येषु प्रायः 30% महिलाः सन्ति। सः इतोपि अवोचत् यत् अस्याः योजनायाः अन्तर्गतं प्रोत्साहिताः 80% अधिकाः संस्थाः 25%-न्यूनाः लघुद्यमाः सन्ति इति। फ्रांस

0: देशस्य राष्ट्रपतिः इमैनुअल मैक्रोन ह्यः प्रधानमन्त्रिणः नरेन्द्र मोदिनः कृते हिन्दी भाषायां एकं भावपूर्णं सौप्रस्थानिक चलच्चित्रं प्रसारितवान् यत्र सः प्रधानमन्त्रिणं प्रियं मित्रम् इति सम्बोधयन् अवदत् फ्रांसः भवन्तं स्निह्यति। मैक्रोनः हिन्द्याम् अवोचत् यत् प्रिय मित्र नरेन्द्र, मुझे बहुत खुशी है आपका नाइस एवियन और पेरिस दौरे के लिए स्वागत करते। फ्रांस भारत की दोस्ती अमर रहे। फ्रांस राष्ट्रपति प्रधानमन्त्रिणः मोदिनः एतं प्रवासं अतीव फलदायकम् इति उद्घोषयत्। प्रवासार्थं च कार्तज्ञ भावं ज्ञापितवान्। आगामी फरवरी मासे पुनः मेलनस्य आकांक्षां प्रकटयन् सः अवोचत् यत् प्रवासाय अस्माकं मैत्रीभावाय च धन्यवादः। वयं शीघ्रमेव फरवरी मासे पुनः मेलनाय प्रतीक्षामहे। जय हिन्द। केन्द्रीय कृषि एवं कृषक कल्याण मंत्री शिवराज सिंह चौहान आभासीय माध्यमेन चतुर्णां राज्यानां कृते एमएसपी इति न्यूनतम समर्थन मूल्येन बृहत् परिमाणे तिलहन क्रयणस्य स्वीकृतिम् अयच्छत्। कृषि मन्त्रालयानुगुणम् एषः क्रयण संकल्पः तमिलनाडु, गुजरात, उत्तर प्रदेश, हरियाणा इत्येतेषु राज्येषु मूल्य समर्थन योजनान्तर्गतं प्रचलति। अस्मिन् ग्रीष्मकालीन ऋतौ उत्तर प्रदेशः सर्वबृहत् लाभार्थी राज्यत्वेन उदितः, यस्य कृते अष्टनवत्युत्तर द्विशताधिक अष्टचत्वारिंशत् सहस्र मेट्रिक टन मितं मुद्गम, सप्तनवत्युत्तर शताधिक सप्तनवति सहस्र मेट्रिक टन मितं माष, अथ च अष्टादशोत्तर सप्तशताधिकैक चत्वारिंशत् सहस्र मेट्रिक टन मितं कलाय क्रयणस्य अनुमतिः दत्ता। नवीन एवं नवीकरणीय ऊर्जा मंत्रालयस्य सचिवः संतोष कुमार सारंगी न्यगादीत् यत् दृढ़ नीतिगत संरचनया अभिनव सर्वकारीय प्रयासैः भारतम् अद्य जगति नवीकरणीय ऊर्जा क्षेत्रे प्रमुख देशत्वेन समुदेति। नवदिल्ल्याम् आयोजिते हरित एवं सतत विकास सन्धि इत्याख्ये दशमे संवाद सत्रे नवीकरणीय ऊर्जा ऊर्जा सुरक्षा इति विषये भाषमाणः श्री सारंगी गत दशके भारतस्य अभूतपूर्व प्रगतेः उल्लेखं कृतवान्। तेन प्रतिपादितं यत् एषः विकासः मुख्यतया नवीकरणीय क्रयण अनिवार्यता, प्रतिस्पर्धात्मक निविदा दिशानिर्देशाः सहैव स्वचालित मार्गेण शत प्रतिशतं वैदेशिक प्रत्यक्ष निवेशं करोति इति वार्ताः।
1: आकाशवाणी कटक सुनंतु आमर आजिर कार्यक्रमर सूचना। ଆମର ସ୍ୱାସ୍ଥ୍ୟ ପ୍ରଚାର କରିବୁ ସକାଳ 7:10ରେ। ଏଥିରେ ଶୁଣିବେ ଆଲୋଚନା, ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟରଲର ଭୂମିକା ଆଲୋଚନା କରିବେ ଡାକ୍ତର ବାସୁଦେବ କର। ପ୍ରଭାତ ପରିକ୍ରମା ସକାଳ 7:25ରେ, କଥିକା ସକାଳ 7:35ରେ। ଏଥିରେ ବିଷୟ ରହିଛି ଅନ୍ତ ମନର ସୁସ୍ଥତା ପାଇଁ ଯୋଗ, କହିବେ ବିଜୟ କୁମାର ପୁଷ୍ଟି। ସକାଳ 7:40ରେ ଅଞ୍ଜଳି, କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସଙ୍ଗୀତ ଶରତ କୁମାର ନାୟକ, ଓଡ଼ିଆ ଆଲବମ୍ ଗୀତ ସକାଳ 8:30ରେ। ବୈଦେହୀ ସବିଳାସର 69ତମ ଭାଗ ସକାଳ 8:45ରେ। ଗୀତ ଗୀତିକା ସକାଳ 9ଟାରେ। ନାଟକ ନିଆରା ସ୍ୱରଟିଏ ଶୁଣିବେ ଦିନ 10ଟାରେ। ରଚନା ଡକ୍ଟର ଗୋବିନ୍ଦ ଭୂୟାଁ, ଓଡ଼ିଆ ବେତାର ରୂପାନ୍ତର ଧନେଶ୍ୱର ରାଉତ, ପ୍ରଯୋଜନା ମାନସ ମହାନ୍ତି। ଅଭୁଲା ଗୀତ ଦିନ 11:10ରେ କଣ୍ଠଶିଳ୍ପୀ ବିଭୁଦତ୍ତ ନାୟକ ଏବଂ ମିତାଲି ଚିନ୍ନାରା। ପାଲା ଦିନ 11:30ରେ ପରିବେଷଣ କରିଛନ୍ତି ସୌଦାମିନୀ ସାହୁ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଦିନ 12ଟାରେ। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 8:30ରେ। ଏଥିରେ ବିଷୟ ରହିଛି ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରରୁ ସୁରକ୍ଷା, କହିବେ ଡକ୍ଟର ନିରଞ୍ଜନ ରାଉତ। ନାରୀମହଲ ଦିନ 1:20ରେ ଆଳାପରେ ଶୁଣିବେ ସହଲ ଖାତୁନ୍ଙ୍କ ସହ ସାକ୍ଷାତକାର। ଗାନ୍ଧୀ ଚର୍ଚ୍ଚା ଅପରାହ୍ନ 2:45ରେ। ଏଥିରେ ବିଷୟ ରହିଛି ଗାନ୍ଧିଜୀ ଓ ଯୋଗ, ଏ ସମ୍ପର୍କରେ କହିବେ ବାଉରୀବନ୍ଧୁ ବେହେରା। ଯୁବବାଣୀ ସନ୍ଧ୍ୟା 5:30ରେ ମହ୍ଲାରରେ ଶୁଣିବେ ବିଶେଷ ଉପସ୍ଥାପନା ଯୋଗ କରେ ନିରୋଗ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ସନ୍ଧ୍ୟା 6:10ରେ।

ଜିଲ୍ଲା ହାଲଚାଲରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରାତି 7:25ରେ ପଲ୍ଲୀମଞ୍ଚ ରାତି 7:30ରେ ଏଥିରେ ଶୁଣିବେ ଆଲୋଚନା ଖରିଫ ଫସଲରେ ଶୋଷକ କୀଟ ପରିଚାଳନା ଆଲୋଚନା କରିବେ ଡକ୍ଟର ଭୁବନାନନ୍ଦ ଅଧିକାରୀ ଇଂରାଜୀ କାର୍ଯ୍ୟକ୍ରମ ୟୋଗା ଆଣ୍ଡ ମେଣ୍ଟାଲ ହେଲ୍ଥ ଶୁଣିବେ ରାତି 8:30ରେ ଆଲୋଚନା କରିବେ ଡକ୍ଟର ପ୍ରତିଭା ଶ୍ରୀ କରେଣ୍ଟ ଆଫେୟାର୍ସ ରାତି 9:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ଶୁଣିବେ ରାତି 10ଟାରେ ଶୁଣିଲେ ଆମ ରାଜ୍ୟର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ

0: ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତାହା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲାବୁଢ଼ା ନିର୍ବିଶେଷରେ ସଭି ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାପ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200-230 ମିଲିଗ୍ରାମ ଯାଏ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। ଦୁଇରେ ଏହା ତାପ ଓ ବିଦ୍ୟୁତ୍ କୁପରିବାୟୀ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। ତିନିରେ ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। ଚାରିରେ ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। ପାଞ୍ଚ, ଭିଟାମିନ୍ ଡି ପ୍ରସ୍ତୁତି, ଏହାର ଭଲ ରୂପକୁ ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ ଓ ମନ୍ଦ ରୂପକୁ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ କୁହାଯାଏ।

ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲର ସିଂହଭାଗ ହେଲା ଏଲ୍ଡିଏଲ୍ କୋଲେଷ୍ଟ୍ରଲ। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ ଏଚ୍ଡିଏଲ୍ କୋଲେଷ୍ଟ୍ରଲ। ସେଠାରେ ତା'ର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ।

0: କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲ୍ର ଏଚ୍ଡିଏଲ୍ ରୂପକୁ ଭଲ କୋଲେଷ୍ଟ୍ରଲ୍ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହଜର ଅନ୍ୟ ସ୍ନେହପିଣ୍ଡ ଯଥା ଏଲ୍ଡିଏଲ୍ ଭିଏଲ୍ଡିଏଲ୍ଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲ୍ର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା ଏଲ୍ଡିଏଲ୍ ଓ ଏଚ୍ଡିଏଲ୍ର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ ଯଦି ରକ୍ତରେ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ୍ କୋଲେଷ୍ଟ୍ରଲ୍ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲ୍ର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତାହା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତା'ର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ତ ବା ଅଠାଳିଆ ଗୁଣ ଯୋଗୁଁ ତାହା ବହୁଧା ଅପନିନ୍ଦିତ।
1: ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟୋରେଲ୍ର ଭୂମିକା। ଆଲୋଚନା କରିଥିଲେ ଡାକ୍ତର ବାସୁଦେବ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନରେ 63 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 69,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ 2 ବର୍ଷ ମଧ୍ୟରେ 3 କୋଟିରୁ 50 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0: ଆଜି ଆନ୍ତର୍ଜାତିକ ସିକିଲ୍ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ହର୍ ଦେଶ ରିଲାଏବଲ ସପ୍ଲାଇ ଚେନ୍ ଚାହତା ହେ, ହର୍ ଦେଶ ଷ୍ଟେବଲ ପାର୍ଟନରସିପ୍ ଚାହତା ହେ, ହର୍ ଦେଶ ଏସେ ସାଥିଓ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଯା ସକେ ଔର ଏସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ ପାର୍ଟନର କେ ରୂପ ମେ ଉଭର ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ ସମୟ ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ୱଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
1: 12 ସାଲ କେ ଇସ୍ କାଳଖଣ୍ଡ ମେ ଭାରତ କା GDP ଦୋଗୁନା ହୁଆ ହେ, ଏୟାରପୋର୍ଟ କି ସଂଖ୍ୟା ଦୋଗୁନି ହୁଇ ହେ, ୟୁନିଭର୍ସିଟିଜ କି ସଂଖ୍ୟା ବି ଦୋଗୁନି ହୋ ଗଇ ହେ, ହାଇୱେ କନ୍ଷ୍ଟ୍ରକ୍ସନ କି ସ୍ପିଡ 3 ଗୁଣା ବଢ଼ ଗଇ ହେ, ଔର ମେଟ୍ରୋ ନେଟୱର୍କ 4 ଗୁଣା ବଡ଼ା ହୋ ଗୟା ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ

0: ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃୟାରୀ ମାସରେ ଶ୍ରୀ ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମାକ୍ରନ୍ ଆଶା ବ୍ୟକ୍ତ କରିଛନ୍ତି।
1: Or Paris. Mein ise sadve daure ke liye swagat karte. France aur Bharat ki dosti amarai.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000 ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃୟାରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏ ର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି ଭାରତୀୟ ଦଳ ଚିଲିକୁ ଭେଟିବ। ପିଏମ୍ ଭିଭିଆର୍ଓ୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ।
2: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ରା।

ଶିଷ୍ୟ ଜଣକ ନିଜ ଘରକୁ ଫେରିବାକୁ ଚାହୁଁଥାନ୍ତି, ହେଲେ ଅନ୍ଧାର ଯୋଗୁଁ ତାଙ୍କର ସାହସ ହେଉନଥାଏ। ଏତିକି ବେଳେ ଆଚାର୍ଯ୍ୟ ଶିଷ୍ୟଙ୍କୁ ଏକ ଆଲୋକ ବାତି ଦେଲେ ଆଉ କହିଲେ, ଏହି ଆଲୁଅ ସାହାଯ୍ୟରେ ତୁମେ ଜଙ୍ଗଲ ରାସ୍ତା ପାରି ହୋଇ ଘର ଯାଇ ଯାଇପାରିବ। ଶିଷ୍ୟ ଜଣକ ଦେଖିଲେ ବାତିର ଆଲୋକରେ ମାତ୍ର ଅଳ୍ପ ବାଟ ଦେଖାଯାଉଛି। ଆଚାର୍ଯ୍ୟଙ୍କୁ କହିଲେ, ଗୁରୁଦେବ, ମୁଁ ଏହାର ସାହାଯ୍ୟରେ କେମିତି ବା ପହଞ୍ଚିପାରିବି? ଶିଷ୍ୟଙ୍କର କଥା ଶୁଣି ଆଚାର୍ଯ୍ୟ କହିଲେ, ବ୍ୟସ୍ତ ହୁଅ ନା, ଯେତିକି ଦୂର ଯାଏ ବାତିର ଆଲୋକ ଦେଖାଯାଉଛି ତୁମେ ସେତିକି ଦୂର ଯାଏ ଯାଅ, ଦେଖିବ ତୁମକୁ ଆଗକୁ ଯିବାର ବାଟ ମିଳିଯିବ। ଆଚାର୍ଯ୍ୟଙ୍କ କଥା ଉପରେ ବିଶ୍ୱାସ କରି ଶିଷ୍ୟ ଜଣକ ବାଟ ଚାଲିଲେ ଆଉ ଅତି ସହଜରେ ପହଞ୍ଚିଗଲେ ନିଜ ଘରେ। ହଁ ଶ୍ରୋତା ବନ୍ଧୁ, ଏହି ଶିଷ୍ୟ ଜଣକ ଭଳି ବେଳେବେଳେ ଆମେ ଆଗତ ସମସ୍ୟାର କଥା ଚିନ୍ତା କରି ହାରାସ ହୋଇପଡ଼ୁ, ହେଲେ ମନରେ ବିଶ୍ୱାସ ଆଉ ପାଖରେ ଉପଲବ୍ଧ ସାଧନକୁ ପାଥେୟ କରି ଆଗେଇ ଚାଲିଲେ ନିଶ୍ଚୟ ପହଞ୍ଚି ହୁଏ ଲକ୍ଷ୍ୟସ୍ଥଳରେ।

0: ହରମନ ବା ଅନ୍ତଃସ୍ରାବ ଗ୍ରନ୍ଥିରୁ ଖରିତ ବିଶିଷ୍ଟ ତରଳ ରସ ଯାହା ଆମ ଶରୀରର ବୃଦ୍ଧି ଓ ବିକାଶ ପାଇଁ ପ୍ରଭାବିତ କରିଥାଏ। ତା ସହିତ ତନ୍ତ୍ରିକାର ତନ୍ତ୍ର ସମୂହ ଶକ୍ତିଶାଳୀ ହୋଇଥାଏ। ପୁଣି ଏହା ଲସିକା ଗ୍ରନ୍ଥି ଯାହାକି ଶରୀରରେ ବ୍ୟାପି ରହିଥିବା ବର୍ଣ୍ଣହୀନ ତରଳ ପଦାର୍ଥ ତାକୁ ମଧ୍ୟ କ୍ରିୟାଶୀଳ କରିବାରେ ତ୍ୱରାନ୍ୱିତ ହୋଇଥାଏ। ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ କେତେକ ସ୍ୱତନ୍ତ୍ର ଧରଣର ଯୋଗ ଓ ପ୍ରାଣାୟାମର ଅଭ୍ୟାସ ମଧ୍ୟ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରେ। ଏହି ଧାରାରେ ଶ୍ରେଣୀଭୁକ୍ତ ହୋଇଥିବା ଆସନ କଲେ ଶ୍ୱାସ ପ୍ରଶ୍ୱାସ ତଥା ଅବୟବର ପ୍ରତ୍ୟେକ ଅଙ୍ଗ ଉଚିତ ସନ୍ତୁଳନ କରିପାରେ, ଯଥା ଅଙ୍ଗର ପ୍ରତ୍ୟେକ ଛୋଟ ଛୋଟ ଗଣ୍ଠିକୁ ଆଗପଛ କରିବା, ଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଛାତିକୁ ଫୁଲେଇବା ସଂକୋଚନ କରିବା, ପେଟକୁ ଫୁଲେଇବା ଓ ସଂକୋଚନ କରିବା, ଶରୀରକୁ କମର ଠାରୁ ଆଗପଛ ଝୁକେଇବା, ଦୁଇ ଗୋଡ଼କୁ ହଲେଇବା। ତା ଛଡ଼ା ମୁଖ୍ୟ ଆସନ ଭାବେ ଅର୍ଦ୍ଧଚକ୍ରାସନ, ପାଦହସ୍ତାସନ, ତ୍ରିକୋଣ ଆସନ, ପରିବର୍ତ୍ତ ତ୍ରିକୋଣ ଆସନ, ସର୍ବାଙ୍ଗାସନ, ବିପରୀତ କରଣୀ, ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ପାଇଁ କପାଳଭାତି, ଭସ୍ତ୍ରିକ, ଅନୁଲୋମ ବିଲୋମ ଓ ଭ୍ରମରୀ କରିବା ନିହାତି ଆବଶ୍ୟକ। ଏହିଭଳି ଭାବେ ଶ୍ରେଣୀଭୁକ୍ତ ଅଭ୍ୟାସ କଲେ ରକ୍ତକଣିକା ସୂଚାରୂପେ ସାରା ଶରୀରରେ ପ୍ରସାରିତ ହୋଇ ଲସିକା ଗ୍ରନ୍ଥିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶରୀରରୁ ବିଷାକ୍ତ ତତ୍ତ୍ୱକୁ ନିଷ୍କାସିତ କରିଥାଏ।
1: ହଁ ଶ୍ରୋତା ବନ୍ଧୁ, ଯୋଗ ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ, ଏହାର ପ୍ରମାଣ ଆମ ଭାରତୀୟ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି। ମୁନି ଋଷିମାନେ ଯୋଗ ଅଭ୍ୟାସ ଦ୍ୱାରା ଅସାଧ୍ୟ ସାଧନ କରୁଥିବାର ପ୍ରମାଣ ମଧ୍ୟ ରହିଛି। ବିଶେଷକରି ଆରୋଗ୍ୟ ଶରୀର ପାଇଁ ଯୋଗର ଆବଶ୍ୟକତା ଉପରେ ଅନେକ ଶାସ୍ତ୍ରୀୟ ପ୍ରମାଣ ଦେଖିବାକୁ ମିଳେ।

ପ୍ରତ୍ୟେକ ଲୋକ ତାର ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ କରିବା ନିଶ୍ଚୟ ଆବଶ୍ୟକ। ଯୋଗ ଶରୀରକୁ ଓ ମନକୁ ସୁସ୍ଥ ରଖିଥାଏ। ନିର୍ଦ୍ଦିଷ୍ଟ ରୋଗ ପାଇଁ ନିର୍ଦ୍ଦିଷ୍ଟ ଯୋଗ ମଧ୍ୟ ରହିଛି। ଉପଯୁକ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଶିଖି ଯୋଗ ଅଭ୍ୟାସ କରିବା ଆବଶ୍ୟକ।

0: ଏବଂ ଆନନ୍ଦରେ ଉପବେଶନ କରିବାକୁ ଆସନ କୁହାଯାଏ। ଏହି ଆସନ କରିବାର ଲକ୍ଷ୍ୟ ହେଲା ଜପସିଦ୍ଧି, ଦେବ ଉପାସନା, ମାନସିକ ଦୃଢ଼ତା ଏବଂ ଏକାଗ୍ରତା ବୃଦ୍ଧି ହେବା। ଶରୀର ସମସ୍ତ ଅଙ୍ଗ, ସ୍ନାୟୁ, ଗ୍ରନ୍ଥି, ଅସ୍ଥି, ଯକୃତ, ପାକସ୍ଥଳୀ ଏବଂ ଫୁସ୍ଫୁସ୍ ସହିତ ସମ୍ବନ୍ଧ ରକ୍ଷା କରି ସ୍ୱାସ୍ଥ୍ୟକୁ ଅତୁଟ ରଖେ। ଯୋଗଶାସ୍ତ୍ରରେ 84 ଲକ୍ଷ ପ୍ରକାରର ଆସନ ପ୍ରଣାଳୀ ବର୍ଣ୍ଣନା କରାଯାଇଛି। ଯୋଗର ଚତୁର୍ଥ ଅଙ୍ଗ ପ୍ରାଣାୟାମ ସବୁଠୁ ବଳିଷ୍ଠ ସାଧନା। ପ୍ରାଣ ଅର୍ଥାତ୍ ବାୟୁକୁ ନିଜ ଆୟତରେ ରଖି ଦୀର୍ଘ ଜୀବନ ଲାଭ କରିବାର ଉପାୟ। ଏହା ମାନସିକ ଶକ୍ତି ବୃଦ୍ଧି କରିବା ସହ ଦିବ୍ୟ ଶକ୍ତିର ଅଧିକାରୀ କରିଥାଏ। ଶରୀରର ପଞ୍ଚତତ୍ୱ ମଧ୍ୟରୁ ବାୟୁତତ୍ୱ ଆମର ଜୀବନ, ଯାହାକି ବାତ ରୂପରେ ବିଦ୍ୟମାନ। ଉପନିଷଦରେ ପ୍ରାଣ ହେଉଛି ବ୍ରହ୍ମ, ଏହାର ବିଶ୍ରାମ ନାହିଁ, ଅନବରତ କାର୍ଯ୍ୟ କରିଥାଏ। ଯୋଗର ପଞ୍ଚମ ଅଙ୍ଗ ପ୍ରତ୍ୟାହାର ଅର୍ଥାତ୍ ଇନ୍ଦ୍ରିୟକୁ ଆୟତ କରିବା। ପଞ୍ଚ ଇନ୍ଦ୍ରିୟକୁ ଆୟତ କଲେ ଧୀ ଶକ୍ତି ବୃଦ୍ଧି ପାଏ। ଷଷ୍ଠ ଅଙ୍ଗଟି ହେଲା ଧାରଣା ଅର୍ଥାତ୍ ମନକୁ ଗୋଟିଏ ବିନ୍ଦୁରେ ଲଗାଇ ରଖିବା ଦ୍ୱାରା ସାଧକ ଦିବ୍ୟଦୃଷ୍ଟି ସମ୍ପନ୍ନ ମହାତ୍ମା ରୂପରେ ଖ୍ୟାତି ଅର୍ଜନ କରେ। ସପ୍ତମ ଅଙ୍ଗ ହେଲା ଧ୍ୟାନ, ଏକାଗ୍ରଚିତ୍ତରେ ଚିନ୍ତନ କରିବା, ପରମାତ୍ମାଙ୍କୁ ଉପଲବ୍ଧି କରିବାର ମାର୍ଗ। ଯୋଗର ଶେଷ ଅଙ୍ଗଟି ହେଲା ସମାଧି ଅର୍ଥାତ୍ ଧ୍ୟାନମଗ୍ନ ହୋଇ ନିଜର ସତାକୁ ହଜାଇ ଦେବା। ଏହାଦ୍ୱାରା କେବଳ ଆନନ୍ଦ ହିଁ ଆନନ୍ଦ ପ୍ରାପ୍ତି ହୁଏ। ଏଭଳି ଏକ ଯୋଗାଭ୍ୟାସ କରି ନିଜର ଶରୀର ଓ ମନକୁ ସୁସ୍ଥ କରି ଏକ ଦୀର୍ଘ ନିରାମୟ ଜୀବନ ପ୍ରାପ୍ତି ସହିତ ଦେଶମାତୃକାର ସେବାରେ ନିୟୋଜିତ କରିପାରିଲେ ଆମର ହୃତଗୌରବ ପୁଣି ଥରେ ଯୋଗଭୂମିରେ ପରିଣତ ହୋଇପାରିବ।
1: କଥିକାରେ ଶୁଣୁଥିଲେ ଅନ୍ତଃ ମନର ସୁସ୍ଥତା ପାଇଁ ଯୋଗ, ଆଲୋଚନା କରିଥିଲେ ବିଜୟ କୁମାର ପୁଷ୍ଟି। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ, ଶିଳ୍ପୀ ପରିବେଷଣ କରିଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରେ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଜଗତର ନାଥ ଆହେ ଜଗନ୍ନାଥ, ପ୍ରଣାମ କରୁଛି ନଈ ଏ ସୃଷ୍ଟି ତୁମର ଆହା କି ସୁନ୍ଦର, ତୁଳନା ତାହାର ନାହିଁ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନ ମୋ ପ୍ରଣତି ମାଗୋ ଦେବୀ ପଦ୍ମାଳୟା।

ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ଥିଲେ ରବୀନ୍ଦ୍ର କୁମାର ମହାପାତ୍ର। ଶିଳ୍ପୀ ପରିବେଷଣ କରିଥିଲେ ଗୌର ପଟ୍ଟନାୟକଙ୍କ ରଚନାରେ ଭକ୍ତିଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶରତ କୁମାର ନାୟକ। ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲାରେ ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବିନାରାୟଣ ବାରିକ, ଅକ୍ଟୋପ୍ୟାଡ଼ରେ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡରେ ମନୋଜ କୁମାର ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେଁ ନୟେ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତିଜାର ମଲ୍ୟାଚଲ କେ ଆଂଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें रविवार 28 जून सुबह 11 बजे मन की बात।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆଲବମ୍ର ଏହି ଶେଷ ଗୀତଟି ବିଜୟ ମଲ୍ଲଙ୍କ ରଚନାରେ ଗାଇଥିଲେ ମହମ୍ମଦ ଅଜିଜ୍। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 69ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲିଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଚବିଶ ଛନ୍ଦ ଆରମ୍ଭରେ ନାକ କାନ କଟା ହୋଇ ଝରଝର ରକ୍ତ ବୋହୁଥିବା ଅବସ୍ଥାରେ ସୁପର୍ଣ୍ଣଖା ଯାଇ ଲଙ୍କାପୁରରେ ପ୍ରବେଶ ହୋଇଛି। ଭଞ୍ଜଙ୍କ କବିତ୍ୱକୁ ଏଠି ଲକ୍ଷ୍ୟ କରିବା କଥା। ସୁପର୍ଣ୍ଣଖାର ଏହି ଅବସ୍ଥାର ବର୍ଣ୍ଣନା କରୁଛନ୍ତି। ଦ୍ରୁତଗତିରେ ଗଲାବେଳେ ମନେ ହୋଇଛି ସତେ ଯେମିତି ପାଟଳି ବୃକ୍ଷରୁ ଫୁଲ ଝଡ଼ାଇ ଶୁକପକ୍ଷୀ ଉଡ଼ିଯାଇଛି। ରାତିରେ ପାଟଳି ପତ୍ରରେ ପଡ଼ିଥିବା କାକର ଖସିଲା ପରି ସୁପର୍ଣ୍ଣଖାର ଆଖିରୁ ଲୁହ ଝରୁଛି। ବତାସ ପବନରେ ପାଟଳି ଗଛ ଉପୁଡ଼ି ପଡ଼ିଲା ପରି ସୁପର୍ଣ୍ଣଖାର ଧୈର୍ଯ୍ୟ ଗଛ ଉପୁଡ଼ି ପଡ଼ୁଛି। ଏହି ଅବସ୍ଥାରେ ଯାଇ ନିଜ ଭାଇ ରାବଣ ଆଗରେ ପଡ଼ିଯାଆନ୍ତେ ରାବଣ ପ୍ରଚଣ୍ଡ କ୍ରୋଧରେ ପଚାରିଲା, ତତେ ଦଣ୍ଡ କିଏ ଦେଲା? ତୁ ମୋ ଭଉଣୀ, ସଂସାରରେ ଏ କଥା କିଏ ନ ଜାଣିଛି? ସୁପର୍ଣ୍ଣଖା କହିଲା, ତୁମ ଦୂତ ଏବଂ ଗୁପ୍ତଚରମାନେ କିଛି କାମ କରୁନାହାନ୍ତି, ତେଣୁ ତୁମ ପାଖରେ କୌଣସି ସଠିକ ଖବର ନାହିଁ। ଅଯୋଧ୍ୟାର ରାଜା ଦଶରଥଙ୍କ ଦୁଇ ପୁଅ ଗୋଟିଏ ସ୍ତ୍ରୀକୁ ନେଇ ବନବାସୀ ହୋଇ ଦଣ୍ଡକାରଣ୍ୟରେ ଅଛନ୍ତି। ତ୍ରିଶିର, ଦୂଷଣ ଓ ଖରକୁ ବିନାଶ କରି ସେମାନେ ମୋତେ ଦଣ୍ଡ ଦେଇଛନ୍ତି। କୋଟିଏ ବ୍ରହ୍ମା ମିଶିଲେ ମଧ୍ୟ ସେ ସ୍ତ୍ରୀ ପରି ଆଉ ଗୋଟିଏ ସ୍ତ୍ରୀ ଗଢ଼ିପାରିବେ ନାହିଁ। ଲକ୍ଷ ବ୍ରହ୍ମାଣ୍ଡରେ ମଧ୍ୟ ସେଭଳି ସୁନ୍ଦରୀ ମିଳିବ ନାହିଁ। ସୁପର୍ଣ୍ଣଖା କହିଲା, ମୋର ଏ ଭୟଙ୍କର ଅପମାନରୁ ମୋତେ ଉଦ୍ଧାର ନ କଲେ ମୁଁ ସମୁଦ୍ର ଜଳରେ ଝାସ ଦେବି। ରାବଣ ଉତ୍ତର ଦେଲା, ସେ ନିଶ୍ଚୟ ଜନକ କନ୍ୟା, ବଳେ ବା କୌଶଳରେ ତାକୁ ମୁଁ ହରିଆଣିବି। ଏହା କହି ରାବଣ ସୀତାହରଣ ଯୋଜନା କରି ମାରିଚକୁ କାର୍ଯ୍ୟରେ ଲଗାଇବା ପାଇଁ ତା ପାଖରେ ପହଞ୍ଚିଲା।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ବିଳାସ। ଆଜି ଶୁଣୁଥିଲେ ଏହାର 69ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ମମତା ରାଣୀ ସାହୁ, ରାମ ହରିଦାସ, ଭିକାରୀ ଚରଣ ବଳ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ଣ୍ଣାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
4: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତାବନ୍ଧୁ, ଏଇ ଦୁନିଆଟା ଭାରି ସୁନ୍ଦର, ଆଉ ତାଠୁ ସୁନ୍ଦର ହେଉଛି ଏ ପ୍ରକୃତି, ଯାହାର ସବୁଜିମା ଭିତରେ ଆମେ ନିଜକୁ ହଜେଇ ଦେଉ, ମଜେଇ ଦେଉ। ଏଇଥିପାଇଁ ଯେ ଆମକୁ ଏହି ସ୍ଥାନମାନଙ୍କରେ ଟିକିଏ ସମୟ ବିତେଇଲେ ଖୁବ୍ ଶାନ୍ତି ମିଳିଥାଏ, ମାନସିକ ଶାନ୍ତି। ସେଇଥିପାଇଁ ଆମେ ଏହି ସୁନ୍ଦର ପ୍ରକୃତିକୁ ଉପଭୋଗ କରିବାରେ ସଦାସର୍ବଦା ତତ୍ପର ହେଉ, ବିଭୋର ହେଉ।

ସତରେ ପ୍ରକୃତିର ଅଦୃଶ୍ୟ ସହଚର୍ଯ୍ୟର ପ୍ରଭାବ ପଡ଼େ ଶରୀର ଉପରେ, ତା'ର କର୍ମମୟ ଜୀବନ ଉପରେ। ମଣିଷର ଜୀବନ କର୍ମମୟ ବ୍ୟସ୍ତବହୁଳ, ସେଥିପାଇଁ ଅତି ବହୁଳ କାର୍ଯ୍ୟରେ ଅସ୍ତବ୍ୟସ୍ତ ହେଲେ ସେ ଖୋଜେ ଟିକିଏ ବିଶ୍ରାମ, ମାନସିକ ବିଶ୍ରାମ, ଆଉ ଶାନ୍ତି ହିଁ ଆଣେ ଏଇ ବିଶ୍ରାମ। ସମସ୍ତେ ସେଇଥିପାଇଁ ହିଁ ଚାହାନ୍ତି ମାନସିକ ଶାନ୍ତି ସବୁବେଳେ।

ଶକ୍ତି ବିରାଜମାନ କରୁଛି। ଏହି ଅଶାନ୍ତ ଦୁନିଆରେ ଅରାଜକତା ଭରି ରହିଛି, ଶାନ୍ତି କେମିତି ମିଳିବ? ତେଣୁ ତାରି ଭିତରୁ ଆମକୁ ଖୋଜି ଆଣିବାକୁ ପଡ଼ିବ ଶାନ୍ତି, ସାଉଁଟିବାକୁ ପଡ଼ିବ ଶାନ୍ତି। ମାନସିକ ଶାନ୍ତି ହିଁ ମୁହଁରେ ହସ ଫୁଟାଏ, କର୍ମ କରିବାରେ ଉତ୍ସାହିତ କରେ ମଣିଷକୁ, ପରସ୍ପର ସହ ଭାବ ବିନୋଦ କରିବାରେ ଆଗ୍ରହ ସୃଷ୍ଟି କରେ। ଆଉ ଏସବୁକୁ ଆଗେଇ ନିଏ ଆଉ ଏକ ପାଦ, ସୁସ୍ଥତାର ସମନ୍ୱୟତା ଶାନ୍ତି ସହିତ। ହଁ, ମାନସିକ ଶାନ୍ତି ରହିଲେ ହିଁ ଜଣେ ଶାରୀରିକ ସୁସ୍ଥ ଅନୁଭବ କରିବ। ଆଉ ମନ ଆଉ ଶରୀର ଭଲ ରହିଲେ ସବୁକିଛି ସୁନ୍ଦର ଲାଗିବ, ଭଲ ଲାଗିବ, ସାମଗ୍ରିକ ସୁସ୍ଥତା ଅନୁଭବ ହେବ। କହିବାକୁ ଗଲେ ମାନସିକ ଶାନ୍ତି ହିଁ ସାମଗ୍ରିକ ସୁସ୍ଥତାର ଚାବିକାଠି ବୋଲି ଭାବିବାକୁ ହେବ।

ହଁ ବନ୍ଧୁ, ଚାବିକାଠି ହଜିଗଲେ ତାହା ଯେମିତି ତାଲା ଖୋଲିବାରେ କଷ୍ଟକର ହୋଇପଡ଼େ, ସେମିତି ମନ ଭିତରୁ ସୁଖ ହଜିଗଲେ ଖୁସି ମିଳିବା ଦୂରହ ବ୍ୟାପାର ହୋଇଯାଏ। ତେଣୁ ସବୁବେଳେ ମନରେ ଶାନ୍ତି ରହିବା ପରି ଦିଗ ପ୍ରତି ଧ୍ୟାନ ରଖନ୍ତୁ, ତେବେ ଯାଇ ସୁଖ ମିଳିବ ଆଉ ଏହି ସୁଖ ଆଣିଦେବ ଶରୀରରେ ସୁସ୍ଥତା।

ମାନସିକ ଶାନ୍ତି ଜୀବନର ମୁଖ୍ୟ ଉଦ୍ଯୋଗ। ଏଥିପାଇଁ ଭିନ୍ନ ଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ନିଜର ବ୍ୟବହାରରେ ସମାନତା ରଖନ୍ତୁ, କାହା ପ୍ରତି ହିଂସା ଆଚରଣ ଆଦୌ କରନ୍ତୁ ନାହିଁ, କାହାକୁ ବିଦ୍ରୁପ କରନ୍ତୁ ନାହିଁ, କାହା ପ୍ରତି କଠୋର ମନୋଭାବ ପ୍ରଦର୍ଶନ କରନ୍ତୁ ନାହିଁ, ସମସ୍ତଙ୍କୁ ନିଜର ମଣନ୍ତୁ, ସ୍ନେହ ଶ୍ରଦ୍ଧା ଭଲ ପାଇବା ବାଣ୍ଟନ୍ତୁ। ଦେଖିବେ ପ୍ରତିବଦଳରେ ଆପଣ ବି ଅନୁରୂପ ବ୍ୟବହାର ପାଇବେ, ଯାହା ସାମଗ୍ରିକ ଭାବେ ମନକୁ ଆପଣଙ୍କର ଶାନ୍ତି ପ୍ରଦାନ କରିବ।

ମାନସିକ ସୁସ୍ଥତା ଏବଂ ଶାରୀରିକ ସୁସ୍ଥତା ପାଇଁ ଭିନ୍ନ ଭିନ୍ନ ଶାରୀରିକ ବ୍ୟାୟାମ ମଧ୍ୟ ଆପଣମାନେ ସବୁଦିନ କରିପାରନ୍ତି। ପ୍ରାତଃ ଭ୍ରମଣ କରନ୍ତୁ। ଦିନର ଜନବହୁଳ ପରିବେଶଠୁ ନିଜକୁ ଟିକିଏ ଦୂରେଇ ରଖିବା ପାଇଁ ପ୍ରାତଃକାଳର ମୃଦୁ ମଳୟର ସ୍ପର୍ଶ ଶରୀରକୁ ଫୁର୍ତ୍ତି କରିଥାଏ, ମନ ପ୍ରଫୁଲ୍ଲ କରିଥାଏ। ମନ ପ୍ରଫୁଲ୍ଲ ରହୁ ସବୁବେଳେ, ଆପଣଙ୍କର ଜୀବନ ପୁଷ୍ପିତ ହେଉ।

ଯୋଗ ହେଉଛି ଆଉ ଏକ ମୁଖ୍ୟ ସାଧନ ଶରୀର ଆଉ ମନକୁ ସୁନ୍ଦର ଭାବରେ ପରିଚାଳନା କରିବାକୁ। ଯୋଗ ମାଧ୍ୟମରେ ଭିନ୍ନ ଭିନ୍ନ ବ୍ୟାୟାମ ମଧ୍ୟ କରାଯାଇଥାଏ। ଯୋଗ ହେଉଛି ମାନସିକ ଶାନ୍ତି ପ୍ରଦାନରେ ଅମୋଘ ଅସ୍ତ୍ର, ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାର ପଥ। ଶରୀର ମନର ସୁସ୍ଥତାରେ ଜୀବନ ପୁଷ୍ପିତ ହୋଇଥାଏ ଏହି ଯୋଗ ସାଧନ କରି।

ସବୁକିଛି ସମ୍ଭବ ଯଦି ପ୍ରକୃତି ସୁହେଇବ ମାନବ ଜାତି ପ୍ରତି ତାର ସକାରାତ୍ମକ ଆଗମନ ପ୍ରସ୍ଥାନର ସମୟ ଅତ୍ୟଧିକ ଗ୍ରୀଷ୍ମ ବର୍ଷା ଶୀତ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ ମନରେ ବିଚଳିତ ଭାବ ଦେଖାଦିଏ ଏହି ଭାବ ମନକୁ କରେ ବିରକ୍ତିକର ବିରକ୍ତିରୁ ଜାତ ହୁଏ ଅଶାନ୍ତି ଅଶାନ୍ତିରୁ ସ୍ୱାସ୍ଥ୍ୟହାନି ତେଣୁ ସବୁକିଛି ସୁନ୍ଦର ସମାନ୍ତରାଳ ଭାବେ ଚାଲିବାକୁ ଆବଶ୍ୟକତା ରହିଛି ଏହି ଦୁନିଆରେ ଆଧ୍ୟାତ୍ମିକ ଦିଗ ପ୍ରତି ମନ ବଳାନ୍ତୁ ଦେଖିବେ ସବୁକିଛି ସୁନ୍ଦର ହୋଇଯିବ।

ଏ ଜୀବନ, ଏ ମାଟି, ଏ ପ୍ରକୃତି, ଏସବୁ ମଣିଷ ଜୀବନ ସହ ଜଡ଼ିତ। ତାକୁ ନେଇ ମଣିଷ ପରିଚାଳିତ। ଭୂମିଷ୍ଠ ପରିବାର ଭିତରେ ସ୍ଥିରତା ରହୁ, ଶାନ୍ତି ବିରାଜମାନ କରୁ, ନିଜେ ସ୍ଥିର ରୁହନ୍ତୁ, ଶାନ୍ତ ରୁହନ୍ତୁ। ଦେଖିବେ ଆରୋଗ୍ୟ ରହିବେ ଆପଣ ଦୀର୍ଘଦିନ।

ଆପଣଙ୍କର ଦୀର୍ଘ ସୁସ୍ଥତା ସମାଜକୁ କରିବ ରୁଦ୍ଧିମନ୍ତ ଉନ୍ନତ ଆର୍ଥିକ କ୍ଷେତ୍ରରେ ସମୃଦ୍ଧ ଦାୟିତ୍ୱର ଭାଷାକୁ ବୁଝେଇଦେବ ନିୟମିତ ସକାରାତ୍ମକ ଦିଗରେ ଅଗ୍ରସର ହୁଅନ୍ତୁ ମନ ଭଲ ରହୁ ଶରୀର ସୁସ୍ଥ ରହୁ ସାମଗ୍ରିକ ସୁସ୍ଥତାର ଚାବିକାଠି ମାନସିକ ଶାନ୍ତିକୁ ନିଜେ ହିଁ ସ୍ୱାଗତ କରନ୍ତୁ ଆପଣ ନିଜ କର୍ମ ମାଧ୍ୟମରେ ଏତିକି କାମନା ଆଜିର ଗୀତ ଗୀତିକାରେ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ନିଆରା ସ୍ୱରଟିଏ, ରଚନା ଡକ୍ଟର ଗୋବିନ୍ଦ ଭୂୟାଁ, ଓଡ଼ିଆ ବେତାର ରୂପାନ୍ତର ଧନେଶ୍ୱର ରାଉତ, ପ୍ରଯୋଜନା ମାନସ ମହାନ୍ତି।

0: ମୃଗ ତା ନାଭିରେ କସ୍ତୁରୀ ଥିବା ସେ ହୁଏ ତ ଜାଣିପାରେ ନା, କିନ୍ତୁ ଅନ୍ୟକୁ ଖୋଜିବା ମୋଟେ ଦରକାର ପଡ଼େନା।
1: ଅନୁପମା,
0: ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଜଗ। ମହତ ଲୋକ ଗୌରବକୁ ଗର୍ବ ବୋଲି ଭାବେ ନା, ତମେ ସେଇମାନଙ୍କ ଭିତରୁ ଜଣେ, ମୁଁ ବେଶ ଜାଣିଛି।
1: ତମ ଜାଣିବା ନ ଜାଣିବାର ବ୍ୟତିକ୍ରମକୁ ବୋହିନେବା ମୋ ଜୋର ବାହାରେ। ତମର ସମସ୍ତ ପ୍ରତ୍ୟୟ ପ୍ରବୋଧନା ମୋ କ୍ଷେତ୍ରରେ ବନ୍ଧା ଭୂଇଁର ଅଲୋଡ଼ା ବିଜ କରି ନିଷ୍ଫଳ ଆଉ ନିରର୍ଥକ। ଅନୁପମା, କୋଉ ଗୁଣରେ ତମ ସହିତ ମୁଁ ସମାନ ହେବି?
0: ପାଠ ଗୁଣରେ ତ ମୋଠାରୁ ଅଧିକ। ସମାନ ହେବାର ପ୍ରଶ୍ନ ଉଠୁଛି କୋଉଠି?
1: ତମେ କୋଉ କମ କି?
0: ଆଚ୍ଛା,
1: କଣ
0: କଣ ହୁଅନ୍ତା, କେତେବେଳେ କେମିତି ପାଠରୁ ଷାଠ ପର୍ଯ୍ୟନ୍ତ ପଚାରିବାକୁ ଥିଲେ ବନ୍ଦ କରିଦଉଛ, ଆଉ କଣ?
1: ସେ କଥା କେତେବେଳେ କହିଲେ? ପାଠ କଥା ପଚାରିବାକୁ ମୁଁ ତ ବାରଣ କରିନି।
0: ଆଉ ଷାଠ ଚାହିଁଲେ
1: ଚାହିଦାକୁ ପୂରଣ କରିବାକୁ ଚେଷ୍ଟା ନିଶ୍ଚୟ କରିବି।
0: ଥ୍ୟାଙ୍କସ।
1: ବିନା କାରଣରେ ଧନ୍ୟବାଦ ଦେବାକୁ ରହସ୍ୟ ବୁଝାଯାଏ, ପରିହାସ ବୋଲି କୁହାଯାଏ। ହସିଲା ଯେ
0: ଧନ୍ୟବାଦଟା ଠିକ କାମରେ ଲାଗିଛି ବୋଲି।
1: ମାନେ
0: ଦର୍ଶନ ବା ଷାଠଟା ଜାଣିଲି, କାରଣ ବିନା ଧନ୍ୟବାଦ ରହସ୍ୟାତ୍ମକ ପରିହାସମୂଳକ ୱଣ୍ଡରଫୁଲ।

0: ଥଟା କରୁନି ଜଗାବୁ, ତା ପେଟରେ ପେଟେ ବୁଦ୍ଧି, ସତ ସତ ଠାକୁରଙ୍କ ଖୁଣ୍ଟା ବାଜିଲା।
1: ପେଟରେ କାହାର ବୁଦ୍ଧି ଥାଏ ବା, ଥଟା କରୁନା, ସତ କହୁଛ?
0: ଆଲୋ ହେ, ଆମେ ଜଗାଟାକୁ ପଢ଼େଇବାନି ବୋଲି ଭାବିଥିଲେ, କାହାଠୁ କଣ ଶୁଣି ଲଗେଇଲୁ ଯେ ଆମେ ପୁଣି ପାଠ ପଢ଼େଇଲେ। ଏବେ ମୁରୁଖଠୁ ପାଠୁଆ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର କହୁଛନ୍ତି ବା, ଗୋଛାତ ଘର ହେଲେ କଣ ହେଲା, ହଁ ପୁଅଟାକୁ ଯୋଗ୍ୟ କରିଦେଲା। ହେଲେ ବୁଝିଲୁ ଜଗାଉ, ତାଙ୍କମାନଙ୍କ ଆଗରେ ମୁଁ ହାଲୁକେଇ ମୋ ଶୁକେଇ କହିଦେଉଛି, ମୁଁ କିବା ଲୋକ ଏତେ କାମ କରିବାକୁ, ସବୁ ଦୟା ଅଛି ଠାକୁରଙ୍କର। ଆଉ ଜାଣିଛୁ ନା ଜଗାଉ, ଭିତରେ ଭିତରେ ହେନ୍ଦିବାରେ ଆରେ ମୁଁ କରିନି ତ ଆଉ କରିଛି କିଏ
1: ମଲା। ତମେ ସେ କଥା କହୁଛ, ଯୋଉମାନେ ଆମ ଜାତିରେ କିଛି ଧନ କମେଇ ଛାତି ଫୁଲେଇ ବାଟ ଚାଲୁଥିଲେ, ହାଡ଼ ହଖିରେ ଆମକୁ ଅନଉନଥିଲେ, ସେଇମାନେ ଏବେଠୁ ଆମ ଜଗା ଉପରେ ଆଖି ପକେଇଲେଣି। ଜାଣିଛ ବାଟ ଘାଟରେ ତାଙ୍କ ମାନଙ୍କ ମାଇ ଫେ ମୁରିକି ହସା ଦେଇ କହି ପକଉଛନ୍ତି, ଜଗା ବୋଉ କେବେ ବେଳ ପାଇଲେ ଆମ ଘର ଆଡେ ଆସୁନା। ଦେଇକି ମୁଁ କୋଉ ଆଗୁଆର ଲୋକ ହେଇଛି ଯେ ବୁଝିପାରୁନି ତାଙ୍କ ମାନଙ୍କ ଖୋଜ, ଚତୁରେଇ ଚତୁରେଇ ସୁରୁଖେଇକି ଜବାବଟା ଦେଇଦିଏ। ଆମେ କୋଉ ଗାଈର ଗୋବର ଯେ ତମ ପିଣ୍ଡା ମାଡ଼ିବୁ। ହେଲେ ଜଗା ବାପା ଆଉ ଯାହା କହେ ମଞ୍ଜ ଭେଦି ଯାଉଥିବ ତାଙ୍କ ମାନଙ୍କର, ବୁଝିଲ? ସେମାନେ ଆଉ ଉଚ୍ଚବାଚ ନ କରି କହନ୍ତି ତମେ ତ ଗଡ ଜିତିଲଣି, ତମକୁ ଛୁଇଁବା ସାତ ସପନ। ମୁଁ ଚେଲଚେଇକି ହସିଦିଏ।
0: ହଇଛି ଜଗାଉ, ଆମେ ସିନା ଛୋଟ ବୁଦ୍ଧିରେ ଗର୍ବ କରୁଛେ, ହେଲେ ଜଗନ୍ନାଥ ଠାକୁରଙ୍କ ଆମ ଉପରେ ଭାରି କରୁଣା। ଜଗା ଆମର ନହେଲେ ଏତେ ବୁଦ୍ଧିଆ ହୋଇଥାନ୍ତା, ସବୁ ଠାକୁରଙ୍କ ଦୟା ପା। ହଁ ମନେ ପକାଉନୁ ଜଗାଉ, ଆକିଲ ଯାଇଥିଲି କହୁଥିଲେ ଆଉ କହିଲି କଣ?
1: କୋଉ କଥା ବା,
0: ତୁଟା ତ ହୁଣ୍ଡି ମନେ ରଖୁନୁ ଆଉ କଣ କହିବି। ଆଲୋ ହେ, ସେବେ କାନ୍ତରାଟି ବାବୁଙ୍କ ସାଙ୍ଗରେ ବୋଝ ବୋହିବାକୁ ଯାଉଥିଲି, ଯୋଗକୁ ବାଞ୍ଛାନ୍ତି ବାବୁ ଇଞ୍ଜିନିୟର ଅଫିସ କାମରେ ରଖେଇଦେଲେ, ଖଲାସି ହେଇ ଦରମାକୁ ଦରମା ପାଇଲି, ବାବୁଙ୍କ ଘରେ କାମଧନ୍ଦା କରି ଖୋରାକ ଗଣ୍ଡିକ ବି ଉଠେଇଦେଲି, ତା ସାଙ୍ଗକୁ ଜଗା ପଡ଼ିବାରେ ଅଟନି ଅଟ ବାବୁ ମାଆଙ୍କ ଠୁ ଯାହା ସାହାଯ୍ୟ ପାଇଲି, ତା ବି କମ କଥା ନୁହଁ।
1: ନାଇଁ ନାଇଁ, ହେ ପ୍ରଭୁ ଜଗନ୍ନାଥ ଗୋସେଇ, ହେ ମା ଜାଗୁଳେଇ, ମୋ ଦୋଷ କ୍ଷମା କରିଦିଅ, ମୁଁ ଜମା ଗରବ କରିବିନି। ଠାକୁରେ ମୋ ଜଗାକୁ ମଣିଷ ପରି ମଣିଷ କର, ଏତିକି ମୋର ମାଗୁଣୀ।

0: ଅଛଘର ଲୁଗାପଟା ଏମିତିକି ମଣିଷକୁ ଛୁଇଁଲେ ବି ଛୁଆଁ ଲାଗେ। ତା ଛଡ଼ା ତମେ ପବିତ୍ର ବ୍ରାହ୍ମଣ ଘରର ଝିଅ,
1: ମୁଁ ସେଥିରୁ କିଛି ବୁଝେ ନା ଜଗ। ମନ ଦୃଢ ଥିଲେ ଗଡ଼ିଆ ଗଙ୍ଗା, ମୋର ମନ ବେଶ ଦୃଢ଼,
0: ମାନେ
1: ଅତି ସହଜ। ତମେ ମତେ ଭଲ ଲାଗ
0: ଅନୁପମା।
1: ତମ ପ୍ରତିଭା ପାଇଁ ମୁଁ ତୁମକୁ ଭଲ ପାଏ ଜଗ।
0: ତମର ବି ତ ପ୍ରତିଭା ଅଛି। ତା ଛଡ଼ା ପ୍ରତିଭା ପଛରେ ମୋ ଜାତି ଜନ୍ମ
1: ଦୈବର ଅଧୀନ ଜଗ। କର୍ମ ମଣିଷର ଆୟତ୍ତରେ, ଯାହା ତମେ ଆୟତ୍ତ କରିପାରିଛ।
0: ତମେ ମହାଭାରତର କର୍ଣ୍ଣର ଦୃଢ଼ତା କଥା ଭାବି କହୁଛ ନିଶ୍ଚୟ ଅନୁପମା। ସବୁ ପରେ ବି କର୍ଣ୍ଣକୁ ସୁତପୁତ୍ର ହୋଇ ଜୀବନ ଅତିବାହିତ କରିବାକୁ ପଡ଼ିଥିଲା। ମୁଁ ବା ସେଥିରୁ ବାଜିବି କେମିତି। ଅବଶ୍ୟ କର୍ଣ୍ଣ ସୁତପୁତ୍ର ବୋଲି ନିଜକୁ ଗୌରବ ଅନୁଭବ କରୁଥିଲେ। ମୁଁ ବି ମୋ ଜାତିକୁ ସମ୍ମାନ ଦେବାରେ କୁଣ୍ଠାବୋଧ କରେ ନା, ବରଂ ସ୍ୱାଗତ କରେ
1: ଆଉ ଆମମାନଙ୍କୁ
0: ସମ୍ମାନ ଦିଏ, ଯାହା ମୋର ନୈତିକ କର୍ତ୍ତବ୍ୟ। ତା ଛଡ଼ା ତମ ବାପାଙ୍କ ସାହାଯ୍ୟ ନ ପାଇଥିଲେ ମୋର ସବୁ ପ୍ରତିଭା ମାଟିରେ ମିଶିଯାଇଥାନ୍ତା। ଏକଥା କ'ଣ ଜୀବନରେ କେବେ ଭୁଲିପାରିବି?
1: ଆଉ ମତେ
0: ଏକା କଥା ଭୁଲିପାରିବିନି,
1: ମୋ ଭଲ ପାଇବାକୁ
0: ନିଶ୍ଚୟ ସମ୍ମାନ ଦେବି।
1: କଥା ନା କାମରେ,
0: ପରୀକ୍ଷାର ପ୍ରମାଣରେ
1: ଦେଖ, ମୁଁ ନିଶ୍ଚୟ ପରୀକ୍ଷା କରିବି।
0: ସମୟ ତାର ପ୍ରମାଣ ଦେବ।
1: ଠିକ ଅଛି, ବାଏ
0: ବାଏ।

0: ବାବୁ
1: କିଏ?
0: ମୁଁ ପରମା। ଆଜ୍ଞା
1: କଥା କଣ ପରମା? ଆ ଭିତରକୁ ଆ।
0: ଆଜ୍ଞା
1: କଣ ହେଇଛି କହ।
0: ଆମ ଜଗା ବୋଉର
1: ଦେହ ଖରାପ ହେଇଛି କିରେ?
0: ନାଇଁ ବାବୁ, ଠାକୁର ସେଥିରେ ରକ୍ଷା କରିଛନ୍ତି।
1: ଆଉ ତେବେ
0: ତା ଇଚ୍ଛା, ପିଲାଟା ଆମ ଜଗ।
1: ଆରେ ହଁ ତ, ଆଚ୍ଛା ଅନୁ ସାଙ୍ଗରେ ଜଗ ପରୀକ୍ଷା ଦେଇଥିଲା ନା?
0: ଆଜ୍ଞା।
1: ସେ ତ ଭଲରେ ପାସ୍ କରିଥିବ ନିଶ୍ଚୟ, ଆଉ ଚିନ୍ତା କଣ?
0: ଚିନ୍ତା ବାବୁ ବାକି ପାଠ ପାଇଁ। ତା ମା ଜଗାଠୁ ବୁଝି କହୁଥିଲା ଟଙ୍କା 2000 ନାଗିବ। ଆପଣ ତ ପରମା ଗୋଛା ହେତର ମା ବାପ, ଚାକିରି ଆପଣଙ୍କ ଦୟାରୁ, ଜଗା ପାଠପଢ଼ା ପଢ଼ିବା ବି ଆପଣଙ୍କ ଦୟାରୁ। ଆପଣ ତ ଆମର ସାକ୍ଷାତ ଠାକୁର। ଆଜ୍ଞା
1: ଆଚ୍ଛା ଆଚ୍ଛା। ଅଞ୍ଜଳି, ଓ ଅଞ୍ଜଳି।
2: ହଁ କଣ କହୁଛ?
1: ଟିକେ ଏଠିକି ଆସିଲ।
2: ହଁ କୋଉ କଥା?
1: ଏଇ ଆମ ପରମାର ପୁଅ ଏମ୍ଏ ପଢ଼ିବାକୁ ଚାହୁଁଛି, ତା ଟଙ୍କା 2000 ଦରକାର, ଦେଇଦିଅ। ଆଚ୍ଛା ପରମା, ଜଗ କୋଉ କ୍ଲାସ ପାଇଛି?
0: ଏତେ ଖୋଲିକି କହିପାରିବିନି ବାବୁ, କଣ ଫାଷ୍ଟ ଟୁ ଫାଷ୍ଟ ଟୁ ହେଇଛି।
1: ବୋକା କୋଉଠି କାର? ଆରେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଥିବ। ଗୁଡ୍ ଗୁଡ୍, ଭେରି ଗୁଡ୍।
0: ସେଇଆ ବୁଝେ ବାବୁ, ଝିଅମାନେ ଠିକ ଜାଣିଥିବେ।
2: ଟଙ୍କା ଧର ପରମା।
1: ଶୁଣୁଛ ଅଞ୍ଜଳି, ଜଗ କୁଆଡେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଛି
2: ସତରେ? ପରମା ତ ଭାଗ୍ୟବାନ।
0: ଯାହା କହୁଛନ୍ତି ମା, ସବୁ ବାବୁ ଆଉ ଆପଣଙ୍କ ପାଇଁ, ନହେଲେ ଇଏ ମୁଣ୍ଡ କେତେ ଯେ ଇଏ ବୋଝ ସମ୍ଭାଳିବା ପାଇଁ।
1: ବୋଝ ସମ୍ଭାଳିବା ତ ପଛ କଥା ପରମା, ଜଗର ପ୍ରତିଭାଟା ବଡ଼ କଥା, ଫାଷ୍ଟ କ୍ଲାସ ଫାଷ୍ଟ ହବା କଣ ସୋଜା କଥା?
0: ବାବୁ ତାମାନେ କଣ?
1: ଏତିକି ବୁଝ, ସମସ୍ତଙ୍କଠୁ ଅଧିକା ନମ୍ବର ରଖି ପାସ୍ କରିଛି ତୋ ପୁଅ। ଆରେ ଆଉ କେଇଟା ଦିନରେ ତୋ ଭାଗ୍ୟ ବଦଳିଯିବ, ଟିକେ ଅପେକ୍ଷା କର।

0: କିଏ କହିଲା ମୁଁ ଭଲ ପାଇବା ଜାଣେ ନା? ମୁଁ ଭଲ ପାଏ ମୋ ଜାତିକି, ମୋ ସମ୍ପ୍ରଦାୟକୁ, ମୋ ଜନ୍ମକୁ।
1: ଭଲ ପାଇବା ଜାତି ଜନ୍ମ ସମ୍ପ୍ରଦାୟ ଭିତରେ ନଥାଏ ଜଗ, ଥାଏ ମନ ପ୍ରାଣ ହୃଦୟ ଆତ୍ମୀୟତା ଭିତରେ, ଯାହା ତମ କାୟମାନ ବାକ୍ୟରେ ଖୋଜି ମୁଁ ପାଇନି କି ପାଉନି।
0: ଏସବୁ ଅଭିଯୋଗ କେବଳ ଟଙ୍କା ଦେବା ପାଇଁ ନା ଆଉ କିଛି? ହେଲେ ଶୁଣ ଅନୁପମା, ଯଦି ଟଙ୍କା ଦେବା ପାଇଁ ତମର ଏଭଳି ଯୁକ୍ତି, କୁହ ଟଙ୍କା ତମେ ଦେବ କାହିଁକି, ମୁଁ ନେବି କାହିଁକି? ତମକୁ ବାରମ୍ବାର କହୁଛି ମୋର ଟଙ୍କା ଦରକାର ନାହିଁ।
1: ଠିକ ଅଛି, ତମର ଦରକାର ଥାଉ କି ନଥାଉ, ମୁଁ ତମର ଉଦ୍ଦେଶ୍ୟରେ 10,000 ଟଙ୍କା ଆଣିଥିଲି, ଥୋଇ ଦେଇଗଲି, ରଖ କି ଫୋପାଡ଼ି ଦିଅ।
0: ଆରେ ଆରେ ଅନୁପମା, ନା ଚାଲିଗଲା, ମୁଁ କ'ଣ ଯେ କରିବି, ଦୌଡ଼ି ଯାଇ ତା ହାତକୁ ଧରି ପକାଇବି, ପଣତକୁ ଟାଣି ଧରିବି, ଝୁଲନ୍ତା ବେଣିକି ଫିଡ଼ି ରଖିବି, ଏ କ'ଣ କରିବି, ନା ପାରିବିନି। ଯେଉଁ ଝିଅର ବାପ ମୋ ବାପର ମାଲିକ, ଯେଉଁ ଝିଅ ବ୍ରାହ୍ମଣ ଘରର ଝିଅ, ତାକୁ ଅଛବ ଘରର ପୁଅ ହେଇ, ନା ଯାଉଛେ, ମୁଁ ଅଟକାଇ ପାରିବିନି, ଅଟକାଇ ପାରିବିନି ପ୍ରଖର ସ୍ରୋତକୁ, ଅଟକାଇବା ମୋ ଆୟତର ପାହାରେ, ମୁଁ ନିରୁପାୟ, ମୁଁ ନିରୁପାୟ।

0: ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ ପରମା, ତୋର ଆଉ ଚିନ୍ତା କଣ
1: ବାବୁ?
0: ହଁ, କାଲି ରାତିରେ ମା କାହା ସାଙ୍ଗରେ ଫୋନ କରି ଭିତିରିଆ ବୁଝୁଥିଲେ ପରୀକ୍ଷା ଫଳ କଥା, ଆମ ଅନୁକଥା ବୁଝୁଥିଲେ, ତା ସାଙ୍ଗରେ ତୋ ପୁଅ ଜଗ କଥା ବି ବୁଝୁଥିଲେ, ତୋର ତ ଦୁଃଖ ଗଲା କହିଲେ ଚଳେ।
1: ବାବୁ, ଜଗା କହୁଥିଲା ଆଉ ଦି ଦିନ ପରେ ଫଳ ବାହାରିବ ବୋଲି।
0: ଦୂର ବୋକା, କହିଲି ପରା ଭିତିରିଆ ବୁଝୁଥିଲା, ଆମ ଭଳିଆ ଲୋକଙ୍କୁ କଣ ଶେଷ ମୁହୂର୍ତ୍ତକୁ ଅନିବାକୁ ପଡ଼େ? ଆମେ ଗୋଟାଏ ଫୋନରେ ଯାହା କରିପାରୁ ଲୋକଙ୍କ ଠେଙ୍ଗ ଛିଣ୍ଡିଗଲେ ବି କରିପାରିବେନି।
1: ମୋତେ ଆପଣଙ୍କ କଥା ଅଛପା ଅଛି ବାବୁ, ଯାହାଙ୍କ ପାଦରେ ପଦ୍ମ ଫୁଟେ, ଯାହାଙ୍କର ହାତ ପାଆନ୍ତାକୁ ଜନ ଓହ୍ଲେଇ ଆସେ, ଯାହାଙ୍କର କଥା ଶୁଣିବାକୁ ଲୋକେ ଚାକି ବସିଥାନ୍ତି, ତାକୁ କୋଉ କଥା ଅପୂର୍ବ ବାବୁ। ମୁଁ ପରା ଆପଣଙ୍କ ଘର କାମ କରି ଏଇଠି ଜୀବନ ବିତେଇଲିଣି ବାବୁ, କିଏ କେତେ ଗାଡ଼ି ମଟର ଲଗେଇ ଆପଣଙ୍କ ହାତ ଟେକାକୁ ଅନେଇ ନଥାନ୍ତି, ଏ ଆଖି ସବୁ ଦେଖିଛି ବାବୁ, ଆଉ ଫୋନଟିଏ କଲେ ଆଉ ସବୁ ଜାଣିବେନି କେମିତି।
0: ସେ କଥା ପୁଅ, ତୋର ତା ନିଜ ବୁଦ୍ଧିରେ କଣ କରୁଛି କରୁ, ନହେଲେ ପରେ ଯାହା କରିବା କଥା କରାହବ, ଦେଖିବା।
1: ମୁଁ ଆଉ ତା ମା ତ ଆପଣଙ୍କ ହାତରେ ତାକୁ ଛାଡି ଦେଇଛୁ ବାବୁ, ଯାହା ବୁଦ୍ଧି ଦରକାର ହବ ଆପଣ ତ ଦେବେ ଆଉ।
0: ହଁ ହଉ, ସେ ବେଳ ଆସିବ ଦେଖିବା।
1: ହଉ ବାବୁ, ଆପଣଙ୍କୁ କୋଟି ଜୁହାର।
0: ହଁ ଶୁଣ ପରମା,
1: ଆଜ୍ଞା।
0: କଣ ଏଠି କାମ ବାକି ଥିବ କର, ମା ବୋଧେ ମନ୍ଦିର ଆଡ଼େ ଯାଇଛନ୍ତି, ଆସିବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବୁ, ମୁଁ ଟିକେ ବାହାରୁ ଆସେ।
1: ଆଜ୍ଞା।
0: ହେଇ ଦେ ପରମାନନ୍ଦ,
1: ଆଜ୍ଞା,
0: ଚାରିଆଡ଼କୁ ଟିକେ ନଜର ରଖିଥିବୁ।
1: ହଁ ବାବୁ, ସତରେ ଠାକୁର କୋଉ ଶୁଭ ବେଳାରେ ବାବୁଙ୍କ ସାଙ୍ଗରେ ଦେଖା କରେଇଦେଲେ, ଏ ଅଛବ ପରମା ପୁଅ ବାବୁ ହବ, ପୁଅ ମୋର ବଡ଼ ଚାକିରି କରିବ, ଖୁବ୍ ନାଁ କମେଇବ, ମୋ ଦୁଃଖ ପାଣି ଭଳିଆ ବହିଯିବ।
2: କଣ ମନକୁ ମନକୁ ଗପି ଯାଉଛ ମଉସା, ପୁଅ ତ ତମର
1: ନାଇଁ ଦେଇ, ପୁଅ କଣ ହେଉ ପଛେ, ମୁଁ ଯୋଉ ପରମାକୁ ସେଇ ପରମା, ଆଗରୁ ଯୋଉ ପରମା ଡାକୁଥିଲା ସେଇ ପରମା ଡାକ, ଏଇ ଘର କାମ କରିବାକୁ ରହିଥିଲି ଏବେ ବି ରହିଛି।
2: ତମେ ଆଉ ଘର କାମ କର ନା ମଉସା, ମୁଁ ନନାଙ୍କୁ କହି ଅନ୍ୟ ଲୋକ ରଖେଇଦେବି।
1: ମୁଁ ଦାନା ପାଣି ତେବେ ଏବେଠୁ
2: ଯେମିତି ସରକାରୀ ଅଫିସରୁ ଦରମା ପାଉଥିଲ ସେମିତି ପାଇବ, କିନ୍ତୁ ଆମ ଘର କାମ ଆଜିଠୁ ମନା, ବୁଝିଲ ମଉସା?
1: ପୁଣି ମଉସା ଡାକିଲ ଦେଇ, ମୋ ମନ ମାନୁନି।
2: ମାନିଯିବ ମଉସା, ବ୍ୟସ୍ତ ହେବାର କିଛି ନାହିଁ।
1: ଆଚ୍ଛା ଦେଇ, ଜଗାର ପାଠ ସରିଲା ନା ଆଉ ପଢିବାକୁ ଅଛି?
2: ପାଠ ସରିଲା ମଉସା, ହେଲେ ପଢିବା କାହାରି ସରେ ନା।
1: ତେବେ ଆଉ କଣ ପଢିବ?
2: ୟା ପରେ ଚାକିରି ପାଇଁ ପଢିବାକୁ ହବ, ଆଇଏଏସ୍ ଓଏଏସ୍ ଏମିତି ଅନେକ ଚାକିରି ପାଇଁ।
1: ଯାହା ଆପଣଙ୍କର ଦୟା ଆଉ ଠାକୁରଙ୍କର କୃପା।
2: ଛାଡ଼, ତାଙ୍କୁ କହିବ ମଉସା, ସେ ଫାର୍ଷ୍ଟ କ୍ଲାସ ଫାଷ୍ଟ ହେଇଛନ୍ତି, ବାପା ଫୋନ କରି କାଲି ବୁଝିଛନ୍ତି।
1: କହିଦେବି ଦେଇ,
2: ସମୟ ପାଇଲେ କେବେ ତମ ଘର ଆଡ଼େ ବୁଲି ଯିବି ମଉସା।
1: ଆମ ଘର ଆଡ଼େ ନାଇଁ ଦେଇ, ତମ ଭାରି ବଡ଼ ନୁକର ଝିଅ, ନାଇଁ ଦେଇ।

0: ମୋତେ ସେସବୁ କଥା ଭଲ ଲାଗୁନି। ଯେତେ ହେଲେ ବି ଆମେ ଅଛବ ଅଜାତି ଦେଇ ନାନା।
1: କିଛି ନାହିଁ, କିଛି ଯାଇ ଆସୁ ନାହିଁ ମଉସା। ଜାତି ଅଜାତି ମୋ ଆଖିରେ ସବୁ ସମାନ।

0: ଆରେ ଜଗା, ମୁଣ୍ଡିଆ ମାରୁଛୁ କାହିଁକି?
1: ତମ ଆଶୀର୍ବାଦ ପାଇଁ ସବୁ ଉନ୍ନତି ବୋଉ, ଆଜି ମତେ ଗୋଟେ ଚାକିରି ମିଳିଯାଇଛି।
0: ସତେ? ବଡ଼ ଚାକିରି ତ?
1: କଲେଜର ଅଧ୍ୟାପକ, କଲେଜରେ ପଢୁଥିବା ପିଲାଙ୍କୁ ପାଠ ପଢେଇବା କାମ।
2: ହେ ଜଗା ବାପ, କୁଆଡେ ଗଲ କି? ଆସ ଶୁଣ।
3: କୋଉ କଥା?
0: ଏଇ ଜଗା ଚାକିରି କଥା। କଲେଜରେ ପାଠ ପଢେଇବା ଚାକିରି?
3: ହଁ, ଉଠୁ ଉଠୁ ବାବା, ପରମାୟୁ ଭଗବାନ ଖୁବ ଦିଅନ୍ତୁ, ଉଠୁ ଉଠୁ। ଆମ ପାଇଁ ଜୁଆର ହବା ନ ହବା ଏକା, ତୋ ଉପରେ ସବୁବେଳେ ଆମର କଇଲାଣ ଅଛି ରେ ବାପ। ହେଇ ଦେଖୁନ, ପାଠ ସାରୁ ସାରୁ ଚାକିରି ମିଳିଗଲା। ଜଗାବୁ
0: କଣ କହୁଛ?
3: ଆଜି ଠାକୁରଙ୍କ ପାଖରେ ଭୋଗ କରିସାରି ପଡ଼ିଶା ଘରେ ସବୁ ମିଠେଇ ବାଟି ଦେ, ବୁଝିଲୁ? ନୋଟିନେ ଟଙ୍କା ଧ।
0: ଠିକ କଥା ମନେ ପକେଇଛ, ସାଇ ପଡ଼ିଶାଙ୍କ ମୁହଁ ମିଠା କରିବା ଠିକ କଥା, ମୁଁ ପୁରା ଭୁଲି ଯାଇଥିଲି। ଦିଅ, ଆଜି ତମ ପଇସାରେ ବାଣ୍ଟିବି। ଜଗା ଦରମା ପାଇଲେ ସେଦିନ ସେ ପଇସାରେ ବାଣ୍ଟିବି, ସାଇ ପଡ଼ିଶା ନ ଜାଣିଲେ ହବ କେମିତି?
1: ବୋଉ ତମେ କଥା ହୁଅ ତ, ମୁଁ ମୋ ସାଙ୍ଗସାଥି ମାନଙ୍କୁ ଦେଖା କରି ଆସେ।
0: ହଉ ଯା। ବୁଝିଲ ଜଗା ବାପା, ଠାକୁର ଆମ ଡାକ ଠିକ ଶୁଣିଛନ୍ତି, ତାକୁ ନଖେ ଜୁହାର।
3: ଆଚ୍ଛା ଜଗାଉ, ଜଗା ମଣିଷ ହବାରେ ଠାକୁରଙ୍କର ଯେତିକି ଦୟା, ବାବୁ ମାଙ୍କର ବି ସେତିକି ଦୟା। ସାଇ ପଡ଼ିଶାରେ ତ ମିଠେଇ ବାଣ୍ଟିବା, ଆଉ ବାବୁ ଘରେ ସେମାନେ ଆମ ମିଠେଇ କଣ ଛୁଇଁବେ?
0: ବ୍ରାହ୍ମଣ ଘର ତାଙ୍କର, ଆମ ହାତରୁ
3: କଥା ଅଧା କରି ରହିଗଲୁ କଣ?
0: ତମ ମନରେ ଯୋଉ ସନ୍ଦେହ, ମୋ ମନରେ ବି ସେଇ ସନ୍ଦେହ। କେମିତି କଣ କଲେ ଆମ ଖୁସି ଜଣେଇବା? ଓ ହେଜୁକୁ ମୋଟେ ତ ଆସୁନି, କିଛି ଗୋଟେ ନ କଲେ ମନଟା ସବୁଦିନ ହାଇ ପାଇଁ ହବ।
3: ହଉ ଦେଖିବା, କାହାକୁ କେମିତି ପଚାରି ଯାହା କରିବା କଥା କରିବା ଆଉ। ବାବୁ ମାଙ୍କର ଦୟା ଯେତିକି, ତାଙ୍କ ଝିଅର ମନଟା ବି ସେତିକି। ଦେଇଟି ଭାରି ଭଲ ଲୋକ, ଆଉ ସେ କଣ କମ ଆମ ଜଗାକୁ ସାହାଯ୍ୟ କରିଛନ୍ତି? ବହି ପତ୍ର ଟଙ୍କା ପଇସା ଏମିତି କେତେ କଣ ନା। ହେ ଜଗାଉ, ବାବୁ ଘର ମୋଟର ଗାଡି ସହଦ ପରି ଶୁଭୁଛି ନା କଣ? ଏ ଜଗା ଚାକିରି କଥା କାଷ୍ଟ ଶୁଣି ଚାଲିଲି କି? ଏ ଚାଲୁ ଚାଲୁ ଚାଲୁ ଚାଲୁ। ହଁ ତ
0: ହେ ବାବୁ ମା ନୁହନ୍ତି, ଦେଇ ଦେଇ ଆସିଛନ୍ତି, ଚାଲ।
3: ଦେଇ ତମେ?
4: ହଁ ମଉସା, ଏମିତି ଚାଲି ଆସିଲି, ଖୁସି ଖବରଟାଏ ଶୁଣିଲି ତ, ଭାବିଲି ମଉସା ମାଉସୀ କେମିତି ଖୁସିରେ ଅଛନ୍ତି ଟିକେ ଦେଖି ଆସେ।
0: ଦେଇ
4: ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି ମାଉସୀ?
0: ଦେଇ
4: କଣ ହେଲା ମାଉସୀ?
0: ନାଇଁ କିଛି ନାଇଁ ଯେ।
3: ଆମର ଆଜି ବଡ଼ ଭାଗ୍ୟ ଦେଇ, ତମ ପାଦ ଆଜି ଆମ ଏ ସାତ ଚାକର ପରମା ଗୋଛା ହାତ ଘରେ ପଡିଲା ହେଇଟି। ଏ ଜଗାଉ,
4: ବ୍ୟସ୍ତ ହବାର କିଛି ନାହିଁ ମାଉସୀ, ତଳ ଉପର ମୋର କିଛି ବାରଣ ନାହିଁ।
0: ଆପଣ ମାନଙ୍କର ସିନା ପକ୍କା ପିଣ୍ଡା ଘର ଦେଇ, ଯୋଉଠି ଯେମିତି ବସିପାରିଲେ କିଛି ବାରଣ ନାହିଁ। ଆମର ପୁରା ମାଟି ଘର, କଚା ଘର, ବସୁ ବସୁ ମାଟି ଧୂଳି ଲୁଗାରେ ଲାଗିଯିବ, ରୁହ ଖଣ୍ଡେ ମୁଁ ମସିଣା ଆଣେ।
3: ନାଇଁ ନାଇଁ ଜଗାଉ, ଏ ତାଳ ପତ୍ର ଚଟେଇ ଆଣ।
4: ଓହୋ ମାଉସୀ, କିଛି ଦରକାର ନାହିଁ।
3: ଶୁଣ ଦେଇ, ପୁଅଟା ଚାକିରି ପାଇବା ଖୁସିରେ ଏବେଳା କାମକୁ ଯାଇପାରିନି, ମା ବିରକ୍ତ ହୋଇନଥିଲେ ତ? ନା ତମ ହାତରେ ଖବର ଦେଇଛନ୍ତି କି ଦେଇ?
4: ମୁଁ ତ ସେଦିନରୁ କହିଲିଣି ମଉସା, ତମର ଆମ ଘରେ କାମ କରିବା ବନ୍ଦ କର।
0: ବସ ଦେଇ,
4: ଏ ସାହିରେ ଏକୁଟିଆ ତମ ପୁଅ ପାଠ ପଢୁଥିଲେ ନା ଆଉ କିଏ ପଢ଼ନ୍ତି?
0: ତା ସାଙ୍ଗ ଭାବ କେହି ସେମିତି ପାଠ ସାଠ ପଢିନାହାନ୍ତି, ଆମ ଜାତିଆଣ କାମ ପ୍ରାୟ ସମସ୍ତେ କରନ୍ତି। ଏବକୁ କଦଳା କୋଉଠି ପିଲା ଦୁଇ ଅକ୍ଷର ଲେଖୁଛନ୍ତି ପଢୁଛନ୍ତି, ନହେଲେ ନାହିଁ।
4: ଆଚ୍ଛା ମାଉସୀ, ଜଗନ୍ନାଥ କୁଆଡେ ଗଲେ?
0: ଏଇ ସାଙ୍ଗ ଭାବ କାହା ସାଙ୍ଗରେ ଦେଖା କରିବାକୁ ଯାଇଛି।
4: କହୁଛ ପରା ମାଉସୀ, ତାଙ୍କ ସମାଜକନ୍ଦ ଏଠି କେହି ନାହାନ୍ତି ବୋଲି?
0: କି କଥା କହୁଛ ଦେଇ, ମଣିଷ ଯେତେ ଯାହା ହେଲେ ବି ଜାତିଗତର ନ ମାନିଲେ ଚଳିବ, ମୂର୍ଖ ହୁଅନ୍ତୁ କି ପାଠୁଆ ହୁଅନ୍ତୁ, ପିଲାଦିନର ସାଙ୍ଗସାଥି ତାର ନାହାନ୍ତି? କେତେ କେତେ ଅଛନ୍ତି ନା?
4: ମୁଁ ସେ କଥା କହୁନି ମାଉସୀ।
0: କେତେବେଳେ ଆସିବା କଥା କହୁଛ? ଠିକ ଅଛି ଦେଇ, ସେ ଆସିଲେ ମୁଁ କହିଦେବି ତମେ ଆସିଥିଲ ବୋଲି।
4: ନାଇଁ ଯେ,
0: ତମେ ବ୍ୟସ୍ତ ହୁଅନା ଦେଇ।

0: যা।
1: এ
0: বসেইবାକୁ କୋଉଜୁ ଅଛି, ପାଣି ଗିଲାସ ଦବାର ତ ଆମର ବଳକଳ ନାହିଁ। ଜାଣୁ ଜାଣୁ ବା କେମିତି ଅଛୁଆ ଜାତି ହେଇ ବ୍ରାହ୍ମଣ ଘର ଝିଅକୁ, ନାଇଁ ନାଇଁ ସେ ପାପ କରିବିନି, ଜେଛା ଜାତି ତାକୁ ବଡ।
1: ମୋର ପାଣି ପିଇବାର ଦରକାର ନାହିଁ ମାଉସୀ, ତା ଛଡ଼ା ଛୁଆଁ ଅଛୁଆଁ ଜାତି ଅଜାତି ଉଚ୍ଚ ନୀଚ ମୋ ଆଖିରେ ସବୁ ଏକା।
2: ଆରେ ଅନୁ, ଏକା ଅଛ ନା ତମ ବାପା ବୋଉ ଅଛନ୍ତି?
0: ଜଗା ଦେବୀଙ୍କ ନାଁ ଧରି କଣ ଡାକୁଛୁ, ସିଏ ପରା ବାବୁଙ୍କ ଝିଅ। ଦେଇଡା
1: ଆମେ ପୁରା ଏକା ସାଙ୍ଗରେ ପାଠ ପଢୁଥିଲୁ ମାଉସୀ, ନାଁ ଧରି ଡାକିଲେ କିଛି ଅସୁବିଧା ନାହିଁ।
2: ବୋଉ କହିବା କଥା ଠିକ, ତମ କହିବା କଥା ବି ଠିକ, କୋଉଥିରେ ଅସୁବିଧା ନାହିଁ। ହଁ ଅନୁପମା, ଅଧ୍ୟାପକ ଭାବେ ଗୋଟେ ନିଯୁକ୍ତି ମିଳିଯାଇଛି।
1: ବାଃ, ଖୁବ୍ ଖୁସିର କଥା। କିନ୍ତୁ ଜଗନ୍ନାଥ, ତମେ ଏଇ ଚାକିରିଟା ପାଇ ଯେ ଆଉ କିଛି ନ କରି ବସିଯିବ ତା ନୁହେଁ।
2: ତମେ କଣ କହିବାକୁ ଚାହ?
1: ତମକୁ ଆଇଏଏସ୍ ଦେବାକୁ ପଡିବ।
2: ମତେ?
1: ହଁ ତମକୁ।
0: ମୁଁ ଟିକେ ଭିତରୁ ଆସୁଛି ଦେଇ।
1: ହଁ ମାଉସୀ, ହଁ ଶୁଣ ଜଗ, ତମ ପରି ଉଦ୍ୟମାନ ପ୍ରତିଭା ନିଶ୍ଚୟ ଆଇଏଏସ୍ ପାଇବ।
2: ଧନ୍ୟବାଦ।
1: ଧନ୍ୟବାଦଟା ଆଇଏଏସ୍ ପାଇସାରିଲେ ଦେବ, ଏବେ ଯୋଉ ଜ୍ୟାକେଟ୍ଟା ପାଇଛ ତା ପାଇଁ
2: ଯାହା କହିବ ମୁଁ ପ୍ରସ୍ତୁତ।
1: କଥା ନା କାମରେ
2: ଉଭୟଟାରେ।
1: ତେବେ ଗାଡ଼ିରେ ବସ।
2: ମାନେ?
1: ଯଥାସ୍ଥାନରେ ବୁଝେଇ ଦେବି, ବସ ନା।
2: ଆଜି ନୁହେଁ, ଆଉ କେବେ।
1: ଆଜିର ଭୂମିକା ଆଜି ପାଇଁ ମୂଲ୍ୟବାନ, ଅନ୍ୟ ଦିନ ପାଇଁ ମୂଲ୍ୟହୀନ। ନିର୍ଦ୍ଦିଷ୍ଟ ଦିନର ଆନନ୍ଦ ଅନ୍ୟ ଦିନକୁ ଅପେକ୍ଷା କରେ ନା। ଶୁଣ ଜଗ, କଥା ଦେଇଛ, ଭୁଲେଇଲେ ମୋର ଭୁଲିବାର ନାହିଁ। ସବୁ କଥା ବାପା ବୋଉଙ୍କୁ କୁହାଯାଏ ନା, ଚାଲ ଆସ ନା।
2: ବୋଉ ମୁଁ ଆସୁଛି।
0: ମଲା ମଲା, ଆସୁ ଆସୁ ଦି ଜଣ ଯାକ କୁଆଡେ ଚାଲିଗଲେ? ହଇଏ ଜଗାବାପା, କୁଆଡେ ଗଲ ଜଗାବାପା?
3: କଣ ହେଲା, କାଇଁ ଡାକୁଛ?
0: ଆଡକୁ ଆଇଲ
3: କଣ?
0: ହଇଅ ସେ ବାବୁଙ୍କ ଝିଅ ଦିନେ ନାହିଁ କି କାଳେ ନାହିଁ, ମାଉସୀ ମଉସା କାହିଁକି ଆଜି ରାଖ ପକେଇଲା?
3: ପାଠଶାଠ ପଢୁଛନ୍ତି, ଆଉ କିଛି ଡାକିବାକୁ?
0: ମଲା ମର, ତମ ଝିଅ ଖରାପ ବେଳେ ମୁଁ ଯୋଉ ତମ ପାଇଁ ତାଙ୍କ ଘରେ କାମ ଖଟୁଥିଲି, ମାଠୁ ଝିଅ ପର୍ଯ୍ୟନ୍ତ ହୁରି ପକଉଥିଲେ, ଜଗାମା ଜଗାମା, ଆଜି ପାଠ ବଦଳେଇ ଦେଲା।
3: ତାଙ୍କ ମହତ ଯଦି ବଦଳେଇ ଦେଲା ଆମର ଅସୁବିଧା କଣ? ଆମ ଇଜ୍ଜତ କମିଲା ନାହିଁ ତ?
0: ନାଇଁ ନାଇଁ, ଏ କଥା କାହିଁକି ମୋ ମନକୁ ମୋତେ ପାଉନି।
3: ତୋ ମନକୁ ପାଉନି ବୋଲି ତାଙ୍କ ବୁଦ୍ଧି ବିବେକକୁ ବେଖାତିରି କରିବା, ହେତେଇ ଦେବା, ସେମାନେ ଯାହା ଡାକୁଛନ୍ତି ଡାକନ୍ତୁ, ଆମର କଣ ହେଇଗଲା?
0: ତମେ ଯୋଉ ଅଛି ନା କଥା କହୁଛ,
3: ତୁ ଯଦି ଜାଣିଛୁ ଛିଣ୍ଡି ଗଲ।
0: ରୁହ ଦେଖିବ କେମିତି ଛିଣ୍ଡାଇଦେବି। ମାଉସୀ ଲୋ ଟିକେ ପିଣ୍ଡା ଦେ, ପିଣ୍ଡା ଦେଲୁ ଯଦି ଗୋଟେ ଖାଇବାକୁ ଦେ, ଖାଇବାକୁ ଦେଲୁ ଯଦି ପଖାଳ ନ ଦେ ତତଲା ଦେ। ନାଇଁ ନାଇଁ, ମୋର ଏତେ କଥାକୁ ପାଳେ କିଏ ନବା, ଯାହା ଘରେ ଖାଇବନି ତା ଜାତି ପଚାରିବନି, କାଦୁଅକୁ ପଶିବ କାହିଁକି, ଗୋଡ ଧୋଇବ କାହିଁକି?
3: ମତେ ଡାକିଲୁ କଣ ଇଏ ଢକ ଢମାଳିକା ଶୁଣିବା ପାଇଁ ନା, ନା ଶିଖେଇବାକୁ?
0: ନାଇଁ ଯା ଏଥର, ମୋ କଥା ମୁଁ ବୁଝିବି।
3: ତୁ ବୁଝୁଥା, ବାବୁ ଘରେ ବୁଝେ, କାମ ସେଣା ବାକି ପଡିଛି, ମୁଁ ଯାଉଛି, ତୋ ସାଙ୍ଗରେ ମୁଁ ପିଆ କିଆ ହେଇପାରିବି ନା।

0: ସେ ଆଇଏସ୍ ପାଇଯିବ ବୋଧେ, ଆଇଏସ୍ ହେଇଗଲେ ଜାତିକୁ ପଚାରେ କିଏ? ତମ ମତାମତଟା କଣ କହିଲ?
1: ଆଜିର ଦୁନିଆରେ ଆଇଏସ୍ ତ ସବୁଠୁ ବଡ ଜାତି, ଜାତି ଆଉ କଣ ଖୋଜିବା, ତମ ମତ ମୋ ମତ ସମାନ।
0: ହେଇ ଶୁଣ, ଆଉ କେଇଟା ଦିନ ପରେ ତ ରେଜଲ୍ଟ ବାହାରିଯିବ, ଦେଖି ଚାହିଁ ଯାହା ବ୍ୟବସ୍ଥା କରିବା କଥା କରିବା, ପରମା କେବେ ହାତରୁ ଖସିଯିବନି। ତେବେ ଶୁଣ ଅଞ୍ଜଳି, ଏପଠୁ ପରମା ପ୍ରତି ଟିକେ କୋହଳ ହେଇଯିବା ଉଚିତ। ଆରେ ଗୁହାଳ ସଫା ଥିଲେ ଗାଈ ନିଶ୍ଚୟ ହାମ୍ବାଳି ପୋଷିବ।
1: ଯୁଗକୁ ଅନେଇ ଗତି ନ କଲେ ବଣା ହବା କଥା, ହାତ ପାହାନ୍ତାରେ ଆଇଏଏସ୍ ପାଉ ପାଉ ଛାଡିବାର ନାହିଁ। କେତେ ଥିଲା ବାଲା ଉଚ୍ଚ ନୀଚ ନ ଭାବି ଏମିତି କରିଯାଉଛନ୍ତି ନା।
0: ଠିକ ଅଛି ଠିକ ଅଛି, ତମେ ମନ କଥା ଟିକେ ମନେ ରଖିଥା, ତା ଛଡା ଅନୁକୁ ଏ ଜଗ ସାଙ୍ଗରେ ଟିକେ ମିଶାମିଶି କରିବାକୁ ବାରଣ କରିବନି, ଚାରିଆଡୁ ସମ୍ପର୍କଟା ଯୋଡି ହେଇଥାଉ ନା କଣ କହୁଛ?
1: ଏଇ କଥା ଏତିକିରେ ବନ୍ଦ ଥାଉ, ପରମା ଆସିବା ବେଳ ହେଇଗଲାଣି, ସୁରାକ ପାଇଲେ ଆମ ଦୁର୍ବଳତା ଧରା ପଡ଼ିଯିବ। ପରମା ବୋଧେ ଆସୁଛି।
0: ଆସୁ ଆସୁ, ତମେ ଟିକେ ଭିତରକୁ ଯାଅ ତ, ଯାଅ ଯାଅ।
2: ଜୁହାର ଆଜ୍ଞା।
0: ହଉ ହଉ ହଉ, ତୋର ଏବେ ପରମାନନ୍ଦ ପରମାନନ୍ଦ ନା କଣ?
2: ପରମା ଗୋଛାଏ ତ ଆପଣଙ୍କର ଯୋଉ ସେବାକାରୀକୁ ସେଇ ସେବାକାରୀ ଆଜ୍ଞା।
0: ଆରେ ସମୟ ଅନୁସାରେ ସବୁ ବଦଳିବାକୁ ପରିସ୍ଥିତି ବାଧ୍ୟ କରେ ପରମା, ଏଇ ଯେମିତି ଆବେ ପରଶୁ ଯାବେ ପରଶୁ ବାବୁ ପରଶୁ ନା। ଆରେ ପୁଅ ତୋର ଯୋଗ୍ୟ ହେଇ ବାହାରିଲା, ବାପର ଇଜ୍ଜତ ବଢ଼ିବନି, ପରମାରୁ ପରମାନନ୍ଦ ହବନି।
2: ଆପଣଙ୍କ ପାଖରେ ମୋ ଇଜ୍ଜତ ବଢ଼ିବାର ବାଟ କାହିଁ ବାବୁ, ଆଉ ଯାହାକୁ ସେଇଆ ନା ଆଉ
0: ବାଟ। ଆରେ ତୋ ଇଜ୍ଜତ ପାଇଁ ମୁଁ ବାଟ ଖୋଜି ସାରିଛି ପରମାନନ୍ଦ। ଆଗରୁ ଅଫିସରୁ ଯେମିତି ଦରମା ନଉଥିଲୁ ନବୁ, କିନ୍ତୁ ଘର କାମ ଯାହା କରୁଥିଲୁ ଆଜିଠାରୁ ବନ୍ଦ। ତୁ ଯାହା କରୁଥିଲୁ ସେ କାମ ପାଇଁ ମୁଁ ଅନ୍ୟ ଲୋକ ବ୍ୟବସ୍ଥା କରିସାରିଛି।
2: ବାବୁ ଏ କଥା କାହିଁ କଲେ?
0: ଆରେ କେବଳ ତୋ ପୁଅ ପାଇଁ, ତୋ ପୁଅର ଇଜ୍ଜତ ପାଇଁ।
2: ବାବୁ
0: ଓହୋ, ଜାଣିଛୁ ତୋ ପୁଅଟାକୁ ମୁଁ ବହୁତ ଭଲ ପାଏ, ତା ପାଇଁ ନୁହେଁରେ, ତା ଶିକ୍ଷା ଦୀକ୍ଷା ବୁଝିବା ପାଇଁ, ଭଲ ମଣିଷଟିଏ ସେ ହବ ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
2: ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ ବାବୁ।
0: ଆଚ୍ଛା ଶୁଣ ପରମାନନ୍ଦ, ଯାହା ଯେତେବେଳେ ଟଙ୍କା ପଇସା ତୋ ପାଇଁ ହଉ କି ତୋ ପୁଅ ପାଇଁ ହଉ, ଦରକାର ଯଦି ପଡ଼େ ନିଃସଙ୍କୋଚରେ ମାଗି ନବୁ, ଡରିବାର କିଛି ନାହିଁ। ତୁ ତ ଦେଖିଥିବୁ ଖାସ ଖାସ ଲୋକ ଏହାତରୁ ତଳ ହାତ କରି ପ୍ରଚୁର ଟଙ୍କା ନିଅନ୍ତି, ତତେ ଟଙ୍କା ଦେବାରେ କିଛି ବାଧା ନାହିଁ।
2: ମୋ ଆଖି ସବୁ ଦେଖିଛି ବାବୁ, ସବୁ ଜାଣିଛି।
0: ଆଚ୍ଛା ଆଚ୍ଛା, ହଁ ହଁ, ଯା ଯା ଯା।
3: ଏତେ ଯାଆସ କରିବାର କାରଣ କଣ? ସତ କହ ଜଗା, ତତେ ମୋର ଆଣେ
4: ବୋଉ,
3: ପାଟିରୁ କଥା ବାହାରିନି କାହିଁକି? ତତେ ଜଣାନି ତା ବାପା ତୋ ବାପାର ମାଲିକ? ତତେ ଜଣାନି ସେ ଜାତିରେ ବ୍ରାହ୍ମଣ? ତତେ ଜଣାନି ଝିଅ ପୁଅ ଏକାଠି ହସିଲେ ବସିଲେ ଲୋକେ ଭୁଲ ବୁଝନ୍ତି?
4: ଏମିତି କଣ କହିଯାଉଛି ବୋଉ?
3: କହୁଛି, ମୋ ମନକୁ ଛୁଉଁଛି ବୋଲି କହୁଛି, ଲୋକେ ତା ହିତ ପରା କରିବେ ବୋଲି କହୁଛି, ବଡ ଲୋକ ଝିଅମାନେ ଏମିତି ଫନ୍ଦା ମେଲାନ୍ତି ବୋଲି ଏତିକି ବୁଝିପାରୁନୁ?
4: ମୁଁ କଣ ବୁଝିଛି ନ ବୁଝିଛି ତୁ ହୁଏ ତ ବୁଝିପାରୁନୁ ବୋଉ।
3: ହଁ ମୁଁ ବୁଝିପାରିବି କେମିତି, ମୋ ବୁଦ୍ଧି କମ, ବିବେକ କମ, ଧାରଣା କମ, ବୁଝିବା ବଳବ ମୋର କୋଉଠି ଅଛି? ମୁଁ ମୂର୍ଖଟାଏ, ତୋ ହିସାବକୁ ପାଉନି। ଆରେ କାହା ଯୋଗୁଁ ମଣିଷ ହେଇଛୁ, କିଏ ଏଡ଼ୁଟୁରୁ ଏଡ଼ୁଟିଏ କଲା?
4: ମୁଁ ତ ଅସ୍ୱୀକାର କରୁନି, ସଫା କହୁଛି।
3: ତାହେଲେ ମୋ ପଛରେ ଉତ୍ତର ସଫା କହିପାରୁନୁ କାହିଁକି?
4: ସଫା କହୁଛି, ମୋର କିଛି ଆବିଳତା ନାହିଁ କି କିଛି ସମ୍ପର୍କ ନାହିଁ, ସତ ବୋଉ।
3: ସମ୍ପର୍କ ନାହିଁ ଯଦି ଖୁବ ଭଲ, କିନ୍ତୁ ମନେ ରଖ ମଣିଷ ପାଖରେ ତା ଜାତି ବଡ, ତା ଜନ୍ମ ବଡ, ତା ପରମ୍ପରା ବଡ।
4: ତୁ କଣ ଭାବୁଛୁ ବୋଉ, ମୁଁ ପାଠ ଦିଗରେ ପଢ଼ିଲି ବୋଲି ଏସବୁ ଭୁଲିଯିବି? ନାଇଁ ବୋଉ, ତୋର ଆଣ ପକଉଛି ତମ ଭଲରେ ମୋ ଭଲ।
3: ତୋର ଯଦି ମନ କଥା ଓ ମୁଣ୍ଡ ଛୁଇଲୁ, ଆମେ ଯାହା ଚାହିଁବୁ ତୁ ମାନିନବୁ।
4: ଆଉ କେତେ ମନ ଖୋଲି କହିଲେ ତୁ ସତ ବୁଝିବୁ କହିଲୁ,
3: ସେଇଥିପାଇଁ ତୋର ଆଣ ପକେଇବାକୁ କହୁଛି।
4: ହେଲା ବାବା ହେଲା, ତୋର ଆଣ ଖାଉଛି ତୋ ମୁଣ୍ଡ ବି ଛୁଉଁଛି, ମୁଁ ତମ କଥାରେ ଥିଲି ଅଛି ରହିବି ହେଲା।
3: ଏତିକି ହେଲେ ଭଗବାନ ତୋ ମୁଣ୍ଡରେ ନିଶ୍ଚୟ ସୁନା କଳସ ଢାଳିବେ
4: ବୋଉ।

0: ନନା ଖବର କାଗଜ ପଢୁଛ, ସେ ଖବର କିଛି ରଖୁନା।
1: ଆଚ୍ଛା ଅନୁ, ଖବର ରଖୁଛି କି ନା ତୁ କେମିତି ବୁଝୁ? ତା ଛଡା କୋଉ ଖବର ଉପରେ ତୋର ଗବେଷଣା ଟିକେ ଶୁଣେ ତ।
0: ଆଜି ଆଇଏଏସ୍ ର ରେଜଲ୍ଟ ବାହାରିଛି।
1: ଜଗାର କଣ ହେଇଛି?
0: ଯାହା ହବାର କଥା ହେଇଛି ଲିଷ୍ଟରେ ନାଁଟା ସବା ଉପରେ।
1: ଗୁଡ୍। ଆହେ ଶୁଣୁଛ?
2: କଣ କହୁଛ?
1: ଏଇ ଜଗା ଆଇଏଏସ୍ ପାଇଛି।
2: ଯା ହଉ, ଗୋଟିଏ ଚିନ୍ତା ଗଲା।
0: କୋଉ ଚିନ୍ତା ଥିଲା ବୋଉ, ଏବେ ଚାଲିଗଲା।
2: ହୋ ହୋ, ତୁ ବୁଝିପାରିବୁନି।
0: ନନା ତମେ ଟିକେ ବୁଝେଇ ଦିଅ ନା।
1: ସମୟ ସବୁ ବୁଝେଇଦବ ମା, ଆଉ କାହାରିକି ବୁଝେଇବା ଦରକାର ପଡ଼ିବନି, ନିଜେ ନିଜେ ବୁଝିଯିବୁ। ଆଚ୍ଛା ଆଇଏଏସ୍ ପାଇବା କଥାଟା ପରମା ପୁଅ ଜାଣିଲାଣି ତ?
0: ବୋଧେ ଜାଣିନଥିବେ।
1: ସନ୍ଦେହ ଯଦି ତୁ ତାକୁ ଜଣେଇଦେଲୁ କାହିଁକି?
0: ଏବେ ନ ଜାଣିଥିଲେ ପରେ ଜାଣିଯିବେନି।
1: ପରୀକ୍ଷା ଫଳଟା ଯାହା ମୁହଁରୁ ପ୍ରଥମେ ଶୁଣାଯାଏ ତାର ଚାର୍ମଟା ଅଲଗା, ବୁଝିଲୁ ମା?
0: ରାଇଟ, ମୁଁ ତେବେ ଜଣେଇ ଦେଇ ଆସୁଛି ନା।
1: ଡେରି କାହିଁକି, ଡେରି କାହିଁକି, ଯା ମା।
2: ହଇ, ତମର କୋଉ ବୁଦ୍ଧି କହିଲ? ଝିଅଟାକୁ ସନ୍ଧ୍ୟାବେଳେ ଜଗା ଘର ଆଡେ ପଠେଇ ଦେଲ।
1: ଆରେ ତମେ ଭାବରେ ପ୍ରକାଶ କଲ, ମୁଁ ଟିକେ ଭାଷା ପ୍ରୟୋଗ କରିଦେଲି, ଆଉ କଣ ପାର୍ଥକ୍ୟ? କିଛି ନାହିଁ, ପ୍ରଭେଦ ଟା କୋଉଠି?
2: ପ୍ରଭେଦ ଏଇଠି ଯେ ମୁଁ ମା, ତମେ ବାପ। ଆଉ ପ୍ରଭେଦ ଏଇଠି ଯେ ମୋର ଭାବ ତୁମ ଭାଷାରେ।
1: ହଁ, ଧରି ମାରିଲେ ଯାହା, ବାନ୍ଧି ମାରିଲେ ବି ସେୟା। ବରଂ ଧନ୍ୟବାଦ ଦବା କଥା, ତମର ମୋର ଲକ୍ଷ୍ୟ ଏକ, ଲକ୍ଷଣ ମଧ୍ୟ ଏକ,
3: ଆଇଏଏସ୍।
2: ବୁଝିଲି, ସ୍ୱାମୀ ସ୍ତ୍ରୀ ପରା ଠାରରେ ବୁଝନ୍ତି, ବୁଝି ହବନି କେମିତି ମ?
1: ଏଇ ଖୁସିରେ ଟିକେ
2: ତମ ଖୁସି ହଉଥା ମୁଁ ଯାଏ।
1: ଆରେ ଶୁଣ, ଅଞ୍ଜଳି,

0: ସନ୍ଧ୍ୟା ସମୟରେ ଗାଡ଼ିରେ ବସିବା ବେଳେ ବସନ୍ତ ପବନ ଦେହକୁ ମନକୁ କେମିତି ଲାଗେ ଯାକ?
1: ଶିହରଣ ଲାଗେ।
0: ଲାଗିଆସ ଟିକେ ପାଖକୁ।
1: କେତେ ଦୂର ଯିବ?
0: ଦୂର ପର୍ବତ ସୁନ୍ଦର,
1: ସୁନ୍ଦରତମ ଦର୍ଶନ,
0: ସୁନ୍ଦର ତୃପ୍ତିର ଅବସାଦ ନାହିଁ।
1: ଦେଖୁଛି ତମେ ଆଜି ବହୁତ ଖୁସି।
0: ତମ ଆୟସ ପାଇବା ଖୁସିରେ ମୋଠୁ ଅଧିକ ଖୁସି ବୋଧେ ଜଣେ ବି ନଥିବ, ଯେଉଁଥିପାଇଁ କାଠଯୋଡ଼ି କୂଳରେ ଏକାଞ୍ଚନରେ ବସି ମନ ମେଣ୍ଟେଇବାକୁ ଆସିଛି ଆଉ ତମକୁ ସାଙ୍ଗରେ ଆଣିଛି। ଏ ଆସନା ସେଇ ଅନ୍ଧାରୁଆ ଜାଗାରେ ବସିବା, ମନ ପୁରେଇ ହସିବା, ରସିବା, ଏମିତି ଅନେକ କିଛି।
1: ସେ ଅନେକ କିଛି କ'ଣ?
0: ତମେ ପାଖକୁ ଲାଗି ଆସନା, ବୁଝେଇଦେବି। ଆସନା।
1: ଠିକ୍ ଅଛି, ଆସିଲି। ଏବେ ବୁଝାଅ।
0: ମୁଁ ବୁଝେଇବା ପୂର୍ବରୁ ତମେ ନିଶ୍ଚୟ ବୁଝିଯିବ। ଶୁଣ, ତମେ ବିଶ୍ୱାସ କର ବା ନ କର ଜଗନ୍ନାଥ, ମୁଁ ତମକୁ ଖୁବ ଭଲ ପାଏ।
1: ଅନୁପମା।

ଶୁଣୁଥିଲେ ନାଟକ ନିଆରା ସ୍ୱରଟିଏ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବାଞ୍ଛାନିଧି ବ୍ରଜକିଶୋର ମହାନ୍ତି, ଅଞ୍ଜଳି ଲୀଲା ଦୁଲାଳୀ, ପରମା ବସନ୍ତ ସାମଲ, ସରିଆ ତନୁଜା ନାୟକ, ଜଗନ୍ନାଥ ଶିବାଶିଷ ଦାସ, ଅନୁପମା ଛବିଲତା ସେଠୀ। ରଚନା ଡକ୍ଟର ଗୋବିନ୍ଦ ଭୂୟାଁ। ରେଡିଓ ରୂପାନ୍ତର ଧନେଶ୍ୱର ରାଉତ। ପ୍ରଯୋଜନା ମାନସ ମହାନ୍ତି। ସହଯୋଗ କରିଥିଲେ ପ୍ରସନ୍ନ କୁମାର ନାୟକ। ଆକାଶବାଣୀ କଟକ। ଶୁଣନ୍ତୁ, ଅଭିରାମ ଖୁଣ୍ଟିଆ ଏବଂ କ୍ଷଣପ୍ରଭା ଓଝାଙ୍କ କଣ୍ଠରେ ଆଧୁନିକ ଗୀତ, ମିଶ୍ର ସତ୍ୟନାରାୟଣଙ୍କ ରଚନାରେ।

ଆକାଶବାଣୀ କଟକ ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଦିନ 11:10 ପ୍ରଚାର କରିବୁ ଅଭୁଲା ଗୀତ, କଣ୍ଠଶିଳ୍ପୀ ବିଭୁଦତ୍ତ ନାୟକ ଏବଂ ମିତାଲି ଚିନ୍ନାରା। ପାଲା ଦିନ 11:30 ପରିବେଷଣ କରିବେ ସୌଦାମିନୀ ସାହୁ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଦିନ 12:00। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30। ଏଥିରେ ବିଷୟ ରହିଛି ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରରୁ ସୁରକ୍ଷା, କହିବେ ଡକ୍ଟର ନିରଞ୍ଜନ ରାଉତ। ଦିନ 1:10 ତୀର୍ଥାନନ୍ଦ ଦାସଙ୍କ ପରିବେଷିତ ଧୁଡ଼ୁକି ଗୀତ ଶୁଣିବେ। ନାରୀମହଲ ଦିନ 1:20 ଆଳାପରେ ଶୁଣିବେ ସାହଲ ଖାତୁନଙ୍କ ସହ ସାକ୍ଷାତକାର। ଗାନ୍ଧୀ ଚର୍ଚ୍ଚା ଅପରାହ୍ନ 2:45। ଏଥିରେ ବିଷୟ ରହିଛି ଗାନ୍ଧିଜୀ ଓ ଯୋଗ, ଏ ସମ୍ପର୍କରେ କହିଛନ୍ତି ବାଉରୀ ବନ୍ଧୁ ବେହେରା। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 5:00 ଏବଂ ରାତି 7:02। ଯୁବବାଣୀ ଅପରାହ୍ନ 5:30 ମହ୍ଲାରରେ ଶୁଣିବେ ବିଶେଷ ଉପସ୍ଥାପନ ଯୋଗ କରେ ନିରୋଗ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରାତି 7:25। ପଲ୍ଲୀମଞ୍ଚ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଖରିଫ ଫସଲରେ ଶୋଷକ କୀଟ ପରିଚାଳନା, ଆଲୋଚନା କରିବେ ଡକ୍ଟର ଭୁବନାନନ୍ଦ ଅଧିକାରୀ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02। ଇଂରାଜୀ କାର୍ଯ୍ୟକ୍ରମ ୟୋଗା ଆଣ୍ଡ ମେଣ୍ଟାଲ ହେଲ୍ଥ ରାତି 8:30, ଆଲୋଚନା କରିବେ ଡକ୍ଟର ପ୍ରତିଭା ଶ୍ରୀ। କରେଣ୍ଟ ଆଫେୟାର୍ସ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ରାତି 10:00। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏମ୍ଏସ୍ ଗୋପାଳକୃଷ୍ଣଙ୍କ ପରିବେଷିତ ବେହେଲା ବାଦନ ଶୁଣିବେ ରାତି 10:35। ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ ଡାକ୍ତରଙ୍କୁ ପଚାରି ବୁଝିବା ପ୍ରଚାର କରିବୁ ଦିନ 12:30। ଏଥିରେ ବିଷୟ ରହିଛି ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରରୁ ସୁରକ୍ଷା, କହିବେ ଡକ୍ଟର ନିରଞ୍ଜନ ରାଉତ। ନାରୀମହଲ ଦିନ 1:20 ନାରୀମହଲର ଆଳାପରେ ଶୁଣିବେ ସାହଲ ଖାତୁନଙ୍କ ସହ ସାକ୍ଷାତକାର। ଗାନ୍ଧୀ ଚର୍ଚ୍ଚା ଅପରାହ୍ନ 2:45। ଏଥିରେ ବିଷୟ ରହିଛି ଗାନ୍ଧିଜୀ ଓ ଯୋଗ, ଏ ସମ୍ପର୍କରେ କହିଛନ୍ତି ବାଉରୀ ବନ୍ଧୁ ବେହେରା। ଯୁବବାଣୀ ସନ୍ଧ୍ୟା 5:30 ମହ୍ଲାରରେ ଶୁଣିବେ ବିଶେଷ ଉପସ୍ଥାପନା ଯୋଗ କରେ ନିରୋଗ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ସନ୍ଧ୍ୟା 6:10। ପଲ୍ଲୀମଞ୍ଚ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଖରିଫ ଫସଲରେ ଶୋଷକ କୀଟ ପରିଚାଳନା, ଆଲୋଚନା କରିବେ ଡକ୍ଟର ଭୁବନାନନ୍ଦ ଅଧିକାରୀ। ଇଂରାଜୀ କାର୍ଯ୍ୟକ୍ରମ ୟୋଗା ଆଣ୍ଡ ମେଣ୍ଟାଲ ହେଲ୍ଥ ଶୁଣିବେ ରାତି 8:30, ଆଲୋଚନା କରିବେ ଡକ୍ଟର ପ୍ରତିଭା ଶ୍ରୀ। କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ସ୍ୱାସ୍ଥ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏମ୍ଏସ୍ ଗୋପାଳକୃଷ୍ଣଙ୍କ ପରିବେଷିତ ବେହେଲା ବାଦନ ପ୍ରଚାର କରିବୁ ରାତି 10:35। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ନିର୍ମଳ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 39 ଡିଗ୍ରୀ ଏବଂ 27 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 38.9 ଡିଗ୍ରୀ ସେଲ୍ସିୟସ୍ ଏବଂ 26.6 ଡିଗ୍ରୀ ସେଲ୍ସିୟସ୍। ଆପେକ୍ଷିକ ଆର୍ଦ୍ରତା ଥିଲା ଆଜି ସକାଳ 8:30 ସୁଦ୍ଧା ଶତକଡ଼ା 80% ଏବଂ ଗତକାଲି ଅପରାହ୍ନ 5:30 ସୁଦ୍ଧା ଶତକଡ଼ା 48%। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
4: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଅଭୁଲା ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ବିଭୁଦତ୍ତ ନାୟକ, ଶିଳ୍ପୀଙ୍କ କଣ୍ଠରେ ମୋତିଲାଲ ପତିଙ୍କ ରଚନା।

0: ଅଭୁଲାଙ୍କିତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆଧୁନିକ ଗୀତ। କଣ୍ଠଦାନ କରିଥିଲେ ବିଭୁଦତ୍ତ ନାୟକ ଏବଂ ମିତାଲି ଚିନ୍ନରା। ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଥ ସିମେଣ୍ଟ ଉପରେ।

ଯସ୍ୟାସନ୍ତ ସକଳ ସୁମନସା ନାସ୍ତି ମୂଳ ମାଚାଗ୍ରହ ନୀଳାଦ୍ର କୋପି କଳ୍ପ ଦ୍ରୁମୀନ୍ଦ୍ର ତନୁ ତାନାମ ଧୀରତେ ବାଞ୍ଛିତାନାମ। ହେ ମୋର ପାଲା ପ୍ରେମୀ ସାହିତ୍ୟ ପ୍ରେମୀ ଉତ୍କଳୀୟ ପଣ୍ଡିତେ ନୀଳଗିରିରେ ଶ୍ରୀମନ୍ଦିରରେ ବସତି ସ୍ଥାପନା କରନ୍ତି ଜଗତର ନାଥ ଜଗନ୍ନାଥ। ସେହି ପ୍ରଭୁ ଜଗନ୍ନାଥ ଉପସ୍ଥିତ ହୋଇ ଶ୍ରୋତା ବକ୍ତା ପାଲା ଉଦ୍ୟୋକ୍ତା ଓଡ଼ିଆ ଭାଷାକୁ ସମ୍ମାନ ଦେଉଥିବା ଓଡ଼ିଶାବାସୀଙ୍କର ଭାରତବାସୀଙ୍କର ଏ ବିଶ୍ୱର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ କବାର।

ଆଜ୍ଞା କେହି ଜଣେ ଆସି କହୁଛି ବନ୍ଦ କରିଦିଅ ରାଜ୍ୟାଭିଷେକ ପର୍ବ। ଆଜ୍ଞା ଦେଖିଦେଲେ ମନ୍ଥରା ଆସି ଏ କଥା କହୁଛି, ପ୍ରଜାମାନେ ମନେ ମନେ ଚିନ୍ତା କରୁଛନ୍ତି, ଆରେ ଏଇ ମନ୍ଥରା, ଏଇ ମନ୍ଥରା ପାଇଁ ଆମ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ଦୁଃଖ ପାଇଥିଲେ, ଆଜି କାହିଁକି ଆସିଛି, କଣ ପୁନର୍ବାର କିଛି ଦ୍ୱନ୍ଦ୍ୱ ସୃଷ୍ଟି କରିବ କି? କିନ୍ତୁ ଆଜ୍ଞା ମନ୍ଥରା ଧୀରେ ପ୍ରଜାମାନଙ୍କ ଗହଳିକୁ ଆଡେଇ ଦେଇ ଯାଇ ପ୍ରଭୁ ରାମଚନ୍ଦ୍ରଙ୍କର ପାଦ ପାର୍ଶ୍ୱରେ ବସି ପ୍ରଭୁଙ୍କର ଚରଣ ବନ୍ଦନା କରୁଛି।

ଆଜି କହୁଛି ହେ ଦଶରଥ ନନ୍ଦନ ପ୍ରଭୁ ରାମଚନ୍ଦ୍ର, ଆପଣଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ମନ୍ଥରା କାନ୍ଦି କାନ୍ଦି ପ୍ରଭୁ ରାମଚନ୍ଦ୍ରଙ୍କୁ କହୁଛି, ହେ ପ୍ରଭୁ ଆପଣ ମୋତେ କ୍ଷମା କରିଦିଅନ୍ତୁ। ଆଜ୍ଞା, କ୍ଷୟ ଚମ୍ପୁ ପଦଟିଏ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚିତ।

ଆଜ୍ଞା ମନ ଥରା କହୁଛି ହେ ପ୍ରଭୁ, ମୁଁ ଯାହା କରିଛି ନିଜ ଇଚ୍ଛାରେ କିଛି କରି ନାହିଁ, କାହିଁକି ମୁଁ ଏତେ ଦଣ୍ଡ ପାଉଛି ପ୍ରଭୁ? ଦୀର୍ଘ 14 ବର୍ଷ ହେବ ମୁଁ ଏ ଅଯୋଧ୍ୟା ରାଜଦାଣ୍ଡକୁ ଆସିପାରୁ ନାହିଁ। ଏ ଅଯୋଧ୍ୟା ରାଜଦାଣ୍ଡକୁ ଆସିଲେ ପ୍ରଜାମାନେ ମୋ ନାମରେ କୁଚ୍ଛା ରଟନା କରୁଛନ୍ତି, ଅପବାଦର ନାଗରା ପିଟୁଛନ୍ତି, ପିଲାମାନେ ଦେଖି ମୋ ଉପରକୁ ଟେକା ପଥର ଫୋପାଡୁଛନ୍ତି। ସେମାନେ ଭାବୁଛନ୍ତି ଆପଣଙ୍କୁ ମୁଁ 14 ବର୍ଷ ବନବାସର ଦୁଃଖ ଦେଇଥିଲି, ହେଲେ ପ୍ରଭୁ ମୁଁ ହେଉଛି ନିର୍ଦ୍ଦୋଷୀ ପ୍ରାଣୀ, ମୋ ଦୋଷ ଆପଣ ଧରନ୍ତୁ ନାହିଁ, ମୁଁ ଯାହା କରିଛି କଣ କହିବି ପ୍ରଭୁ।

ମୁଁ ଯାହା କରିଛି ଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ। ଆଜ୍ଞା, ଯେତେବେଳେ ସଭାସଦ ବର୍ଗ ଏ କଥା ଶୁଣିଦେଲେ ସମସ୍ତଙ୍କ ଚକ୍ଷୁରୁ ଧାର ଧାର ଲୋତକ ଝରିବାରେ ଲାଗିଛି।

ଗୁରୁଦେବ ଆପଣ କହିବେ କି କାହିଁକି ଆପଣ ଏପରି କଲେ? ମୋ ପୁତ୍ର କି ଦୋଷ କରିଥିଲା ଆପଣଙ୍କ ନିକଟରେ ଯେ ଆପଣ ତାକୁ ଏତେ ବଡ ଦଣ୍ଡ ଦେଲେ? ଆଜ୍ଞା ଗୁରୁ, ବଶିଷ୍ଠ ସେଇଠାରେ କହିଦେଲେ, କହିଲେ, କୌଶଲ୍ୟା, ମନ୍ଥରା ଯାହା କହୁଛି ସତ କହୁଛି। ମୁଁ ତାକୁ ନିର୍ଦ୍ଦେଶ ଦେଇଥିଲି ଯେ ସେ ଯାଇ ରାଣୀ କୈକେୟୀଙ୍କୁ କୁମନ୍ତ୍ରଣା ଦେବ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସର ଦେବା ପାଇଁ। ଆରେ, ତାର କାରଣ ରହିଛି, ମୁଁ ଆଜି ସେ କଥା ତୁମମାନଙ୍କୁ କହୁଛି, ତୁମେ ମନ ଦେଇ ଶୁଣ। କିଛି ବର୍ଷ ପୂର୍ବେ ଏ ଅଯୋଧ୍ୟା କଟକରେ ରାଜତ୍ୱ କରୁଥିଲେ ରାଜା ଦଶରଥ। ରାଜା ଦଶରଥ ଥିଲେ ସୁନ୍ଦର, ସୁପୁରୁଷ, ସୁଜ୍ଞାନୀ, ସୁଶାସକ ଏବଂ ବୀର। ତାଙ୍କର ବୀରତ୍ୱକୁ ଲକ୍ଷ୍ୟ କରି ଆମର କବି ପଦଟିଏ ଲେଖିଦେଲେ, ଆରେ ଅମରଙ୍କ ସଙ୍ଗେ ସମର।

ଆଜ୍ଞା ଅମର ବୋଲନ୍ତେ ଦେବତା, ଦେବତା ମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଏକା ସମର୍ଥ ପଣିଆ ରାଜା ଥିଲେ ଦଶରଥ। ରାଜା ଦଶରଥ ଅନେକ ରାଜ୍ୟ ଜୟ କରିସାରିବା ପରେ ଇଚ୍ଛା ପ୍ରକାଶ କଲେ ଗ୍ରହରାଜ ଶନିଶ୍ଚରଙ୍କ ସହିତ ଯୁଦ୍ଧ କରିବା ପାଇଁ। ନିଜର ସେନାପତିକୁ ଡକାଇ ଆଜି ସମର ସଜା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜ୍ଞା କିଭଳି ହୋଇଛି ସମର ସଜା, କବି ପରମାନନ୍ଦ ମହାପାତ୍ର ଲେଖିଦେଲେ ରାଗ କାମୋଦିରେ।

ଆଜ୍ଞା, ଏହିପରି ଭାବେ ସମରସଜ୍ଜା କରି ଆଜି ସୈନ୍ୟ ସମ୍ବନ୍ଧକୁ ସଙ୍ଗରେ ଧରି ରାଜା ଦଶରଥ ଯୁଦ୍ଧ କ୍ଷେତ୍ରକୁ ବାହାରି ପଡ଼ିଛନ୍ତି। ଯାଇ ପହଞ୍ଚି ଯାଇଛନ୍ତି ଗ୍ରହରାଜ ଶନିଶ୍ଚରଙ୍କର ଦ୍ୱାର ଦେଶରେ ଏବଂ ଦୂତକୁ ପଠାଇ ଦେଇଛନ୍ତି ଗ୍ରହରାଜ ଶନିଶ୍ଚରଙ୍କ ନିକଟକୁ ଯୁଦ୍ଧର ଆହ୍ୱାନ ଦେଇ। କିନ୍ତୁ ଗ୍ରହରାଜ ଶନିଶ୍ଚର ଦୂତକୁ ଫେରାଇ ଦେଇଛନ୍ତି। ରାଜା ଦଶରଥ ମନେ ମନେ ଚିନ୍ତା କରିଛନ୍ତି, ନା ମୁଁ ନିଜେ ଯାଇ ଗ୍ରହରାଜ ଶନିଶ୍ଚରଙ୍କୁ ଯୁଦ୍ଧର ଆହ୍ୱାନ ଦେବି। ଆଜ୍ଞା, ଗ୍ରହରାଜ ଶନିଶ୍ଚରଙ୍କ ନିକଟକୁ ଚାଲି ଯାଇଛନ୍ତି ରାଜା ଦଶରଥ। ଏବଂ ରାଜା ଦଶରଥଙ୍କୁ ଯେତେବେଳେ ଗ୍ରହରାଜ ଶନିଶ୍ଚର ଦେଖିଦେଇଛନ୍ତି, ଅତି ବିନମ୍ର ଭାବରେ କହୁଛନ୍ତି।

0: ହେ ରାଜନ ତୁମର ମୋର ଯୁଦ୍ଧ କରିବା ନ୍ୟାୟ ସଙ୍ଗତ ନୁହେଁ। ତୁମେ ହେଲ ସୂର୍ଯ୍ୟବଂଶୀ ରାଜା, ମୁଁ ହେଉଛି ସୂର୍ଯ୍ୟଙ୍କର ସୁତ, ତେଣୁ ତୁମେ ଏଠାରୁ ଫେରି ଯାଅ।
1: ତୁମେ ଭୟ କରୁଛ।
0: ଆଜ୍ଞା, ଅନେକ ଭର୍ସନା କରିଦେଇଛନ୍ତି ରାଜା ଦଶରଥ ଗ୍ରହରାଜ ଶନିଶ୍ଚରଙ୍କୁ। ଗ୍ରହରାଜ ଶନିଶ୍ଚର ରାଗି ଯାଇଛନ୍ତି ଆଜି ରାଜା ଦଶରଥଙ୍କ ଉପରେ। ଆରେ ଶନିକୋପ ଦୃଷ୍ଟି ପଡିଲା ରଥର ଯୁ।

ଆଜ୍ଞା ଗ୍ରହ ରାଜଙ୍କର ଆଜି କୋପ ଦୃଷ୍ଟି ପଡିଯାଇଛି ସେଇ ରଥରେ ଲାଗିଥିବା ରଜୁରେ, ରଜୁ ବୋଲନ୍ତି ଆଜ୍ଞା ଦଉଡି, ଦଉଡିଟି ଆଜି ଜଳିଯାଇଛି, ଯାହାଫଳରେ ରାଜା ଦଶରଥ ଆଜି ପକ୍ଷୀରାଜ ଘୋଡାଙ୍କ ଠାରୁ ବିଚ୍ଛିନ୍ନ ହୋଇ ତଳକୁ ତଳକୁ ଶୂନ୍ୟ ମାର୍ଗରେ ଖସିବାରେ ଲାଗିଛନ୍ତି। ମନେ ମନେ ରାଜା ଦଶରଥ ଚିନ୍ତା କରୁଛନ୍ତି, ଯଦି ମୁଁ ତଳେ ପଡିଯାଏ ତେବେ ମୋର ପ୍ରାଣବାୟୁ ଉଡିଯିବ। ପ୍ରାଣ ବିକଳରେ ଆଜି ରାଜା ଦଶରଥ ଡାକୁଛନ୍ତି।

ଆଜ୍ଞା ଗ୍ରହ ରାଜ ଶନିଶ୍ଚରଙ୍କର କୋପ ଦୃଷ୍ଟି ଯେତେବେଳେ ପଡିଯାଇଛି, ରଜୁଟି ଯେତେବେଳେ ଜଡିଯାଇଛି, ଆଜି ରାଜା ଦଶରଥ ଶୂନ୍ୟ ମାର୍ଗରେ ତଳକୁ ଖସିବାରେ ଲାଗିଛନ୍ତି, ଡାକୁଛନ୍ତି ମତେ ରକ୍ଷା କର ରକ୍ଷା କର। ଏଇ ଡାକ ଶୁଣିପାରିଲେ ପକ୍ଷୀରାଜ ଜଟାୟୁ ଯାଇ ଦେଖୁଛନ୍ତି ରାଜା ଦଶରଥ ଶୂନ୍ୟ ମାର୍ଗରେ ତଳକୁ ଖସୁଛନ୍ତି। ମନେ ମନେ ଚିନ୍ତା କଲେ ରାଜା ଯଦି ତଳେ ପଡିଯିବେ ତେବେ ତାଙ୍କର ଜୀବନ ରହିବ ନାହିଁ। ସଙ୍ଗେ ସଙ୍ଗେ ପକ୍ଷୀରାଜ ଜଟାୟୁ ନିଜର ପୃଷ୍ଠ ଦେଶରେ ରଥଟିକୁ ରଖି ଧୀରେ ଧୀରେ ଆଣି ଭୂପୃଷ୍ଠରେ ରଖିଦେଲେ। ରାଜା ଦଶରଥଙ୍କର ଜୀବନ ରକ୍ଷା ହୋଇଯାଇଛି। ରାଜା ଦଶରଥ ପକ୍ଷୀରାଜ ଜଟାୟୁଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରି ସ୍ନେହରେ ଆଲିଙ୍ଗନ କରିଛନ୍ତି ଏବଂ କହିଛନ୍ତି, ହେ ମିତ୍ରବର, ଆପଣ ମୋର ଜୀବନ ରକ୍ଷା କରିଛନ୍ତି। ତେବେ ଆଜ୍ଞା ମିତ୍ର କାହାକୁ କହିବା, ଜାନିଆ ପ୍ରେଷଣେ ଭୃତ୍ୟା ବାନ୍ଧବାନ ବ୍ୟସନା ଗମେ ମିତ୍ରଞ୍ଚା ଯଦି କାଳେ ଚ ଭାଜ୍ୟାଞ୍ଚ ବିଭବକ୍ଷୟେ। ଆଜ୍ଞା ଯେ ବିପଦରେ ପଡିଥାନ୍ତି, ବିପଦ ସମୟରେ ଯେ ସାହାଯ୍ୟ କରିଥାନ୍ତି ସେ ହିଁ ପ୍ରକୃତ ବନ୍ଧୁ। ଆଜି ଯେତେବେଳେ ବିପଦରେ ପଡିଥିଲେ ରାଜା ଦଶରଥ, ପକ୍ଷୀରାଜ ଜଟାୟୁ ତାଙ୍କର ଜୀବନ ରକ୍ଷା କରିଥିବାରୁ ତାଙ୍କୁ ମିତ୍ର ବୋଲି ସମ୍ବୋଧନ କରିଛନ୍ତି ଏବଂ କହିଛନ୍ତି, ହେ ମିତ୍ରବର, ଆପଣ ମୋର ଜୀବନ ରକ୍ଷା କରିଛନ୍ତି, ଆପଣ ଆଜି ଯାହା ମାଗିବେ ମୁଁ ଆପଣଙ୍କୁ ଦେବି, ଏହା ସତ୍ୟ, ସତ୍ୟ ତ୍ରିବାର ସତ୍ୟ କରୁଛି।

ଆଜ୍ଞା ପକ୍ଷୀରାଜ ଜଟାୟୁ କହୁଛନ୍ତି। ହେ ରାଜନ, ଯଦି ତୁମେ ସତରେ କିଛି ମୋତେ ଦେବା ପାଇଁ ଚାହୁଁଛ, ତେବେ ତୁମର ପ୍ରଥମ କୁମାରକୁ ମୋତେ ଦାନ ଦିଅ। ରାଜା ଦଶରଥ ଏ କଥା ଶୁଣି ହସିଦେଲେ, କହିଲେ, ହେ ମିତ୍ରବର, ମୋର ତ ସନ୍ତାନ ନାହାନ୍ତି, ମୁଁ କେଉଁଠାରୁ ଆପଣଙ୍କୁ ଦାନ ଦେବି। କିନ୍ତୁ ଆଜ୍ଞା ପକ୍ଷୀରାଜ ଜଟାୟୁ କହୁଛନ୍ତି, ହେ ରାଜନ, ମୁଁ ଧ୍ୟାନ ବଳରେ ଜାଣିପାରୁଛି ତୁମ ଭାଗ୍ୟରେ ସନ୍ତାନ ସୁଖ ରହିଛି, ମୁଁ ସେଇଦିନ ଆସିବି ତୁମର ଯେଉଁଦିନ ସନ୍ତାନ ହେବ। ଆଜ୍ଞା ରାଜା ଦଶରଥ ଚାଲି ଯାଇଛନ୍ତି ନିଜର ରାଜ୍ୟକୁ। କିଛି ଦିନ ଅନ୍ତେ ଋଷ୍ୟଶୃଙ୍ଗ ମୁନିଙ୍କୁ ଡକାଇ ପୁତ୍ରେଷ୍ଠୀ ଯଜ୍ଞ ଆୟୋଜନ କରିଛନ୍ତି। ଯଜ୍ଞ ଚରୁ ନେଇ ତିନିରାଣୀ ସେବନ କରିଛନ୍ତି। ପ୍ରଭୁଙ୍କ ଦୟାରୁ ତିନିରାଣୀଙ୍କର ଚାରୋଟି ସନ୍ତାନ ହୋଇଛି ଏବଂ ଏକୋଇଶା ବ୍ରତ ଦିନ ପୁତ୍ରମାନଙ୍କର ନାମକରଣ କରିଦେଇଛନ୍ତି ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। କିନ୍ତୁ ଆଜ୍ଞା ରାଜା ଦଶରଥ ଭୁଲି ଯାଇଥିଲେ ଯେ ପକ୍ଷୀରାଜ ଜଟାୟୁଙ୍କୁ ସେ କହିଥିଲେ ଦାନ ଦେବେ ବୋଲି। କିନ୍ତୁ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ

ବର୍ଷ ଦଶ ବର୍ଷ ବିତିଗଲେ ମଧ୍ୟ ରାଜା ଦଶରଥ ସେ କଥା ଆଉ ମନେ ପକାଇ ପାରିଲେ ନାହିଁ, କାରଣ ପୁତ୍ର ସ୍ନେହରେ ବାୟା ହୋଇଗଲେ ଆଜି ରାଜା ଦଶରଥ। ଏହି ସମୟରେ ପକ୍ଷୀରାଜ ଜଟାୟୁ ଆସି ପହଞ୍ଚି ଯାଇଛନ୍ତି ରାଜା ଦଶରଥଙ୍କ ନିକଟରେ ଏବଂ କହିଛନ୍ତି, ସତ୍ୟ ରକ୍ଷା କର ରାଜନ, ଦିଅ କୁମର ମଣି, ଆଉ କି ଅପେକ୍ଷା କରିବି, ଦଶ ବର୍ଷ ହେଲାଣି। ଆଜ୍ଞା, ରାଜା ଦଶରଥଙ୍କୁ ପକ୍ଷୀରାଜ ଜଟାୟୁ କହୁଛନ୍ତି, ହେ ରାଜନ, ତୁମେ ଏବେ ତୁମର ସତ୍ୟ ରକ୍ଷା କର। ତୁମେ ମତେ କହିଥିଲ ତୁମର ପୁତ୍ର ଦାନ ଦେବା ପାଇଁ, କିନ୍ତୁ ଆଜି ତୁମେ ଯଦି ପୁତ୍ର ଦାନ ନ ଦିଅ ତେବେ ତୁମର ସତ୍ୟ ଭ୍ରଷ୍ଟ ହୋଇଯିବ। ମୁଁ ସଦା ସର୍ବଦା ଶୁଣି ଆସିଛି।

ଶେଷ ହେଲା ପାଲା। ପରିବେଷଣ କରିଥିଲେ ସୌଦାମିନୀ ସାହୁ ଏବଂ ସାଥୀ ପ୍ରଭାକର ବାରିକ, ସରୋଜ କୁମାର ସାହୁ, ରଙ୍କନିଧି ରାଉତ, ଶିବପ୍ରସାଦ ସାହୁ ଏବଂ କଳ୍ପନା ମହନ୍ତ।

ସ୍ଥାନସଭାସ୍ଥଳୀ କିଲୋହର୍ଚ୍ଚ ଯୋଗେ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ପସନ୍ଦର ଏସ୍ଏମ୍ଏସ୍ ମାଧ୍ୟମରେ। ଆପଣମାନଙ୍କର ଏସ୍ଏମ୍ଏସ୍ ପହଞ୍ଚିଛି, ଏବେ ଦେଖିବା କେଉଁମାନେ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ସେମାନଙ୍କର ପସନ୍ଦର ଗୀତ ଶୁଣିବା ପାଇଁ। ବିବରମପୁର ବୁଗୁଡ଼ା ଗଞ୍ଜାମରୁ ଏସ୍ଏମ୍ଏସ୍ ପଠାଇଛନ୍ତି ନାରାୟଣ ପ୍ରଧାନ, ଲକି ସୋମ। ସେମାନେ ଶୁଣିବାକୁ ଚାହିଁଛନ୍ତି ଫକୀର ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ମାନିନୀ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତ ମୁଁ ପରଦେଶୀ ଚଢ଼େ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ହେଲେ ବନ୍ଧୁ, ଆମେ କିନ୍ତୁ ଜାଣିଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଗୋଟିଏ ପରେ ଗୋଟିଏ ଆସି ପହଞ୍ଚୁଛି ଆମ ପାଖରେ। ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ସେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥା ଚିତ୍ର ତ୍ରିନାଥ ମେଳାର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ମିନତୀ ରଥ। ସାଥୀ ପହଞ୍ଚି ଦେଉଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ଗୋପପୁର ନିଶ୍ଚିନ୍ତକୁଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି। ସେ ଶୁଣିବାକୁ ଚାହିଁଛନ୍ତି ତେରେ ନାମ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତ, ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଏବେ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍। ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର, ବହୁଗ୍ରାମ, କଟକରୁ। ସେମାନେ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ। ସାଥି ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ଫୁଲଚନ୍ଦନ କଥାଚିତ୍ରର ଗୋଟିଏ ବହୁତ ବଢ଼ିଆ ଗୀତଟି ଶୁଣିବା ପାଇଁ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ବାମଦେବ ପୃଷ୍ଟି ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସ୍ୱପ୍ନ ମୁଖାର୍ଜୀ। ସାଥୀ ପହଞ୍ଚୁଛି ଆପଣଙ୍କ ପାଖରେ ଆପଣଙ୍କର ପସନ୍ଦର ଗୀତକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ପଠାଇଛନ୍ତି ପ୍ରମୋଦ କୁମାର ସାହୁ ଡିଆସାଇ କାଦୁଅପଡ଼ା ଜଗତସିଂହପୁରରୁ। ସେ ଶୁଣିବାକୁ ଚାହିଁଛନ୍ତି କୁଛ କୁଛ ହୋତାଏ ଫିଲ୍ମର ଗୋଟିଏ ବହୁତ ବଢ଼ିଆ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

ଶେଷ ହେଲା କାର୍ଯ୍ୟକ୍ରମ ମଞ୍ଚୁଳ ମଧ୍ୟାହ୍ନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

ଶ୍ରୋତା ବନ୍ଧୁ ନମସ୍କାର, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ।

0: ଶ୍ରୋତାବନ୍ଧୁ, ସର୍ଭାଇକାଲ କ୍ୟାନ୍ସର ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ପ୍ରତିରୋଧ ଯୋଗ୍ୟ। ଯଦି ସମୟ ଥାଇ ତାହାର ଚିକିତ୍ସା କରାଯାଇପାରିବ ତେବେ ଏହି ରୋଗରୁ ମୁକ୍ତି ମିଳିବା ସମ୍ଭବ। ଆଉ ଏ କ୍ଷେତ୍ରରେ ଯାହା ସବୁଠୁ ଅଧିକ ସହାୟକ ହୋଇଥାଏ ତାହା ହେଲା ଏଚ୍ପିଭି ଟିକା। ଏହି ଏଚ୍ପିଭି ଟିକା କ'ଣ ଏହାର ଲାଭପ୍ରଦ ପ୍ରଭାବ, ଏହି ପରିପ୍ରେକ୍ଷୀରେ ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଆମେ ରଖିଛୁ ଗୋଟିଏ ବିଷୟ, ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରଠାରୁ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ନିଦାନ ବିଭାଗର ଡାକ୍ତର ପ୍ରଫେସର ନିରଞ୍ଜନ ରାଉତ। ସାର୍ ନମସ୍କାର, ଆପଣଙ୍କୁ ଆମର ଆଜିର ଏହି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆଜି ଯେମିତି ଆମର ବିଷୟ ରହିଛି ଏଚ୍ପିଭି ଟିକା ଏବଂ ସର୍ଭାଇକାଲ କ୍ୟାନ୍ସରଠାରୁ ସୁରକ୍ଷା, ଯାହାକି ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ସମୟରେ ଆଲୋଚିତ ହେଉଥିବା ଗୋଟିଏ ପ୍ରମୁଖ ପ୍ରସଙ୍ଗ, ଏହି ସମ୍ପର୍କରେ ଆମ ଶ୍ରୋତାଙ୍କୁ ପ୍ରଥମେ ଟିକେ ଧାରଣା ଦିଅନ୍ତୁ।
1: ଏଚ୍ପିଭି ଅର୍ଥ ହ୍ୟୁମାନ୍ ପାପିଲମା ଭାଇରସ୍, ଏ ଗୋଟିଏ ଡିଏନ୍ଏ ଭୂତାଣୁ। ଏହି ଜାତିର ଭୂତାଣୁ ଆମ ଶରୀରରେ ଭାତୁଡ଼ି ବା ପାପିଲମା ରୋଗ ସୃଷ୍ଟି କରନ୍ତି, ଏବଂ ଯେତେବେଳେ ଏହି ଭୂତାଣୁ ଆମ ଶରୀରରେ ପ୍ରବେଶ କରେ ସେ ଆମ ଶରୀରରେ ଚର୍ମରେ ଥିବା ସ୍କ୍ୱାମସ୍ ସେଲ୍କୁ ଅତି ଭଲ ପାଏ, ଏବଂ ସେହି ସ୍କ୍ୱାମସ୍ ସେଲ୍ ଭିତରେ ସେ ପ୍ରବେଶ କରେ, ସେଠି ବସା ବାନ୍ଧି ରୁହେ, ବଂଶ ବିସ୍ତାର କରେ। ସୁଯୋଗ ପାଇଲେ ସେ ସ୍କ୍ୱାମସ୍ ସେଲ୍ର ଡିଏନ୍ଏ ସହିତ ମିଶି ସେହି ସ୍କ୍ୱାମସ୍ ସେଲ୍କୁ ପରବର୍ତ୍ତୀ କାଳରେ ଗୋଟିଏ କର୍କଟ ଜୀବକୋଷରେ ପରିଣତ କରିଦିଏ। ଏହି କର୍କଟ ଜୀବକୋଷ ତିଆରି ହୋଇଗଲା ପରେ ସେ ଅନିୟମିତ ଭାବେ ବଂଶବୃଦ୍ଧି କରେ ଏବଂ ଭବିଷ୍ୟତରେ କର୍କଟ ରୋଗର ସୃଷ୍ଟି କରିଥାଏ।
0: ଆପଣ ଯେମିତି କହିଲେ ଯେ ଏହି ଭୂତାଣୁ ଯେତେବେଳେ ଆମ ଶରୀରରେ ପ୍ରବେଶ କରେ ଭାତୁଡ଼ି ହୁଏ, ତ ଯେତେବେଳେ ଆମ ଦେହରେ ଆମେ ଦେଖିବା ଯେ ଅନେକ ଜାଗାରେ ଭାତୁଡ଼ି ହେଉଛି, ସେଥିପାଇଁ ଆଶଙ୍କା କରିବାର ଆବଶ୍ୟକତା ରହିଛି କି?
1: ଏମିତି ତ ଆପଣ ଦେଖିଲେ ଅନେକ ଲୋକଙ୍କ ଦେହରେ ଅନେକ ଜାଗାରେ ଭାତୁଡ଼ି ହୋଇଥାଏ, ସେଥିପାଇଁ ଏତେ ବିଚଳିତ ହେବାର କିଛି ନାହିଁ। କାରଣ ଏଇ ଯୋଉ ଏଚ୍ପିଭି ଭୂତାଣୁ ଏ ବିଭିନ୍ନ ପ୍ରଜାତିର ଅଛନ୍ତି, ଶହେରୁ ଅଧିକ ସେମାନଙ୍କର ସଂଖ୍ୟା। ସେମାନେ ସମସ୍ତେ ସବୁବେଳେ ସମସ୍ତଙ୍କୁ ଆକ୍ରମଣ କରନ୍ତି ନାହିଁ କି ସଂକ୍ରମଣ କରନ୍ତି ନାହିଁ। ସୁଯୋଗ ମିଳିଲେ ସେମାନେ ଶରୀରରେ ପ୍ରବେଶ କରି ପ୍ରଥମେ ଜୀବକୋଷ ଭିତରେ ରହନ୍ତି ଏବଂ ସୁଯୋଗ ପାଇ ପୁଣି ବଂଶବୃଦ୍ଧି କରି ଭାତୁଡ଼ି କରନ୍ତି। ଆପଣ ଦେଖିଥିବେ ଭାତୁଡ଼ି ଅନେକ ସମୟ ଯାଏ ଦେହରେ

0: ଥାଏ, କିଛି କ୍ଷତି କରେନି। କିନ୍ତୁ ଯେତେବେଳେ ଭାତୁଳିଟା କୌଣସି କାରଣରୁ ବଢିଯିବ ବା କୁଣ୍ଡେଇ ହେବ, ସେତେବେଳେ ନିଶ୍ଚିତ ଭାବେ ଆପଣ ତା ପ୍ରତି ସତର୍କ ହେବେ ଏବଂ ତାର ବିହିତ ବ୍ୟବସ୍ଥା କରିବେ।
1: ଆଜ୍ଞା ସାର, ଯେହେତୁ ଏଚ୍ପିଭି ଟୀକା ଜରାୟୁ ଦ୍ୱାରା କର୍କଟ ରୋଗ ପ୍ରତିହତ କରିବା ଦିଗରେ ବ୍ୟବହାର କରାଯାଏ ଆମେ ଜାଣିଛୁ, ତେଣୁ ଆମେ ଏହି ରୋଗଟି ସମ୍ପର୍କରେ ଟିକେ ଆଲୋଚନା କଲେ ଭଲ ହେବ। ଆମକୁ କୁହନ୍ତୁ ଯେ ସାଧାରଣତଃ କେଉଁ ମହିଳାମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଛି?
0: ପ୍ରଥମେ ଆପଣମାନଙ୍କୁ ଟିକେ ସୂଚାଇ ଦେବାକୁ ଚାହୁଁଛି, ଜରାୟୁ ବା ଗର୍ଭାଶୟ ଏଟା ମହିଳାମାନଙ୍କ ତଳ ପେଟରେ ଗୋଟେ ଅଙ୍ଗ, ଏବଂ ସେହି ଜରାୟୁର ନିମ୍ନ ଭାଗକୁ ଆମେ ସର୍ଭିକ୍ସ ବୋଲି କହୁ। ସର୍ଭିକ୍ସର ଗୋଟେ ବହୁତ ବଡ଼ ଭୂମିକା ରହିଛି। ଯେମିତି ଯେତେବେଳେ ଗର୍ଭାଶୟରେ ଗୋଟେ ଶିଶୁଟିଏ ବୃଦ୍ଧି ପାଏ, ବଢ଼େ ଧୀରେ ଧୀରେ, ସେତେବେଳେ ଏଇ ସର୍ଭିକ୍ସଟା ଜରାୟୁର ଦ୍ୱାର ହିସାବରେ କାମ କରେ। ସେ ପୁରା ପିଲା ଜନ୍ମ ହେବା ଯାଏ ସେ ବାଟଟାକୁ ସେ ବନ୍ଦ କରି ରଖିଥାଏ, ଗୋଟେ କବାଟ ଭଳିଆ ସେ ବନ୍ଦ କରିକି ରଖିଥାଏ। ଫଳରେ ଶିଶୁଟି ନିଶ୍ଚିନ୍ତରେ ଗର୍ଭାଶୟରେ ବଢ଼େ, ଏବଂ ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୁଏ ସେତେବେଳେ ଏଇ ସର୍ଭିକ୍ସ ସେ ଦ୍ୱାରଟାକୁ ଆସ୍ତେ ଆସ୍ତେ ଖୋଲେ, ଖୋଲିବା ଫଳରେ ଶିଶୁଟି ପ୍ରସବ ହୋଇଥାଏ। ତେଣୁ ସର୍ଭିକ୍ସ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଅଛି ତାର ଲମ୍ବା ମାତ୍ର 1 ଇଞ୍ଚ, କିନ୍ତୁ ସେ ଗୋଟେ ବହୁତ ବଡ଼ ଭୂମିକା ନିର୍ବାହ କରେ ଆମର ପିଲା ଜନ୍ମ ସମ୍ପର୍କରେ। କିନ୍ତୁ ସେଇ ସର୍ଭିକ୍ସଟାକୁ ଯେମିତି ଆମର ଦେହଟା ଚର୍ମରେ ଘୋଡ଼େଇ ହେଇଛି, ସର୍ଭିକ୍ସଟାକୁ ଯିଏ ଘୋଡ଼େଇକି ରଖିଛି ଆମେ ତାକୁ ମ୍ୟୁକସ୍ ମେମ୍ବ୍ରେନ୍ ବା ଝିଲ୍ଲି କହୁଛୁ, ଏବଂ ସେଇ ଝିଲ୍ଲିରେ ସ୍କ୍ୱାମସ୍ ସେଲ୍ସ ରହିଛି। ଏଇ ସର୍ଭିକ୍ସ ପ୍ରଜନନ ନଳୀର ଭିତରେ ରହିଛି, ସେଟା ବାହାରକୁ ଦିଶେନି, କିନ୍ତୁ ସେଠିକୁ ଭୂତାଣୁ ସଂକ୍ରମଣ କେମିତି ହୁଏ ସେ ବିଷୟରେ ଆପଣମାନେ ଜାଣିବା କଥା। ସାଧାରଣତଃ ସହବାସରେ ଭୂତାଣୁ ସଂକ୍ରମଣ ହୁଏ, ତେଣୁ ଏଥିପାଇଁ କି ଭୂତାଣୁ ସଂକ୍ରମଣ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ତାଙ୍କର ଭୂମିକା ରହିଛି। ଆଉ ବିଶେଷ ଭାବେ ଯଦି ଅସ୍ୱାସ୍ଥ୍ୟକର ପରିବେଶ ଥିବ ବା ସ୍ୱାସ୍ଥ୍ୟ ସମ୍ପର୍କରେ ଠିକ୍ ଭାବେ କରୁନଥିବେ ଭୂତାଣୁ ସଂକ୍ରମଣ ହୁଏ। ଦେଖାଯାଇଛି ପ୍ରାୟ ପ୍ରତ୍ୟେକ ବିବାହିତ ମହିଳାଙ୍କୁ ଏ ଭୂତାଣୁ ସଂକ୍ରମଣ ହୁଏ, କିନ୍ତୁ ସମୟକ୍ରମେ ଦେହର ପ୍ରତିରକ୍ଷା ଶକ୍ତି ଏତେ ବଢ଼ିଯାଏ ଯେ ସେ ଭୂତାଣୁକୁ ସେ ସଂକ୍ରମଣକୁ ସେ ଆପେ ଆପେ ଅଟକେଇ ଦେଇପାରେ, ବିଶେଷ କିଛି କ୍ଷତି କରିପାରେନି। କିନ୍ତୁ କେତେକ କ୍ଷେତ୍ରରେ ଯଦି ଭୂତାଣୁ ସଂକ୍ରମଣ ହୋଇ 10-12 ବର୍ଷ ରହିଲା, ଦେଖାଯାଉଛି ତାପରେ ସେଠି କର୍କଟ ରୋଗ ଜନ୍ମ ନେଉଛି। ତେଣୁ ପୂର୍ବରୁ ଆମର ଯାହା ଧାରଣା ଥିଲା ଯେ ସାଧାରଣତଃ ମହିଳାମାନେ, ଯେଉଁମାନେ ବିବାହିତ ମହିଳାମାନେ ଏହି କର୍କଟ ରୋଗରେ ଭୋଗ କରନ୍ତି, ଆଉ ଯେଉଁ ମହିଳାମାନେ ଶୀଘ୍ର ମା ହୋଇଥାନ୍ତି ସେମାନେ ବି ଅଧିକ ପରିମାଣରେ ଭୋଗ କରନ୍ତି, ଆଉ ଯଦି ବହୁ ସନ୍ତାନର ଜନନୀ ଅଛନ୍ତି ସେ ବି ବହୁତ ପରିମାଣରେ ଏହି ରୋଗକୁ ଭୋଗ କରନ୍ତି। ଆଉ ଯେଉଁ ମହିଳାମାନଙ୍କର ଏକାଧିକ ପୁରୁଷଙ୍କ ସହିତ ସମ୍ପର୍କ ଥାଏ ସେମାନେ ବି ଏହି କର୍କଟ ରୋଗରେ ସାଧାରଣ ମହିଳାଙ୍କଠୁ ଅଧିକା ଭୋଗ କରନ୍ତି। ଏ ସବୁ ସାମାଜିକ ଆଉ ପାରିବାରିକ ଅବସ୍ଥାକୁ ନେଇ ଯେତେବେଳେ ଗବେଷଣା କରାଯାଇଛି ତାର ନିର୍ଣ୍ଣୟରେ ପହଞ୍ଚିଛୁ ଯେ ପ୍ରତ୍ୟେକ ସାମାଜିକ ଏବଂ ପାରିବାରିକ କାରଣ ଯୋଗୁଁ ଏଚ୍ପିଭି ଭୂତାଣୁ ବା ହ୍ୟୁମାନ୍ ପାପିଲୋମା ଭାଇରସ୍ ଭୂତାଣୁ ସଂକ୍ରମଣ ହୋଇଥାଏ। ଥରେ ସଂକ୍ରମଣ ହେଲାରେ ସେ ଦେହ ଭିତରେ 10-12 ବର୍ଷ ରହିଗଲା ତାହେଲେ ଏ ସର୍ଭାଇକାଲ କ୍ୟାନ୍ସରକୁ ଜନ୍ମ ଦେଇଥାଏ।
1: ଆଜ୍ଞା, ତେବେ ହାରାହାରି କେତେ ମହିଳା ଏହି ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ସାଧାରଣତଃ?
0: ଏ ତ ଗୋଟେ ଭଲ ପ୍ରଶ୍ନ, କାରଣ ରୋଗର କେତେ ବର୍ଡନ ବା ଆମ ଉପରେ କେତେ ବୋଝ ରହିଛି ଆମେ ଯଦି ନ ଜାଣିବା ଆମେ ସତର୍କ ହୋଇପାରିବାନି ବା ଆମେ ସେ ଅନୁସାରେ ତାର ପ୍ରତିକ୍ରିୟା ବା ଅନ୍ୟ କାର୍ଯ୍ୟକ୍ରମ କରିପାରିବା ନାହିଁ। ଆମର ପୃଥିବୀରେ ଯେତେ ମହିଳା ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ସେମାନଙ୍କ ଭିତରୁ 1/4 ଆମ ଭାରତବର୍ଷରେ ଅଛନ୍ତି। ଆଉ ଏଇ 1/4 ମହିଳାମାନଙ୍କ ଭିତରୁ ଆମେ ଲକ୍ଷ୍ୟ କରାଯାଇଛି ବା ଆମର ଗବେଷଣା କହୁଛି ଯେ ବର୍ଷକୁ ପ୍ରାୟ 125,000 ମହିଳା ପ୍ରତିବର୍ଷ ଏହି ରୋଗରେ ସଂକ୍ରମିତ ହେଉଛନ୍ତି, ଏବଂ ତା ଭିତରୁ ପ୍ରାୟ 75,000 ମହିଳା ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଆପଣ ଏଥିରୁ ଅନୁମାନ କରିପାରୁଥିବେ ଏ ରୋଗର ଭୟାବହତା କେତେ। ଆମର କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରହିଛି, ତାର ପରିସଂଖ୍ୟାନରୁ ଦେଖାଯାଇଛି ଯେତିକି ମହିଳା ଆଚାର୍ଯ୍ୟ ହରିହର କଟକ କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କ ଭିତରୁ 30% ମହିଳା ସର୍ଭାଇକାଲ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ତେଣୁ ଆମେ ଏହାକୁ ସତର୍କତାର ସହିତ ସମ୍ବେଦନଶୀଳତାର ସହିତ ବିଚାର କରିବା ଉଚିତ, ଏବଂ କେମିତି ଏ ରୋଗରୁ ମୁକ୍ତ ପାଇପାରିବା ବା ପ୍ରତିରୋଧ କରିବା ସେ ପାଇଁ କାର୍ଯ୍ୟକ୍ରମ କରିବା ଆବଶ୍ୟକତା ଅଛି।
1: ଆଜ୍ଞା, ଖୁବ ଭଲ କଥା କହିଲେ। ଏ ସମ୍ପର୍କରେ ସଚେତନତା ବ୍ୟାପକ ହେବାର ଆବଶ୍ୟକତା ରହିଛି। ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର, ଏହାର ଲକ୍ଷଣ ସବୁ କ'ଣ, ମାନେ କୋଉ ସବୁ ଲକ୍ଷଣ ମହିଳାମାନେ ଆଦୌ ଅଣଦେଖା କରିବା ଉଚିତ ନୁହେଁ?

0: ଆମର ମହିଳାମାନେ ଯେତିକି ଆମେ ଦେଖିଛୁ ସେମାନେ ଏତେ ସଚେତନ ନୁହନ୍ତି, ତେଣୁ ସେମାନଙ୍କୁ ସଚେତନ କରାଇବାକୁ ପଡ଼ିବ ଏଇ ଆକାଶବାଣୀ ମାଧ୍ୟମରେ ଏବଂ ଅନ୍ୟାନ୍ୟ ଯେତେ ଆମର ମାଧ୍ୟମ ରହିଛି, ଟେଲିଭିଜନ ହେଉ, ପ୍ରିଣ୍ଟ ମିଡିଆ, ଖବରକାଗଜ ହେଉ, ମାଧ୍ୟମରେ ଆମେ ମହିଳାମାନଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଜଣାଇବା ଯେ କେମିତି ଜାଣିବେ ସର୍ଭାଇକାଲ କ୍ୟାନ୍ସର ହେବାକୁ ଯାଉଛି। ଆପଣଙ୍କ ମହିଳାମାନଙ୍କର ମାସିକିଆ ଋତୁସ୍ରାବ ହୁଏ, ଯଦି ସେ ଋତୁସ୍ରାବଟା ଅନିୟମିତ ହେଇଗଲା, ମାସ ମଝିରେ ଥରେ ଋତୁସ୍ରାବ ହେଲା, ସେ ବି ଗୋଟେ ସତର୍କ ସୂଚନା। ଯଦି ଋତୁସ୍ରାବ ସମୟରେ ଆଗରୁ ରକ୍ତ ମୁଣ୍ଡା ପଡୁନଥିଲା, ହଠାତ୍ ମୁଣ୍ଡା ହାସିବାର ପଡିଲା, ସେ ବି ଗୋଟେ ସତର୍କ ସୂଚନା। ସେମିତି ଯଦି ସହବାସ ପରେ ହଠାତ୍ ଦେଖିଲେ ଋତୁସ୍ରାବ ଭଳିଆ କିଛି ଲକ୍ଷଣ ଦେଖାଗଲା, ସେ ବି ଗୋଟେ ସତର୍କ ସୂଚନା ଆପଣଙ୍କୁ ଦେବ। ଏପରିକି କିଛି ମହିଳା ଯେଉଁମାନଙ୍କର ଋତୁସ୍ରାବ ବନ୍ଦ ହେଇଗଲାଣି ବା ରଜ ନିବୃତ ହେଇଗଲାଣି, କିନ୍ତୁ ଦେଖିଲା ବେଳକୁ ପୁଣି ଦିନେ ଋତୁସ୍ରାବ ଭଳି ସେ ଅନୁଭବ କଲେ, ସେଥିରେ ମଧ୍ୟ ସତର୍କ ହେଇକି ଏ ଲକ୍ଷଣ ଗୁଡାକ ଦେଖିବେ।
1: ଏହିସବୁ ଲକ୍ଷଣ ଦେଖାଗଲେ
0: ଖାଲି ରକ୍ତସ୍ରାବ ଛଡା ଯଦି ଦୁର୍ଗନ୍ଧଯୁକ୍ତ ରସସ୍ରାବ ହେଲା ମଧ୍ୟ, ତାହେଲେ ମଧ୍ୟ ଆପଣ ସନ୍ଦେହ କରିବେ। ବେଳେବେଳେ କିଛି ମହିଳାଙ୍କର ଆଗରୁ କିଛି ନଥିବ, ହଠାତ୍ ଅଣ୍ଟା ଦରଜ ଆରମ୍ଭ ହେବ, ଅଣ୍ଟାରେ ଯନ୍ତ୍ରଣା ହେବ ବା ତଳିପେଟ ଦରଜ ହେବ, ଦୀର୍ଘ ଦିନ ଧରି ରହିଲା, କୌଣସି କାରଣ ଜଣାପଡୁନି, ସେ ଜାଗାରେ ମଧ୍ୟ ଏଇଟା ହେବାର ସମ୍ଭାବନା ଥାଏ, ତେଣୁ ସେଥିପାଇଁ ମଧ୍ୟ ସତର୍କ କରାଇବେ।
1: ଏହିସବୁ ଆଲୋଚନା ଭିତରେ ଗୋଟେ କଥା ମନକୁ ଆସୁଛି, ଆପଣଙ୍କୁ ପଚାରିବୁ, ପାପ ପରୀକ୍ଷା ଏହା କେମିତି କରାଯାଏ, ଏ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଏଇଟା ଲକ୍ଷଣ ଯଦି କିଛି ପ୍ରକାଶ ପାଇଲା, ଯୋଉ ଲକ୍ଷଣ ଗୁଡ଼ିକ ଆମେ ବର୍ଣ୍ଣନା କଲେ, ଆପଣମାନେ ସତର୍କ ହେଇ ନିକଟସ୍ଥ ଡାକ୍ତରଙ୍କୁ ବା ସ୍ୱାସ୍ଥ୍ୟ କର୍ମଚାରୀ ଏପରିକି ଆଶା କର୍ମୀମାନଙ୍କୁ ମଧ୍ୟ ପରାମର୍ଶ କରନ୍ତୁ ଏବଂ ସେମାନେ ଆପଣଙ୍କୁ ଏହି ରୋଗ ନିର୍ଣ୍ଣୟ ପାଇଁ ଯୋଉ ସାଧାରଣ ପରୀକ୍ଷା ଗୋଟେ କରାଯାଏ, ଅତି ଅଳ୍ପ କଷ୍ଟସାଧ୍ୟ ପରୀକ୍ଷା, ତାହା ହେଉଛି ପାପ ପରୀକ୍ଷା। ପାପ ପରୀକ୍ଷାରେ ଡାକ୍ତରମାନେ ସର୍ଭିକ୍ସ ବା ଯୋଉ ୟୁଟ୍ରସ୍ର ଦ୍ୱାର ମୁହଁରୁ ବାହାରୁଥିବା ରସକୁ ନେଇ ସେମାନେ ଗୋଟେ କାଚରେ ପ୍ରଲେପ କରନ୍ତି, କାଚକୁ ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖନ୍ତି ଏବଂ ତା ଭିତରେ ଥିବା କର୍କଟ ଜୀବକୋଷକୁ ଚିହ୍ନଟ କରନ୍ତି। ଏହି ମାଧ୍ୟମରେ ଏଟା ଅତି ସାଧାରଣ ପରୀକ୍ଷା, ଅଳ୍ପ ସମୟ ଭିତରେ ହେଇପାରିବ। ଏଭଳି ଗୋଟେ ପରୀକ୍ଷା କରିକି ଆପଣଙ୍କର ମନର ସନ୍ଦେହକୁ ଆପଣ ଦୂର କରିପାରିବେ।
1: କେତେ ଦିନ ଅନ୍ତରରେ ଏହି ପରୀକ୍ଷା କରାଯିବା ଉଚିତ?
0: ସାଧାରଣତଃ ବିବାହିତ ମହିଳାମାନଙ୍କ ପାଇଁ ଆମର ଧାର୍ଯ୍ୟ କରାଯାଇଛି ଯେ 21 ବର୍ଷରୁ ସେମାନେ ପାପ ପରୀକ୍ଷା ଆରମ୍ଭ କରିବା କଥା। କାରଣ ଆମେ ଆଗରୁ କହିଛେ ଯେ ଏହି ଭୂତାଣୁ ସଂକ୍ରମଣର 10-12 ବର୍ଷ ପରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ, ତେଣୁ 10-12 ବର୍ଷ ଆମେ ଚୁପ୍ ରହିପାରିବାନି। 21 ବର୍ଷରୁ ସାଧାରଣତଃ ପାପ ପରୀକ୍ଷା ଆରମ୍ଭ କରାଯାଏ। 21 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ପ୍ରତି 3 ବର୍ଷ ଅନ୍ତରରେ ଆପଣ ପାପ ପରୀକ୍ଷା କରାନ୍ତୁ। 35 ବର୍ଷରୁ 65 ବର୍ଷ ପର୍ଯ୍ୟନ୍ତ ପ୍ରତି 5 ବର୍ଷରେ ଥରେ ପାପ ପରୀକ୍ଷା କରାନ୍ତୁ। 65 ବର୍ଷ ପରେ ସାଧାରଣତଃ ରଜ ନିବୃତ ହୋଇଯାଇଥାଏ, ତେଣୁ ଏହି ପରୀକ୍ଷାର ବିଶେଷ ଆବଶ୍ୟକତା ନଥାଏ, ତଥାପି ସନ୍ଦେହ ହେଲେ ଆପଣ ପାପ ପରୀକ୍ଷା କରାନ୍ତୁ।
1: ଆଜ୍ଞା, ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଦ୍ୱାର କର୍କଟ ରୋଗ, ଏହାର ଚିକିତ୍ସା ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଏଇଟା ନିଶ୍ଚିତ ଭାବେ ରୋଗ ହେଲେ କେମିତି ଚିକିତ୍ସା କରାଯାଏ ଯଦି ଆମେ ଜାଣିବା, ତାହେଲେ ଆମକୁ ରୋଗ ଚିକିତ୍ସା ପାଇଁ ଭୟ ବି କମିଯିବ। ଯେତେବେଳେ ଆପଣଙ୍କର କିଛି ଲକ୍ଷଣ ପ୍ରକାଶ ପାଇଲା, ପାପ ପରୀକ୍ଷା କଲେ, ଅନ୍ୟାନ୍ୟ ପରୀକ୍ଷା କଲେ ଏବଂ ଜରାୟୁ ଦ୍ୱାର କର୍କଟ ରୋଗ ବା ସର୍ଭାଇକାଲ କ୍ୟାନ୍ସର ହେଇଛି ବୋଲି ଆପଣ ନିର୍ଣ୍ଣୟ ହେଇଗଲା, ସେତେବେଳେ ଆପଣଙ୍କର ଚିକିତ୍ସା କରିବା ପାଇଁକି ଯିବାକୁ ପଡ଼ିବ। ଚିକିତ୍ସାର ପୂର୍ବବର୍ତ୍ତୀ ଅବସ୍ଥାରେ ପ୍ରଥମେ ବର୍ଗୀକରଣ କରାଯାଏ, କୋଉ ଷ୍ଟେଜ୍ରେ ଏ ରୋଗଟା ଅଛି, ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ପ୍ରଥମ ଷ୍ଟେଜ୍ରେ ସାଧାରଣତଃ ସର୍ଭିକ୍ସ ଭିତରେ ହିଁ ରୋଗଟା ଥାଏ, ଦ୍ୱିତୀୟ ଷ୍ଟେଜ୍ରେ ସର୍ଭିକ୍ସର ବାହାରକୁ ପାଖ ଲସିକା ଗ୍ରନ୍ଥିକୁ ଯାଏ, ତୃତୀୟ ଷ୍ଟେଜ୍ରେ ଲସିକା ଗ୍ରନ୍ଥିରୁ ଟପି ଅନ୍ୟାନ୍ୟ ଅଙ୍ଗକୁ ମାଡ଼େ ଏବଂ ଚତୁର୍ଥ ଅବସ୍ଥାରେ ପ୍ରାୟ ଦେହ ସାରା ଅନେକ ଜାଗାକୁ ମାଡ଼ିଯାଇଥାଏ। ତେଣୁ ଏହି ବର୍ଗୀକରଣ ହେଲା ପରେ ଚିକିତ୍ସାର ଗାଇଡ୍ଲାଇନ୍ ବା କୋଉ ଅବସ୍ଥାରେ କି ଚିକିତ୍ସା ଦିଆଯିବ ବର୍ଣ୍ଣନା କରାଯାଇଛି। ସେଥିରୁ ପ୍ରଥମ ଅବସ୍ଥାରେ ସାଧାରଣତଃ ଶଲ୍ୟ ଚିକିତ୍ସା କରାଯାଏ, ଯଦି ଶଲ୍ୟ ଚିକିତ୍ସା ଠିକ୍ ଭାବେ ହେଇଛି ଏହି ଅବସ୍ଥାରେ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ। ଦ୍ୱିତୀୟ ତୃତୀୟ ଅବସ୍ଥାରେ ଶଲ୍ୟ ଚିକିତ୍ସା ବା ବିକିରଣ ଚିକିତ୍ସା ବା ଔଷଧ ଚିକିତ୍ସା କରି ରୋଗୀକୁ କେତେଦିନ ରୋଗମୁକ୍ତ କରି ରଖାଯାଇପାରିବ କରାଯାଇଥାଏ। ଚତୁର୍ଥ ଅବସ୍ଥାରେ ଆରୋଗ୍ୟ ହେବାର ଆଶା କ୍ଷୀଣ ହୋଇଯାଏ, ତ ସେ ଜାଗାରେ ରୋଗୀ ଯନ୍ତ୍ରଣା ଅନୁଭବ କରେ ଏବଂ ବହୁତ ମୁମୂର୍ଷୁ ଅବସ୍ଥାରେ କିଛିଦିନ ରୁହେ, ସେ କ୍ଷେତ୍ରରେ ଆମେ ଉପଶମ ଚିକିତ୍ସା ପ୍ରୟୋଗ କରୁ ବା ଯେତିକି ଦିନ ରୋଗୀ ଏ ପୃଥିବୀରେ ଅଛନ୍ତି ସେ କେମିତି ଯନ୍ତ୍ରଣାବିହୀନ ଭାବେ ବଞ୍ଚିପାରିବେ, ସେଥିପାଇଁ ଯନ୍ତ୍ରଣାବିହୀନ ଔଷଧ ବା ଅନ୍ୟାନ୍ୟ ଉପଶମ ଚିକିତ୍ସା କରାଯାଇ ତାଙ୍କୁ ଚିକିତ୍ସା କରାଯାଇଥାଏ।
1: ଏହି ଚିକିତ୍ସା କଥାରୁ ଆମେ

0: ଆମର ଆଜିର ଯେଉଁ ବିଷୟ ରହିଛି ଏଚ୍ପିଭି ଟୀକା ଏବଂ ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା ସେଇଠିକୁ ଆସିବା, ଆଉ ବିଶେଷ କରି ଏଚ୍ପିଭି ଟୀକା ଏହା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସା କେମିତି କରାଯାଇପାରିବ ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଏବେ ଆମ ଦେଶରେ ସରକାର ଏଚ୍ପିଭି ଟୀକାଟା ମାଗଣାରେ ଝିଅମାନଙ୍କୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତେଣୁ ଏଇଟା ଶୁଣିଲା ପରେ ବର୍ତ୍ତମାନ ବହୁତ ଲୋକ ବିଭିନ୍ନ ପ୍ରକାର ଚିନ୍ତାଧାରା ମନରେ ଆସୁଛି, ଆମେ ଟୀକା ନବୁ କି ନାହିଁ, ନେଲେ କ'ଣ ହେବ। ତେଣୁ ଆମେ ଏଇଠି ଆପଣଙ୍କୁ ସୂଚାଇ ଦେଉଛୁ, ଆଗରୁ ମଧ୍ୟ ଆମେ ଆଲୋଚନା କଲେ ଯେ କ୍ୟାନ୍ସର ସର୍ଭିକ୍ସ ଏଚ୍ପିଭି ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଯଦି ଏହି ଭୂତାଣୁ ପାଇଁ ଟୀକା ମିଳୁଛି, ତାହେଲେ ସେ ଟୀକାଟି ନେଇଗଲା ପରେ ଆମକୁ ସେ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ମିଳିବ। ଯେମିତି ଆପଣମାନେ ସମସ୍ତେ ଜାଣନ୍ତି, ବସନ୍ତ ଟୀକା ବାହାରିଲା ପରେ ଆମେ ବସନ୍ତ ରୋଗକୁ ପୃଥିବୀରୁ ନିର୍ମୂଳ କରିପାରିଛୁ। ସେମିତି ଏହି ଏଚ୍ପିଭି ଟୀକା ଏଚ୍ପିଭି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରୁଛି। ତେଣୁ ଆମେ ଯଦି ଏ ଟୀକାଟା ନବୁ, ତାହେଲେ ଯେଉଁ ସର୍ଭାଇକାଲ କ୍ୟାନ୍ସର ସେଇଟା ଆଉ ହେବ ନାହିଁ। ଏ ଟୀକାଟା ପ୍ରାୟ ପୃଥିବୀରେ 2006 ଦିଆହେଲାଣି, ଆମର ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ଏଚ୍ପିଭି ଟୀକା ନେଉଛନ୍ତି। ତେଣୁ ଯେଉଁ ଯେଉଁ ଦେଶରେ ଦେଖାଯାଉଛି ଏଚ୍ପିଭି ଟୀକା ନେଇଛନ୍ତି, ସେମାନଙ୍କ ଦେଶରେ ବି ଦେଖାଯାଉଛି ଯେ ଏହି ସର୍ଭାଇକାଲ କ୍ୟାନ୍ସରର ସଂଖ୍ୟା ଆସ୍ତେ ଆସ୍ତେ କମୁଛି। ତେଣୁ ଆମ ଦେଶରେ ଯଦି ଟୀକା ଦେବା ଆରମ୍ଭ ହୋଇଛି, ଯଦିଓ ଏହି ଟୀକାଟା ଆଗରୁ କିଣିକି ନେବାକୁ ପଡୁଥିଲା, ଏବେ ମାଗଣା ଦିଆଯାଉଛି। ତେଣୁ ଯଦି ବହୁ ସଂଖ୍ୟାରେ ଝିଅମାନେ ଏଚ୍ପିଭି ଟୀକା ଠିକ୍ ସମୟରେ 11-12 ବା 15 ଭିତରେ ନେବେ, ଭବିଷ୍ୟତରେ ସେମାନେ ସର୍ଭାଇକାଲ କ୍ୟାନ୍ସରରୁ ନିଜକୁ ସୁରକ୍ଷା ଦେଇପାରିବେ।
0: ଆଜ୍ଞା, ତେବେ ଏ ଯୋଉ କିଶୋରୀ ଝିଅମାନେ ଅଛନ୍ତି, ଯେଉଁମାନେ ଆପଣ ଯେମିତି କହିଲେ 13-15 ବୟସର କିଶୋରୀ ବାଳିକାମାନେ, ସେମାନଙ୍କୁ ଏଇ ଟୀକା ଦେବାର ଆବଶ୍ୟକତା ରହିଛି, ଯାହାଫଳରେ କି ଆଗକୁ ଯାଇ ସେମାନେ ସର୍ଭାଇକାଲ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇପାରିବେ। କିନ୍ତୁ ଅନେକ ସମୟରେ ଆଲୋଚନା ହୁଏ, ଅଭିଭାବକମାନଙ୍କ ମଧ୍ୟରେ ଟିକେ ଆଶଙ୍କା ସୃଷ୍ଟି ହୁଏ ଏଇ ଏଚ୍ପିଭି ଟୀକାକୁ ନେଇ, ସେମାନଙ୍କ ସନ୍ଦେହକୁ କେମିତି ଦୂର କରାଯାଇପାରିବ?
1: ଯେତେବେଳେ ଆମେ ପ୍ରଥମେ ଶୁଣୁଛୁ ଏଚ୍ପିଭି ଟୀକା ନେବାକୁ ପଡୁଛି ଏବଂ ନେଲେ ସର୍ଭାଇକାଲ କ୍ୟାନ୍ସରରୁ ମୁକ୍ତି ମିଳିବ, ଯେଉଁମାନେ ପ୍ରଥମ କରି ଶୁଣୁଛନ୍ତି ସେମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିବ, ଏ ଟୀକାଟା ନେଲେ ଦେହ ଆଉ କାଳେ କ'ଣ ଖରାପ ହୋଇଯିବ କି, ଦେହ ଉପରେ ଆଉ କିଛି ପ୍ରଭାବ ପଡ଼ିବ କି, ନେଲେ ପ୍ରକୃତରେ ଆମକୁ କ'ଣ ସୁରକ୍ଷା ଦେଇପାରିବ। ଏ ସବୁ ପ୍ରଶ୍ନର ଉତ୍ତର ଆଗରୁ ଆମର ଗବେଷଣା ମାଧ୍ୟମରେ ପ୍ରମାଣ କରି ଦେଖା ହୋଇଛି। କାରଣ ଏଚ୍ପିଭି ଟୀକା ନେଲା ପରେ ଆପଣଙ୍କର ଶରୀର ଭିତରେ ଆଣ୍ଟିବଡି ତିଆରି ହୁଏ, ଯେ କି ଏଚ୍ପିଭି ଇନ୍ଫେକ୍ସନକୁ ପ୍ରତିହତ କରେ। ତେଣୁ ଆପଣ ଟୀକା ନେଇଗଲା ପରେ, ଯେମିତି ଅନ୍ୟ ଟୀକା ନେଉଛନ୍ତି, ସାଧାରଣ ଟୀକା ଡିପିଟି, ପୋଲିଓ, ହେପାଟାଇଟିସ୍ ଟୀକା ନେଉଛନ୍ତି, ସେମିତି ଏଚ୍ପିଭି ଟୀକା ଗୋଟେ ସେଭଳିଆ ସାଧାରଣ ଟୀକା, ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସେମିତି ବିଶେଷ ଭାବେ ନାହିଁ। ଦେଖିବାକୁ ହେଲେ ଯେଉଁଠି ଟୀକା ନେଇଛନ୍ତି ସେଠି ଟିକେ ଫୁଲିପାରେ, ଟିକେ ଦରଜ ହୋଇପାରେ, ବେଳେବେଳେ ଦେହଟା ଘୋଳାବିନ୍ଧା ହୋଇକରି ଜରୁଆ ଜରୁଆ ଲାଗିପାରେ, ମୁଣ୍ଡ ବି ବେଳେବେଳେ ବିନ୍ଧିପାରେ। ତେଣୁ ଯେମିତି ଅନ୍ୟ ଟୀକାରେ ଯେମିତି ସାଇଡ୍ ଇଫେକ୍ଟ ଅଛି ଟିକେ ଟିକେ ପାର୍ଶ୍ୱ ପ୍ରତିକ୍ରିୟା, ସେହିଭଳି ଏଥିରେ ମଧ୍ୟ ହୁଏ। ଯେହେତୁ ଏ ଟୀକାଟା ନୂଆ ଆରମ୍ଭ ହୋଇଛି, ଲୋକମାନେ ଏପର୍ଯ୍ୟନ୍ତ ଚାଷୀ ସହିତ ସମ୍ପୂର୍ଣ୍ଣ ଭାବେ ପରିଚିତ ହୋଇନାହାନ୍ତି, ସେଥିପାଇଁ ବିଭିନ୍ନ ସନ୍ଦେହ ମନରେ ଆସୁଛି। ତେଣୁ ସନ୍ଦେହ ଆସିଲେ ଆପଣ ଡାକ୍ତରଙ୍କୁ ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବା ଆଉ ଯେଉଁମାନେ ସେ ବିଷୟରେ ବିଶେଷଜ୍ଞ ଅଛି ତାଙ୍କୁ ପଚାରି ବୁଝନ୍ତୁ, ବା ନିଜେ ବିଭିନ୍ନ ପତ୍ର ପତ୍ରିକା ସାମାଜିକ ମିଡିଆ ଅଛି ସୋସିଆଲ ମିଡିଆ, ତା ଦେହରେ ମଧ୍ୟ ଏଗୁଡ଼ା ସବୁ ଦେଖାଯାଇଛି, ପଢ଼ିକି ବୁଝନ୍ତୁ। ଏଇଟା ଅତି ସାହାଯ୍ୟକାରୀ ଟୀକା ଏବଂ ଇଏ ହେଉଛି ଦ୍ୱିତୀୟ କର୍କଟ ରୋଗ ଯେଉଁଟା ଟୀକା ଦ୍ୱାରା ପ୍ରତିହତ କରାଯାଇପାରିବ। ଯେତେବେଳେ ସରକାର ଘୋଷଣା କଲେ ଯେ ଝିଅମାନଙ୍କୁ ମାଗଣାରେ ଏ ଟୀକା ଦିଆଯିବ, ସେହି ସମୟରେ ବହୁତ ପ୍ରଶ୍ନ ଆମକୁ ବିଭିନ୍ନ ଲୋକ ପଚାରିଛନ୍ତି, ଏ ଟୀକା ନବୁ କି ନାହିଁ, ନେଲେ କ'ଣ ହେବ, କି ଆଉ କିଛି କ'ଣ ଅସୁବିଧା ହୋଇଯିବ କି, ଯେ ତା ଜୀବନରେ ଆଉ କିଛି ସମସ୍ୟା ଆସିବ କି, ତାର ମା ହେବାର କ୍ଷମତା କମିଯିବ କି, ଏମିତି ବିଭିନ୍ନ ପ୍ରକାର ସନ୍ଦେହ କଥା ଲୋକଙ୍କ ମନକୁ ଆସୁଛି। କାରଣ ଏହି ଟୀକା ଯେପର୍ଯ୍ୟନ୍ତ ମାଗଣାରେ ମିଳୁନଥିଲା, ଲୋକମାନେ ସଚେତନ ହେଉନଥିଲେ, ଯେତିକି ସଚେତନ ହେଉଥିଲେ ସେ ସଚେତନ ସୀମାଟା ବହୁତ କମ୍ ଥିଲା। ଯଦିଓ ସଚେତନତା କାର୍ଯ୍ୟକ୍ରମ ବହୁତ ଆଗରୁ ଚାଲିଛି, ବିଭିନ୍ନ ମାଧ୍ୟମରେ ଚାଲିଛି, ଆପଣଙ୍କର ତାଲିମରେ ଦିଆଯାଉଛି ଡାକ୍ତରମାନଙ୍କୁ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ, ଭଲ୍ୟୁଣ୍ଟିୟରମାନଙ୍କୁ, ବିଶେଷ କରି ଶିକ୍ଷକମାନଙ୍କୁ, ସେମାନଙ୍କୁ ସଚେତନ କରାଯାଉଛି। ସର୍ଭାଇକାଲ କ୍ୟାନ୍ସର ଗୋଟେ କର୍କଟ ରୋଗ, ସେଇଟା ହ୍ୟୁମାନ ପାପିଲୋମା ଭାଇରସ ବା ଏଚ୍ପିଭି ଦ୍ୱାରା ସଂକ୍ରମିତ ହେଉଛି, ଏବଂ ଏଚ୍ପିଭି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୋଟେ ସଫଳ ଏଚ୍ପିଭି ଟୀକା ମିଳୁଛି। ତେଣୁ ଆପଣ ଯଦି ସେ ଟୀକାକୁ ନିୟମିତ ଭାବେ ନେବେ ତାହେଲେ ଏ କର୍କଟ ରୋଗକୁ ଆପଣ ଭବିଷ୍ୟତରେ ପ୍ରତିହତ କରିପାରିବେ।
0: ଆଜ୍ଞା, ଯୋଉ ଶ୍ରୋତା ବନ୍ଧୁ ଏଇ କାର୍ଯ୍ୟକ୍ରମ ଶୁଣୁଥିବେ ଡାକ୍ତରଙ୍କର କଥା ଶୁଣିକିରି ସେମାନେ ମଧ୍ୟ ସଂଶୟ

0: ମୁକ୍ତ ହେବେ, ଯେ ଏଚ୍ପିଭି ଟୀକାକୁ ନେଇକରି କୌଣସି ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ରହିବା ଉଚିତ ନୁହେଁ। ତେବେ ସହରାଞ୍ଚଳ କଥାକୁ ଯଦି ଆମେ ନବା, ସେଠାରେ ତ ଲୋକମାନେ ଏ ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି, ବା ଆଜି ଅଭିଭାବକମାନେ ସେମାନଙ୍କ ଝିଅଙ୍କୁ ଏଇ ଟୀକା ଦେବା ପାଇଁ ସେମାନଙ୍କ ମନରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଗ୍ରାମାଞ୍ଚଳରେ ଏଇ ଏଚ୍ପିଭି ଟୀକା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଆହୁରି ସବୁ କ'ଣ କରାଯିବା ଉଚିତ ବୋଲି ଆପଣ କହିବେ?
1: ଦେଖନ୍ତୁ, ଏହା ଆଜିକାଲି ଦୁନିଆ ପାଇଁ ଏତେ କଠିନ ନୁହେଁ, କାରଣ ବର୍ତ୍ତମାନ ସୋସିଆଲ ମିଡିଆ ବା ସାମାଜିକ ମାଧ୍ୟମ, ଯାହା କହୁଛନ୍ତି ଆପଣ, ଟିଭିରେ, ମୋବାଇଲରେ, ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି। ଆମେ ଦେଖୁଛୁ ପ୍ରାୟ ଗ୍ରାମାଞ୍ଚଳରେ ବେଶୀ ଲୋକ ମୋବାଇଲରେ ସୋସିଆଲ ମିଡିଆ ଦେଖୁଛନ୍ତି, ଯେ ତା ମାଧ୍ୟମରେ ଆମେ ଏହି କାର୍ଯ୍ୟକ୍ରମ ଜଣାଇବା ଏବଂ ଯାହା ଯାହା ପ୍ରଶ୍ନ ଯିଏ ଯେତେବେଳେ ପଚାରିବେ ତାଙ୍କୁ ଉତ୍ତର ଦେବା, ମୁଁ ଭାବୁଛି ସଚେତନତା ବଢ଼ିବ। ତା ଛଡ଼ା ଆମେ ସୋସାଇଟିର କିଛି ସଂଖ୍ୟକ ଲୋକଙ୍କୁ, ଶିକ୍ଷକମାନଙ୍କୁ, ବିଶେଷ ଭାବେ ମହିଳା ଶିକ୍ଷିକାମାନଙ୍କୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରାଇବା ବା ତାଲିମ ଦେବା ଏବଂ ଏ ବିଷୟରେ ତାଙ୍କୁ ଜଣାଇବା, ତାହେଲେ ସେମାନେ ବି ଗାଁ ଗହଳରେ ଅନ୍ୟମାନଙ୍କର ସନ୍ଦେହକୁ ଦୂର କରିପାରିବେ। ଏବଂ ଆଉ ମଧ୍ୟ ଆପଣଙ୍କ ପ୍ରିଣ୍ଟ ଛପା କାର୍ଯ୍ୟ ହିସାବରେ ଖବରକାଗଜ ମାଧ୍ୟମରେ ଯେତେ ପ୍ରସାର ପ୍ରସାର ହେବ, ଯେତେ ଆଲୋଚନା ହେବ, ସେତେ ଲୋକଙ୍କର ସଚେତନତା ବଢ଼ିବ ଏବଂ ସମୟ ଆସିବ ଲୋକ ସଚେତନ ହୋଇ ଖୁସିରେ ଆସି ସେ ଟୀକା ଠିକ୍ ସମୟରେ ନେବେ ଏବଂ ଠିକ୍ ଡୋଜ୍ରେ ବି ନେବେ।
0: ଆଜ୍ଞା, ତେବେ ଏଇ ଯୋଉ ସର୍ଭାଇକାଲ କ୍ୟାନ୍ସର ରୋକିବା ଦିଗରେ ଆପଣ ତ କହିଲେ ଯେ ଆମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି, ତେବେ ବର୍ତ୍ତମାନ ସମୟରେ ଯଦି ଗୋଟେ ପ୍ରଶ୍ନ ଆମେ ଆପଣଙ୍କୁ କରିବା, ଯେ ତୃଣମୂଳ ସ୍ତରରେ ରହିଥିବା ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ଭୂମିକା କେମିତି ରହିଛି ଏଇ ସର୍ଭାଇକାଲ କ୍ୟାନ୍ସରକୁ ରୋକିବା ଦିଗରେ?
1: ତୃଣମୂଳ ସ୍ତରରେ ସେମାନଙ୍କର ମୁଖ୍ୟ ଭୂମିକା ରହିଛି, କାରଣ ବର୍ତ୍ତମାନ ଦେଖାଯାଉଛି ଗାଁ ଗହଳରେ ଯେତେବେଳେ ଯାହାର କିଛି ସ୍ୱାସ୍ଥ୍ୟ ସମସ୍ୟା ହେଲା, ସେ ପାଖରେ ଆଶାକର୍ମୀମାନଙ୍କୁ ଯାଇ ପରାମର୍ଶ କରୁଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଶାକର୍ମୀମାନଙ୍କୁ ଜିଲ୍ଲା ସ୍ତରରେ, ସବ୍ ଡିଭିଜନ ସ୍ତରରେ ଏବଂ ରାଜ୍ୟ ସ୍ତରରେ ସେମାନଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଉଛି, ସେମାନଙ୍କୁ ଶିକ୍ଷା ଦିଆଯାଉଛି, ଏମିତିକି ସେମାନଙ୍କୁ ବେଳେବେଳେ ପାପ୍ ସ୍ମିୟର କେମିତି କଲେକ୍ସନ କରିବ, ସଂଗ୍ରହ କରିବ, ସେଟା ବି ବତାଯାଉଛି। ତେଣୁ ସେମାନଙ୍କର ବହୁତ ବଡ଼ ଭୂମିକା ରହିଛି ଏବଂ ସେମାନଙ୍କ ପାଖରେ ଯଦି ସବୁ ଜିନିଷ ପହଞ୍ଚାଇ ଦିଆଯିବ, ସେମାନେ ବି ଠିକ୍ ସମୟରେ ଟୀକା ବି ଦେଇପାରିବେ, ଯେମିତି ଆଜିକାଲି ଅନ୍ୟ ଟୀକା ଦିଆଯାଉଛି ସେମାନେ ସେମିତି ଝିଅମାନଙ୍କୁ ଟୀକା ଦେଇପାରିବେ। ତାଙ୍କର କାର୍ଯ୍ୟକ୍ରମକୁ ସବୁବେଳେ ଅନ୍ୟମାନେ ତଦାରଖ କରିବାକୁ ପଡ଼ିବ ଏବଂ ସେ ସମସ୍ତଙ୍କୁ ଯଦି ଆମେ ଠିକ୍ ବାଟରେ ନେବା ପାଇଁ ଚେଷ୍ଟା କରିବା, ଦିନ ଆସିବ ଯେ ସର୍ଭାଇକାଲ କ୍ୟାନ୍ସର ଆମର ଏ ପୃଥିବୀରୁ ଲୋପ ପାଇଯିବ।
0: ଆଜ୍ଞା ଡକ୍ଟର, ଆଉ ଗୋଟେ କଥା ଏଠି ମନକୁ ଆସୁଛି, ଆପଣଙ୍କୁ ପଚାରିବୁ, ଯେତେବେଳେ ଆମେ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରୁ, କୌଣସି ଗୋଟେ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ମଧ୍ୟ ଅପରିହାର୍ଯ୍ୟ ଅଙ୍ଗ ପରି ଆମକୁ ଲକ୍ଷ୍ୟ ହୁଏ। ଏଇ ଯୋଉ ଆମର ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା ଆଉ ସେ ଦିଗରେ ଏଚ୍ପିଭି ଟୀକାର ଗୁରୁତ୍ୱ, ତାକୁ ଉପଯୋଗ କରିବା ପାଇଁ ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆପଣ କ'ଣ କହିବେ?
1: ଆମ ସମାଜରେ ଗୋଟେ ଝିଅର ଭୂମିକା, ଯାହା ପ୍ରତ୍ୟେକ ପରିବାରରେ ଗୋଟେ ଝିଅ ଠିକ୍ ବାଟରେ ଯିବା ପାଇଁ ପରିବାରର ବହୁତ ଦାୟିତ୍ୱ ରହିଛି। ପରିବାର ଖାଲି ନୁହେଁ, ସମାଜର ମଧ୍ୟ ଦାୟିତ୍ୱ ରହିଛି। ପରିବାରକୁ ନେଇ ଗ୍ରାମ, ଗ୍ରାମକୁ ନେଇ ସମାଜ, ସମସ୍ତଙ୍କର ଦାୟିତ୍ୱ ରହୁଛି ଗୋଟେ ଝିଅ କେମିତି ଠିକ୍ ବାଟରେ ଯିବ ଏବଂ ସବୁ ପ୍ରକାର ସୁବିଧା ପାଇବ, ନିଜ ସ୍ୱାସ୍ଥ୍ୟକୁ ଜଗି ରଖି ଚଳିବ ଏବଂ ସେ ଭବିଷ୍ୟତରେ ତାର ଯୋଉ ସନ୍ତାନମାନେ ହେବେ କି ପିଲାପିଲି ହେବେ, ସେମାନଙ୍କୁ ମଧ୍ୟ ଠିକ୍ ବାଟରେ ଯିବା ପାଇଁ ଦରକାର। ତେଣୁ ସମାଜରେ ବା ପରିବାରରେ ପ୍ରତ୍ୟେକ ଲୋକ ଏ ବିଷୟରେ ଜାଣିବା ଦରକାର। ଏଇଠି ଆପଣଙ୍କୁ ଆଉ ଟିକେ ସୂଚାଇ ଦେବାକୁ ଚାହୁଁଛି ଯେ ବର୍ତ୍ତମାନ ଆମେ ଝିଅମାନଙ୍କୁ ଏଚ୍ପିଭି ଟୀକା ଦେବାକୁ କହୁଛୁ ବା ପ୍ରଚାର କରୁଛୁ, ସଚେତନ କରୁଛୁ। ଆହୁରି ତା ସାଙ୍ଗରେ କୁହାଗଲାଣି ପୁଅମାନଙ୍କୁ ମଧ୍ୟ ଏଚ୍ପିଭି ଟୀକା ଦିଆଯାଉ, କାରଣ ଯେତେବେଳେ ଆମେ ଆଲୋଚନା କଲେ ଯେ ସହବାସ ବେଳେ ହିଁ ଝିଅଟି ଭୂତାଣୁ ସଂକ୍ରମଣର ଶିକାର ହୋଇଥାଏ, ତେଣୁ ଆମେ ଯଦି ପୁଅକୁ ଟୀକା ଦେବୁ, ପୁଅ ଦେହରେ ମଧ୍ୟ ଭୂତାଣୁ ରହିବ ନାହିଁ, ତେଣୁ ସଂକ୍ରମଣ କମିଯିବ। ତେଣୁ ସେ କାର୍ଯ୍ୟକ୍ରମ ବି ଚାଲିଛି ଏବଂ ଆପଣମାନେ ସମସ୍ତେ ଜାଣିବା ଦରକାର ଯେ ଏଭଳି ଗୋଟେ କର୍କଟ ରୋଗକୁ ଆମେ ଯଦି ଟୀକା ଦ୍ୱାରା ପ୍ରତିହତ କରିପାରୁଛେ, ତେଣୁ ଏଇଟା ଭାରି ଖୁସିର କଥା, ସମସ୍ତେ ଏହାକୁ ଗ୍ରହଣ କରିବା କଥା ଏବଂ ତାକୁ ବିଭିନ୍ନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବିଦ୍ୟାଳୟମାନଙ୍କରେ, ପ୍ରକୃତରେ ପ୍ଲସ୍ ଟୁ ପଢୁଥିବା ଝିଅମାନେ ସାଧାରଣତଃ ଏହି ବର୍ଗରେ ଯାଉଛନ୍ତି, ହାଇସ୍କୁଲର ଉପର କ୍ଲାସ ଏବଂ ପ୍ଲସ୍ ଟୁ ପଢୁଥିବା ଝିଅମାନେ, ସେମାନଙ୍କ ଭିତରେ ବି ନିୟମିତ ଭାବେ ସଚେତନତା ସୃଷ୍ଟି କରାଯିବା ଉଚିତ ଫଳରେ ସମସ୍ତେ ଏ ଟୀକାକୁ ଆଦର କରିକି ନେବେ।
0: ପରିବାରରେ ଯେମିତି ବାପା ମା ସଚେତନ ହେବା ଦରକାର ସେମିତି।

0: ସମାଜର ଅନ୍ୟମାନେ ମଧ୍ୟ ସେମାନଙ୍କର ଗୋଟେ ଦାୟିତ୍ୱ ଭାବିକିରି ଏ ସମ୍ପର୍କରେ ସମସ୍ତଙ୍କୁ ସେନ୍ସିଟାଇଜ୍ କରିବାର ଆବଶ୍ୟକତା ରହିଛି। ବହୁତ ସୁନ୍ଦର ଆଲୋଚନା। ଶେଷରେ ଆପଣଙ୍କୁ ଗୋଟେ ପ୍ରଶ୍ନ, ଯେ ଗୋଟିଏ ଟୀକା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ହୋଇପାରେ, ସର୍ଭାଇକାଲ କ୍ୟାନ୍ସର ପରିପ୍ରେକ୍ଷୀରେ ଆପଣଙ୍କୁ ଶୁଣୁଥିବା ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ ଉପଲକ୍ଷ କରି କ'ଣ କହିବାକୁ ଚାହିଁବେ?
1: ଆମେ ବର୍ତ୍ତମାନ ସର୍ଭାଇକାଲ କ୍ୟାନ୍ସର ପାଇଁକି ଦିଆହେଉଥିବା ଏଚ୍ପିଭି ଟୀକା ମାଗଣା ଦିଆ ହେଲାରୁ ଆମ ଭିତରେ ସଚେତନତା ବେଶୀ ବଢ଼ିଯାଇଛି। କିନ୍ତୁ ମୋ ନିଜ କ୍ଷେତ୍ରରେ ମୁଁ କହିବି, ଆମେ ଗତ 15 ବର୍ଷ ହେଲା ବିଭିନ୍ନ ସ୍ତରରେ ଏନ୍ଜିଓ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛୁ। ବିଶେଷ କରି ଶିକ୍ଷକମାନଙ୍କୁ ସଚେତନ କରାଉଛୁ, ମାଆମାନଙ୍କୁ ସଚେତନ କରାଉଛୁ, ବାପା ମା ଉଭୟଙ୍କୁ ବି ସଚେତନ କରାଉଛୁ ଯେ ଏମିତି ଗୋଟେ କ୍ୟାନ୍ସର ଯୋଉଟା ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଦ୍ୱାରା କର୍କଟ ରୋଗ ଆମେ କହୁଛୁ, ସେଇଟା ଗୋଟେ ଭୂତାଣୁ ସଂକ୍ରମଣ ଯୋଗୁଁ ହେଉଛି ଏବଂ ସେ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୋଟେ ସଫଳ ଟୀକା ମିଳୁଛି। ଆଉ ମାମାନଙ୍କୁ କୁହାଯାଉଛି, ଯେଉଁମାନେ ଛୋଟବେଳେ ଟୀକା ନେଇନାହାନ୍ତି ସେମାନଙ୍କୁ କୁହାଯାଉଛି ଯେ 3 ବର୍ଷ ବା 5 ବର୍ଷ ଅନ୍ତରରେ ପାପ୍ ପରୀକ୍ଷା କରନ୍ତୁ। ତେଣୁ ଏଇ ଯେଉଁ ସଚେତନତା କାର୍ଯ୍ୟକ୍ରମ ଆମେ କରୁଛୁ, ତା ଭିତରେ ଆମେ ସ୍ଲୋଗାନଟିଏ ଦେଇଛୁ, ଝିଅକୁ ଦିଅନ୍ତୁ ଏଚ୍ପିଭି ଟୀକା, ମା କରୁଥାନ୍ତୁ ପାପ୍ ପରୀକ୍ଷା, ଜରାୟୁ ଦ୍ୱାରା କର୍କଟ ରୋଗରୁ ଉଭୟ ପାଉଥିବେ ସୁରକ୍ଷା। ଏଭଳି ଗୋଟେ କାର୍ଯ୍ୟକ୍ରମ ଆମେ କରୁଛୁ। ଆମେ ଦେଖିଛୁ ଅନେକ ଲୋକ ସଚେତନ ହେଉଛନ୍ତି, କେମିତି ମିଳିବ କୋଉଠି ଟୀକା ଆଗରୁ ପଚାରୁଥିଲେ, ସେତେବେଳେ କିଣିବାକୁ ମିଳୁଥିଲା, ଏବେ ମାଗଣାରେ ମିଳିଲାଣି। ତେଣୁ ଯେଉଁମାନେ ସତର୍କ ହୋଇଛନ୍ତି ବା ଯେଉଁମାନେ ନ ହୋଇଛନ୍ତି ସେମାନେ ସତର୍କ ହୁଅନ୍ତୁ ଏବଂ ସମସ୍ତେ ଏ ଟୀକାକୁ ଗ୍ରହଣ କରନ୍ତୁ ଏବଂ ତାର ସୁଫଳ ନିଶ୍ଚିତ ଭାବେ ଆମେ ଭବିଷ୍ୟତରେ ପାଇବା।
0: ଡାକ୍ତର ବାବୁ, ଆଜି ଆପଣ ଆମର ଏଇ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଏଚ୍ପିଭି ଟୀକା ମାଧ୍ୟମରେ ସର୍ଭାଇକାଲ କ୍ୟାନ୍ସର ଠାରୁ ଆମେ କେମିତି ସୁରକ୍ଷା ପାଇପାରିବା ସେ ସମ୍ପର୍କରେ ଏଇ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
0: ଡାକ୍ତରଙ୍କୁ ପଚାରି ବୁଝିବା ଶ୍ରୋତବନ୍ଧୁ, ଏହି କ୍ରମରେ ଆପଣମାନେ ଶୁଣୁଥିଲେ ଆମର ଆଜିର ଆଲୋଚନା, ଏଚ୍ପିଭି ଟୀକା ଓ ସର୍ଭାଇକାଲ କ୍ୟାନ୍ସର ଠାରୁ ସୁରକ୍ଷା। ଆଲୋଚନା କରିଥିଲେ ନିଦାନ ବିଭାଗର ଡାକ୍ତର ପ୍ରଫେସର ନିରଞ୍ଜନ ରାଉତ।

ଆମର ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ନିହାତି ଜଣାଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଶ୍ରୋତବନ୍ଧୁ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି।

ଶେଷ ହେଲା କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ପ୍ରଯୋଜନା ପ୍ରଜ୍ଞା ପାରମିତ ସହ ଉପସ୍ଥାପନାରେ ଥିଲେ ସ୍ୱାଗତିକା ସ୍ୱାଇଁ।

0: ଶୁଣୁଥିଲେ ଧୁଡ଼ୁକି ଗୀତ, ଶିଳ୍ପୀ ଥିଲେ ତୀର୍ଥାନନ୍ଦ ଦାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
5: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛି ଆମ ରାଜ୍ୟ।
4: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ଣ୍ଣାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
4: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
5: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
4: ବିକାଶର ଧାରା ଓଡ଼ିଶା ସାରା।
0: ପ୍ରଚାର କରୁଛୁ ନାରୀ ମହଲ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ମହିଳାମାନେ ଆଜି ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହିତ କାମ କରୁଛନ୍ତି। ଯେମିତିକି ରୋଗୀଙ୍କର ସେବା ଯତ୍ନ, ସ୍ୱାସ୍ଥ୍ୟ ସୁରକ୍ଷାରେ ମହିଳା ସେବିକାମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜର ସେବା ମନୋଭାବ ଦ୍ୱାରା ରୋଗୀଙ୍କ ମନରେ ଆଶା ସାହସ ସଞ୍ଚାର କରିବା ସହିତ ସେବା ଯୋଗାଇଥାନ୍ତି। ଦିନ ହେଉ କି ରାତି, ସେମାନେ ନିଜର କର୍ତ୍ତବ୍ୟ ପାଳନରେ ସଦା ତତ୍ପର ରୁହନ୍ତି। ଟିକାକରଣ, ପରିବାର କଲ୍ୟାଣ, ପୋଷଣ, ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାରେ ସେମାନଙ୍କର ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସେବିକାଙ୍କୁ ଭେଟିବା, ସେ ହେଲେ ସାହାରା ଖାତୁନ। ଆସନ୍ତୁ ତାଙ୍କର କର୍ମମୟ ଜୀବନ ସମ୍ପର୍କରେ ଜାଣିବା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର
0: ମ୍ୟାଡାମ, କେମିତି ଅଛନ୍ତି ଆପଣ?
1: ଭଲ ଅଛି ମ୍ୟାଡାମ।
0: ଆପଣ ତ ଜଣେ ନର୍ସ ବା ସେବିକା ଭାବରେ କାର୍ଯ୍ୟ କରୁଛନ୍ତି, କାହିଁକି ସେବିକା ହେବା ପାଇଁ ଇଚ୍ଛା କଲେ?
1: ଯେତେବେଳେ ମୁଁ ଛୋଟବେଳେ ହସ୍ପିଟାଲ ଯାଏ, ବାପା ହସ୍ପିଟାଲରେ କାମ କରନ୍ତି, ଯେତେବେଳେ ଯାଏ ତାଙ୍କ ପାଖକୁ ଦେଖା କରିବାକୁ, ବାପାଙ୍କ ପାଖକୁ, ସେତେବେଳେ ମୁଁ ଦେଖେ ରୋଗୀମାନେ କେମିତି ତଳେ ଉପରେ ଶୋଇକି କଷ୍ଟ ପାଆନ୍ତି। ମୋତେ ଦେଖିକି ଇଚ୍ଛା ହୁଏ ମୁଁ ଆଙ୍କର ସେବା କରନ୍ତି କି, ମୁଁ ଆଙ୍କର କାମ କରନ୍ତି କି, ମୋତେ କିଏ ଗୋଟେ ବଡ଼ କରିଦେବୁ ଶୀଘ୍ର, ମୁଁ ଆଙ୍କ କାମ କରନ୍ତି କି, ସେତେବେଳେ ଭାବୁଥିଲି। ତାପରେ ମୁଁ ଯେତେବେଳେ ବଡ଼ ହେଇକିନା ପାଠ ପଢ଼ିଲି, ତାପରେ ମୋତେ ବାପା କଲେଜରେ ଭର୍ତ୍ତି କଲେ। କଲେଜରେ ମୋର ଇଚ୍ଛା ନଥାଏ ଯିବାକୁ, କେମିତି ମୁଁ ଆଗ ସେ ମେଡିକାଲ ଲାଇନରେ ଯାଇକି ଲୋକଙ୍କ ସେବା କରିବି, ସେଟା ମୋତେ ବହୁତ ଇଚ୍ଛା ଥିଲା। ବାପାଙ୍କ ପାଖରେ ଜଣେ ଦିଦି, ବଡ଼ ଦିଦି ବାପାଙ୍କର, ସିଏ ଷ୍ଟାଫ୍ ନର୍ସ ଥିଲେ, ସିଏ ହେଉଛନ୍ତି ବାପାଙ୍କର, ତାଙ୍କ ତଳେ କାମ କରନ୍ତି। ବାସୁ, ତୁ କାଇଁ ମନ ଦୁଃଖ କରିଛୁ ନା, ମୋ ଝିଅ ଚାହୁଁଛି ଆପଣଙ୍କ ଭଳିଆ ନର୍ସ ହବା ପାଇଁ, ଆପଣଙ୍କ ଭଳିଆ ନର୍ସ ହେଇକି ରୋଗୀ ସେବା କରିବା ପାଇଁ ନା। ଏଇ ଗୋଟେ କଥା, ଏବେ ଫର୍ମ ବାହାରୁ ତ ଝିଅର ଆମେ ପକେଇଦବା, ସେ ପାଠ ପଢିବ ନର୍ସ ପାଠ। ଯେମିତି ଫର୍ମ ବାହାରିଛି, ଫର୍ମ ଆଣିକି ଆମ ବାପାଙ୍କୁ ଦେଲେ, ଦିଦିଙ୍କୁ କହିଲେ, ଦିଦି ଫର୍ମ ଫିଲ୍ଅପ୍ କରିଦେଲେ। ବାପା ଆସିକି କହିଲେ, ଦେଖେ ତୋର ଫର୍ମ ପଢିଲା, ଯଦି ଆସିଲା ତୁ ପଢିବାକୁ ଯିବୁ? ମୁଁ କହିଲି, ହଁ ମୁଁ ପଢିବାକୁ ଯିବି ନା, ହଷ୍ଟେଲରେ ରହିବାକୁ ପଡିବ? ମୁଁ କହିଲି, ହଁ ହଷ୍ଟେଲରେ ରହିବି। ଯେମିତି ଆସିଲା ମୋ ନାଁ ସିଲେକ୍ଟ ହେଇକି, ବାପା କହିଲେ, ଏବେ ତୁ ବ୍ୟାଗ ପତ୍ର ନେଇକି ଯା, ହଷ୍ଟେଲରେ ରହିବୁ, ପାଠ ପଢିବୁ, ଆଉ କିଛି ଡରିବାର ନାହିଁ। ମୁଁ କହିଲି, ହଉ ତାହେଲେ ମୁଁ ଚାଲିଲି। ଏଥର 3 ବର୍ଷ ସେଠି ଟ୍ରେନିଂ କଲି, ପାଠ ପଢିଲି, ତାପରେ ଆସିଲି ଘରକୁ। ଘରକୁ ଆସିଲା ପରେ ସରକାରଙ୍କର ଚାକିରି ସେତେବେଳେ ନଥିଲା, ସେତେବେଳେ ପ୍ରଥମେ ପାସ୍ କଲା ପରେ ଆମେ ଛୋଟ ମୋଟ ନର୍ସିଂହୋମରେ ଯାଇକି ରୋଗୀ ସେବା କରୁଥିଲୁ। ତାପରେ 2008 ଯେମିତି ସରକାରଙ୍କର ସବୁ ବିଭାଗରେ ଚାକିରି ବାହାରିଲା ନର୍ସର ପୋଷ୍ଟିଂ, ସେତେବେଳେ ମୁଁ ଆପ୍ଲାଏ କଲି। ଯେମିତି ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ରେ ମୋର ଆସିଲା ସିଲେକ୍ସନ, ଷ୍ଟାଫ୍ ନର୍ସ ହିସାବରେ ଆପଣ ଆସିକି ଯୋଗ ଦିଅନ୍ତୁ, ଆପଣଙ୍କର ସିଲେକ୍ଟ ହେଇଯାଇଛି ଆପ୍ଲିକେସନ। ସେଠୁ ମୁଁ ଯାଇକି 2008 ଏପ୍ରିଲ ମାସ 28 ଆପଏଣ୍ଟମେଣ୍ଟ ଲେଟରଟି ଧରିକି, ତାଙ୍କ ଅଫିସ ଖୋଲି ନଥିଲା, ମୁଁ 10 ଯାଇକି ଅପେକ୍ଷା କରିଛି। ତାଙ୍କର ଅଫିସ ଖୋଲିଲା ବେଳକୁ ଝିଅ କ'ଣ ପାଇଁ ଆସିଛି ନା, ଆପଏଣ୍ଟମେଣ୍ଟ ଲେଟର ନେଇକି ଆସିଛି, ତାର ଆଜି ଜଏନିଂ ଅଛି। ମୋତେ ସେଠୁ ଆଗ ଜଏନିଂ କଲେ, ତାପରେ ମୁଁ ସେଇ ଦିନଠୁ ହିଁ କାର୍ଯ୍ୟ ଆରମ୍ଭ କରୁଛି। ବର୍ତ୍ତମାନ ମୁଁ 20 ହେଲା କାମ ସେଠି କରୁଛି।
0: ତେବେ ଆପଣ ଏଠି କୁହନ୍ତୁ ଯେ ଜଣେ ନର୍ସ ହବା ପାଇଁ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା କ'ଣ ରହିବା ଦରକାର, ଆଉ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ ଥିଲା?
1: ମୁଁ ସେତେବେଳେ +2 ସାଇନ୍ସ ପଢୁଥିଲି ରେଭେନ୍ସା କଲେଜରେ, ବର୍ତ୍ତମାନ ବି ସେଇ +2 ସାଇନ୍ସ ଚାଲିଛି। ଆପଣ ଡିପ୍ଲୋମା କରିପାରିବେ ଏବେ ବେଶୀ, କିନ୍ତୁ ଡିଗ୍ରୀଟାକୁ ଆକ୍ସେପ୍ଟ କରାହଉଛି, BSc ନର୍ସିଂ ଯୋଉଟା, ସେଇଟା ଏଇନା ସବୁ ଜାଗାରେ ଖୋଲା ହେଇଛି। ଆପଣଙ୍କ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ବି BSc ନର୍ସିଂ ଅଛି, ପ୍ରାଇଭେଟ୍ ମାନେ ବି ଇନଷ୍ଟିଚ୍ୟୁଟ୍ ଖୋଲିଛନ୍ତି BSc ନର୍ସିଂ ପାଇଁ, ସେଇଟା ହଉଛି ଡିଗ୍ରୀ। ସେଇଟା କଲା ପରେ ଜଣେ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟାଫ୍ ନର୍ସିଂ ଅଫିସର ଭାବେ ପୋଷ୍ଟିଂ ପାଇବ ଯୋଉ କୌଣସି ହସ୍ପିଟାଲରେ। ବର୍ତ୍ତମାନେ ଆମର ତ 3 ଆଗରୁ ଥିଲା ସରକାରୀ, ଗୋଟେ ହେଉଥିଲା ଶ୍ରୀରାମଚନ୍ଦ୍ର ଭଞ୍ଜ କଟକ, ଆଉ ଗୋଟେ MKCG ଭୁବନେଶ୍ୱର, ଆଉ ଗୋଟେ ବୁର୍ଲା VSS ମେଡିକାଲ କଲେଜ, ଏ 3 ଥିଲା ଆମ ବେଳେ। ତାପରେ ଏବେ ସବୁ ପ୍ରାଇଭେଟ୍ କର୍ପୋରେଟ୍ ହସ୍ପିଟାଲ ମାନେ ନିଜ ନିଜର ହସ୍ପିଟାଲ ୱିଥ୍ ନର୍ସିଂ ଟ୍ରେନିଂ ର ସେଣ୍ଟର ଖୋଲିଛନ୍ତି।
0: ଆପଣ ତ କର୍କଟ ରୋଗ ବିଭାଗରେ ଷ୍ଟାଫ୍ ନର୍ସ ବା ସେବିକା ଭାବରେ କାର୍ଯ୍ୟରତ, ତେବେ ଆପଣଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କ'ଣ ରହିଛି ସେ ବିଷୟ ଟିକେ କୁହନ୍ତୁ।
1: ମୋର ହେଲା ପ୍ରଥମେ କର୍ତ୍ତବ୍ୟ ହେଉଛି ପେସେଣ୍ଟ ମାନଙ୍କ ପାଇଁ, ତ ମୁଁ ନିଯୁକ୍ତି ହେଲି ନା ପେସେଣ୍ଟ ସେବା କରିବା ପାଇଁ ଗୋଟେ ନର୍ସ ହିସାବରେ, ତେଣୁ ମୁଁ ମୋର ପେସେଣ୍ଟକୁ କେମିତି

0: ଭାବରେ ତାଙ୍କୁ ଭଲ ଭାବରେ ମାନେ ଦେଖିବି, ମାନେ ନିଜର ଭାବିକି ତାଙ୍କୁ ବ୍ୟବହାର କରିବି, ଯାହାଫଳରେ ସେ କିଛିଟା ମୋ କଥାରେ ମୋ ବ୍ୟବହାରରେ ସେ କିଛି ଉପକୃତ ହେଇକି ତାଙ୍କ ରୋଗ କେମିତି କମ୍ ଲାଗିବ, ତାଙ୍କୁ ତାଙ୍କ ମୁଣ୍ଡର ଚିନ୍ତା ମୁଞ୍ଜର ଟେନସନ୍ କେମିତି ଟିକେ ନାକୁ ହାଲକା ଲାଗିବ, ସେ କେମିତି ଆଶ୍ୱସ୍ତି ପାଇବ ରୋଗରୁ, ମୁଁ ସେଇଟା ଚାହେଁ ସବୁବେଳେ। ତେଣୁ ତାଙ୍କୁ କେମିତି ମୁଁ ଚିକିତ୍ସା ଯୋଗେଇଦେବି ସୁବିଧାରେ, ସେଇ ସବୁବେଳେ ମୁଁ ଭାବେ। ପ୍ରଥମେ ଡ୍ୟୁଟି ଗଲା ପରେ ଆଗ ଦେଖିଦିଏ ବେଡ୍ ମାନଙ୍କରେ ପେସେଣ୍ଟ କେମିତି ଅବସ୍ଥାରେ ଅଛନ୍ତି, କାହାର କ'ଣ ପେନ୍ ହଉଛି କି ନା ନାହିଁ, କିଏ ଖାଇଛି ନା ନାହିଁ, କିଏ ଯନ୍ତ୍ରଣାରେ ଅଛି, ବାନ୍ତିରେ ହଉଛି, କାହାର ସେ ଖାଉନି ଟୋଟାଲ, କାହାର ପାଟି ବେମାରୀ ଘା ହେଇଛି ସେ ଖାଇପାରୁନି, ଆଗ ତା ବ୍ୟବସ୍ଥା ଆଗ କରିଦିଏ। ତାପରେ ମୋର ମେଡିସିନ ସବୁ ଯାହା ଯେମିତି ଏମର୍ଜେନ୍ସି, ଯେମିତି ରୋଗୀଙ୍କ ପାଇଁ ଯେମିତି ହଇରାଣ ହେବିନି, ସାଙ୍ଗେ ସାଙ୍ଗେ ଯୋଉ ରୋଗୀର ଯୋଉ ମେଡିସିନ ଦରକାର ଯେମିତି ମୋ ପାଖରେ ସାଙ୍ଗେ ସାଙ୍ଗେ ଥିବ ଆଭେଲେବୁଲ, ତାକୁ ମଗେଇକି ଆଗ ମୁଁ ରେଡି କରିକି ରଖିଦେଇଥିବି।
1: ସ୍ୱଚ୍ଛତା ପ୍ରତି କେତେ ଦୃଷ୍ଟି ଦେଇଥାନ୍ତି?
0: ଆମେ ସବୁବେଳେ ଦେଖୁ କେମିତି ଆମର ପରିବେଶଟା ଠିକ ରହିବ, ମାନେ ଠିକ ଜାଗାରେ ଠିକ ଜିନିଷ, ଆମ ଆଟିଚ୍ୟୁଡ ବି ଠିକ ରହିବ, ଆମ ବ୍ୟବହାର ବି ଠିକ ରହିବ, ପେସେଣ୍ଟ ବି ଠିକରେ ଆମ ପାଖରୁ ସେବା ପାଇକି ନା ଉପକୃତ ହୋଇକି ଆମ ପାଖରୁ ଯିବେ। ଆମେ ଯଦି ସ୍ୱଚ୍ଛତା ନଦବା ତାହେଲେ ଆମ ପାଖକୁ ରୋଗ ଆସିବାକୁ ଇଚ୍ଛା କରିବେନି।
1: ଯେତେବେଳେ ଆପଣ ୱାର୍ଡ ଭିତରକୁ ଯାଆନ୍ତି,
0: ଆଜ୍ଞା,
1: ସେହି ସମୟରେ ରୋଗୀମାନେ କେମିତି ସ୍ୱଚ୍ଛ ପରିବେଶରେ ରହିବେ, କେମିତି ପରିଷ୍କାର ପରିଚ୍ଛନ୍ନ ରହିବେ, ସେ ଦିଗରେ କେତେ ଦୃଷ୍ଟି ଦେଇଥାନ୍ତି?
0: ଆଜ୍ଞା, ଆଗ ମୁଁ ସକାଳୁ ଦେଖେ ଆମର ୱାର୍ଡ ଆଗ ସଫା ହେଇଛି ନା ନାହିଁ, ସଫା ତ ହେଇଯାଇଥାଏ, ତଥାପି ଯୋଉଠି ଟିକେ ମୁଁ ଦେଖେ ଅପରିଷ୍କାର ସଙ୍ଗେ ସଙ୍ଗେ ଡକାଏ, ଯିଏ ହାଉସ କିପିଂ ପିଲା ଥାନ୍ତି ସଫେଇଥି ପିଲା ତାଙ୍କୁ ତୁରନ୍ତ ଡାକିଲେ ଆମେ ସେ ଦୌଡ଼ିକି ଆସିବେ, ଆଜ୍ଞା ଦିଦି କ'ଣ ହେଇଛି, ନା ଏଠି କାଇଁ ପାଣି ପଡ଼ିଛି, ଏଠି କାଇଁ ମଇଳା ପଡ଼ିଛି, ଏଠି କାଇଁ ସଫା ହେଇନି, ସେ ତୁରନ୍ତ ସଫା କରିଦିଅନ୍ତି। ତାପରେ ଦେଖେ ପେସେଣ୍ଟ ବେଡ୍, ପେସେଣ୍ଟ ତାର କେମିତି ଅବସ୍ଥାରେ ଶୋଇଛି, ବେଡ୍ସିଟ୍ ପାଇଛି କି ନାହିଁ, ବେଡ୍ସିଟ୍ କି ଜାକିକି ଶୋଇଛି, କି ବେଡ୍ସିଟ୍ରେ ତାର କ'ଣ ଝାଡ଼ା ପରିସ୍ରା ହେଇଯାଇଛି କି ବାନ୍ତି ହେଇଯାଇଛି, ସେଗୁଡ଼ା ଯଦି ଦେଖିବି ସାଙ୍ଗେ ସାଙ୍ଗେ ତୁରନ୍ତ ତାକୁ କହିବି ଚେଞ୍ଜ କରିବାକୁ, ନିଜେ ହିଁ ଚେଞ୍ଜ କରିପକାଏ, ମୁଁ କାହାକୁ ଅପେକ୍ଷା କରିନି, ନିଜେ ବଦଳିକି ପେସେଣ୍ଟର ବେଡ୍ସିଟ୍କୁ ଚେଞ୍ଜ କରିପକାଏ, ତାକୁ ଆରାମରେ ଶୋଇବାକୁ କହେ।
1: ତେବେ ଏଇ ଯୋଉ କର୍କଟ ରୋଗୀମାନେ କୋଉ ଅବସ୍ଥାରେ ଆପଣଙ୍କ ପାଖକୁ ଆସିଥାନ୍ତି?
0: ଜଣେ କର୍କଟ ରୋଗ ନାଁ ଶୁଣିଲା ମାନେ ସିଏ ଭାଙ୍ଗି ପଡ଼ିଥାଏ, ତା ପରିବାର ଲୋକ ବି ଭାଙ୍ଗି ପଡ଼ିଥାନ୍ତି। କର୍କଟ ନାଁ ଶୁଣିଲା ମାନେ ସମସ୍ତଙ୍କ ମନରେ ଟିକେ ଡର ଆସିଯାଏ, ଚିନ୍ତିତ ହୋଇପଡ଼ନ୍ତି, କୋଉଠି ଦେଖେଇବେ, କାହାକୁ ଦେଖେଇବେ, କେମିତି ଦେଖେଇବେ, ସେମାନେ ଚିନ୍ତିତ ହୋଇକି ଥାନ୍ତି। ତେଣୁ ସେ ଯେତେବେଳେ ପ୍ରଥମେ ଆସନ୍ତି ଆମେ ତାଙ୍କୁ ଆଶ୍ୱାସନା ଦେଉ, ଜମା ତମେ ବ୍ୟସ୍ତ ହୁଅ ନାହିଁ, ସବୁ ଏଇ ସରକାରୀ ହସ୍ପିଟାଲରେ ସବୁ ଠିକ ହେଇଯିବ, ସବୁ ସୁବିଧା ସବୁ ଚିକିତ୍ସା ଆପଣଙ୍କୁ ଏଇଠି ହିଁ ମିଳିବ, ଆପଣ କୁଆଡେ ବି ଯିବା ଦରକାର ନାହିଁ।
1: ତେବେ ଅତି ଗୁରୁତର ରୋଗୀମାନଙ୍କୁ କେମିତି ସେବା ଯୋଗାଇ ଦେଇଥାନ୍ତି?
0: ଯୋଉମାନେ ପ୍ରଥମେ ଗୁରୁତର ଆମେ ଦେଖୁ, ମୁଁ ଦେଖେ ଆଗ ଯିଏ ବହୁତ ସିରିୟସ୍ ଅଛି ତାକୁ ତୁରନ୍ତ ବେଡ୍ରେ ଆଗ ଶୁଆଇକି ତାର ଧର ଅକ୍ସିଜେନ୍ ଦରକାର ହେଉଥିବ, ସାଚୁରେସନ୍ ଯୋଉଟା ନିଶ୍ୱାସ ପ୍ରଶ୍ୱାସ ତାର କମ୍ ଲାଗୁଥିବ, ତାକୁ ଧଇଁ ସଇଁ ହେଉଥିବ, ତାକୁ ତୁରନ୍ତ ଅକ୍ସିଜେନ୍ ଯୋଗାଇ ଦିଏ। ତାପରେ ତାକୁ ଧଇଁ ସଇଁ କମିବା ପାଇଁ କି ଆମର ମେଡିକେସନ୍ ଅଛି, ଧର ଇଞ୍ଜେକ୍ସନ୍ଟା ଦେଲେ ତାର ଧଇଁ ସଇଁଟା କମ୍ ହେଇଯିବ, ସେଇଟା ତୁରନ୍ତ ଦେଇ ପକାଉ, ଆଗ ଦେଇକି ଟାଇମ୍ଟା ମେନ୍ସନ୍ କରିଦେଉ, ଡକ୍ଟରଙ୍କୁ ଆଉ ଅପେକ୍ଷା କରୁନାହୁଁ, ଆମେ ଜାଣିଛୁ ନା ଏଇ ଜିନିଷଟି ଦେଲେ ତାର ଧଇଁ ସଇଁଟା କମିଯିବ, ତାକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ମାନେ ନିହାତି ସେ ଭଲ ହେଇଯିବ, ତାର ସାଚୁରେସନ୍ଟା ବଢ଼ିଯିବ, ଆମେ ଜାଣିବୁ ପେସେଣ୍ଟଟା ଏବେ ନିଶ୍ୱାସରୁ ଟିକେ ମୁକ୍ତ ପାଇଲା, ଆମେ ସେଥିପାଇଁ କମ୍ ଆରାମରେ ବସିକି ଆମେ ଲେଖାଲେଖି କରିବୁ, ଡକ୍ଟରଙ୍କୁ କଲ୍ କରି ପେସେଣ୍ଟ ଭିତରେ କହିଦେବୁ ଯେ ଏଇ ତାଙ୍କର ସାଚୁରେସନ୍ ନିଶ୍ୱାସ ପ୍ରଶ୍ୱାସ ନେଇକି କଷ୍ଟ ଥିଲା, ସେ ସିରିୟସ୍ ହେବାକୁ ଯାଉଥିଲେ, ଆମେ ଅକ୍ସିଜେନ୍ ଦେଖିକି ତାଙ୍କର ଇଞ୍ଜେକ୍ସନ୍ ଦେଇଦେଇଛନ୍ତି, ସେ ବର୍ତ୍ତମାନ ଷ୍ଟେବୁଲ୍ ଅଛି, ତେଣୁ ଆମେ ଆଗେ ଆମ ନିଜ କର୍ତ୍ତବ୍ୟଟା କରିଦେଉ, ଡକ୍ଟରଙ୍କୁ ଅନାଉ ନା।
1: ତେବେ ଆପଣ ଯୋଉ କର୍କଟ ରୋଗ ବିଭାଗରେ କାମ କରୁଛନ୍ତି, କୋଉ ଧରଣର ପେସେଣ୍ଟ ମାନେ ଆସିଥାନ୍ତି?
0: ମୁଁ ଯୋଉ ବିଭାଗରେ କାମ କରୁଛି ସେଟା ରୋଗର ଚତୁର୍ଥ ଅବସ୍ଥା ପେସେଣ୍ଟ ଆସନ୍ତି ସେଇ ବିଭାଗକୁ, ଚତୁର୍ଥ ଅବସ୍ଥା ପେସେଣ୍ଟ ଯିଏ ସେ କୌଣସି ଚିକିତ୍ସା ନେଇପାରୁନଥିବ, ଆଉ ତାକୁ କେମୋ ଦେବା ଭଳିଆ ସେ ଯୋଗ୍ୟ ନଥିବ, କି ରେଡିଏସନ୍ ଦେବା ଭଳିଆ ଯୋଗ୍ୟତାରେ ନଥିବେ, କି ସର୍ଜରୀ କରିବାର ମାନେ ଯୋଗ୍ୟତା ନଥିବ ସେ ପେସେଣ୍ଟର, ତ ରୋଗଟା ତାର ଚାରିଆଡ଼ିକି ମାଡ଼ି ଯାଇଥିବ, ଗୋଟେ ଜାଗାରେ ଥିଲେ ରୋଗ ସର୍ଜରୀ କରିଦେବେ ଡକ୍ଟର ତାର ଭଲ ହେଇଯିବ, କି ଲାଇଟ୍ ପକେଇ ଦେବେ, କି କେମୋ ଦେଇଦେବେ, ମାନେ ଅଳ୍ପ ଜାଗା ମାଡ଼ିଥିବ ତାର ରୋଗ କମ୍ ହେଇଯିବ, କିନ୍ତୁ ଚତୁର୍ଥ ଷ୍ଟେଜ୍ ଯିଏ ସେ ରୋଗଟା ଚାରିଆଡ଼େ ମାଡ଼ି ଯାଇଥାଏ, କୋଉଆଡେ କିଛି କରିପାରିବା ଭଳିଆ ନଥାଏ, ସିଏ ଆସିକି କ'ଣ କରେ ନା ଆମ ପାଲିଏଟିଭ୍ କେୟାର ଗୋଟେ ଡିପାର୍ଟମେଣ୍ଟ ଅଛି, ମୁଁ ସେଇ ଡିପାର୍ଟମେଣ୍ଟରେ କାମ କରେ, ସେ ସେଇଠି ପହଞ୍ଚେ, ତାକୁ ସବୁଆଡୁ ରେଫର କରିଦିଅନ୍ତି, ସର୍ଜରୀ ବାଲା ପଠେଇ ଦିଅନ୍ତି, ରେଡିଏସନ୍ ବାଲା ପଠେଇ ଦିଅନ୍ତି, କେମୋଥେରାପି ଡକ୍ଟର ବି ପଠେଇ ଦିଅନ୍ତି, ଆପଣଙ୍କର ଫିଟ୍ ନାହିଁ, ଆପଣଙ୍କର ଖାଇ ପିଇ ପାରୁନାହାନ୍ତି, ଆପଣଙ୍କ ପୁରା ଦୁର୍ବଳ, ଆପଣ ଆଉ ଏ ଚିକିତ୍ସା ନେଇପାରିବେନି, ଆପଣ ଯାଆନ୍ତୁ ସେ ପାଲିଏଟିଭ୍ କେୟାର ବିଭାଗରେ, ସେଇଠି ଆପଣଙ୍କର ସେ ପେନ୍ କମ୍ କରିବେ, ଆପଣ ଯଦି ଖାଇପାରୁନାହାନ୍ତି ନାକ ନଳୀ ଲଗେଇଦେବେ, ଆଉ ସାଲାଇନ୍ ଦେଇଦେବେ, ଆପଣଙ୍କର ଯଦି ଭୋମିଟିଂ ହେଉଛି ସେ ବାନ୍ତି ଇଞ୍ଜେକ୍ସନ୍ ଦେଇଦେବେ, ସେଇଠି ସବୁ ଆପଣଙ୍କର ଚିକିତ୍ସା ହେଇଯିବ, ଯଦି ଘା ବଡ଼ ଅଛି ସେ ଡ୍ରେସିଂ କରିକି ଆପଣଙ୍କୁ ଡ୍ରେସିଂ ଶିଖେଇ ଦେବେ, ଆପଣ ସେଇଠିକି ଯାଆନ୍ତୁ।

0: ଆପଣ ସେବା କେମିତି ଯୋଗାନ୍ତି ଆଉ ସେମାନଙ୍କର ମନୋବଳକୁ ଦୃଢ଼ କରିବା ପାଇଁ କଣ କରନ୍ତି?
1: ପ୍ରଥମେ ଆମେ ତୁରନ୍ତ ଦେଖୁ ଏଇ ପେସେଣ୍ଟର ପାଟି ବାଟେ ସେ ଖାଇପାରୁନି, ପାଟି ଖୋଲି ପାରୁନି, ଜିଭ ଘା ହେଇଯାଇଛି କି ଗାଲ କଣା ହେଇଯାଇଛି, କ୍ୟାନ୍ସର ହେଇଛି, ଘା ହେଇକି କଣା ହେଇଗଲାଣି, ଯାହା ଖାଇଲେ ସେ କଣା ବାଟେ ଗାଲ ବାଟେ ବାହାରି ଆସୁଛି। ସେ ଏଇଟା ଆମକୁ ରାଇସ୍ ଟ୍ୟୁବ୍, ଗୋଟେ ଆମର ଖାଇବା ନଳି ଯାହାକୁ କହନ୍ତି, ରାଇସ୍ ଟ୍ୟୁବ୍ ଆମକୁ ଦେଇଦେଲେ ସେ ଫିଡିଂଟା ଖାଇପାରିବ, ପେଟକୁ ଲିକ୍ୱିଡ୍ ଜାତୀୟ ଜିନିଷ ସେ ପାଇପ୍ ବାଟେ ଆମେ ଦେବା ପାଇଁ ତାଙ୍କୁ କହିବୁ, ଆଉ ମେଡିସିନ ବି ସେଇ ବାଟେ ଦେବାକୁ କହିବୁ, ସେଥିରେ ବହୁତ ଉପକୃତ ହବ। ଆଉ ଯଦି ପେସେଣ୍ଟ ବହୁତ ସିରିୟସ୍ ଥିବ, ଧର ତାର ବଡ ଘା ହେଇଥିବ, ପୋକ ହେଇଯାଇଥିବେ, ସେଇଠି ଆମେ କଣ କରିବୁ ନା ସେ ପୋକଟାକୁ କେମିତି କାଢିବୁ, ପୋକଟାକୁ ଗୋଟେ ଅଏଲ ଅଛି ଟାର୍ପେଣ୍ଟାଇନ୍ ଅଏଲ, ଡ୍ରେସିଂରେ ତାକୁ ଆମେ ପକେଇକି ତାକୁ ଡ୍ରେସିଂ କରେଇକି ତା ପୋକଟାକୁ ଦି ତିନି ଦିନଟା ଡ୍ରେସିଂରେ ସେ ଲିକ୍ୱିଡ ଦ୍ୱାରା, ସେ ଯୋଉ ମେଡିସିନ ଲିକ୍ୱିଡ ଦ୍ୱାରା ଡ୍ରେସିଂ କଲା ପରେ ସେ ପୋକ ଗୁଡାକ ଖସି ପଡନ୍ତି। ପୁରା କେୟାରଫୁଲି ଭଲ ଇଞ୍ଜେକ୍ସନ, ବିନ୍ଧା ଇଞ୍ଜେକ୍ସନ ଆଗ ଦେଇକି ତାଙ୍କ ଡ୍ରେସିଂଟାକୁ କରୁ ଏମିତି ଭାବରେ ଯେ ସେ ଯେମିତି ଯନ୍ତ୍ରଣା ଜାଣିପାରିବନି। ସେ ପୋକଟା ଖସିଲା ପରେ ତାପରେ ତାକୁ ମେଡିସିନ ଦେଇକି ଭଲ କି ସେମିତି ଏମିତି ଡ୍ରେସିଂ କରିବୁ ଯେ ସେ ଲୋକ ପୁରା ଉଠିକି ବସିବ, ଟିକେ ତାକୁ ଯନ୍ତ୍ରଣା କମ୍ ହବ, ମାନେ ଘା ଯନ୍ତ୍ରଣା ଯୋଗୁଁ ସେ ବିନ୍ଧା ପାଇଁ କଷ୍ଟ ପାଏ, ଘାଟା ବି ପଚିକି ବହୁଥିବ, ଆମେ ଯୋଉ ଡ୍ରେସିଂଟା କରିଦେବୁ ପୁରା ସଫା ତାକୁ ଫ୍ରେଶ ଲାଗେ, ସେ ଉଠିକି ବସେ, ଯନ୍ତ୍ରଣା ବି କମ୍ ଅନୁଭବ ଲାଗେ ତାକୁ। ବେସିକାଲି ଫିମେଲ ମାନେ ହଉଛି ବ୍ରେଷ୍ଟ କ୍ୟାନ୍ସର ବେଶୀ ଆସନ୍ତି, ଆଉ ସର୍ଭାଇକାଲ କ୍ୟାନ୍ସର ଯୋଉ ୟୁଟେରସରେ ହଉଛନ୍ତି କ୍ୟାନ୍ସର, ଆଉ ଅନ୍ୟାନ୍ୟ ଗଲ୍ ବ୍ଲାଡରରେ ହଉଛି, ଷ୍ଟୋମାକରେ ହଉଛି, ଆଉ ପାଟି କେସ୍ ସ୍ତ୍ରୀ ଲୋକ କମ୍ ଆସନ୍ତି, କାରଣ ପୁଅ ପିଲା ଗୁଡାକ ବେଶୀ ଖାଆନ୍ତି ନା ଗୁଟ୍କା, ତାଙ୍କର ଟିକେ ପାଟି କେସ୍ ବେଶୀ ଆସନ୍ତି, ଏଇସବୁ କେସ୍ ବେଶୀ ଆସନ୍ତି। ଆଉ ପୁରୁଷମାନଙ୍କର ପାଟିର ବେଶୀ ଆସନ୍ତି, କାର ଗାଲରେ ଖାଇଯାଇଥିବ ଯୋଉ ଖଇନି ଖାଇକିନା, ଆଉ ଯୋଉ ଡ୍ରିଙ୍କ୍ସ କରିକିନା ଲିଭର ଖାଇଯାଇଥିବ, ଲିଭର ସିରୋସିସ୍ ହେଇଯାଇଥିବ, ଲିଭରରେ କ୍ୟାନ୍ସର ହେଇଯାଇଥିବ, ଏଇଭଳିଆ ଆସନ୍ତି ଆଉ।
0: ଆଜ୍ଞା, ତେବେ ଏଇ ଯୋଉ କର୍କଟ ରୋଗୀମାନେ ଆପଣଙ୍କ ପାଖକୁ ଆସିଥାନ୍ତି, କିଏ କିଏ ପ୍ରଥମ ଷ୍ଟେଜରେ ବି ଆସୁଥିବେ, ମାନେ କେମିତି ସଚେତନ ହେବା ଦରକାର ସେ ବିଷୟ ଟିକେ କୁହନ୍ତୁ।
1: ଦେଖନ୍ତୁ, ରୋଗ ହଉଛି କ୍ୟାନ୍ସର ରୋଗ ହଉଛି ଚାରିଟା ଷ୍ଟେଜ, ତାର ଗୋଟେ ହଉଛି ପ୍ରଥମ ଷ୍ଟେଜ, ଗୋଟେ ଦ୍ୱିତୀୟ ଷ୍ଟେଜ, ଗୋଟେ ତୃତୀୟ ଷ୍ଟେଜ, ଗୋଟେ ଚତୁର୍ଥ ଷ୍ଟେଜ। ପ୍ରଥମ ଷ୍ଟେଜଟା ରୋଗ ଆରମ୍ଭରୁ ରୋଗୀ ପଳେଇ ଆସିଲା, ଆଜ୍ଞା ଏଇଠି କଣ ହେଇଛି ଗୋଟେ ମତେ ଆବୁ ଭଳିଆ ଲାଗୁଛି ଟିକେ ଦେଖିଲେ, ଡକ୍ଟର ସଙ୍ଗେ ସଙ୍ଗେ ଦେଖିକି ଯଦି ସନ୍ଦେହ ହେଲା ତାକୁ ଏଫଏନ୍ଏସି କି ବାୟୋପ୍ସି କରିଦେଲେ ରୋଗ ସାଙ୍ଗେ ସାଙ୍ଗେ ଜଣା ପଡିଲା ଗୋଟେ ଜାଗାରେ ଅଛି, ସେଟା ପ୍ରଥମ ଷ୍ଟେଜ, ତାକୁ ଅପରେସନ କରିକି ବାହାର କରିଦିଆ ହବ। ବାକି ତାକୁ ଯଦି ଦରକାର ହବ, ଯଦି କୁଆଡକୁ ଯାଇଥିବ ଡକ୍ଟର ଦେଖିବେ ସ୍କାନରେ, ଏମଆରଆଇରେ, ଯୋଉ ଆଉ ଟିକେ ଟିକେ ରୋଗ ଅନ୍ୟ ଆଡିକି ଅଛି, ତେଣୁ ସେ ଲାଇଟ ଯଦି ଦରକାର ହଉଥିବ ଲାଇଟ ବିଭାଗକୁ ପଠେଇବେ, ମାନେ ଯୋଉଟା ରେଡିଓଥେରାପି, ଆଉ ଯଦି କେମୋ ନେଲେ କମିବ ବୋଲି ଡକ୍ଟର ଜାଣିଦେବେ ନା, ସେ ତାକୁ କେମୋ ବିଭାଗକୁ ରେଫର କରିଦେବେ। ଆଉ ଲୋକ ଯୋଉ ରୋଗ ଜାଣିକି ଦେହରେ ଅଛି ସେ ରହିଯାଉଛନ୍ତି ଘରେ, ଆସିପାରୁନାହାନ୍ତି, ଲୋକଙ୍କୁ କହୁନାହାନ୍ତି, ନିଜ ଲୋକଙ୍କୁ ବି କହୁନାହାନ୍ତି, ନୁଚେଇ ନୁଚେଇ ରଖୁଛନ୍ତି, ଲାଷ୍ଟ ଷ୍ଟେଜକୁ ଆସୁଛନ୍ତି, ଯେତେବେଳେ ତାଙ୍କ ରୋଗ ଚାରିଆଡିକି ମାଡି ଯାଇଛି, ଡକ୍ଟର କିଛି କରିପାରିବେ ନାହିଁ, କୌଣସି ଚିକିତ୍ସା ତାଙ୍କୁ ଦେଇପାରିବେ ନାହିଁ, ରୋଗଟା ଗୋଟେ ଜାଗାରୁ ଚାରିଆଡକୁ ଯାଇଥାଏ, ସେଇ ଜାଗାରେ ସେ କିଛି କରିପାରିବେନି, ତାକୁ ଚତୁର୍ଥ ଅବସ୍ଥା କୁହାଯାଏ। ସେ ତାଙ୍କୁ ଲେଖିଦେବେ ପାଲିଏଟିଭ୍ କେୟାର ବିଭାଗ ଯାଆନ୍ତୁ, ସେଠି ଆପଣଙ୍କର ଲକ୍ଷଣ ଯାହା ଅଛି ସେ ତାଙ୍କର ଲକ୍ଷଣ ଅନୁସାରେ ଚିକିତ୍ସା ଆପଣଙ୍କୁ ଦେବେ। ଯଦି ବିନ୍ଧା ହେଉଛି ଆପଣଙ୍କର ପ୍ରବଳ ଆକାରରେ, ସେ ବିନ୍ଧା ପାଇଁ ମେଡିସିନ ଦେବେ। ଯଦି ଆପଣଙ୍କର ଭୋମିଟିଂ ହେଉଛି, ବାନ୍ତି ହେଉଛି, ତାହେଲେ ସେ ଭୋମିଟିଂ ପାଇଁ ଇଞ୍ଜେକ୍ସନ ଦେବେ, ସାଲାଇନ୍ ଦେବେ। ଆଉ ଯଦି ଆପଣଙ୍କର ଫଙ୍ଗେଟିଂ ଉଣ୍ଡ ଅଛି, ଯୋଉଟା ମାନେ ଘା ମାନେ ପଚା ଘା ପୋକ ମାନେ ତାର ହେଇଗଲାଣି ସେଟା ଅଛି, ସେଟା ବି ସେମାନେ ଡ୍ରେସିଂ କରିଦେବେ। ଆଉ ତମର ହେଉଛି ଯଦି ପାଟି ବାଟେ ଖାଇପାରୁନାହାନ୍ତି, ସେଠି ଯାଆନ୍ତୁ ରାଇଲ୍ ଟ୍ୟୁବ୍ ଇନ୍ସର୍ସନ୍ କରିଦେବେ, ମାନେ ନାକ ନଳୀ ଲଗେଇଦେବେ, ଆପଣ ସେଥିରେ ଖାଇବେ ଘରେ, ସେଥିରେ ମେଡିସିନ ଖାଇବେ, ସେ ସବୁ ଶିଖେଇଦେବେ ପ୍ୟାଲିଏଟିଭ୍ କେୟାରରେ। ଆଉ ଯଦି ଆପଣଙ୍କର ଝାଡ଼ା ବ୍ୟାଗ ପେଟରେ ଲାଗିଛି, ସେଇଟା କେମିତି ସଫା ହବ, କେମିତି ତାର ୟୁଜ୍, ସେମାନେ ବି ସେଟା ସେଠି ବଦଳେଇକି ବୁଝେଇଦେବେ, ଆପଣଙ୍କୁ ଡେମୋ କରିକି ଦେଖେଇଦେବେ। ଆଉ ଯଦି ଆପଣଙ୍କର ବ୍ରେଷ୍ଟ ଅପରେସନ୍ ହେଇକି ଗୋଟେ ହାତ ଗୋଦରା ହେଇଯାଇଛି, ଯାହାକୁ କହନ୍ତି ଲିମ୍ଫିଡିମା, ସେଟା ବି ଆମେ ସେ ଲିମ୍ଫିଡିମା କେମିତି କମ୍ ହବ, ତାର କେମିତି ମ୍ୟାନେଜମେଣ୍ଟ କରିବ, ସେଟା କେମିତି କମ୍ ହବ, ହାତ ଫୁଲାଟା କେମିତି କମିବ, ସେଇଟା ବି ଆମେ ଏକ୍ସରସାଇଜ୍ ଦ୍ୱାରା ତାଙ୍କୁ ଆମ ପ୍ୟାଲିଏଟିଭ୍ କେୟାରରେ ବୁଝେଇ ଦେଉଛୁ।
0: ଆପଣ ତ ଏମିତି ବିଭିନ୍ନ ରୋଗୀଙ୍କୁ ପ୍ରତିଦିନ ଭେଟୁଥିବେ, ଆପଣ ନିଜ ମନୋବଳକୁ ଦୃଢ଼ କରି କେମିତି ଧୈର୍ଯ୍ୟ ଧରି ସେମାନଙ୍କୁ ସେବା କରିଥାନ୍ତି?
1: ଶୁଣନ୍ତୁ, ମଣିଷ ଜନ୍ମ ତ ରୋଗ ହବ ନିହାତି, ଆମେ ଆଜି ପାଠଶାଠ ପଢିଯାଇଛି ବୋଲି ରୋଗ ବିଷୟରେ ଜାଣିଛୁ ବୋଲି ସଚେତନ, କିନ୍ତୁ ଗାଁ ଗହଳିରେ ଲୋକ ସଚେତନ ନାହାନ୍ତି, ରୋଗ ହେଲେ ବି ସେଇଥିରେ ମାଡି ହେଇକି ରହୁଛନ୍ତି, ତେଣୁ ଆମେ ଭାବୁ ସେ ଜାଣିନାହାନ୍ତି ବୋଲି ଆଜି ଏଇ ଅବସ୍ଥାରେ ଆସିକି ଆମ ପାଖରେ ପହଞ୍ଚିଛନ୍ତି। ତେଣୁ ଆମେ ତାଙ୍କୁ ବିରକ୍ତ ନ ହେଇକି ଭଲ ବ୍ୟବହାର ଦେଖେଇକି ବୁଝେଇଦେଲେ, ତାଙ୍କ ସେବାଟା କରିଦେଲେ

0: ଆମ କଥା ବ୍ୟବହାରରେ ତାଙ୍କର ବହୁତ ମନ ହାଲୁକା ହେଇଯିବ, ତେଣୁ ଆମେ ତାଙ୍କୁ ଭଲ ବ୍ୟବହାର ଦେଖେଇକି କେମିତି ତାଙ୍କର କୋଉଟା କଲେ ତାଙ୍କୁ ଉପକୃତ ହେବେ, କୋଉ ଦିନ ସେଠି କଲେ ସେ କୋଉ ଚିକିତ୍ସା ଦରକାର ତାଙ୍କର ହଉଛି ସେଇ ଅନୁସାରେ ଆମେ ତାଙ୍କୁ ଚିକିତ୍ସା ଯୋଗାଇ ଦଉ। ଧର ତାକୁ ଲାଇଟ୍ ପକେଇବାର ହଉଛି ତାକୁ ଲାଇଟ୍ ବିଭାଗ, ଯଦି ଅପରେସନ ତାକୁ ଅପରେସନ ବିଭାଗକୁ ପଠେଇଦେବୁ, ଯଦି ନାହିଁ କିଛି କରୁଛି ଆମ ପାଖରେ ରଖି ତାକୁ ସେବା କରୁ ଆମେ। ଏଇ କହିଲି ଯୋଉ ଆପଣଙ୍କୁ ବାନ୍ତି ହଉଛି ସାଲାଇନ୍ ଲଗେଇବୁ, ଖାଇପାରୁନି ନାକ ନଳୀ ଲଗେଇଦେବୁ, ପରିସ୍ରା ହଉନି ପରିସ୍ରା ନଳୀ ଲଗେଇବୁ, ଘା ଯଦି ବେଡସୋର ଭର୍ତ୍ତି ହେଇଛି ଘା ଡ୍ରେସିଂ କରିଦେବୁ, ଏଇସବୁ ଚିକିତ୍ସା ଆମେ
1: ଏସବୁ
0: ଆମେ କରୁ।
1: ତେବେ ଆପଣ ସେବା କ୍ଷେତ୍ରକୁ ଓହ୍ଲାଇଛନ୍ତି, ଅନେକ ବାଧା ବିଘ୍ନ ସୁବିଧା ଅସୁବିଧା ଆସୁଥିବ, ଆପଣଙ୍କୁ ନାଇଟ୍ ଡ୍ୟୁଟି ମଧ୍ୟ କରିବାକୁ ପଡୁଥିବ, ଏଥିପାଇଁ କିଛି ଅସୁବିଧା ହୁଏନି?
0: କିଛି ଅସୁବିଧା ଲାଗେନି ନାଇଟ୍ ଡ୍ୟୁଟିରେ, କାହିଁକି ନା ମନରେ ଗୋଟେ ମାନେ ଥାଏ ଯେ ମୁଁ ଯାଉଛି ରୋଗୀଙ୍କର ସେବା କରିବି, ରୋଗୀ କଷ୍ଟ ପାଉଥିବେ ମୋତେ ଅପେକ୍ଷା କରିଥିବେ, ମୁଁ ଗଲେ ତାଙ୍କୁ ଇଞ୍ଜେକ୍ସନଟା ଦେବି କି ମୋ କଥା ଦିଟା ଭଲ କଥା ତାଙ୍କୁ ବୁଝେଇଦେଲେ ତାଙ୍କୁ ଭଲ ଲାଗିବ, ତେଣୁ ମୁଁ ମାନେ ସେଇ ଇଏଟା ନେଇକି ଇଚ୍ଛାଟା ନେଇକି ମୁଁ ରୋଗୀଙ୍କ ପାଖରୁ ଯାଏ। ଆଉ ନାଇଟ୍ ଡ୍ୟୁଟିରେ କିଛି ପ୍ରୋବ୍ଲେମ ବି ଲାଗେନି, ତାଙ୍କର ଇଞ୍ଜେକ୍ସନ ଦେଇଦିଏ, ତାଙ୍କୁ କୁହେ ଯେ ଆପଣ ଏବେ ଇଞ୍ଜେକ୍ସନ ଦିଆ ହେଇଗଲା, ଆପଣ ଆପଣ ଖାଇକି ଶୁଅନ୍ତୁ, ମୁଁ ଯଦି ଆପଣଙ୍କର କୌଣସି ଅସୁବିଧା ହେଲା ରାତିରେ ନାଇଟ୍ରେ ରୋଗୀର କିଛି ଅସୁବିଧା ହେଲା ତାଙ୍କ ଲୋକଙ୍କୁ ମୁଁ କହିଦିଏ, ଆପଣ ମୋତେ ତୁରନ୍ତ ଡାକିବେ, ମୁଁ ତ ତୁରନ୍ତ ଦେଖା କରିବେ, ମୁଁ ଏଇ ଜାଗାରେ ବସିଛି ମୋ ଡ୍ୟୁଟି ରୁମ୍ରେ ଅଛି, ମୋତେ ଡାକିବେ ସାଙ୍ଗେ ସାଙ୍ଗେ, ଆଉ ସେ ଡାକିଲା ମାତ୍ରେ ମୁଁ ତୁରନ୍ତ ଯାଇକି ତାଙ୍କୁ ସେବା ଯୋଗାଇ ଦିଏ। ମୋ ତାଙ୍କର ଯାହା ଦରକାର, ବିନ୍ଧା ହେଉଛି ଯଦି ବିନ୍ଧା ଇଞ୍ଜେକ୍ସନଟେ ଦେଇଦେବି, ତାଙ୍କର ବାନ୍ତି ହେଲା ଯଦି ବାନ୍ତି ଇଞ୍ଜେକ୍ସନଟେ ଦେଇଦେବି
1: କରିଥାନ୍ତି। ତେବେ ହଠାତ୍ କୌଣସି ରୋଗୀ ଯଦି ଗୁରୁତର ହେଇପଡନ୍ତି ସେ ସମୟରେ କଣ କରନ୍ତି?
0: ସେ ସମୟରେ କଣ କରେ ମୁଁ ଦେଖେ, ଗୁରୁତର କାହିଁକି ହେଲା, ତାର କଣଟା କମୁ ଯାଉଛି, ତାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି, ଦୌଡ଼ି ଯାଇ ଆଗ ଅକ୍ସିଜେନଟାକୁ ଆଗ ଲଗେଇ ପକାଏ, ତାପରେ ତାଙ୍କର ଗୋଟେ ଅଛି ଆମର ପଲ୍ସ ଅକ୍ସିମିଟର ସେଠାରେ ଲଗେଇଦେଲା ମାନେ ତା ସାଚୁରେସନଟା କେତେ ନିଶ୍ୱାସ କେତେ ପ୍ରଶ୍ୱାସ ନେଉଛି କମ୍ ହଉଛି କି ବଢୁଛି ଜଣା ପଡ଼ିଯାଏ ସେଇଥିରେ ଦେଖିକି ରିଡିଂଟା। ତାପରେ ତାଙ୍କର ଯାହା ଯଦି କମୁଥିବ ତାର ଇଞ୍ଜେକ୍ସନ ଯାହା ଗୁଡା ଅଛି ଆମର ଏମର୍ଜେନ୍ସି ମେଡିସିନ ଯୋଉଟା ନିଶ୍ୱାସ ପ୍ରଶ୍ୱାସ ବଢେଇବା ପାଇଁ ସେଗୁଡା ଆଗ ଦେଇକି ନା ତାପରେ ଡକ୍ଟରଙ୍କୁ କଲ୍ କରେ।
1: ଆପଣ ତ ଅନେକ ରୋଗୀଙ୍କୁ ଭେଟୁଥିବେ, ଯେତେବେଳେ ସେମାନେ ଭଲ ହେଇ ଘରକୁ ଯାଆନ୍ତି ସେଇ ସମୟର ଅନୁଭୂତି ଆମ ସହିତ ବାଣ୍ଟିବେ କି?
0: ଯୋଉମାନେ ଡିସଚାର୍ଜ ହେଇକି ଯାଆନ୍ତି ସେ ଖୋଜନ୍ତି ମତେ, ଆଉ ଆପଣ ଯାଆନ୍ତୁ ଭଲରେ ରହିବ, ଆମେ ଯେମିତି ଯେମିତି ବତେଇଛୁ ମେଡିସିନ ସେମିତି ସେମିତି ଖାଇବେ, ଯଦି କିଛି ଅସୁବିଧା ନହେଲେ ଆସିବେ ଆମ ପାଖକୁ, ପୁଣି ବି ଆମେ ଆପଣଙ୍କୁ ରଖିକି ସେବା କରିପାରିବୁ, କିଛି ଅସୁବିଧା
1: ନାହିଁ। ତେବେ ଏଇ ଯୋଉ କର୍କଟ ରୋଗୀଙ୍କର ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାରେ କି ବ୍ୟବସ୍ଥା ସବୁ ରହିଛି?
0: ଏବେ ତ ଆଜ୍ଞା ସରକାରୀ ହସ୍ପିଟାଲକୁ ବହୁତ ରୋଗୀ ଆସୁଛନ୍ତି, କାହିଁକି ନା ହସ୍ପିଟାଲରେ ସବୁ ବ୍ୟବସ୍ଥା ସରକାର କରିଦେଇଛନ୍ତି, ମାନେ ରୋଗର ଚିକିତ୍ସା ଯୋଉଗୁଡା ହେଇପାରୁନଥିଲା ସେଇଟା ହଉଛି ହସ୍ପିଟାଲରେ ସବୁ ସେଗୁଡାକ ଫ୍ରିରେ ହଉଛି, ତମର ପେଟ ସିଟି ଏମ୍ଆର୍ଆଇ ମାମୋଗ୍ରାଫି ଅଲ୍ଟ୍ରାସାଉଣ୍ଡ ଆପଣଙ୍କର ଇଣ୍ଡୋସ୍କୋପି କୋଲୋନୋସ୍କୋପି ବାୟୋପ୍ସି ସବୁ ପୁରା ମାଗଣାରେ ହଉଛି।
1: ତେବେ ଏଇ ଯୋଉ କର୍କଟ ରୋଗ ଯାହାକି ଅତି ମାରାତ୍ମକ ରୋଗ, ତାର ନାଁ ଶୁଣିଲେ ତ ନିଶ୍ଚୟ ଭୟ ଲାଗେ, ଆମର ଭଉଣୀମାନେ ଶରୀରରେ କଣ ସବୁ ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ ବୋଲି ଆପଣ ମନେ କରୁଛନ୍ତି?
0: ଆପଣ ଦେଖନ୍ତୁ ମହିଳାମାନଙ୍କର ପ୍ରଥମେ ବ୍ରେଷ୍ଟ କ୍ୟାନ୍ସର ବେଶୀ ହେଉଛି, ତାପରେ ସର୍ଭାଇକାଲ କ୍ୟାନ୍ସର ଯୋଉ 3 ମାସରେ 4 ମାସରେ ଥରେ ବ୍ରେଷ୍ଟକୁ ନିଜେ ନିଜେ ଚେକଅପ୍ କରି ଦେଖୁଥିବେ, କୌଣସି ଆବୁ ବା ଗୁଟଳା ଯଦି ନିଜେ ଅନୁଭବ କଲେ ତୁରନ୍ତ ଡକ୍ଟରଙ୍କର ପରାମର୍ଶ ନେବେ। ଆଉ ଯଦି ମହିଳାମାନେ ମେନ୍ସୁରାଲ ସାଇକେଲରେ କିଛି ମାନେ ତାଙ୍କର ଅବହେଳା ହେଲା, ଯଦି ନହେଲା ବି ଯଦି ଇରେଗୁଲାର ହେଲା, ଧର ମାସକୁ 2-3 ଥର ହେଲା, ହଁ ଋତୁସ୍ରାବଟା ଯଦି 2-3 ଥର ହେଲା, ତେଣୁ ତୁରନ୍ତ ଡକ୍ଟରକୁ ଦେଖେଇବେ, ସିଏ ଟେଷ୍ଟ କରିକି ଦେଖିନେବେ ଏଇଟା ନର୍ମାଲ କି ଆବ୍ନର୍ମାଲ, ଯଦି ମାନେ ସନ୍ଦେହ ଲାଗିବ କିଛି ଆବ୍ନର୍ମାଲ ଅଛି ଆପଣଙ୍କର, ସେ ସାଙ୍ଗେ ସାଙ୍ଗେ ପାପ୍ ସିମିଅର ଗୋଟେ ଅଛି ନେଇଯିବେ, କାଚରେ ନେଇଯିବେ, ସେ ଜାଗାରୁ ଟିକେ ରସ ପାଣି ନେଇଯିବେ ଯୋଉ ଆମର ସର୍ଭିକ୍ସରୁ ନେଇକି ସେଟା ଟେଷ୍ଟ କଲେ ଆପଣଙ୍କର ଭଲ କି ମନ୍ଦ ଜିନିଷଟା ଜଣା ପଡ଼ିଯିବ, ଯଦି ଭଲ ତ ଭଲ, ଆଉ ଯଦି ଖରାପ କିଛି ଆସିଲା ଡକ୍ଟରଙ୍କର ଦେଖିଲେ ରିପୋର୍ଟରେ ସାଙ୍ଗେ ସାଙ୍ଗେ ସେ ଚିକିତ୍ସା ପାଇଁ କହିଦେବେ, ଆପଣଙ୍କର ପ୍ରଥମ ଷ୍ଟେଜ୍ ଅଛନ୍ତି ଚାଲନ୍ତୁ ଆଉ ଭର୍ତ୍ତି ହୁଅନ୍ତୁ, ଆମେ ଆଡମିସନ କରିଦେବୁ ଆପଣଙ୍କୁ ଅପରେସନ କରିଦେବୁ, ଯଦି ନାହିଁ ଦେଖିବେ ରୋଗଟା ଅପରେସନ ଷ୍ଟେଜ୍ରେ ନାହିଁ ତାକୁ ରେଡିଏସନ ବିଭାଗ ଲାଇଟ୍ ବିଭାଗକୁ ପଠେଇଦେବେ ଲାଇଟ୍ ପକେଇବା ପାଇଁ। ତେଣୁ ଆପଣ ଯାହା ବି ହେଉ ମହିଳାମାନେ ଆଗ ବ୍ରେଷ୍ଟକୁ କିଛି ସନ୍ଦେହ ହେଲା ଆପଣଙ୍କ ବ୍ରେଷ୍ଟରେ ଯଦି କିଛି ଆବୁ ଗୋଟଳା ଜଣା ପଡ଼ିଲା କିଛି କି ଆବ୍ନର୍ମାଲ ଜଣା ପଡ଼ିଲା ସର୍ଜରୀ ଡକ୍ଟରଙ୍କୁ ନିହାତି ଦେଖା କରନ୍ତୁ, ଆଉ ଗାଇନିକର କିଛି ଆପଣଙ୍କର ସନ୍ଦେହ ହେଲା ଆପଣ ଯାଇକି ଗାଇନିକର ଡକ୍ଟରଙ୍କୁ ନିଶ୍ଚୟ ଦେଖା କରନ୍ତୁ ଶୀଘ୍ର କରିକିନା, ପ୍ରଥମ ଷ୍ଟେଜ୍ରୁ ହିଁ ଚିକିତ୍ସା ସବୁଠାରୁ ଭଲ।
1: ଗୋଟିଏ ପଟେ ଆପଣଙ୍କର ସେବିକା ଜୀବନ, ଅନ୍ୟ ପଟେ ଆପଣଙ୍କର ପରିବାର, ଦୁଇଟି

0: ଭିତରେ କେମିତି ସାମଞ୍ଜସ୍ୟ ରକ୍ଷା କରନ୍ତି?
1: ପରିବାରକୁ ବି ଦେଖିବାକୁ ପଡୁଛି, ହସ୍ପିଟାଲରେ ରୋଗୀମାନଙ୍କୁ ବି ଦେଖିବାକୁ ପଡୁଛି, ଜୀବିକା ଯାହା କୁହନ୍ତି ଚାକିରି ସର୍ଭିସ ତାକୁ ବି ଦେଖିବାକୁ ପଡୁଛି ମୋତେ। ମୁଁ ପ୍ରଥମେ ସକାଳୁ ଉଠିଲେ ଆଗ ମୋ ନିତ୍ୟକର୍ମ ସାରିକି ମୋର ମୁଁ ଆଗ ମର୍ଣ୍ଣିଂ ୱାର୍କ ଟିକେ 10-15 ମିନିଟ୍ ତଳେ ବୁଲି ଆସିକି ମୋର ହଉଛି ମୋର ରନ୍ଧାରେ ଲାଗିଯାଏ, କାହିଁକି ନା ମୋତେ 9ଟା ବେଳେ ବାହାରିକି ଘରୁ ଯିବାର ଅଛି ମୋ କର୍ମସ୍ଥଳୀକୁ। ତେଣୁ ମୁଁ ଆଗ ରାନ୍ଧିବାକୁ ବସିଯାଏ, କିଏ ଉଠନ୍ତୁ କିଏ ସାହାଯ୍ୟ କରନ୍ତୁ ଘର ଲୋକ ନ କରନ୍ତୁ, କିନ୍ତୁ ମୋର ଲକ୍ଷ୍ୟ ହେଲା ମୁଁ ଡ୍ୟୁଟି କେମିତି ଯିବି। ତେଣୁ ମୁଁ ମୋର ରନ୍ଧାବଢ଼ା କରି ବାପା ମାଙ୍କର ତାଙ୍କୁ ଚା ପାଣି ଦେଇ ତାଙ୍କ ସେବା କରି ଡ୍ୟୁଟି ବାହାରେ।
0: ଆପଣ ରୋଷେଇରେ କଣ ସବୁ କରନ୍ତି?
1: ମୁଁ ବେସିକାଲି ମାଛ ଜିନିଷକୁ ଭଲ ପାଏ, ମାଛ ତରକାରୀ ମୋର ଫେଭରାଇଟ, ମାଛ ତରକାରୀ, ମାଛ ଭଜା, ମାଛ ଫ୍ରାଏ ଏଗୁଡା ସବୁ ମୋର ଫେଭରାଇଟ। ତେଣୁ ବୁଧବାର ଶୁକ୍ରବାର ରବିବାର ମୁଁ ପ୍ରାୟ ମାଛ ଆଣେ, ମୁଁ ଆଉ କୌଣସି ଆମିଷ ଖାଇବାକୁ ଭଲ ପାଏନି। ଆଉ ବାପା ମାଙ୍କର ତାଙ୍କର ସିଏ ତାପରେ ଏଜ୍ ହେଲାଣି, ତାଙ୍କର ଯୋଉ ଖାଦ୍ୟ ଦରକାର ତାଙ୍କର ନର୍ମାଲ ଖାଦ୍ୟ ତାଙ୍କ ପାଇଁକି ବି ରାନ୍ଧି ଦେଇକି ଯାଏ।
0: ଆଜ୍ଞା, ତେବେ ଏଇ ଯୋଉ ବୟସ୍କ ମାନଙ୍କ ପାଇଁ କଣ ସବୁ ରୋଷେଇ କରନ୍ତି?
1: ବୟସ୍କ ଲୋକଙ୍କ ପାଇଁ ତାଙ୍କର ହଉଛି ନର୍ମାଲି ସନ୍ତୁଳା ଦରକାର, ତାଙ୍କୁ ଡାଲମା ଦରକାର, ରୁଟି ଦରକାର, ସେ ଭାତ ବେଶୀ ଖାଇବେନି, ଦିନକୁ ଥରେ ଭାତ ଖାଇବେ। ଆଉ ସକାଳ ଜରିଖିଆରେ ତାଙ୍କୁ ଦରକାର ଟିକେ ଇଟିଲି ଉପମା ସମ୍ବର ଏଇସବୁ
0: ଆପଣ କରନ୍ତି
1: ସବୁ କରିବେ।
0: ତେବେ ଅବସର ସମୟରେ ଆପଣ କଣ କରନ୍ତି?
1: ଅବସର ସମୟରେ ତ ମୋବାଇଲ ଟିକେ ଚଲାଏ, ଟିଭି ଟିକେ ଦେଖେ, ତାପରେ ହଉଛି ଆକାଶବାଣୀରେ ଗୀତ ସବୁ ଶୁଣେ, ମନୋରଞ୍ଜନ ଗୀତ ବହୁତ ଭଲ ଭଲ ଗୀତ, ଆକାଶବାଣୀ ଗୀତ ମତେ ବହୁତ ଭଲ ଲାଗେ, ମୁଁ ବହୁତ ବି ଶୁଣେ ତାକୁ ଆଗ ଶୁଣେ।
0: ତେବେ ଆଜି ଆପଣଙ୍କୁ ଶୁଣେଇ ଦଉଛୁ ଏଇ ଗୀତଟି।

0: ଆପଣ ଗୀତଟି ତ ଶୁଣିଲେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ।
1: ଆଜ୍ଞା,
0: ତେବେ ଯୋଉ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କଣ ପରାମର୍ଶ ଦେବେ?
1: ଯେ ଗାଁରେ ଯିଏ ରହୁଛନ୍ତି, ସହରରେ ଯିଏ ବି ହଉଛନ୍ତି, ଭାଇ ଭଉଣୀ କି ଯିଏ ବି ହୁଅନ୍ତୁ, ଯଦି ଆପଣଙ୍କର କିଛି ଅସୁବିଧା, ଶରୀରରେ କୌଣସି ଆବନର୍ମାଲ ଜିନିଷ ଦେଖାଗଲେ, ଆପଣଙ୍କୁ କିଛି ସନ୍ଦେହ ଲାଗିଲା, ତୁରନ୍ତ ହସ୍ପିଟାଲ ଯିବେ, ଡକ୍ଟରଙ୍କୁ ଦେଖେଇବେ, ଯାହା ଚିକିତ୍ସା ସେ କହିବେ ଆପଣ ଚିକିତ୍ସା ତୁରନ୍ତ ହିଁ ଆରମ୍ଭ କରିବେ, ଜମା ବି ପଛେଇକି ବସିବେ ନାହିଁ। ଆଗ ରୋଗ ଚିକିତ୍ସା ପ୍ରଥମ ଷ୍ଟେଜରୁ ଆରମ୍ଭ ହେଲେ ରୋଗୀ ସମ୍ପୂର୍ଣ୍ଣ ଭଲ ହେଇଯିବ।
0: ଯାଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, ଅଭିଜ୍ଞତାର କଥା ଆମ ସହିତ ବାଣ୍ଟିଲେ, ଆମର ଶ୍ରୋତା ଭଉଣୀମାନେ ଶୁଣିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ଆଜ୍ଞା, ନମସ୍କାର।
0: ଆଜି ଆଳାପରେ ଶୁଣିଲେ ସେବିକା ସାହାରା ଖାତୁନଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।
2: ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ ଉପସ୍ଥାପନରେ ଥିଲେ ସୁପର୍ଣ୍ଣା ଦତ୍ତ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

ଆକାଶବାଣୀ କଟକ ସମୟ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦରେ ଲେଖରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ, ଭିଭିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଭିଭିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113ଟି

0: ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତଶିକୁଳି ରୋଗ ଦେଖାଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୁହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
1: एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य देश के सामने रखा गया थे उनमें से स्क्रीनिंग का लक्ष्य समय से पहले ही पूरा हो गया है। 9000 शिशुओं से लेकर 40 वर्षों की आयु तक के 7 करोड़ से ज्यादा लोगों की स्क्रीनिंग का लक्ष्य पूरा हो चुका है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପ୍ରାର୍ଥନା କରିବା ସହ ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲ୍ ଗସ୍ତ କରିବେ। ଓଡ଼ିଶାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଯୋଗଦେବେ। ଏହି ଗସ୍ତ କାଳରେ ଉଭୟ ନେତା 47 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିଭିଭୂମି, ରାସ୍ତା, ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ପ୍ରକଳ୍ପ ରହିଛି। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ। ହୁଗୁଳିର ତାରକେଶ୍ୱରଠାରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ। ଏହି ଯୋଜନାରେ 9,44,00,000 କୃଷକ ପରିବାରକୁ 18,880 କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଫସଲ ବୀମା ଯୋଜନା ଏଗ୍ରିଷ୍ଟାକ୍ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ କୋଲକାତାରେ 2ଦଶ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ଅଂଶଗ୍ରହଣ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ନିର୍ମିତ ନୌଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ଲୋକାର୍ପଣ କରିବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ମୁଖ୍ୟାଳୟରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଆୟୋଜନ ହେବ। ଆକାଶବାଣୀର କର୍ମଚାରୀଙ୍କ ଲାଗି ହେବାକୁ ଥିବା ଯୋଗ ଅଧିବେଶନରେ ମୋରାର୍ଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୁତି ଅଗ୍ରୱାଲ ବିଭିନ୍ନ ଯୋଗାସନ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ଶେଷ କରିଛନ୍ତି। ଫ୍ରାନ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏଭିଆନ୍ରେ G7 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭାରତ ଇନୋଭେଟର୍ସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଲୋଭାକିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ପିଟର୍ ପେଲ୍ଗ୍ରିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ଲୋଭାକିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ସ୍ୱରୂପ ଦି ଅର୍ଡର୍ ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ କରିଥିଲେ। କେନ୍ଦ୍ର ସରକାର ଆସନ୍ତା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ଜାରି କରିଥିବା ସାମୟିକ ପ୍ରତିବନ୍ଧକ ନିୟମ ଅନୁଯାୟୀ ଯଥାର୍ଥ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଜଷ୍ଟିସ୍ ତେଜସ୍ କାରିଆ ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମର ଧାରା 69A ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ ସଠିକ୍ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ ଜାରି ନେଇ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା।

0: ଟେଲିଗ୍ରାମ ପକ୍ଷରୁ କୁହାଯାଇଥିଲା ଯେ ନିଟ୍ ପରୀକ୍ଷା ସମ୍ପର୍କିତ ଅନେକ ବିଷୟବସ୍ତୁକୁ ପୂର୍ବରୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିବା ବେଳେ ଏଭଳି ପ୍ରତିବନ୍ଧକର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ପ୍ରସ୍ତାବ ଅନୁଯାୟୀ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଭାରତରେ ବନ୍ଦ ରଖିବା ଲାଗି ନିଷ୍ପଭି ନେଇଥିଲେ। ଗତମାସ 12 ତାରିଖର ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ବାତିଲ କରାଯାଇଥିଲା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପୁନଃ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଫିସିଆଲ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏନ୍ଟିଏ ପକ୍ଷରୁ କୁହାଯାଇଛି ସମସ୍ତ ଅଫିସିଆଲ୍ ଯୋଗାଯୋଗ ଏହି ଆକାଉଣ୍ଟ ଦ୍ୱାରା କରାଯିବ। ଆକାଉଣ୍ଟ ନମ୍ଘର ହେଉଛି 9178279802877। ଏନ୍ଟିଏରୁ ଆସିଥିବା କୌଣସି ବାର୍ତ୍ତା ଉପରେ ବିଶ୍ୱାସ କରିବା ପୂର୍ବରୁ ବ୍ଲୁ ଭେରିଫିକେସନ୍ ଠିକ୍ ଚିହ୍ନ ଏବଂ ଏନ୍ଟିଏ ନାମ ଯାଞ୍ଚ କରିନେବାକୁ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି। ଯେଉଁ ପ୍ରାର୍ଥୀମାନେ ଜୁନ୍ 21 ପୁନଃ ନିଟ୍ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିସାରିଛନ୍ତି ସେମାନଙ୍କୁ ପୁଣି ଥରେ ଡାଉନ୍ଲୋଡ୍ କରିବାକୁ ପଡ଼ିବ ନାହିଁ। ଏନ୍ଟିଏ ପକ୍ଷରୁ କୁହାଯାଇଛି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିନଥିବା ଛାତ୍ରଛାତ୍ରୀମାନଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ବାର୍ତ୍ତା ପଠାଯାଇଛି। ମେ 3 ତାରିଖ ନିଟ୍ ପରୀକ୍ଷା ପାଇଁ ଜାରି କରାଯାଇଥିବା ଆଡ୍ମିଟ୍ କାର୍ଡ ପୁନଃ ନିଟ୍ ପରୀକ୍ଷାରେ ବ୍ୟବହାର ହୋଇପାରିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ଭିଧାନ ପ୍ରଦତ୍ତ ଅଧିକାର ହାସଲ ନିମନ୍ତେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଉପଯୁକ୍ତ ମାଧ୍ୟମ କରିବାର ସମୟ ଉପନୀତ ହୋଇଛି। ଆଜି ନୂଆଦିଲ୍ଲୀରେ 26ତମ ଅଖିଳ ଭାରତୀୟ ଫିଙ୍ଗର ପ୍ରିଣ୍ଟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ସମସାମୟିକ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ସ୍ୱୟଂଚାଳିତ ଫିଙ୍ଗର ପ୍ରିଣ୍ଟ ପ୍ରଣାଳୀ ନାଫିସ୍ ବିଷୟରେ ଶ୍ରୀ ଶାହା କହିଛନ୍ତି ଏଭଳି ଅନେକ ଜଟିଳ ମାମଲା ରହିଛି ଯେଉଁଠାରେ ଫିଙ୍ଗର ପ୍ରିଣ୍ଟ ଚିହ୍ନଟ ପ୍ରଣାଳୀ ବ୍ୟବସ୍ଥା ସମାଧାନ ଦିଗରେ ସହାୟକ ହୋଇଛି। ସେ କହିଛନ୍ତି ଏହି ପ୍ରଣାଳୀ କେବଳ ଅପରାଧୀମାନଙ୍କୁ ଠାବ କରିବା ଲାଗି ବ୍ୟବହାର କରାନଯାଇ ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାର କରାଯିବା ଆବଶ୍ୟକ।
1: अगस्त 2019 से हमने एक अभियान शुरू किया था आपराधिक न्याय प्रणाली के कानूनों में आमूलचूर परिवर्तन उसको समय अनुकूल बनाना आधुनिक विज्ञान और तकनीक को इसका एक महत्वपूर्ण अंग बनाना और एफआईआर को लॉजिकल एंड तक अपराधी को सजा कराने तक 3 साल तक पहुंचाना। मुझे आनंद है कि हम 7 साल की यात्रा में एक काम को पूरा कर पाए।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପାଟନା ଏବଂ ଛପରାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ପାଟନାସ୍ଥିତ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଛପରା ରେଳ ଷ୍ଟେସନରୁ ଛପରା ଦିଲ୍ଲୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ବୈଷ୍ଣବ ମାଉ ଦିଲ୍ଲୀ ଏକ୍ସପ୍ରେସ୍ ଏବଂ ଦୋରିଘାଟ ଔନରିହା ରେଳସେବାକୁ ବାରାଣସୀ ପର୍ଯ୍ୟନ୍ତ ଚଳାଚଳର ଆଭାସ ଜରିଆରେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉପସ୍ଥିତ ରହିବେ। ପରେ ଶ୍ରୀ ବୈଷ୍ଣବ ମରୋହରଠାରେ ରେଳ ଇଞ୍ଜିନ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବେ। ଫିଫା ବିଶ୍ୱକପ୍ରେ ଗୁଡାଲା ଜାରା ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ 1-0 ପରାସ୍ତ କରିଛି। ଏହି ବିଜୟ ସହ ପ୍ରଥମ ଦଳ ଭାବେ ମେକ୍ସିକୋ 32 ରାଉଣ୍ଡ ବିଶିଷ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi concludes successful 5-day historic visit to France and Slovakia. Prime Minister Modi to disburse incentives worth 2,400 crore rupees under Pradhan Mantri Vikasit Bharat Rozgar Yojana in New Delhi today. President Draupadi Murmu says India on track to eliminate sickle cell disease well before 2047 target. Delhi High Court upholds centre's temporary curbs on Telegram ahead of NEET UG 2026 re-examination. India calls Indus Waters Treaty outdated at UN Human Rights Council, also slams Pakistan for sponsoring terrorism. And Mexico becomes first team to qualify for FIFA World Cup round of 32, defeating South Korea 1-0. Prime Minister Narendra Modi has concluded his successful 5-day historic visit to France and Slovakia during his visit to

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 ଟିପିଡି କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତି ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100 ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ ୟୁଜି ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7-8 ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଇ ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍କିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତାହା ଭଳି ବଙ୍କା ଆକୃତିର ହୋଇଥାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କ ଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛି କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚା, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।
2: ଗାନ୍ଧୀ ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚାକୁ ସ୍ୱାଗତ।

ହଁ ସତ ବନ୍ଧୁ, ସତ୍ୟ ଓ ଅହିଂସାର ପୂଜାରୀ ଥିଲେ ଗାନ୍ଧିଜୀ। ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ ଛାଡ଼ି ନଥିଲେ ଏହି ମାର୍ଗ। ବାପୁ ସବୁବେଳେ କହୁଥିଲେ, ଆମେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାହାକୁ ଶାନ୍ତ ମନରେ ନେବା ଜରୁରୀ। ଅଶାନ୍ତ ମନ କେବଳ ଯେ ଆମ ବିଚାରଧାରାର ଶତ୍ରୁ ତାହା ନୁହେଁ, ତାହା ଆମ ଶରୀରର ବଡ଼ ଶତ୍ରୁ। ଅଶାନ୍ତ ମନରେ ନିଆଯାଉଥିବା ନିଷ୍ପତ୍ତି କଦାପି ଠିକ୍ ହୋଇନପାରେ। ଆହୁରି ମଧ୍ୟ ମନରେ ବାରମ୍ବାର ରୋଷ ସୃଷ୍ଟି ହେବା ଦ୍ୱାରା ଏହାର ସିଧା ପ୍ରଭାବ ଆମ ଶରୀର ଉପରେ ହିଁ ପଡ଼ିଥାଏ। କୁହାଯାଇପାରେ, ବିଷ ଭଳି ଏହା ଶରୀରକୁ ଧୀରେ ଧୀରେ ନଷ୍ଟ କରିଦିଏ, ଆଉ ଆମ ଶରୀର ପାଲଟିଯାଏ ରୋଗର ଘର। ସତ୍ୟ, ଅହିଂସା ଏବଂ ସଂଯମ, ବାପୁ ତାଙ୍କ ଜୀବନରେ ଏହି ଧର୍ମକୁ କଦାପି ଛାଡ଼ି ନଥିଲେ। କିନ୍ତୁ ଆଜି ଆମେ ଆମ ଚାରିପାଖକୁ ଚାହିଁଲା ବେଳକୁ ରୋଷ ଏବଂ ଆକ୍ରୋଶର ଜୀବନ ସବୁ ଦେଖୁଛୁ। ସହିବାର କ୍ଷମତା ବା ସହନଶୀଳତା ଆଜି ଯେମିତି ଅଦୃଶ୍ୟ ହୋଇଯାଉଛି। ହଁ ଶ୍ରୋତା ବନ୍ଧୁ, ନିରୋଗ ଶରୀର ଆଜି ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଛି। ପ୍ରାକୃତିକ ପରିବେଶଠାରୁ ଅନେକ ଦୂରରେ ବନ୍ଦ କୋଠରୀ ଭିତରେ ଆମେ ଆଜି ଜୀବନ ବିତାଉଛେ। ତେବେ ଶ୍ରୋତା ବନ୍ଧୁ, ଶରୀରକୁ ସୁସ୍ଥ ଓ ନିରୋଗ

0: ରଖିବା ପାଇଁ ଗାନ୍ଧିଜୀ ଯୋଗ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସାକୁ ଆପଣାଇବାକୁ ସବୁବେଳେ କହୁଥିଲେ। ଏପରିକି ସୁସ୍ଥ ଶରୀର ପାଇଁ ଯୋଗ ପ୍ରାଣାୟାମ ପ୍ରାର୍ଥନା ଏବଂ ପ୍ରାକୃତିକ ଚିକିତ୍ସାକୁ ସେ ନିଜେ ଆପଣାଇଥିଲେ। ଆଜିର ଗାନ୍ଧି ଚର୍ଚ୍ଚାରେ ସେହି ପ୍ରସଙ୍ଗକୁ ନେଇ ରହିଛି ଆଲୋଚନା। ଗାନ୍ଧିଜୀ ଓ ଯୋଗ ଆଲୋଚନା କରିଛନ୍ତି ବାଉରୀ ବନ୍ଧୁ ବେହେରା।
1: ଯୋଗ ଜନ୍ମା ଯୁଗ ଜନ୍ମା ହେ ଯୋଗୀ ପୁରୁଷ ଆଶ୍ଚର୍ଯ୍ୟ ଚକିତ ତୁମ ଜୀବନ ସଂଘର୍ଷ କର୍ମପଥେ ଅନୁସରି ଆଧ୍ୟାତ୍ମିକ ପିଉଷ ଯାର ଲାଗି ପ୍ରଣମୟୀ ତୁମ ପାଦେ ବିଶ୍ୱ ତୁମ ପାଦେ ବିଶ୍ୱ। ବ୍ରିଟିଶ ଶାସନାଧୀନ ଥିବା ଭାରତବର୍ଷର ସେତେବେଳର ପ୍ରମୁଖ ନେତା ଥାନ୍ତି ଗୋପାଳକୃଷ୍ଣ ଗୋଖେଲ, ଯିଏ ମୋହନଦାସଙ୍କ ରାଜନୈତିକ ଗୁରୁ ଥିଲେ। ଗୁରୁ ଗୋଖେଲଙ୍କ ମୂଳ ଉଦ୍ଦେଶ୍ୟ ଥିଲା ଭାରତର ସାଧାରଣ ଜନତାଙ୍କ ଜୀବନଯାପନ ଶୈଳୀ ଆଧ୍ୟାତ୍ମମୟ ହେଉ। ଏହି ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ସେ ଦକ୍ଷିଣ ଆଫ୍ରିକା ସରକାରଙ୍କଠୁ ବିଜୟ ତିଳକ ପିନ୍ଧିଥିବା ଭାରତୀୟ ଓକିଲ ମୋହନଦାସଙ୍କୁ ବାଛିଥିଲେ ଓ ଏହି ନୀତି ଆଦର୍ଶକୁ ଅନୁପାଳନ ନିମନ୍ତେ ତାଙ୍କୁ ଯଥାସମ୍ଭବ ଗୁରୁଜ୍ଞାନ ଦେଇଥିଲେ। ଇଂଲଣ୍ଡରେ ଓକିଲାତି ପଢ଼ା ଓ ଦକ୍ଷିଣ ଆଫ୍ରିକାରେ ଓକିଲାତି ବୃତ୍ତିରେ ସଫଳତାର ପୂର୍ବଧା ସାଜିଥିବା ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ ରସ୍କିନ୍ଙ୍କ ଅନ୍ ଟୁ ଦିସ୍ ଲାଷ୍ଟ ବା ସର୍ବୋଦୟ, ଲିଓ ଟଲଷ୍ଟୟଙ୍କର ଦ କିଙ୍ଗଡମ୍ ଅଫ୍ ଗଡ୍ ୱିଦିନ୍ ୟୁ ବା ଈଶ୍ୱରଙ୍କ ସାମ୍ରାଜ୍ୟ ନିଜ ଭିତରେ ବିରାଜିତ ପୁସ୍ତକଦ୍ୱୟ ପାଠ କରିଥିଲେ। ଏଥିସହିତ ସେ ଭାରତୀୟ ଦର୍ଶନଶାସ୍ତ୍ର ସର୍ବଶାସ୍ତ୍ର ଶିରୋମଣି ଶ୍ରୀମଦ୍ ଭଗବତ ଗୀତାକୁ ବହୁତ ବାର ପାଠ କରିସାରିଥିଲେ। ସ୍କୁଲରେ ପାଠ ପଢ଼ୁଥିବା ସମୟରେ ତାଙ୍କ ଜୀବନରେ ସର୍ବଶ୍ରେଷ୍ଠ ତିନିଗୋଟି ଐତିହାସିକ ଘଟଣା ଘଟିଥିଲା ଯାହା ତାଙ୍କ ଜୀବନର ଭାବଧାରାକୁ ସ୍ୱତନ୍ତ୍ର କରି ଗଢ଼ିଥିଲା। ଏସବୁର ସମ୍ମିଳିତ ରୂପାନ୍ତରଣରେ ଆମେ ମହାତ୍ମା ଗାନ୍ଧୀଙ୍କୁ ପାଇଥିଲେ। ଦାନବୀର ହରିଶ୍ଚନ୍ଦ୍ର ନାଟକ, ପିତୃମାତୃ ସେବକ ଶ୍ରବଣ କୁମାର ନାଟକ ଓ ବିଦ୍ୟାଳୟ ସହପାଠୀଠାରୁ ପାଠ ଚୋରି କରି ଲେଖିବା ପାଇଁ ଗୁରୁଜୀଙ୍କ ଅନ୍ୟାୟ ଇଙ୍ଗିତରୁ ସେ ନୂଆ ଜ୍ଞାନ ପାଇଥିଲେ। ତେଣୁ ତାଙ୍କ ଜୀବନରେ ଯାହା କିଛି ହୋଇଯାଉ ସବୁ ତ୍ୟାଗ କରି ଯାହା ସତ୍ୟ ସେଇଥିରେ ଅଚଳ ଅଟଳ ରହିବେ ଓ ନିଃସ୍ୱାର୍ଥ ସେବା କରିବେ। ଏହି ସେବାରୁ ପରମ ସୁଖ ଶାନ୍ତି ମିଳେ ବୋଲି ସେ ହୃଦୟଙ୍ଗମ କରିଥିଲେ। ଗାନ୍ଧିଜୀ ଦୈନିକ ଦୁଇଥର ସମୂହ ପ୍ରାର୍ଥନାରେ ଯୋଗ ଦେଉଥିଲେ। ଭୋର 4:20 ଓ ସନ୍ଧ୍ୟା 6ଟାରେ ସେ ନିୟମିତ ପ୍ରାର୍ଥନା କରୁଥିଲେ। ନିୟମିତ ପ୍ରାର୍ଥନାର ପ୍ରଭାବ ତାଙ୍କ ଆଶ୍ରମ ଜୀବନକୁ ପ୍ରଭାବିତ କରିଥିଲା। ନିୟମିତ ପ୍ରାର୍ଥନା ଅଭ୍ୟାସ ତାଙ୍କୁ ଯୋଗୀସ୍ତରକୁ ଉନ୍ନୀତ କରାଇଥିଲା। ଶିକ୍ଷାର୍ଥୀ ଜୀବନ ବ୍ୟତୀତ ତାଙ୍କର ପରବର୍ତ୍ତୀ ଜୀବନ ଆଶ୍ରମବାସୀ ଭାବେ କଟିଥିଲା। ଦକ୍ଷିଣ ଆଫ୍ରିକାର ଫିନିକ୍ସ ଆଶ୍ରମ, ଟଲଷ୍ଟୟ ଆଶ୍ରମ ଓ ଭାରତର ସାବରମତୀ ଆଶ୍ରମ ଥିଲା ତାଙ୍କର ଆଶ୍ରୟସ୍ଥଳ। ସନ୍ଥ ଥିଲେ ସେ। ଗୁଣକର୍ମ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପୁଷ୍ଟ ହୋଇଥାଏ ଓ ଏହି ଆଧାରରେ ଗାନ୍ଧିଜୀଙ୍କୁ ସମସ୍ତେ ସାବରମତୀର ସନ୍ଥ ବୋଲି ସ୍ୱୀକାର କରିଥିଲେ। ଏହା ସତ୍ୟ ଯେ ଗାନ୍ଧିଜୀ କୌଣସି ପାରମ୍ପରିକ କି ହଟଯୋଗୀ ସନ୍ଥ ନଥିଲେ। ତାଙ୍କ ଆଶ୍ରମର ନିୟମାବଳୀ ସର୍ବଜନାଦୃତ ଥିଲା, ଯଦ୍ୱାରା ଯେଉଁ ନୀତିକୁ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଆନ୍ଦୋଳନକାରୀ ସତ୍ୟାଗ୍ରହୀ ଓ ସହଯୋଗୀ କର୍ମୀମାନେ ସହଜରେ ଆପଣାଇ ପାରୁଥିଲେ। ଗାନ୍ଧିଜୀଙ୍କ ଦୈନିକ ଦିନଚର୍ଯ୍ୟା ଅତି ସରଳ ସାବଲୀଳ ଓ ସ୍ୱଷ୍ଟ ଥିଲା। ଜୀବନର ସ୍ୱଷ୍ଟତା, ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ନିୟମ ପାଳନ ଯୋଗୁଁ ସେ ତତ୍କାଳୀନ 33 କୋଟି ଭାରତୀୟଙ୍କ ହୃଦୟର ସମ୍ରାଟ ହୋଇ ବ୍ରିଟିଶ ଶାସକଙ୍କୁ ଶାସନ କରିବାର ସାହସ ରଖିଥିଲେ। ଏପରି ସାହସ କେବଳ ସର୍ବତ୍ୟାଗୀ ଗୋଟିଏ ଯୋଗୀ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଯୋଗୀର ବଳ ହେଉଛି ଯୋଗ। ସେ ଯୋଗ ହୋଇପାରେ ଜ୍ଞାନ ଯୋଗ, ଭକ୍ତି ଯୋଗ ଅବା କର୍ମ ଯୋଗ। ଯୋଗ ମାଧ୍ୟମରେ ଯୋଗୀ ତା'ର 10 ଇନ୍ଦ୍ରିୟକୁ ନିଜ ଅଧୀନରେ ରଖି ଜିତେନ୍ଦ୍ରିୟ ହୋଇଥାଏ। ଜିତେନ୍ଦ୍ରିୟ ଯୋଗୀ ହିଁ ଅତୀନ୍ଦ୍ରିୟ ସୁଖର ଅନୁଭବ କରିପାରେ। ଏହି ଅତୀନ୍ଦ୍ରିୟ ସୁଖର ଶକ୍ତିରେ ଯେପରି ଗୋପର ଗୋପୀମାନେ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ ଭକ୍ତିରେ ବାନ୍ଧି ରଖିପାରିଥିଲେ, ଠିକ୍ ସେମିତି ଗାନ୍ଧିଜୀ ନିଜ ଜୀବନରେ ପାଥେୟ କରିଥିବା ଆଦର୍ଶ ଓ ସିଦ୍ଧାନ୍ତ ବଳରେ ସେ ଅପରାଜେୟ ବ୍ରିଟିଶ ଶାସକମାନଙ୍କୁ ସତ୍ୟ ଓ ଅହିଂସା ଅସ୍ତ୍ରରେ ସହଜରେ ପରାଜିତ କରିଦେଇଥିଲେ। ସତ୍ୟ ଓ ଅହିଂସା ଅସ୍ତ୍ର ଧାରଣ କରି ସେ ହୋଇଥିଲେ ପରମଯୋଗୀ। ତାଙ୍କୁ ପରମଯୋଗୀ ପ୍ରାପ୍ତି କରାଇଥିଲା ମହାଭାରତୀୟ ମାନବବାଦୀ ଶାସ୍ତ୍ର ଶ୍ରୀମଦ୍ ଭଗବତ ଗୀତା। ଭାରତ ମାତାଙ୍କ ପରି ଗୀତା ହେଉଛନ୍ତି ମାତା, ଯାହା ସ୍ୱୟଂ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଅଟେ। ଏ ଯୋଗଶାସ୍ତ୍ରକୁ ଯିଏ ଆୟତ କରେ ବା ତା ଆଧାରରେ ନିଜ ଜୀବନକୁ ପରିଚାଳିତ କରେ ସେ ଯୋଗୀ। ଯିଏ ଯୋଗୀ ସେ ସ୍ୱାଧୀନ ଓ ସ୍ୱୟଂସମ୍ପୂର୍ଣ୍ଣ ଅଟେ। 18 ଅଧ୍ୟାୟରୁ ମାତ୍ର 18 ଗୋଟି ଶ୍ଳୋକକୁ ନିଜ ଜୀବନରେ ଆପଣାଇ ବା ନିଜ ଜୀବନରେ ତାହାର ପ୍ରୟୋଗ କରି ସେ ଅପରାଜେୟ ଧନଞ୍ଜୟ ଅର୍ଜୁନଙ୍କ ପରି ଶକ୍ତିଶାଳୀ ହୋଇଥିଲେ। ସତ୍ୟ ଅହିଂସା ସତ୍ୟାଗ୍ରହ ପରି ଅସ୍ତ୍ର ଧାରଣ କରି ଯୋଗଶାସ୍ତ୍ର ଗୀତା ଆଧାରରେ ଗାନ୍ଧିଜୀଙ୍କ ଶେଷ ସିଦ୍ଧାନ୍ତ ଥିଲା ଭାରତବର୍ଷରୁ ବ୍ରିଟିଶ ସାମ୍ରାଜ୍ୟର ବିଲୋପ ସାଧନ। ନିଜର ରାଜସତା ଓ ସବୁକିଛି ଥାଇ

0: ପାଣ୍ଡବମାନେ ଯେମିତି ନିଶ୍ଚ ହୋଇ ଅହଙ୍କାରୀ ଦୁର୍ଯ୍ୟୋଧନ ଦ୍ୱାରା ଅତ୍ୟାଚାରିତ ଓ ପୀଡ଼ିତ ହେଉଥିଲେ, ଠିକ୍ ସେମିତି ବିଶାଳ ଦେଶର ଦେଶବାସୀ ହୋଇ ମଧ୍ୟ ଭାରତୀୟମାନେ ବ୍ରିଟିଶ ଶାସକ ରୂପକ କୌରବମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ। ଭାରତୀୟମାନଙ୍କୁ ଯଥାଶୀଘ୍ର ପରିତ୍ରାଣ ଦେବାକୁ ହେବ, ତେଣୁ ସେ ଆରମ୍ଭ କରିଥିଲେ ନିରସ୍ତ୍ର ସତ୍ୟ ଓ ଅହିଂସାର ସଂଗ୍ରାମ। ଯଥାର୍ଥରେ ଉତ୍କଳମଣି କବି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ, ଭାଙ୍ଗିବାକୁ ପଶୁ ବଳର ବଡ଼ାଇ। ଭାରତ ସ୍ୱାଧୀନତା ସଂଗ୍ରାମର ବଳ ଶକ୍ତି ଅସ୍ତ୍ର ଥିଲା ଆଧ୍ୟାତ୍ମିକତା, ଯାହାର ଉତ୍ସ ଥିଲା ଯୋଗଶାସ୍ତ୍ର ଗୀତା। ଯୋଗର ଆକ୍ଷରିକ ଅର୍ଥ ଯୋଡ଼ିବା ବା ଯୁକ୍ତ କରିବା। ବସ୍ତୁବାଦୀ ଦୁନିଆରେ ରହି ଆଧ୍ୟାତ୍ମିକ ଜୀବନଯାପନ କରି ସହଜରେ ଆତ୍ମାକୁ ମୋକ୍ଷ ଦେବା ମାଧ୍ୟମର ଅନ୍ୟ ନାମ ଯୋଗ। ଏଥିପାଇଁ ଯୋଗଶାସ୍ତ୍ର ଗୀତାର ମାର୍ଗଦର୍ଶନ ହିଁ ପ୍ରଣିଧାନ ଯୋଗ୍ୟ। ମାନବ ଜାତି ପାଇଁ ଶ୍ରେଷ୍ଠ ବିଦ୍ୟା ହେଉଛି ଆଧ୍ୟାତ୍ମିକ ବିଦ୍ୟା, ସା ବିଦ୍ୟା ଯା ବିମୁକ୍ତ ଏ। ଅନ୍ୟାର୍ଥରେ କହିବାକୁ ଗଲେ, ଯେଉଁ ବିଦ୍ୟା ଆଧାରରେ ଜୀବନକୁ ପରିଚାଳିତ କଲେ ଆତ୍ମା କର୍ମବନ୍ଧନରେ ନ ପଡ଼ି ସହଜରେ ମୁକ୍ତି ପାଇଥାଏ। ନିରୋଗ ଶରୀର, ପବିତ୍ର ଆତ୍ମା, ଯାହା ସବୁ ଧର୍ମର ଓ ସବୁ ଜଗର ମୂଳମନ୍ତ୍ର ଅଟେ, ଏହା ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତା ଅଟେ। ଏହି ଆଧ୍ୟାତ୍ମିକ ବିଦ୍ୟାକୁ ଗାନ୍ଧିଜୀ ଆପଣାଇଥିଲେ। ସେ ନିଜକୁ ଦେହ ନୁହେଁ, ଆତ୍ମା ବୋଲି ଅନୁଭବ କରିଥିଲେ। ଆତ୍ମାଜ୍ଞାନରେ ସଚରାଚର ଜଗତକୁ ଆତ୍ମାମୟ ଦେଖୁଥିଲେ, ଅର୍ଥାତ୍ ସବୁ ପ୍ରାଣୀ ଈଶ୍ୱରଙ୍କ ସନ୍ତାନ ଓ ଐଶ୍ୱରୀୟ ପରିବାର। ଦୃଷ୍ଟିରୁ ବିଚାର କଲେ ଏକ ଈଶ୍ୱର ସନ୍ତାନ ଭାବେ ଗୋଟିଏ ଆତ୍ମା ଅନ୍ୟ ଆତ୍ମାର ଭାଇ ଅଟେ, ଯାହା ବସୁଧୈବ କୁଟୁମ୍ବକମ୍ ଦେବବାଣୀକୁ ସାର୍ଥକ କରାଏ। ଏକ ପରମ୍ପିତା ସନ୍ତାନ ଜ୍ଞାନରେ ପରସ୍ପର ପ୍ରତି ମିତ୍ରତା ଓ ମଧୁର ଭାବ ଜାଗ୍ରତ ହୋଇଥାଏ। ଏହି ମିତ୍ର ଭାବ ହିଁ ଅହିଂସା ଗୁଣକୁ ଜନ୍ମ ଦିଏ। ଅହିଂସା ହେଉଛି ଭଗବାନଙ୍କ ପରି ଶ୍ରେଷ୍ଠ ଓ ସତ୍ୟ। ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ହେଲେ ଯୋଗୀ ତା ମନକୁ ଦୃଢ଼ ରଖିଥାଏ। ମନ ସେତେବେଳେ ଦୃଢ଼ ହୁଏ ଯେତେବେଳେ ମନ ବୁଦ୍ଧି ଅଧୀନରେ ରହିଥାଏ। ମନ, ବୁଦ୍ଧି ଓ ସଂସ୍କାର ହେଉଛି ଚୈତନ୍ୟ ଆତ୍ମାର ଅଙ୍ଗ। ମନକୁ ବୁଦ୍ଧି ଅଧୀନରେ ସଂଯମ ଦ୍ୱାରା ରଖାଯାଇଥାଏ। ଯେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତି ସେ ମନକୁ ସଂଯମିତ କରିପାରନ୍ତି। ଯେ ଆତ୍ମଜ୍ଞାନୀ ସେ ବ୍ରହ୍ମଚାରୀ ଅଟନ୍ତି। ଯେ ଇନ୍ଦ୍ରିୟତୁଲ୍ୟ ସମ୍ପତ୍ତିକୁ ତୁଚ୍ଛ ମଣିଥାନ୍ତି ଓ ରତ୍ନକୁ ପଥର ସମାନ ଜ୍ଞାନ କରିଥାନ୍ତି, ଏହି ଭାବନା ସାତ୍ତ୍ୱିକ ବୁଦ୍ଧିର ଲକ୍ଷଣ ଅଟେ। ଯେ ସାତ୍ତ୍ୱିକ ବୁଦ୍ଧି ତା ମନ ନିର୍ଭୟ ଓ ପବିତ୍ର ଥାଏ, ଏଥିରୁ ସତ୍ୟଗୁଣ ଉତ୍ପନ୍ନ ହୁଏ। ଏହି ସତ୍ୟଗୁଣ ନିର୍ମଳ ସୁଖଶାନ୍ତି ପ୍ରଦାନ କରେ। ଏହିପରି ସତ୍ୟଗୁଣୀ ଆତ୍ମାଟି ବ୍ରହ୍ମଚର୍ଯ୍ୟ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତି କରିଥାଏ। ଆତ୍ମିକ ଦୃଷ୍ଟିରୁ ବିଚାର କଲେ ସେହି ଗୁଣମାନ ବିଷୟ ଏକ ସାଧକ ବା ଯୋଗୀଟିର ଅନ୍ତର୍ଜଗତର ଉଚ୍ଚତମ ସୋପାନର ସ୍ଥିତ ଅବସ୍ଥା ଅଟେ, ଯାହା ଗୀତା ବର୍ଣ୍ଣିତ 18 ଅଧ୍ୟାୟରୁ ମାତ୍ର 18 ଶ୍ଳୋକର ସାରାଂଶ ଅଟେ। ଯେଉଁ ବାଣୀକୁ ଆପଣାଇ ଗାନ୍ଧୀ ଯୋଗଶାସ୍ତ୍ର ଗୀତାର ଯୋଗୀଟିଏ ହୋଇ 33 କୋଟି ଭାରତୀୟଙ୍କୁ ନିର୍ଭୟର ବାଣୀ ଶୁଣାଇ କହିଥିଲେ, କୌଣସି ବି ପରିସ୍ଥିତିରେ ଆପଣମାନେ ବ୍ରିଟିଶ ଶାସକ ବା ତାଙ୍କ ଶାସନକୁ ଡରନ୍ତୁ ନାହିଁ, ଭୟର ଅନ୍ୟ ନାମ ମୃତ୍ୟୁ, ତେଣୁ ନୈତିକତା ବଳରେ ତାହାର ସାମ୍ନା କରନ୍ତୁ। ନିଶ୍ଚୟ ବୁଦ୍ଧି ବିଜୟନ୍ତୀ ନ୍ୟାୟରେ ଗାନ୍ଧିଜୀ ବ୍ରିଟିଶ ସରକାରଙ୍କ ଉପରେ ବିଜୟ ପ୍ରାପ୍ତି କରି ପରାଧୀନ ଭାରତ ମାତାକୁ ମୁକୁଳାଇଥିଲେ। ଯୋଗଶାସ୍ତ୍ର ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ଏ ଦୁନିଆରେ ଯାହା ଶ୍ରେଷ୍ଠ ତାହା ସ୍ୱୟଂ ମୁଁ ଓ ଧନୁର୍ଧାରୀଙ୍କ ମଧ୍ୟରେ ମୁଁ ରଘୁବୀର ଅଟେ। ତେଣୁ ଗାନ୍ଧିଜୀ ବିଭୂତି ଯୋଗର ଯୋଗୀ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ ଆଦର୍ଶ ରାଜା ଭାବେ ସ୍ୱୀକାର କରିଥିଲେ ଓ ଭାରତବର୍ଷରେ ରାମରାଜ୍ୟ ସ୍ଥାପନାର ସ୍ୱପ୍ନ ଦେଖିଥିଲେ। ରାମରାଜ୍ୟ ଗ୍ରାମରାଜ୍ୟ ହେବ ପ୍ରତିଷ୍ଠିତ, ପୀଡ଼କ ରହିବେ ନାହିଁ ନଥିବେ ଶୋଷିତ, ସ୍ୱୟଂପୁଷ୍ଟ ଗ୍ରାମ ଓ ନଗର, ସମଗ୍ର ଶାସନ ହେବ ସତ୍ୟ ଆଉ ସେବା ମନୋହର। ଗୀତା ହେଉଛନ୍ତି ଯୋଗଶାସ୍ତ୍ର, ଯାହା ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଅଟେ। ଏହି ଗୀତାସାର ଗୀତାବାଣୀକୁ, ଗୀତା ଆଦର୍ଶକୁ ଗାନ୍ଧିଜୀ ଆପଣାଇ ସତ୍ୟର ପ୍ରୟୋଗ କରି ଅହିଂସାର ଚୈତ୍ର ଧ୍ୱଜା ଉଡ଼ାଇଥିଲେ, ଯେଉଁଥିପାଇଁ ଆମେମାନେ ଗାଇଥାଉ, ଦେ ଦି ହମେ ଆଜାଦି ବିନା ଖଡ଼ଗ ବିନା ଢାଲ, ସାବରମତୀକେ ସନ୍ଥ ତୁନେ କର ଦିଆ କମାଲ, ସାବରମତୀକେ ସନ୍ଥ ତୁନେ କର ଦିଆ କମାଲ, ରଘୁପତି ରାଘବ ରାଜା ରାମ, ରଘୁପତି ରାଘବ ରାଜା ରାମ। ଗାନ୍ଧିଜୀ ଜ୍ଞାନଯୋଗ ଭକ୍ତିଯୋଗକୁ କର୍ମଯୋଗରେ ରୂପାନ୍ତରିତ କରି ଶ୍ରେଷ୍ଠ କର୍ମଯୋଗୀ ଭାବେ ଆଜି ମାନବ ଜାତିର ଅନୁକରଣୀୟ, ଅନୁସରଣୀୟ ଓ ବନ୍ଦନୀୟ ହୋଇପାରିଛନ୍ତି।
1: ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଚାହୁଁ ସୁସ୍ଥ ଜୀବନ, ନିରୋଗ ଶରୀର। ଆଉ ହଁ, ପ୍ରକୃତରେ ଆମେ ଯଦି ଏସବୁ ଚାହୁଁଛୁ, ତେବେ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମକୁ ଶୃଙ୍ଖଳିତ ଓ ସଂଯମିତ ହେବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ପ୍ରାର୍ଥନା, ଯେମିତି ଗାନ୍ଧିଜୀ କହିଥିଲେ, ସେସବୁକୁ ଆପଣେଇବାକୁ ହେବ। ତାହେଲେ ଆମେ ରହିବା ସୁସ୍ଥ, ଚମକିବ ସମାଜ, ଚମକିବ ଦେଶ।

0: ମନେ ପଡ଼ନ୍ତି ବାପୁ। ଏହି କ୍ରମରେ ସମାଜସେବୀ ବିଶ୍ୱଜିତ ସୂର୍ଯ୍ୟବଂଶୀ କହନ୍ତି,
1: ମୁଁ ଯାହା କହୁଛି ମୁଁ ନିଜେ ଆଗେ କରେ। ସେ ଚେଷ୍ଟା କରୁଥିଲେ ତାଙ୍କ ଉପରେ, ସେ ଚେଷ୍ଟା କାହିଁ, ସେ ମାନସିକତା କାହିଁ। ଗାନ୍ଧୀ କହୁଥିଲେ ଯୁବକ ମାନେ ତ ସଦା ଉଦ୍ଦାମ, ତେଣୁକରି ତାଙ୍କୁ ସଂଯତ ରହିବାକୁ ହେଲେ ବିଭିନ୍ନ ବୌଦ୍ଧିକ ବିଦ୍ୟା ମାଧ୍ୟମରେ, ଯେମିତି ଆପଣଙ୍କର ଗୀତାପାଠ ହେଲା ବା ଯେମିତି ଆପଣଙ୍କର ବିଭିନ୍ନ ଧର୍ମର ଗ୍ରନ୍ଥ ହେଲା, ତା ସହିତ ସେମାନେ ଯୁବ ଅବସ୍ଥାରୁ ଜଡିତ ରହିବା ଦରକାର। ବିବେକାନନ୍ଦଙ୍କର ବିଷୟ ପଢିବା ଦରକାର। ଏବଂ ସେ କହୁଥିଲେ ଯେ ପ୍ରତ୍ୟେକ ଯୁବକ ଦେଶ ପ୍ରୀତି ଭାବକୁ ରଖିବା ଦରକାର। ଯୁବ ଉନ୍ମାଦନା ରହିବା ସହିତ ଏଇସବୁ କଥା ଗୁଡିକ ଯଦି ରହିବ, ତାହେଲେ ସେମାନେ ଭବିଷ୍ୟତରେ ଜଣେ ସଂଯମୀ ନାଗରିକ ହୋଇ ଉଭା ହେବେ ଏବଂ ଜଣେ ଦେଶଭକ୍ତ ବା ସମାଜ ପ୍ରତି ଥିବା କର୍ତ୍ତବ୍ୟ ପରାୟଣ ବ୍ୟକ୍ତିତ୍ୱ ହେବେ। ତଥାପି ସାମ୍ପ୍ରତିକ ପରିସ୍ଥିତିରେ ଯୁବ ସମାଜ ଉପରୁ ନିଜ ରାସ୍ତା ହରେଇ ନାହୁଁ ବା ଆଶା ଛାଡି ନାହୁଁ, ନିଶ୍ଚୟ ସେମାନେ ଗାନ୍ଧୀ ପଥରେ ଚାଲିବେ ଏବଂ ଦେଶର କାର୍ଯ୍ୟରେ ନିଶ୍ଚିନ୍ତ ଲାଗିବେ।
0: ତେବେ ଆସନ୍ତୁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ଆଗେଇ ନେବାର ସଂକଳ୍ପ ରଖିବା। ସାରା ଦୁନିଆକୁ ନିଜର ପରିବାର ଭାବିବା। ହିଂସା ଦ୍ୱେଷକୁ ତ୍ୟାଗ କରି ଆମେ ଗଢିବା।

0: କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଲେଖିବେ ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001। ଆଜ ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ଗାନ୍ଧୀ ଚର୍ଚ୍ଚା। ପ୍ରଯୋଜନା ପ୍ରଜ୍ଞା ପାରମିତା ସହ ଉପସ୍ଥାପନରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ଆକାଶବାଣୀ କଟକ। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ ଜାରି ରହିବ।

0: ସେ ଆମ କଥା ଶୁଣିଲା ତ ଭଲ, ନହେଲେ ଆମେ ଉପରୁ ଲେଖିବା।
1: ନାଇଁ ନାଇଁ, ସେ ଲେଖାଲେଖି ପାଠ ସବୁ ରଖିଦେଇଥା, ଆଜି ସାହିବ ଆସିଲେ ମୁଁ ତାକୁ ସଫା ସଫା କହିଦେବି, ଏଠି ରାତି ହଜାଏ କାମ କରିବା ମୋଦୀ ହେଇପାରିବନି।
2: ଆରେ ଏ ନବ ଦେଖିଲୁଣି ପର୍ସନ ଆସୁଛି,
3: କାହିଁ
2: ଚାଲ ଚାଲ। ଆରେ ବସିକରି ପୁଣି ସେ ବିରକ୍ତ ହବ, ଦେ ମୋ ହାତଟା ଦେଲୁ।
4: ଆରେ ନବଘନ
5: ସାର,
4: କାମେ ଏ ଫ୍ଲାସ୍ ନେ, ସେ ଆଗ ଚା ଦୋକାନରୁ ମୋ ପାଇଁ ଚା ନେଇଆ, ବଡ ଟାୟାର୍ଡ ଲାଗୁଛି। ଯା, ଡୋଣ୍ଟ ୟୁ ହିୟର୍ ମି, ଯା।
5: ସାର୍ ସେଠିକି?
4: ୟେସ୍, ଆଗରେ ସେ ଦୋକାନ ଖୋଲା ଅଛି, ଗୋ କ୍ୱିକ୍ଲି।
5: ନାଇଁ ସାର୍, ମୁଁ ସେଠିକି ଯିବିନି।
4: ୱାଟ୍, ଯିବୁନି କାହିଁକି?
5: ସାର୍ ସାର୍ କଥା କ'ଣ କି, ସେ ଜାଗାଟା ଭଲ ନୁହଁ, ରାତି ଅନ୍ଧାରେ ସେଠିକି ଯିବାଟା
4: ୟୁଜ୍ଲେସ୍। ଆରେ ଅନ୍ଧାର କ'ଣ, ଷ୍ଟେସନ୍ ଲାଇଟ୍ ତ ଦିଶୁଛି, ରେଲ ଲାଇନ୍ ଉପରେ ଚାଲି ଚାଲି ଗଲେ ପାଖ ହବ।
5: ସେଇ ତ ମୁସ୍କୁଲି ସାର୍, ଚାହା ଦୋକାନ ଜାଗାଟା ଅନ୍ଧାରୁଆ ତ ଡର ମାଡ଼ିବ।
4: ଫିୟର? ଆରେ ଡର କ'ଣ, ସେଠି କ'ଣ ବାଘ ଭାଲୁ ଅଛନ୍ତି?
1: ଆପଣ ନୂଆ ହିଁ ଆସିଛନ୍ତି ସାର୍, ଆପଣ କିଛି ଜାଣିନାହାନ୍ତି, ରାତି ବିକାଳି ସେ ଚାହା ଦୋକାନକୁ ଯିବାଟା ଭଲ ନୁହଁ।
4: କ'ଣ ସବୁ ବାଜି ପକୁଛୁ, ଦୋକାନ ତ ଏପର୍ଯ୍ୟନ୍ତ ଖୋଲା ଅଛି।
5: ଆପଣ ମିଛ ମାନିବେ ସାର୍, ହେଲେ ସେ ଡିଷ୍ଟାଣ୍ଟ ସିଙ୍ଗଲ ଟୋପି ଚାହା ଦୋକାନକୁ ମୋଟେ ଯାଇ ହବନି।
4: ଡିଷ୍ଟାଣ୍ଟ ସିଗ୍ନାଲ?
1: ହଁ ସାର୍, ଲୋକେ କହନ୍ତି ସେଠି କାଳେ ଗୋଟେ ଭୂତ ଅଛି।
4: ଭୂତ? ୟୁ ମିନ୍ ଘୋଷ୍ଟ?
5: ମିଛ ନୁହେଁ ସାର୍, ମିଛ ନୁହେଁ, ମୁଁ ପୁରା ନିଜ ଆଖିରେ ଦେଖିଛି।
4: କ'ଣ ଭୂତକୁ ଦେଖିଛୁ?
5: ନାଇଁ ସାର୍, ଥରେ କ'ଣ ହେଲା ନା, ଲାଇନ୍ କିଲର ନଥିଲା ବୋଲି ରାୟପୁର ପାସେଞ୍ଜର ସେ ଡିଷ୍ଟାଣ୍ଟ ସିଙ୍ଗଲ ପାଖେ ଅଟକି ଗଲା, ପାଖ ଗାଁର କେତେ ପାସେଞ୍ଜର ଓହ୍ଲେଇ ଗଲେ, ମୁଁ ବି ସେଇଦିନ ଗାଁକୁ ଫେରୁଥାଏ ଆଜ୍ଞା, ହଠାତ୍ ଗୋଟାଏ ଲୋକର ଗଁ ଗଁ ଗର୍ଜନ ଶୁଭିଲା, ଆମେ ଦୌଡ଼ ଯାଇ ଦେଖୁ ତ ଆମରି ଗାଁର ଚୈତନ୍ୟ ରକ୍ତ ବାନ୍ତି କରି ସେଇ ସିଙ୍ଗଲ ପାଖେ ମରି ପଡ଼ିଛି। ସେଇଦିନଠୁ ଆଜ୍ଞା ରାତିରେ ସେ ସିଙ୍ଗଲ ପାଖକୁ କେହି ଯାଆନ୍ତିନି। ଆମ ଗାଁର ବୁଢ଼ାମାନେ କହନ୍ତି କେତେ ବର୍ଷ ହବ ସେଠି ଗୋଟାଏ ଭୋକିଲା ଭୂତ ଘୁରି ବୁଲୁଛି।
4: ଏଇ
1: ବରଷକ ତଳେ ସାର୍, ଆମ ଗ୍ୟାଙ୍ଗ କୁଲି ବସନ୍ତ ସେଇ ସିଙ୍ଗଲ ପାଖେ ଦାନ୍ତ କାମୁଡ଼ି ମରି ପଡ଼ିବାର ଆମେ ଦେଖିଛୁ। ଲୋକେ କହନ୍ତି ସେଇ ଭୋକିଲା ଭୂତ କୁଆଡ଼େ ତା ଉପରେ ଆଜ୍ଞା ସବାର ହେଲା। ମୁଁ ସେଇ କଥା ହେଇନି ବସନ୍ତକୁ କହୁଥିଲି ସାର୍, ଅନ୍ଧାର ରାତିରେ ଏତେ ରାତି ଯାଏ ଏଠି କାମ କରିବାକୁ ଭାରି ଡର ମାଡୁଛି। ରାତି ବାରଟା ବାଜିଗଲେ ସାର୍, ଭୂତଟା ବାହାରି ସେଇ ଜାଗାରେ ଘୁରି ବୁଲି ସାର୍।
4: ବିଲକୁଲ ମିଛ, କ୍ୱାଇଟ୍ ଫଲ୍ସ, ମ୍ୟାନ୍ ମେଡ୍ ଷ୍ଟୋରିଜ୍, ଭୂତ ଭୂତ କିଛି ନାହିଁ।
5: ବିଶ୍ୱାସ କରନ୍ତୁ ସାର୍, ଆମେ ଜମା ମିଛ।
4: ନୋ ନୋ, ଆଇ କ୍ୟାନ୍ ନେଭର ବିଲିଭ୍ ଇଟ୍। ମୁଁ ବୁଝିପାରୁନି ତମମାନଙ୍କର ଏତେ ଫିୟର କାହିଁକି। ୟୁ ସି, ସିଗ୍ନାଲ ପୋଷ୍ଟ କେମିତି ଖୁଣ୍ଟ ପରି ଠିଆ ହେଇଛି, ଲାଇଫଲେସ୍ ପୋଲ, ରାତିର ଅନ୍ଧାରରେ ମଣିଷର ଛାଇ ପରି ଦିଶୁଛି। ଆରେ ଏଥିରେ ଭୟ କରିବାର କ'ଣ ଅଛି?
1: ନାଇଁ ସାର୍, ଆପଣ ଯେତେ କହିଲେ ବି ଆମ ଆଖିକି ତ ଆମେ ଅବିଶ୍ୱାସ କରିପାରିବୁ।
4: ଅଲ୍ ରାଇଟ୍ ଅଲ୍ ରାଇଟ୍, ତୁମ ମନରେ ଯଦି ଏତେ ଭୟ, କାହାରି ଯିବା ଦରକାର ନାହିଁ, ଆଇ ମାଇ ସେଲ୍ଫ ୱିଲ୍ ଗୋ, ମୁଁ ନିଜେ ଯିବି।
5: ସାର୍ ସାର୍ ସାର୍ ସାର୍, ମୋ କଥା ମାନୁ ସାର୍, ଆପଣ ଏକୁଟିଆ ଜମା ସେପଟକୁ ଯାଆନ୍ତୁନି, ଏଇଲେ ରାତି ଅଧ ଉପରେ ହେବ, ଭୂତର ଘୁରି ବୁଲିବା ଟାଇମ୍ ହଉଛି ଏଇଟା।
4: ଓ ୟୁ ଫୁଲ୍, ସେ ଭୂତ ଫୁତକୁ ମୁଁ ବିଲିଭ୍ କରେ ନା, ତମେ ସବୁ ଏଇଠି ଥାଇ ଦେଖ ମୁଁ ଚା ଆଣି ପାରୁଛି କି ନାହିଁ।
1: ସାର୍ ଚା କହିବେ ଯଦି ଚାଲନ୍ତୁ ଷ୍ଟେସନକୁ ଯିବା, ଷ୍ଟେସନ ମାଷ୍ଟର କହିଲେ ସେ କିଛି ଗୋଟେ ବ୍ୟବସ୍ଥା କରିବେ, ହେଲେ ଅନ୍ଧାର ରାତିରେ।
4: ଡୋଣ୍ଟ ଟକ୍ ଲାଇକ୍ ଏ ଚାଇଲ୍ଡ, ଏତେ ରାତିରେ ଷ୍ଟେସନ ମାଷ୍ଟର କୋଉଠୁ ଚା ଆଣିବେ? ଡୋଣ୍ଟ ବି ଆଫ୍ରେଡ୍, ମୁଁ ନିଜେ ଯାଇ ଠିକ୍ ଆଣିପାରିବି।
5: ଆପଣଙ୍କୁ ଗୋଟେ ପଡୁ ସାର୍, ଆପଣ ଜମା ଯାଆନ୍ତୁନି, ଜାଣିଶୁଣି ମରଣ ମୁହଁକୁ ଯାଆନ୍ତୁନି ଆଜ୍ଞା, ଆପଣ ଏଇଠି ବସନ୍ତୁ, ମୁଁ ବରଂ ଷ୍ଟେସନ ମାଷ୍ଟର ପାଖକୁ ଯାଉଛି ଚା କଥା କହିବି।
4: ନଥିଙ୍ଗ ଡୁଇଙ୍ଗ, ଇଟ୍ ଇଜ୍ ଟୁ ଲେଟ୍, ଚା ମୋର ଖୁବ୍ ଦରକାର। ୱେଲ୍ ନବଘନ, ତମେମାନେ ସବୁ ବରଂ ରେଷ୍ଟ ନିଅ, ମୁଁ ଚାଲି।
1: ବୁଝିଲୁ ଶଙ୍କର, ସାଇବ ସିନା ଦମ୍ଭ ଦେଖେଇ ଚାଲିଗଲା, ହେଲେ ଫେରିବା ଭଳି ମତେ ଆଉ ଲାଗୁନି ରେ।
5: ଆମେ ଆଉ କଣ କରିବା, ଏତେ କରି ତ ବୁଝେଇଲେ, ହେଲେ ଆମ କଥାକୁ ସେ କାନକୁ ନେଲାନି।
1: ଯାଉ ମ, ଜାଣୁ ଜାଣୁ ଯିଏ ମରିବାକୁ ଗୋଡ କାଢିବ ତାକୁ ଅଟକେଇବ କି? ଚାଲବା ଆମେ ଆମର ଶୋଇବା ଚାଲ।
5: ମୁଁ ଭାବିପାରୁନି ନବ, ରବର୍ଟସନ କଣ ସତରେ ସେ ସିଙ୍ଗଲ ଡେଇଁ ଚା ଦୋକାନରେ ପହଞ୍ଚି ପାରିବ?
1: ଆହା, ତୋର ଏତେ ମୁଣ୍ଡ ବଥଉଛୁ କାହିଁ କହିଲୁ, ସେ ମଲେ ମରୁ ଆମେ କଣ କରିବା, ଭୂତ ପ୍ରତଙ୍କ ଠେଇଁ ଯାହାର ଡର ଭୟ ନାହିଁ, ତୁ ଆସିଲୁ ଆ।
4: ଏ ଚାବାଲା, ଏ ଫ୍ଲାସ୍କରେ ଚାରି କପ୍ ଚା ଦେଲୁ।
6: ସାହେବ, ଆପଣ ଏତେ ରାତିରେ କଣ ଏକା ଆସିଛନ୍ତି, ସାଙ୍ଗରେ କେହି ନାହାନ୍ତି?
4: ନୋ, ୱାଇ, ହ୍ୱାଟ୍ ହ୍ୟାପେନ୍ଡ, କଣ ହେଲା?
6: ସାହେବ, ଏ କିଟି କିଟିଆ ଅନ୍ଧାର ରାତିରେ ସେ ସିଙ୍ଗଲ ଟପ୍ ଆପଣ ଏକା ଆସିଲେ?
4: ଓ ଶୁଅର୍, କାହିଁକି?
6: ଧନ୍ୟ କହିବ ଆଜ୍ଞା ଆପଣଙ୍କ ସାହସକୁ, ଆଜିକି 15 ବର୍ଷ ହବ ଅଧରାତିରେ ସେ ସିଙ୍ଗଲ ଡେଇଁ କାହାକୁ ଆସିବାର ମୁଁ ଦେଖିନି।
4: ୟେସ୍, ମୋ ଗ୍ୟାଙ୍ଗ କୁଲିମାନେ ବି ଠିକ୍ ସେଇ କଥା କହୁଛନ୍ତି। ହେଲେ କାହିଁ, ମୁଁ ତ ଆସିଲି।
6: ସେଇଆ ଦେଖି ତ ମୁଁ ତାଟଙ୍ଗ ହଉଛି ସାହେବ। ଆପଣ ସେଇ ରେଳ ଧାରଣା ଉପରେ ଚାଲି ଚାଲି ଏକୁଟିଆ ସିଙ୍ଗଲଟା ବି ଏଠିକି କେମିତି ଆସିଲେ? ଆଚ୍ଛା ସାହେବ, ଆସିଲା ବେଳେ ଆପଣ କାହାକୁ ଭେଟି ନାହାନ୍ତି?
4: ହ୍ୱାଟ ନନ୍ସେନ୍ସ, ଏତେ ରାତିରେ ସେଠି କିଏ ଅଛି ଯେ କାହାକୁ ଭେଟିବି?
6: କଣ କହିଲେ, କେହି ନାହାନ୍ତି। ଆଉ ସେ ଭୂତଟା?
4: ଅଲ୍ ବୋଗସ୍, ଭୂତ ଫୁତ କିଛି ନାହିଁ, ସବୁ ଗୁଲି ଖଟି ଗପ।
6: କେ ଜାଣି ସାହେବ, ମୁଁ ତ ପ୍ରଥମ କରି ଆପଣଙ୍କୁ ସିଙ୍ଗଲ ଟପି ଆସିବାର ଦେଖିଲି। ସାହେବ, ଆପଣଙ୍କର କୋଉଠି ଖଣ୍ଡିଆ ଖାବରା ହେଇନି ତ?
4: କଣ ସବୁ ବୁଦ୍ଧଙ୍କ ପରି କହୁଛ? ହଁ, ଦିଅ ଦିଅ, ଚା ଦିଅ, ମୁଁ ଯିବି।
6: ଦେଲି ସାହେବ।

0: ଗୁଡ୍ ଲର୍ଡ, ଏକା ନିଶ୍ୱାସରେ ସବୁତକ ଚାହା ତମେ ପିଇଦେଲ।
1: ଥ୍ୟାଙ୍କ ୟୁ ରବର୍ଟସନ, ଅନେକ ବର୍ଷ ହେଲା ଚା ଟିକେ ଖାଇପାରି ନଥିଲି। ଥ୍ୟାଙ୍କ ୟୁ ଭେରି ମଚ। କଣ ପୁଣି ଭାବୁଛ ରବର୍ଟସନ? ଡୋଣ୍ଟ ବି ଆଫ୍ରେଡ୍, ମୁଁ ତମର କିଛି କ୍ଷତି କରିବିନି। ସବୁଠାରୁ ମଜାର କଥା କଣ ଜାଣ, ତମର କୌଣସି କ୍ଷତି କରିବା ମୋ ଶକ୍ତିର ବାହାରେ। ବଟ୍ ଆଇ ରିକ୍ୱେଷ୍ଟ ୟୁ ରବର୍ଟସନ, ତମେ ଯେତେ ଦିନ ଏଠି ରହିବ ପ୍ରତି ରାତିରେ ମତେ କପେ କପେ ଚା ଦବ। ପ୍ଲିଜ ପ୍ଲିଜ ରବର୍ଟସନ, ଡୋଣ୍ଟ ଡିସାପଏଣ୍ଟ ମି ପ୍ଲିଜ।
0: ଓକେ, ତମ ଅନୁରୋଧ ମୁଁ ନିଶ୍ଚୟ ରକ୍ଷା କରିବି।
1: କିନ୍ତୁ କାହିଁ, ତମେ ତ ମତେ ପଚାରିଲନି ମୁଁ ଏ ଅବସ୍ଥାରେ ଏତେ ବର୍ଷ ଧରି ଏଠି ପଡି ରହିଛି କାହିଁକି।
0: ଆଇ ୱାଜ ଜଷ୍ଟ ଥିଙ୍କିଙ୍ଗ ଟୁ ଆସ୍କ ୟୁ, ଏତେ ବର୍ଷ ଧରି ତମେ ଏମିତି ରହସ୍ୟମୟ ଭାବରେ ଏ ସିଗ୍ନାଲ ପାଖରେ ଘୁରି ବୁଲୁଛ କାହିଁକି?
1: ସେ ଗୋଟାଏ ଦୁଃଖ ଭରା ଇତିହାସ ରବର୍ଟସନ। ତମେ ହେଉଛ ପ୍ରଥମ ବ୍ୟକ୍ତି ଯିଏ ଆଜି ମୋ ଜୀବନର ସେହି ରହସ୍ୟ ଉଦ୍ଘାଟନ କରିବାକୁ ଚାହୁଁଛ। ଆଇ ଆମ୍ ରିଏଲି ସୋ ଗ୍ରେଟଫୁଲ ଟୁ ୟୁ। ବହୁ ବର୍ଷ ତଳେ ମୁଁ ଥିଲି ଜଣେ ମେଲ୍ ଡ୍ରାଇଭର। ପ୍ରତିଦିନ ବମ୍ବେ ମେଲ୍ ନେଇ ମୁଁ ଏହି ରୁଟ୍ରେ ଯିବା ଆସିବା କରୁଥିଲି। ଘରେ ମୋର ସୁନ୍ଦରୀ ସ୍ତ୍ରୀ ହେଲେନ, ରିଏଲି ସି ୱାଜ ଭେରି ବ୍ୟୁଟିଫୁଲ। ଆମର ଦୁଇ ବର୍ଷର ବିବାହିତ ଜୀବନ ଭିତରେ ମୁଁ ଥିଲି ତା ଜୀବନର ଏକମାତ୍ର ବନ୍ଧୁ ଆଉ ପ୍ରେମିକ। ଡ୍ରାଇଭର ଚାକିରି, ବେଳେବେଳେ କଣ୍ଟିନ୍ୟୁଅସ୍ଲି ନାଇଟ୍ ଡ୍ୟୁଟି କରିବାକୁ ପଡ଼େ। ସେଦିନ ଦୀର୍ଘ ତିନି ରାତି ବାହାରେ ରହିବା ପରେ ମୁଁ ଫେରିଲି ଘରକୁ। ଏ ଦୀର୍ଘ ତିନି ରାତିର ଏକାନ୍ତବାସ ମୋତେ ଯେତିକି ଅଥୟ କରିଥିଲା ତାଠୁ ବେଶି ବିବ୍ରତ କରିଥିଲା ମୋର ପ୍ରିୟତମା ପତ୍ନୀ ହେଲେନକୁ। ସେଦିନ ଘରକୁ ଫେରି ଦେଖିଲି ହେଲେନ କାନ୍ଦୁଛି। ମୋତେ ଦେଖିବା କ୍ଷଣି ସେ ବିକଳ ହେଇ କହି ପକେଇଲା,
2: ଓ ଡାର୍ଲିଂ, ୱେର ଆର ୟୁ ଫର ଦି ଲାଷ୍ଟ ଥ୍ରୀ ନାଇଟ୍ସ। ଘରେ ମୁଁ ଏକା, ରାତିରେ ଏ ଅନ୍ଧାର ଭିତରେ କେତେ ଯେ ଛଟପଟ ହଉଛି।
3: ଡୋଣ୍ଟ କ୍ରାଏ, ଡୋଣ୍ଟ କ୍ରାଏ ମି ସ୍ୱିଟି, ତମେ ତ ଜାଣ ଦେଢ ଦିନ ବିଶ୍ରାମ ପରେ ତିନି ଦିନ ଆମକୁ ନାଇଟ୍ ଡ୍ୟୁଟି କରିବାକୁ ହୁଏ। ଆଫ୍ଟର ଅଲ୍ ୱି ଆର୍ ଟ୍ରେନ୍ ଡ୍ରାଇଭର୍ସ, ଆମ ଚାକିରି ତ ସେମିତି। ତମେ ନିଜକୁ ଆଡଜଷ୍ଟ କରିବାକୁ ଚେଷ୍ଟା କର ହେଲେନ।
2: ବଟ୍ ହାଉ, ସାରା ରାତି ବିଛଣା ଉପରେ ମୁଁ ଏକା ପଡି ରହୁଛି, ପଦେ କଥା କହିବାକୁ ପାଖରେ ତୁମେ ନ, ହାଉ କ୍ୟାନ୍ ଆଇ ରିମେନ୍ ଆଲୋନ୍? ଯଦି ମୋର କିଛି ହେଇଯାଏ ତମେ ତ ନଥିବ ମତେ ଦେଖିବାକୁ।
3: ଗଡ୍ ଇଜ୍ ଗ୍ରେଟ୍ ମାଇ ଡାର୍ଲିଂ, ମୁଁ ସିନା ତମ ପାଖରେ ନଥାଏ ତେବେ ମୋର ଅଦୃଶ୍ୟ ଆତ୍ମା ତମ ଚାରିପଟେ ଘୁରି ବୁଲୁଥାଏ, କେହି ତମର କୌଣସି କ୍ଷତି କରିପାରିବନି।
2: ତୁମେ କାହିଁକି ଅଲୱେଜ୍ ନାଇଟ୍ ଡ୍ୟୁଟି କରୁଛ?
3: ଡୋଣ୍ଟ ବି ଚାଇଲ୍ଡିଶ ହେଲେନ, ଡ୍ୟୁଟି ଆଲର୍ଟ କରିବା ତ ମୋ ହାତରେ ନାହିଁ। ତା ଛଡ଼ା ନାଇଟ୍ ଡ୍ୟୁଟି ପରେ ଯୋଉ ଦୀର୍ଘ ଦେଢ଼ ଦିନର ବିଶ୍ରାମ, ଏଇଟା କଣ ବେଶି ପ୍ଲେଜର ହେଇପାରିବ ନୁହେଁ?
2: ନୋ ଡିୟର, ଏଇ ଦେଢ଼ ଦିନ ଭିତରେ ଗୋଟିଏ ବୋଲି ତ ରାତି।
3: ସୋ ହ୍ୱାଟ, ତମର ସାନ୍ନିଧ୍ୟ

0: ଯିବା ତ ରାତି ଆଉ ଦିନର ଡିଫରେନ୍ସ ଖୋଜିଲେ ହବ କଣ?
1: ତମେ ବୁଝିପାରିବନି ଡିଆର, ସକାଳର ସୂର୍ଯ୍ୟାଲୋକ ଅପେକ୍ଷା ରାତି ଆକାଶର ଅନ୍ଧକାର ବେଶୀ ବେଶୀ ଉନ୍ମାଦ କରେ ମତେ।
0: କିନ୍ତୁ କାହିଁକି, ତମେ ପାଖରେ ଥିଲେ ମୁଁ ତ ସବୁବେଳେ ଉନ୍ମାଦ ହେଇ ଉଠେ ଡାର୍ଲିଂ, ସେ ରାତି ହଉ ବା ଦିନ ହଉ। ସତ କହୁଛି ସତ କହୁଛି ହେଲେ, ଏଇ ତ ମୋ ହାତ ମୁଠାରେ ରହିଛି ତମର ନରମ ପାପୁଲିଟା, ଛାଡ଼ି ଯାଇଛି ହେଲେ ମୁଁ ଅନୁଭବ କରୁଛି।

0: ଭାବୁଛି ସେଇଟା ଆଉ ହେଇପାରିବନି
1: ମାନେ
0: ଆସିଥିଲି ବାନ୍ସ କଥା ତତେ କହିବାକୁ ପୁଅର ଫେଲୋ ହଠାତ୍ ତା ଦେହ ଖରାପ ହେଇଗଲା ଆଜି ସେ ଡ୍ୟୁଟି କରିପାରିବନି ଆଜି ସେ ତ ରିଲିଭ କରିଥାନ୍ତା ବଟ୍ ହ୍ୱାଟ୍ ଆଇ ସି ବର୍ତ୍ତମାନ ତତେ ଆଉ କହିକି ଲାଭନି
1: ତାମାନେ ତୁ କହୁଛୁ ମୁଁ ଏଗେନ୍ ଆଜି ନାଇଟ୍ ମେଲ୍ରେ
0: ଏକ୍ସାକ୍ଟଲି କିନ୍ତୁ ଟିକକ ଆଗରୁ ଏଠି ଯାହା ଘଟିଗଲା ୟାପରେ ଆଜି ତୋର ଅନୁପସ୍ଥିତି ଅଯଥା ଆମ ଭିତରେ ଗୋଟେ ମିସ୍ଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ କରିବ ଏନିୱେ ମୁଁ ଯାଉଛି ଜାକବକୁ ରିକ୍ୱେଷ୍ଟ କରିବି ଦେଖାଯାଉ ସେ କଣ କହୁଛି
1: ମୋର କିଛି ଆପତ୍ତି ନଥିଲା ଟେଲର ଆଫ୍ଟର ଅଲ୍ ବାନ୍ସ ମୋର କଲିଙ୍ଗ ବଟ୍ ସି ହେଲେ ଯେମିତି
0: ଅଲ୍ରାଇଟ୍ ଅଲ୍ରାଇଟ୍ ମୁଁ ତତେ ଫୋର୍ସ କରୁନି ଆଚ୍ଛା ଲେଟ୍ ମି ଗୋ ଗୁଡ୍ ବାଏ
1: ବାଏ
2: ଟେଲର କଣ ଚାଲିଗଲେ ତୁମର ପୁଣି କଣ ହେଲା
1: ନା
2: ଜାଣେ ମତେ ତୁମେ ଖରାପ ଭାବିଥିବ ହେଲେ ତମର ଟିକେ କମନ୍ ସେନ୍ସ ନାହିଁ ତମ ଆବସେନ୍ସରେ ଟେଲର ଆସି ମତେ କମ୍ପାନୀ ଦେବେ ଡଜ୍ ଇଟ୍ ଲୁକ୍ ନାଇସ୍
1: ଟେଲର ତମର ଅପରିଚିତ ନୁହେଁ ହେଲେନ୍ ତା ଛଡ଼ା ତା ସ୍ୱଭାବ ତମେ ଭଲ ଭାବରେ ଜାଣିଛ ହି ଇଜ୍ ଏ ଫାଇନ୍ ମ୍ୟାନ୍ ତମର ତାକୁ ସନ୍ଦେହ କରିବାର କୌଣସି କାରଣ ନାହିଁ ଆଫ୍ଟର ଅଲ୍ ହି ଇଜ୍ ଆୱର ଫ୍ୟାମିଲି ଫ୍ରେଣ୍ଡ
2: ମୁଁ ସେ କଥା କହୁନି
1: ଦେନ୍ କାହିଁକି ତେବେ ତାର କମ୍ପାନୀ ତମର ଅସହ୍ୟ ହେଉଛି କ୍ୟାନ୍ ୟୁ ନଟ୍ ଟ୍ରଷ୍ଟ ହିମ୍
2: ଟେଲର ତମର ବନ୍ଧୁ ତମ ଆବସେନ୍ସରେ ମୋର ସୁରକ୍ଷା କରିବା ତାଙ୍କର ଡ୍ୟୁଟି ତେବେ ସେ ସିନା କିଛି ସମୟ ପାଇଁ ମତେ କମ୍ପାନୀ ଦେବେ କିନ୍ତୁ କିନ୍ତୁ ମୋ ସାରା ରାତିର ନିସଙ୍ଗତା କ'ଣ
1: ହେଲେନ୍
2: ନା ତମେ ମୋ ମନ କଥା ବୁଝିପାରିବନି ଠିକ୍ ଅଛି ମତେ ଛାଡ଼ି ଦୂରରେ ରହିବାକୁ ଯଦି ତୁମର ଏତେ ଇଚ୍ଛା ତେବେ
1: ହେଲେନ୍ ପ୍ଲିଜ୍ ପ୍ଲିଜ୍ ଡାର୍ଲିଂ ମୋ ଅବସ୍ଥା ଟିକେ ବୁଝିବାକୁ ଚେଷ୍ଟା କର ଆଜି ଟେଲର କାହିଁକି ଆସିଥିଲା ଜାଣିଛ
2: କାହିଁକି
1: ମୋ ରିଲିଭର ହଠାତ୍ ସିକ୍ କରିଛି ମତେ ତାର ଡ୍ୟୁଟି ନେବାକୁ କହିବା ପାଇଁ
2: ହ୍ୱାଟ୍ ଆଜି ପୁଣି ତମେ ନାଇଟ୍ ଡ୍ୟୁଟି କରିବ
1: ଓ ନୋ ଡିୟର ତମେ ବ୍ୟସ୍ତ ହେଉଛ କାହିଁକି ଆମର ଆଲୋଚନା ଶୁଣିବା ପରେ ଟେଲର ଅନ୍ୟ ଜଣଙ୍କୁ ଡ୍ୟୁଟି ଆଲର୍ଟ କରିବା କଥା କହିଗଲା
3: ଆଜି ଏତିକି ଥାଉ
1: ବଟ୍ ହ୍ୱାଇ
3: ୟୁ ସି ରାତି ପାଇବାକୁ ଆଉ ବେଶୀ ଡେରି ନାହିଁ ଦି ଡନ୍ ଇଜ୍ ଆପ୍ରୋଚିଂ ଦିନର ଆଲୁଅ ଏ ମାଟି ଛୁଇଁବା ପୂର୍ବରୁ ମତେ ଚାଲିଯିବାକୁ ପଡିବ
1: ୱେଲ୍ ଗ୍ରୀନ୍ ଦିନର ଆଲୁଅକୁ ତମେ କଣ ଭୟ କର ମୁଁ ଶୁଣିଛି ରାତି ବାରଟା ବାଜିବା ପରେ ଯାଇ ତମେ ଆସ କାହିଁକି
3: ଗୋଟାଏ ଶିର ବିହୀନ କବନ୍ଧ ମୁଁ ରାତିର ଅନ୍ଧକାର ହିଁ ମୋର ଏକମାତ୍ର ସହଚର ଦିନର ଆଲୁଅକୁ ମୋର ଭାରି ଭୟ ଆଚ୍ଛା ଲେଟ୍ ମି ଗୋ ରବର୍ଟସନ୍ ବଟ୍ ମୋ ପାଇଁ ଚା ଆଣିବାକୁ ଭୁଲିଯିବନି କାଲି ଠିକ୍ ଏହି ସମୟରେ ମୁଁ ତମକୁ ଏଇଠି ଅପେକ୍ଷା କରିଥିବି ଓକେ ଗୁଡ୍ ବାଏ
4: Don't howl like dogs. Sankar-san.
1: Sir.
4: Are, tu emiti thoruchu kahiki? Kamiya Navagana, eti kya?
1: Sir, sir, mu...
4: Are, idiot. Tome sabu emiti doruchu kahiki? Dekho na, dekho. Mu mori ni, banchichi. ତମ କଥାରେ ମୁଁ ଭୂତ ହେଇଯାଇନି ବୁଝିଲ ଏନିଅ ଚା ଖାଅ
1: ସାର୍ ସାର୍ ଆପଣ ସେ ସିଙ୍ଗଲ ଟୋପି ଯାଇ ଚା ନେଇ ଆସିପାରିଲେ ଆମେ ତ କଳ୍ପନା କରିପାରିଲୁ
4: ବୁଝିଲ ଶଙ୍କର୍ଷଣ ଏସବୁ ଖାଲି ତମ ମନର ଭୟ ଘୋଷ ଫୋଷ୍ଟ କିଛି ନାହିଁ ସେଠି ଡିଷ୍ଟାନ୍ସ ସିଗ୍ନାଲଟା ସେମିତି ଠିଆ ହେଇଛି
5: ହେଲେ ଜାଣ ତମେ ସବୁ ଯାହାକୁ ଘୋଷ ବୋଲି କହୁଛ ମୁଁ ତା ସାଙ୍ଗରେ ପୁରା ଦି ଘଣ୍ଟା କଥାବାର୍ତ୍ତା କରିପାରିଛି ବିଲିଭ ମି ସେ ଘୋଷ ନୁହେଁ ତମର ପରି ଗୋଟେ ମଣିଷ ହେଲେ ତା ମୁଣ୍ଡ ନାହିଁ
1: କଣ କହିଲେ ସାର୍ ତାର ମୁଣ୍ଡ ନାହିଁ ଖାଲି ଦେହଟା ସେ ଆପଣଙ୍କ ସାଙ୍ଗେ କଥା କହିଲେ ସାର୍
5: ସିଓର ଖାଲି କଥା କହିଲାନି ମୋଠୁ ଚା ମାଗି ପିଇଲା ଠିକ ଆମେ ଯେମିତି ପିଉ
1: ତାହେଲେ ସାର ସେ ନିଶ୍ଚୟ ଗୋଟାଏ ପେତ ନହେଲେ ମୁଣ୍ଡ ନଥାଏ କେମିତି ଚା ପିଇଥାନ୍ତା
5: ସେଇ ତ ମିଷ୍ଟ୍ରି ଶଙ୍କର୍ଷଣ ମୋ ଆଖି ଆଗରେ ଏକା ନିଶ୍ୱାସରେ ସେ ଚା ତାକୁ ଢୋକିଦେଲା
1: ସେ କଣ ସବୁ କହିଲା ସାର୍
5: ହଉ ତା ଜୀବନର ଟ୍ରାଜେଡି
1: ସାର୍
5: ତମେ ସେସବୁ ବୁଝିପାରିବନି ଶଙ୍କର୍ଷଣ 15 ବର୍ଷ ତଳେ ସେ ଜଣେ ଟ୍ରେନ୍ ଡ୍ରାଇଭର ଥିଲା ନା ତାର ଗ୍ରୀନ
1: ଟ୍ରେନ୍ ଡ୍ରାଇଭର ତେବେ ସାର ନିଶ୍ଚୟ ସେ ଅକାଳରେ ମରିଯାଇଛି ଲୋକେ କହନ୍ତି ସେଇଥିପାଇଁ ତା ଆତ୍ମାଟା କୁଆଡେ ଘୁରି ବୁଲୁଛି
5: ଏନିୱେ ଆଜି ରାତିରେ ବି ମୁଁ ତା ପାଇଁ ଚା ନେଇଯିବି ତମେ ଆସିବ ତା ସାଙ୍ଗେ କଥା କହିବ
6: सर आमे
7: यस
6: नाही सर जानु जानु आमे मरिया को सठी।

0: Thank you, Robertson. Thank you very much for the tea. ହଁ କଣ କହୁଥିଲି ସେଦିନ ଡ୍ୟୁଟିରୁ ଫେରି ମୁଁ ୱାର୍କସପ୍ରେ ଅଟକିଗଲି ତେଣେ ହେଲେନ୍ ହୁଏତ ମୋ ପାଇଁ ବ୍ୟସ୍ତ ହେଉଥିବ ଚା ତିଆରି କରି ମୋତେ ଅପେକ୍ଷା କରିଥିବ ହଠାତ୍ ଟେଲରକୁ ଦେଖି ଅଟକିଗଲି ତାକୁ ରିକ୍ୱେଷ୍ଟ କଲି ମୋ ଡେରିରେ ଫେରିବା କଥା ହେଲେନ୍କୁ ଜଣେଇ ଦେବା ପାଇଁ
1: ଟେଲର ତୁମେ
2: ଗୁଡ୍ ମର୍ଣ୍ଣିଂ
1: ହ୍ୱାଟ୍ସ ଦ ମ୍ୟାଟର ତୁମେ ଏତେ ସକାଳୁ
2: ବର୍ତ୍ତମାନ ଷ୍ଟେସନକୁ ଫେରୁଛି ଷ୍ଟେସନରେ ଗ୍ରୀନ୍ ସାଙ୍ଗେ ଦେଖା ହେଲା ସିଏ ମତେ କହିଲା ଆଜି ସେ ଫେରୁ ଅନେକ ଡେରି ହେବ ୱାର୍କସପ୍ରେ କଣ କାମ ଅଛି କହିଲା ତମକୁ ଜଣେଇ ଦେବା ପାଇଁ
1: ହି ଇଜ୍ ଲାଇକ୍ ଦାଟ ତେବେ ଲଞ୍ଚକୁ ଆସିବେ ତ
2: ନୋ ହୋପ୍ ଆସି ନ ପାରେ ଆଚ୍ଛା ଲେଟ୍ ମି ଗୋ
1: ସେ କଣ ଆସିଲ ଚା କବେ ନ ଖାଇ ଚାଲିଯିବ କମ୍ ହିୟର Take your seat.
2: Thank you.
1: ମୁଁ ସାଙ୍ଗେ ସାଙ୍ଗେ ଚା ଆଣୁଛି ନିଅ
2: Thank you.
1: Well, Taylor, ତୁମ ଫ୍ରେଣ୍ଡକୁ ତ ଦେଖୁଛ ନାଇଟ୍ ଡ୍ୟୁଟି କଲା ପରେ ବି ସେ କେମିତି ବାହାରେ ରହିଯାଉଛନ୍ତି ରିଅଲି ଏକା ଏକା ମୁଁ ବଡ଼ ବୋର୍ ହେଉଛି ତମେ ଆଣିକି ରେଗୁଲାର ଆସିବ
2: ଷ୍ଟ୍ରେଞ୍ଜ
1: କାହିଁକି କଣ ହେଲା
2: ନା ମୁଁ ଭାବୁଛି ମିସେସ୍ ଗ୍ରୀନ୍ ଯାହାକୁ ଏତେ ଭୟ କରନ୍ତି ସେ କେମିତି ହଜବ୍ୟାଣ୍ଡର ଆବସେନ୍ସରେ ତାକୁ ସ୍ୱାଗତ କରିବେ
1: ତମେ ସେଦିନ ଖୁବ୍ ରାଗି ଯାଇଥିଲ
2: ନୋ ନୋ ନଟ୍ ଆଟ୍ ଅଲ୍ ତେବେ ଗ୍ରୀନ୍ ମୋର ଅନ୍ତରଙ୍ଗ ତା ପ୍ରତି ମୋର କିଛି କର୍ତ୍ତବ୍ୟ ଅଛି ସେହି ଦୃଷ୍ଟିରୁ
1: ଆଇ ଆମ୍ ସୋ ସରି ଟେଲର ମୋ ବିହେଭିୟର ତମକୁ ହର୍ଟ କରିଛି କିନ୍ତୁ ଟେଲର ମୁଁ ରିକ୍ୱେଷ୍ଟ କରୁଛି ଟିକେ ଦେଇଛି
2: ଆରେ ନା ନା ମୁଁ ମୋତେ ମାଇଣ୍ଡ କରିନି ମିସେସ୍ ଗ୍ରୀନ୍ ତେବେ ଗ୍ରୀନ୍କୁ ଟିକେ ବୁଝିବାକୁ ଚେଷ୍ଟା କଲେ ଭଲ ହେବ He is quite free and frank.
1: ତୁମେ ଯାହା କୁହ ଟେଲର ତୁମ ବନ୍ଧୁ ଜଣକ ଯେ ଘର ଅପେକ୍ଷା ଡ୍ୟୁଟିକେ ବଡ଼ ବୋଲି ଭାବନ୍ତି ଏକଥା ତୁମେ ଅସ୍ୱୀକାର କରିପାରିବନି ତାହା ହେଇନଥିଲେ ମୋତେ ଏକୁଟିଆ ଛାଡ଼ି ରାତି ରାତି ବାହାରେ ରହିବାକୁ ସେ ପସନ୍ଦ କରୁନଥାନ୍ତେ
2: ତମେ ଅନ୍ୟ ତାକୁ ଦୋଷ ଦଉଛ ମିସେସ୍ ଗ୍ରୀନ୍ ପ୍ରକୃତରେ ତମେ ଯାହା ଭାବୁଛ ସେଟା ସତ ନୁହେଁ ଏଇ ତ ମୁଁ ନିଜେ ସେମାନଙ୍କ ଡ୍ୟୁଟି ଆଲଟମେଣ୍ଟ କରିବା ଦାୟିତ୍ୱରେ ଅଛି ଏଇ ଛଅ ମାସ ହେବ ସେ ଏକ୍ସପ୍ରେସ୍ ଟ୍ରେନ୍ରୁ ମେଲ୍କୁ ଯାଇଛି ଆଚ୍ଛା ଗ୍ରୀନ୍ ପ୍ରସ୍ପର କରୁ ତମେ କଣ ଚାହୁଁ ନା ଏଇଥିପାଇଁ ଯେ ଡ୍ୟୁଟିରେ କେତେ ସିନ୍ସିୟର ହେବାକୁ ପଡିବ
1: ମୁଁ ତ କେବେ ବାଧା ଦେଇନି ବଟ୍ ୟୁ ସି ହୋଲ୍ ନାଇଟ୍ ଗାଡ଼ି ଚଳାଇବା ପରେ କଣ ଏମିତି ଅର୍ଜେଣ୍ଟ କାମ ପଡ଼ିଲା ଯେ ସେ ୱାର୍କସପ୍ରେ ଅଟକିଗଲେ ଡ୍ୟୁଟି କରିବ ବୋଲି କଣ ନିଜ ଦେହକୁ ଜଗିବନି ସେ ଗଲାବେଳେ କେତେ ରିକ୍ୱେଷ୍ଟ କରିଥିଲି ଆଜି ଟିକେ ଚଞ୍ଚଳ ଫେରିବାକୁ ଆମେ ସପିଂକୁ ଯାଇଥାନ୍ତୁ ଆଉ ଦୁଇ ଦିନ ପରେ ମୋର ପାର୍ଟି
2: ଆଇ ସି ସେଇଥିପାଇଁ ଗ୍ରୀନ୍ ଉପରେ ଏତେ ରାଗ
1: ନା ଟେଲର ତାଙ୍କ ଉପରେ ରାଗିବାର ଅଧିକାର ମୋର ନାହିଁ ୱାଇଫ୍ର ମନ ବୁଝିବାକୁ ଯିଏ ଚାହାନ୍ତିନି
2: ନୋ ମିସେସ୍ ଗ୍ରୀନ୍ ବନ୍ଧୁ ଭାବରେ ମୁଁ ତାକୁ ଯେତିକି ଜାଣେ ଆଇ ଥିଙ୍କ୍ ହି ଇଜ୍ ନଟ୍ ସୋ କ୍ରୁଏଲ୍ କିନ୍ତୁ କ'ଣ କରିବ ପୁଅର ଚାଫ୍ ଡ୍ୟୁଟିରେ ସାମାନ୍ୟ ଖିଲାପ କରିବାକୁ ବି ସେ ଚାହେଁନା

0: ଏନିୱେ ତମେ ବ୍ୟସ୍ତ ହୁଅନି, ମୁଁ ବର୍ତ୍ତମାନ ଯାଇ ତାକୁ ରିମାଇଣ୍ଡ କରିଦେଉଛି, ହୁଏତ ସେ ଭୁଲି ଯାଇଥିବ।
1: ନା ନା ଥାଉ, ତୁମେ ତାକୁ କିଛି କହିବନି। କିନ୍ତୁ ଦେଖ, ଡେ ଆଫ୍ଟର ଟୁମରୋ ମୋର ବାର୍ଥଡେକୁ ଆସିବାକୁ ଭୁଲି ଯିବନି।
0: ଓକେ, ବାଏ
1: ବାଏ।

0: ଯେ ମେଲ୍ ଡ୍ରାଇଭରର ତିନି ଦିନ ପରେ ଘରକୁ ଫେରିବାରେ ସେ ଯେଉଁ ଆନନ୍ଦ, ଅନେକ ଦୂରରୁ ମୋ କ୍ୱାର୍ଟରର ଟାଇଲ୍ ଛାତ ପରିଷ୍କାର ଦେଖାଯାଉଥାଏ। ଘର ସାମ୍ନାରେ ଗୋଟାଏ ଛୋଟ ଲନ୍, ତା ଉପରେ ନଭେମ୍ବର ସକାଳର ଖରା। କ୍ୱାଇଟ୍ ରୋମାଣ୍ଟିକ। ହାଡ଼ଭଙ୍ଗା ଖଟଣୀ ପରେ ଆଗକୁ ଦେଢ଼ ଦିନର ନିରବଚ୍ଛିନ୍ନ ବିଶ୍ରାମ। ଭାବୁଥାଏ ହେଲେନ୍ କଥା। ଛୋଟ ଘରଟି ଭିତରେ ଏପଟ ସେପଟ ହେଇ ସେ ମୋ ପାଇଁ ବ୍ରେକ୍ଫାଷ୍ଟ କରିବାକୁ ବ୍ୟସ୍ତ ହୋଇ ପଡ଼ୁଥିବ। ସତରେ ରବର୍ଟସନ୍, ମୋର ସେ ଛୋଟ କ୍ୱାର୍ଟରଟିକୁ ଦେଖିଲେ ଅନେକ ଲୋକଙ୍କର ଈର୍ଷା କରିବାର କଥା। ବଟ୍ ଆଲାସ୍, ମଣିଷର ଏତେ ଆନନ୍ଦ, ଏତେ ସୁଖ ହୁଏତ ଈଶ୍ୱର ସହ୍ୟ କରିପାରନ୍ତିନି ବି। ୟୁ ଓଣ୍ଟ ବିଲିଭ୍ ରବର୍ଟସନ୍, ସେଦିନ ସକାଳର ସବୁ ସୁଖ, ସବୁ ଆନନ୍ଦ ମୋର ଧୂଳିରେ ମିଶିଗଲା।
1: କାହିଁକି? ହ୍ୱାଟ୍ ହ୍ୟାପେଣ୍ଡ?
0: ବାରଣ୍ଡା ଉପରକୁ ଉଠିଗଲି। କବାଟଟା ଭିତରୁ ବନ୍ଦ ଥିଲା। ଭିତରୁ ପୁରୁଷ କଣ୍ଠର ଚାପା ହସର ଗୁଞ୍ଜନ ଶୁଣି ମୁଁ ତଟସ୍ଥ ହୋଇଗଲି। କାନ ପାରି ଶୁଣିଲି, ଏତେ ସକାଳୁ କାହାର ଏ ପୁରୁଷ କଣ୍ଠ?
2: ରିଏଲି ହେଲେନ୍, ଗ୍ରୀନ୍ ଇଜ୍ ଏ ଫୁଲ୍। ବନ୍ଧୁ ହିସାବରେ ତାର ମୋ ଉପରେ ଗଭୀର ବିଶ୍ୱାସ। ତମ କଥା ଶୁଣି ସେଦିନ ସେ ସିନା ମୋତେ ଫେରିଦେଲା। ହେଲେ ମୁଁ ଠିକ୍ ବୁଝିଛି, ସେ ମୋତେ ମୋଟେ ସନ୍ଦେହ କରେ ନା, ଖାଲି ତମ ମନ ରଖିବାକୁ।
3: ଏକ୍ସକ୍ୟୁଜ୍ ମି ଡିୟର୍, ସେସବୁ ଖାଲି ଅଭିନୟ, ଆକ୍ଟିଂ, ତମ ପ୍ରତି ତାଙ୍କ ମନକୁ ପଏଜନ୍ କରିବାର ଗୋଟେ କୌଶଳ।
2: ବଟ୍ ହ୍ୱାଇ? ମୋର ତମ ପାଖକୁ ଆସିବାରେ ସେ ତ କୌଣସି ଦିନ ବାଧା ଦେଇନଥିଲା।
3: ମୁହଁ ଉପରେ ବାଧା ନ ଦେଇଥିଲେ ବି ତାଙ୍କ ବିହେଭିୟରରୁ ମୁଁ ଅନୁମାନ କରୁଥିଲି ସେ ଯେମିତି ଚାହାନ୍ତିନି ତାଙ୍କ ଆବସେନ୍ସରେ ତମେ ଆମ ଘରକୁ ଆସ, ମୋ ସହିତ ଘନିଷ୍ଠ ହୁଅ।
2: କିନ୍ତୁ ସେ ତ ବରଂ ସବୁବେଳେ ତା ଆବସେନ୍ସରେ ତମକୁ କମ୍ପାନୀ ଦେବାକୁ ମୋତେ ରିକ୍ୱେଷ୍ଟ କରିଛି।
3: ବଟ୍ ହି ନଟ୍ ହୋଲ୍ ହେଡେଡ୍ଲି।
2: କାହିଁକି? ସେ କଣ ଆମ ସମ୍ପର୍କକୁ ସନ୍ଦେହ କରେ?
3: ଜଷ୍ଟ ପସିବଲ୍।
2: ତାହେଲେ ତୁମର ଏଠାକୁ ଆସିବା ଅନୁଚିତ, ବିଶେଷ କରି ସେ ଘରେ ନାହିଁ ସେତେବେଳେ।
3: ସେ କଣ ଡିୟର, ତମେ କଣ ଆଜି ପର୍ଯ୍ୟନ୍ତ ହେଲେନ୍ର ହାର୍ଟକୁ ଚିହ୍ନି ପାରିଲନି? ଗ୍ରୀନ୍ ଇଜ୍ ଏ କୱାର୍ଡ୍, ଆଇ ହେଟ୍ ହିମ୍।
2: ହେଲେନ୍,
3: ଆଇ ହେଟ୍ ହିମ୍, ବିଲିଭ୍ ମି ଡିୟର, ତାର ପୁରୁଷତ୍ୱକୁ ମୁଁ ସନ୍ଦେହ କରେ।
2: ବଟ୍ ହି ଇଜ୍ ୟୋର୍ ହଜବେଣ୍ଡ।
3: ମୁଁ ବଡ଼ ଅନ୍ଲକି ଟେଲର୍, ଗ୍ରୀନ୍ ପରି ପୁରୁଷ ମୋର ହଜବେଣ୍ଡ, ଯିଏ ନିଜର ୱାଇଫ୍ର ମନ କଥା ବୁଝିବାକୁ ଅକ୍ଷମ ଅସମର୍ଥ, ସେ କି ହଜବେଣ୍ଡ?
2: ହେଲେନ୍,
3: ତା ଦେହରେ ଉଷ୍ମତାର ଅଭାବ, ବରଫ ପରି ଶୀଘ୍ର ସେ, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ମୋର ଅସହାୟ ନାରୀତ୍ୱ ହାହାକାର କରିଆସିଛି। କିନ୍ତୁ କିନ୍ତୁ ତୁମେ, ତୁମ ସ୍ପର୍ଶ ମୋତେ ଉନ୍ମତ କରିଛି, ଉତ୍ତେଜିତ କରିଛି। ଆଜି ଆଜି ମୋ ଜୀବନ ପୂର୍ଣ୍ଣ ହୋଇଛି ଟେଲର୍। ଆଟ୍ ଲାଷ୍ଟ ୟୁ ହାଭ୍ ମିଟ୍ ମି ମଦର୍।
2: ଓ ହେଲେନ୍, ମାଇ ଡାର୍ଲିଂ।
4: ଗ୍ରିମ୍, ଗୁଡ୍ ମର୍ଣ୍ଣିଂ ଗ୍ରିମ୍।

0: ସତରେ ତମେ କହିବା?
1: Yes, darling. ଲୋକ ୱର୍କସପରେ ଡ୍ୟୁଟି କଲେ ମୋ ଜେନେରାଲସିପ୍ ହବ।
0: କିନ୍ତୁ ଏଇ ତିନି ରାତି ମୁଁ ଏକା ରହିବି କେମିତି? କେହି କ'ଣ ସ୍ପେୟାର ନାହାନ୍ତି ଆଜି? ସେଦିନ ପରେ ତମ ଡିପୁଟି ଟେକ୍ଅପ୍ କରି ତମକୁ ଫ୍ରି କରିଦିଅନ୍ତା।
1: ଡୋଣ୍ଟ ୱରି ଜେନି, ଏ ତିନି ରାତି ଚାହୁଁ ଚାହୁଁ ଚାଲିଯିବ, ତାପରେ ମୁଁ ପୁରା ଦେଢ ଦିନ ରେଷ୍ଟ ପାଇବି। ଏଥର ରେଷ୍ଟ ପିରିୟଡକୁ ଆମେ ମ୍ୟାକ୍ସିମମ୍ ଏନ୍ଜୟ କରିବା।
0: ନୋ ବନ୍ସ, ଏଥର ତମକୁ ପୁରା ସାତ ଦିନ ଛୁଟି ନେବାକୁ ପଡିବ।
1: ସେଭେନ ଡେଜ୍?
0: ହଁ, ଆମେ ଆଉଟିଂ ବି ଯିବା। କୁହନି ଡାର୍ଲିଂ, ଛୁଟି ନବ ନା?
1: କିନ୍ତୁ ନା ଜେନି, ତା କ'ଣ ସମ୍ଭବ?
0: ୱାଇ ନଟ୍?
1: ସି ଡାର୍ଲିଂ, ମଦର ଇଜ୍ ଓଲ୍ଡ, ତା ଛଡ଼ା ସେ ଅସୁସ୍ଥ, ତାକୁ ଏକୁଟିଆ ଛାଡ଼ି ଆମର ସାତ ଦିନ ବାହାରକୁ ଚାଲିଯିବାଟା।
0: ସୋ ୱାଟ୍, ଥରେ ପୁରା କହିଛି ମୁଁ ତମ ମଦରର ସେବା କରିପାରିବିନି ବୋଲି? ମୁଁ କ'ଣ ଏଇଥିପାଇଁ ତମକୁ ମ୍ୟାରେଜ୍ କରିଥିଲି? ୟୁ ଆର୍ ମାଇ ହଜବ୍ୟାଣ୍ଡ, ମୁଁ କେବଳ ତମରି ସେବା କରିବି, ଆଉ କାହାରି ନୁହେଁ, ବୁଝିଲ?
1: ପ୍ଲିଜ ଜେନି, ଏତେ ବଡ଼ ପାର୍ଟି କରୁଛୁ କାହିଁକି? କି ଶୁଣିଲେ କ'ଣ ଭାବିବ?
2: ହ୍ୟାଲୋ ବନ୍ସ।
1: ହଁ ଗ୍ରୀନ, ଗୁଡ୍ ଇଭିନିଂ ଜେନି। ମିଷ୍ଟର ଗ୍ରୀନ, ମାଇ କୋଲିଗ।
0: ସିଓ ପ୍ଲିଜ ଟୁ ମିଟ୍ ୟୁ।
2: ଥ୍ୟାଙ୍କ ୟୁ ବନ୍ସ, ମୁଁ ତୁମକୁ ୱେଟ୍ କରିଥିଲି।
1: ମୋତେ?
2: ୟେସ୍, ମୋର ଗୋଟେ ଉପକାର କରିପାରିବ?
1: କୁହ।
2: ତମେ ଆଜି ମୋ ସାଙ୍ଗରେ ଡ୍ୟୁଟି ଚେଞ୍ଜ କରିପାରିବ?
1: ବଟ୍ ତମେ ତ ନାଇଟ୍ ଡ୍ୟୁଟି ସାରି ଆଜି ସକାଳେ ଫେରିଛ।
2: ତଥାପି ମୁଁ ତମ ଡ୍ୟୁଟି କରିବି ବନ୍ସ, ଆଜି ମୁଁ ବମ୍ବେ ମେଲ୍ ନେଇଯିବି। ଇଟ୍ ଇଜ୍ ମୋଷ୍ଟ ଅର୍ଜେଣ୍ଟ, ତମେ ବରଂ ସିକ୍ କରି ଘରକୁ ଯାଅ। ସାତ ଦିନ ଛୁଟି ନେଇ ମିସେସ୍ ବାନ୍ସକୁ ଆଉଟିଂରେ ନେଇଯାଅ, ମଦରଙ୍କ ପାଇଁ ଚିନ୍ତା କରନା, ମୁଁ ତ ଅଛି। ତା ଛଡ଼ା ମୁଁ ହେଲେନ୍କୁ ବି କହିବି, ସେ ତମ ମଦରଙ୍କୁ ଆଟେଣ୍ଡ କରିବ। ପ୍ଲିଜ୍ ବାନ୍ସ, ମୋର ଏତିକି ରିକ୍ୱେଷ୍ଟ ରକ୍ଷା କର।
1: ହୋ ଗ୍ରୀନ, ଲଭ୍ଲି ଗ୍ରୀନ, ହାଉ କାଇଣ୍ଡ ଅଫ୍ ୟୁ। ହୋ ଗ୍ରୀନ, ଆଇ ଡୋଣ୍ଟ ନୋ ହାଉ ଟୁ ଥ୍ୟାଙ୍କ ୟୁ।
0: ଥ୍ୟାଙ୍କ ୟୁ ମିଷ୍ଟର ଗ୍ରୀନ, ଥ୍ୟାଙ୍କ ୟୁ ଭେରି ମଚ୍।
2: ଦ୍ୟାଟ୍ସ ଅଲ୍ ରାଇଟ୍, ଓକେ, ବାଏ ବାଏ।
0: ବାଏ
2: ବାଏ।
1: ତାପରେ କୁହ ଗ୍ରୀନ, ଶୀଘ୍ର କୁହ, ରାତି ପାଇବାକୁ ଅଳ୍ପ ବାକି।
3: ଗୋଟେ ଲମ୍ପ ପରେ ବମ୍ବେ ମେଲ୍ର ଇଞ୍ଜିନ୍ ଉପରକୁ ଉଠିଗଲି ମୁଁ। ଇଞ୍ଜିନ୍ର ନିଆଁ, ଧୂଆଁ ଆଉ ଉତ୍ତାପ ଭିତରେ ସକାଳର ସେ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯିବାକୁ ଚାହୁଁଥିଲି ମୁଁ। ସେତେବେଳକୁ ରାତି ପ୍ରାୟ 12 ହବ। ଟ୍ରେନ୍ ଚାଲୁଛି, ବନ୍ଦ ହେଉଛି, ପୁଣି ଚାଲୁଛି, ସବୁକିଛି ଘଟିଯାଉଛି ଗତାନୁଗତିକ ଭାବରେ। ମୋର ଆସିଷ୍ଟାଣ୍ଟ ଡ୍ରାଇଭର ଘୁମେଇ ପଡ଼ିଛି ଅନେକ ବେଳୁ। ସେତେବେଳକୁ ଟ୍ରେନ୍ର ବେଗ ବଢ଼ିଯାଇଛି ଅନେକ। ଆଗରେ ଏଇ ଡିଷ୍ଟାଣ୍ଟ ସିଗ୍ନାଲର ଲାଲ ଆଲୁଅଟା ଦପ୍ ଦପ୍ ହେଇ ଜଳୁଛି। ମୁଁ ବି ଜଳ ଜଳ ହେଇ ଚାହିଁ ରହିଛି ଶୂନ୍ୟ ଆକାଶକୁ। ଆଖି ଆଗରେ ଭାସି ଯାଉଛି ଆଜି ସକାଳର ସେଇ ବିବତ୍ସ ଦୃଶ୍ୟ। ହେଲେନ୍ର ଛାତି ଭିତରେ ମୁଣ୍ଡ ଗୁଞ୍ଜି ଦେଇଛି ଟେଲର, ଆଉ ଟେଲରର କଳା କଳା ବାଳ ଉପରେ ହେଲେନ୍ର ହାତ ଆଙ୍ଗୁଠି ଆଙ୍ଗୁଠି ଉପରେ ଜଗ୍ ଜଗ୍ କରୁଛି ଆମ ବାଘର ମୁଦିର ଲାଲ ରୁବି ପଥରଟା। ମତେ ଲାଗୁଥାଏ ସତେ ବା ଆଜିର ଏଇ ଟ୍ରେନ୍ରେ ହନିମୁନ୍ କରୁଛନ୍ତି ହେଲେନ୍ ଆଉ ଟେଲର। ଟ୍ରେନ୍ ଆଗକୁ ମାଡ଼ି ଚାଲିଛି, ସ୍ପିଡ୍ କମିବାକୁ ମୋର କୌଣସି ଚେଷ୍ଟା ନାହିଁ। ଅଥଚ ସେହି ଲାଇନ୍ ଉପରେ ହେଡ୍ଲାଇଟ୍ର ଉଜ୍ଜଳ ଆଲୁଅ ଜଳେଇ ଠିଆ ହେଇଛି ରାୟପୁର ପାସେଞ୍ଜର। ମୋର ଚେତନା ଫେରିଲା ବେଳକୁ ଆଉ କୌଣସି ଉପାୟ ନଥିଲା ରବର୍ଟସନ୍, ଆଉ ମାତ୍ର 10-15 ହାତର ବ୍ୟବଧାନ, ଆଉ ତାପରେ ହଠାତ୍

0: ଅର୍ଜୁନବାବୁ,
1: ଆମର
0: ଏଇ ଅପେକ୍ଷା କରିବା ଭିତରେ ଆପଣ ଯେମିତି ଭାବରେ ଆକୁ ପିଇ ଚାଲିଛନ୍ତି, ସତରେ ମତେ ବଡ ଭୟ ଲାଗୁଛି।
2: ମୋର ଏଇ ପିଇବା ଦେଖି ଭୟ କରୁଛନ୍ତି ନା ଦେବଗଡ଼ର ଏଇ ପୁରୁଣା ନିଛାଟିଆ ରାଜପ୍ରାସାଦ ଭିତରେ ବସି ଏଇ ଝଡ଼ ବର୍ଷା ରାତିକୁ ଭୟ କରୁଛନ୍ତି ଲେଖକ ମହାଶୟ?
0: ଦେଖନ୍ତୁ, ବାହାରେ ଯେମିତି ଝଡ଼ ବର୍ଷା ଲାଗି ରହିଛି ସେଥିରେ ତ ଭୟ ଲାଗିବାର କଥା ବହିଦାର ବାବୁ।
2: ଅର୍ଜୁନ ବହିଦାର, ନିଜେ ଥାଉ ଥାଉ ଆପଣଙ୍କର ଭୟର କୌଣସି କାରଣ ନାହିଁ ଲେଖକ ମହାଶୟ। ତା ଛଡ଼ା ଆପଣ ମୋର ଅତିଥି, ଆପଣଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ସେଇଟା ଦେଖିବା ହେଉଛି ମୋର କାମ।
0: କିନ୍ତୁ ଅର୍ଜୁନ ବାବୁ, ବର୍ଷା ବତାସ ଯେମିତି ଲାଗି ରହିଛି ଆପଣ କ'ଣ ଭାବୁଛନ୍ତି ନର୍ତ୍ତକୀମାନେ ଆଉ ଆସିପାରିବେ?
2: ଆପଣ କ୍ଳାନ୍ତି ଅନୁଭବ କରୁଛନ୍ତି ନା?
0: ନା ନା, ସେମିତି କିଛି ନୁହେଁ।
2: ଅର୍ଜୁନ ବହିଦାରକୁ ଏତେ ସହଜରେ ଆପଣ ଫାଙ୍କି ଦେଇପାରିବେନି ଲେଖକ ମହାଶୟ। ମୁଁ ଜାଣେ ଆପଣ ସମ୍ବଲପୁରର ହୀରା ବିଷୟରେ ଜାଣିବା ପାଇଁ ବ୍ୟସ୍ତ ହୋଇପଡ଼ିଲେ।
0: ତା ଅବଶ୍ୟ ସତ।
2: ଆଉ ଏ କଥା ବି ସତ ଯେ ଅର୍ଜୁନ ବହିଦାର ଆପଣଙ୍କ ସମ୍ମାନ ପାଇଁ ଏ ଝଡ଼ ବର୍ଷା ରାତିରେ ଏଇ ଜୀର୍ଣ୍ଣ ପ୍ରାସାଦରେ ନର୍ତ୍ତକୀମାନଙ୍କ ଚଳ ଚଞ୍ଚଳ ନୂପୁର ନିକୁଣରେ ଏ ନିର୍ଜନତା ଝଙ୍କୃତ କରିବା ପାଇଁ ବ୍ୟାକୁଳ। ଆଉ ତା ଆଗରୁ ସୁରା ରଙ୍ଗୀନ ନିଶାରେ ନ ଛୁଇଁଲେ ସାକିର ଆସରଟା ଜମିବ କେମିତି? ନିଅନ୍ତୁ।
0: ମୁଁ ତ ପ୍ରଥମରୁ କହିଛି ବହିଦାର ବାବୁ, ମୋର ଏସବୁରେ ସଉକ ନାହିଁ।
2: ଓ ସାଧୁ, ଆପଣମାନେ ହେଲେ ସବୁ ସାଧୁ ପୁରୁଷ।
0: ଶୁଣି ପାରୁଛନ୍ତି କିଏ ସେମିତି କାନ୍ଦୁଛି? କିଏ ଏମିତି କାନ୍ଦୁଛି ବହିଦାର ବାବୁ?
2: ଚୌକିଦାରର ସ୍ତ୍ରୀ।
0: ଚୌକିଦାରର ସ୍ତ୍ରୀ?
2: ଚୌକିଦାରର ପ୍ରଥମ ସ୍ତ୍ରୀ। ପିଲାପିଲି କିଛି ନ ହେବାରୁ ଚୌକିଦାର ଆଉ ଗୋଟିଏ ବିବାହ କରିଥିଲା।

0: ତାପରେ ତା ଦ୍ୱିତୀୟ ସ୍ତ୍ରୀର ଦୁଇଟି ପୁଅ ହେଲେ।
1: ଓ ସେଇଥିପାଇଁ ବୋଧେ ସେ ସୌତୁଣୀର ଦୁଇଟି ପୁଅଙ୍କୁ
0: ନଈରେ ବୁଡ଼େଇ ସେ ମାରିଦେଲା।
1: ମାରିଦେଲା
0: ତାପରେ ନିଜେ ଆତ୍ମହତ୍ୟା କଲା।
1: ସେଇଠୁ
0: ସେଇଠୁ ଆଉ କଣ, ତାରି ଅତୃପ୍ତ ଆତ୍ମା ଏଇ ପ୍ରାସାଦରେ ଘୁରି ବୁଲେ ଆଉ ବେଳେ ବେଳେ ଏମିତି କାନ୍ଦେ।
1: ମାନେ ଆପଣ କଣ କହିବାକୁ ଚାହାନ୍ତି, ଦେଓଗଡ଼ର ଏଇ ପ୍ରାସାଦରେ ଅଶରୀରୀ ପ୍ରେତାତ୍ମା ଘୁରି ବୁଲୁଛି?
0: ଭୟ ପାଇଗଲେ ନା କଣ? ବ୍ୟସ୍ତ ହୁଅନ୍ତୁନି, ସେ ଆପଣଙ୍କର କୌଣସି କ୍ଷତି କରିବନି। ତା ଛଡ଼ା ଅର୍ଜୁନ ବହିଦାର ନିଜେ ଥାଉଥିବ, ଆପଣଙ୍କର ବ୍ୟସ୍ତ ହେବାର କିଛି କାରଣ
1: ହଉ। ତାହେଲେ ହୀରାର କାହାଣୀ ଆରମ୍ଭ କରନ୍ତୁ ନା।
0: ଏତେ ବ୍ୟସ୍ତ ହେଲେ ଚଳିବନି, କିଛି ମନେ କରିବେନି ଲେଖକ ମହାଶୟ, ଆପଣ ଟିକେ ଅପେକ୍ଷା କରନ୍ତୁ, ମୁଁ ଟିକେ ବାହାରୁ ଆସୁଛି।
1: ଆରେ ଇଏ ଝଡ଼ ବର୍ଷାରେ ବାହାରକୁ ପୁଣି ବାହାରିଲେଣି ଯେ,
0: ମୋ ପାଇଁ ଭୟ କରନ୍ତୁନି, ମୁଁ ଖାଲି ଚୌକିଦାରକୁ ଗୋଟିଏ କଥା କହି ସଙ୍ଗେ ସଙ୍ଗେ ଫେରି ଆସିବି, ଆଉ ତାପରେ ଶୁଣେଇବି ସେଇ ହୀରାର କାହାଣୀ। ଓକେ।
2: ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଦେଓଗଡ଼ ରାଜପ୍ରସାଦ, ରାତିର ଘନ ଅନ୍ଧକାର, ତା ସାଙ୍ଗକୁ ଝଡ଼ ଆଉ ବର୍ଷା, ପ୍ରାସାଦର ଚାରିକଡ଼େ ଘନ ଜଙ୍ଗଲ, ଆଉ ଭିତରେ ଅବହେଳିତ ଉଦ୍ୟାନ, ବାଘ ଭାଲୁ ଯେ ନଥିବେ କିଏ କହିବ, ତା ସାଙ୍ଗକୁ ମଝିରେ ମଝିରେ ନାରୀ କଣ୍ଠର କାନ୍ଦ, 250 ଫୁଟ ଉଚ୍ଚର ପ୍ରଧାନପାଟ ଜଳପ୍ରପାତର ପାଣି ପଡ଼ୁଛି ଭୟଙ୍କର ଶବ୍ଦ କରି, ପ୍ରାସାଦଟା ଏତେ ପୁରୁଣା, ବିରାଟ ବିରାଟ ଯୋଡ଼ା ଯୋଡ଼ା ଖମ୍ବରୁ ପଲସ୍ତରା ଛାଡ଼ିଯାଇଛି ଅନେକ ଜାଗା, ବାରଣ୍ଡାରେ ଧୂଳି ମଇଳାର ଆସ୍ତରଣ, ପାରାମାନଙ୍କର ଆବର୍ଜନା, ଅନେକ ଗୁଡ଼ାଏ କୋଠରୀ, ଅଥଚ ସବୁ ଦରଜାରେ ତାଲା ଝୁଲୁଛି ଅନେକ ଦିନରୁ। ଏଠିକି ଆସି ପହଞ୍ଚିବା ଆଗରୁ ଦେଖିଛି ଗୋଟାଏ ବିରାଟ ଗୋଖର ସାପ ଫଣା ଟିକି ଯାଇଥିଲା, କେହି ଯେମିତି କୁମରି କୁମରି କାନ୍ଦୁଛି, ସଠିକ୍ କଣ ପ୍ରାସାଦ ଭିତରେ ଅଶରୀରୀ ପ୍ରେତାତ୍ମା ଘୁରି ବୁଲୁଛି? ହୁଏତ ଅର୍ଜୁନ ବହିଦାର ମୋତେ ଭୟ ଦେଖାଇବା ପାଇଁ ମନଗଡ଼ା କଥା କହିଗଲେ, କିନ୍ତୁ ମୋତେ ଭୟ ଦେଖାଇ ତାଙ୍କର ଲାଭ କଣ?
1: କିଏ
0: ଡରି ଯାଇଛନ୍ତି ନା କଣ?
1: ହଁ ନା, ମୁଁ ଭାବିଲି
0: ଚୌକିଦାରର ସ୍ତ୍ରୀର ପ୍ରେତାତ୍ମା ନୁହେଁ।
1: ରହସ୍ୟ ସୃଷ୍ଟି କରିବାରେ ଆପଣ ବେଶ ଦୂରନ୍ଧର ଦେଖୁଛି।
0: ଛାଡ଼ନ୍ତୁ ସେ କଥା, ମୁଁ ଭାବୁଛି ଏଇ ନର୍ତ୍ତକୀମାନଙ୍କ ଆସିବା ଆଗରୁ ହୀରା ବିଷୟରେ ଆଲୋଚନା କଲେ ଭଲ ହବ।
1: ମୁଁ ତ ସେ କଥା ଆପଣଙ୍କ ଆଗରୁ କହୁଥିଲି।
0: ଆପଣ ସମ୍ବଲପୁର ବିଷୟରେ ଜାଣିଛନ୍ତି
1: ନା?
0: ଚୌହାନ ରୂପତୀ ବଳରାମ ଦେବଙ୍କ ରାଜତ୍ୱ ସମୟରେ ମହାନଦୀ କୂଳରେ ଗୋଟିଏ ଶିମିଳି ଗଛ ମୂଳରେ ପ୍ରତ୍ୟକ୍ଷ ସମଲେଇ ଦେବୀଙ୍କ ମୂର୍ତ୍ତି ଲୋକମାନେ ଆବିଷ୍କାର କରିଥିଲେ।
1: ଓ ବୋଧହୁଏ ସମଲେଇ ଦେବୀଙ୍କ ନାଁ ଅନୁସାରେ ଏ ନଗର ନାଁ ସମ୍ବଲପୁର ରଖାଯାଇଛି ନା?
0: କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ, ବଳରାମ ଦେବଙ୍କ ରାଜତ୍ୱ ବହୁ ପୂର୍ବରୁ 2ଶ୍ରୀ ଶତାବ୍ଦୀରେ ଗ୍ରୀକ୍ ଭୌଗୋଳିକ ଟଲେମି ଲେଖିଯାଇଛନ୍ତି ଯେ ମାନଦା ନଦୀ କୂଳରେ ସମ୍ବଲପୁର ବୋଲି ଗୋଟିଏ ନଗର ଥିଲା।
1: ମାନଦା ନଦୀ,
0: ଯେତେ ଦୂର ମନେ ହୁଏ ସେ ବୋଧହୁଏ ଏଇ ମହାନଦୀ କଥା ଲେଖିଛନ୍ତି। ସେ ଯାହା ହଉ, ମଧ୍ୟଯୁଗରେ ବୌଦ୍ଧ ସାହିତ୍ୟରେ ସମଭାଲ ନଗରୀ ସୂଚନା ମଧ୍ୟ ମିଳେ।
1: ଆପଣ ତ ମୋତେ ଇତିହାସ ଶୁଣାଉଛନ୍ତି ଅର୍ଜୁନ ବାବୁ, ମୁଁ କିନ୍ତୁ ହୀରାର କଥା ଶୁଣିବାକୁ ଚାହେଁ।
0: ମୁଁ ତ ସେଇ କଥା କହିବାକୁ ଯାଉଛି।
1: କଣ ତାହେଲେ?
0: ତାପରେ ଆସନ୍ତୁ 17ଶ ଶତାବ୍ଦୀ ମଧ୍ୟଭାଗକୁ। ସେହି ସମୟରେ ଫରାସୀ ପର୍ଯ୍ୟଟକ ଟ୍ରାଭିୟର ସେ ଲେଖିଯାଇଛନ୍ତି ଯେ ସୁମେଲପୁର ମାଟିରୁ ପ୍ରଚୁର ହୀରା ମିଳୁଥିଲା।
1: ମୁଁ ଦେଖୁଛି ଏସବୁର ଟିକେ ନିକି ଖବର ଆପଣ ରଖିଛନ୍ତି।
0: ପ୍ରସିଦ୍ଧ ଐତିହାସିକ ଏଡୱାର୍ଡ ଗିବନ ସାହେବଙ୍କ ନାଁ ଶୁଣିଛନ୍ତି?
1: ଶୁଣିଛି।
0: ସେଇ ଗିବନ ସାହେବ ତାଙ୍କ ଡିକ୍ଲାଇନ୍ ଆଣ୍ଡ ଫଲ୍ ଅଫ୍ ରୋମାନ୍ ଏମ୍ପାୟାର ବହିଟିରେ ଲେଖିଯାଇଛନ୍ତି ଯେ ସୁମେଲପୁରର ଧନୀ ଲୋକମାନେ ପ୍ରଚୁର ହୀରା ରପ୍ତାନୀ କରୁଥିଲେ ରୋମ୍ ରାଜ୍ୟକୁ।
1: ବା, ଅନେକ ଖବର ରଖିଛନ୍ତି ଆପଣ।
0: ଝୁନାନ୍ ବୋଲି ଗୋଟିଏ ଗାଁ ଥିଲା ଠିକ ମହାନଦୀର ମଝିରେ, ତାରି ପାଖରେ 4 ମାଇଲ ଲମ୍ବ ଗୋଟିଏ ଦ୍ୱୀପ ମହାନଦୀକୁ ଠିକ 2 ଭାଗରେ ବିଭକ୍ତ କରିଥିଲା। ତା ନାଁ हीरा।

ଅର୍ଜୁନ ବହିଦାର ଗୋଟିଏ ଅଦ୍ଭୁତ ଚରିତ୍ର। ଏତେ ବଡ଼ ନିର୍ଜନ ଜୀର୍ଣ୍ଣ ପ୍ରାସାଦ ଭିତରେ ଏକା ଏକା କେମିତି ଯେ ନିଶ୍ଚିନ୍ତରେ ସେ ରହିଆସୁଛନ୍ତି ବଡ଼ ଆଶ୍ଚର୍ଯ୍ୟ ଲାଗେ। ଗଭୀର ଅନ୍ଧକାର, ଝଡ଼ ବତାସ, ତା ଭିତରେ ଘନ ଜଙ୍ଗଲର ପଶୁମାନଙ୍କର ଚିତ୍କାର କେମିତି ଗୋଟିଏ ଭୌତିକ ପରିବେଶ ସୃଷ୍ଟି କରିଛି। କେତେବେଳେ ଯେ କ'ଣ ଘଟିଯିବ କିଏ କହିପାରିବ। ଭାଗ୍ୟ ଭଲ ପାଖରେ ଲୋଡ଼େ ରିଭଲଭର୍ଟା ତନ୍ତ ତ ଅଛି। ପୁଣି ସେ କାନ୍ଦ, କିନ୍ତୁ ଅର୍ଜୁନ ବହିଦାର ତ ଶେଷରେ କହିଗଲେ ଯେ କାନ୍ଦ କୌଣସି ଅସରରେ ପ୍ରେତାତ୍ମାର ନୁହେଁ। ତେବେ ଏତେ ରାତିରେ କିଏ ସେ ହତଭାଗିନୀ ଏମିତି ଗୁମରି ଗୁମରି କାନ୍ଦୁଛି।

0: ମନେ ହେଉଛି ଯେମିତି ଏଇ ପ୍ରାସାଦରୁ ହିଁ କେହି ରହି ରହି କାନ୍ଦୁଛି। ନା ନା ନା, ଏମିତି ବସି ରହିଲେ ଏକ ନାନା ଦୁଶ୍ଚିନ୍ତା ଆସିବ ମନକୁ। ବରଂ ବରଂ ପ୍ରାସାଦର ଅନ୍ୟାଂଶ ଗୁଡ଼ିକ ଦେଖି ଆସିଲେ ଭଲ ହୁଅନ୍ତା। ଏଇ କୋଠରୀଟିରେ ଖାଲି ଗୋଟିଏ ବୋଲି ଝଡ଼ା ହେଲୁ, ପ୍ରାସାଦର ବାକି ସବୁ ଅଂଶ ଅନ୍ଧାର। ହଉ ପଛେ ଅନ୍ଧାର, ପାଖରେ ତ ଟର୍ଚ୍ଚ ଅଛି, ଦେଖେ। ଘର ପରେ ଘର, ଅନେକ କୋଠରୀ, ସବୁ ଦରଜାରେ ତାଲା ଚଳୁଛି, ଯେମିତି ଅନେକ ଦିନ ହେଲା ତାଲା ଗୁଡ଼ିକ ଖୋଲା ହେଇନି। ଛାତରୁ ଚୁନ ସୁରକି ଖସି ବାରଣ୍ଡା ଆଉ ଚଟାଣ ସାରା ଧୂଳି, ଯୋଡ଼ା ଯୋଡ଼ା ଖମ୍ବରୁ ଛାତ ପର୍ଯ୍ୟନ୍ତ ବୁଢ଼ିଆଣି ଜାଲ ଭର୍ତ୍ତି, ଚାରିଆଡ଼ୁ କେମିତି ଗୋଟାଏ ଗମରା ଗନ୍ଧ। ଏଇ ତ ଗୋଟାଏ ଝରକାର ଚାଲି ଦେଇ ଆଲୁଅ ଦିଶୁଛି, ନିଶ୍ଚୟ ସେ ଘରେ କେହି ଅଛି। କିଏ ଏମିତି ହସୁଛି? ଆରେ ଏ କ'ଣ ମୁଁ ଦେଖୁଛି, ଘର ଭିତରେ ଯୋଉ ଝିଅଟି ବସିଛି ତାକୁ କୋଉଠି ଦେଖିଲା ଭଳି ମନେ ହେଉଛି। ଝରକାଡ଼କୁ ପଛ କରି ଯୋଉ ଲୋକଟି ବସିଛି ଝୁଙ୍କି ପଡ଼ିଛି ଟିକେ ଆଗକୁ। ହଁ ମନେ ପଡ଼ିଲା, ଆଜି ଖରାବେଳେ ପ୍ରଧାନ ପାଟ ଜଳପ୍ରପାତ ଦେଖି ଫେରୁଥିଲା ବେଳେ ଅର୍ଜୁନ ବହିଦାର ଚିହ୍ନେଇ ଦେଇଥିଲେ ସେଇ ଝିଅଟିକୁ।
1: ଇଏ ଚେଲା ମୁଇଁ ଆପରେ ସାପୁଆ କେଲା ପିଲା, ୟମ ସାଙ୍ଗେ କରବୁ ଖେଲ ତ ସାପର ସାଙ୍ଗେ କରବୁ ଖେଲ, ଆର ପେଟ ଚିଆର ଲାଗି ମୋର ବେକେ ହେଇଛେ ନାକ ସାମମାଲା। ଇଏ ଚେଲା ଇଟା ମୁଇଁ କାଣା ପିନ୍ଧିଛେ, ଇଟା ସାପର ମେରୁ ହାଡ଼ମାଲା, ଗୁରୁ ବୁଢ଼ା ମତେ ପଦ ଦେଲା ଗଦ ଦେଲା ଯନ୍ତର ମନ୍ତର ଦେଇ ପିନ୍ଧି ଦେଲା ଇ ହାଡ଼ର ମାଲା। ଆର ବଜେଇ କରି ନାଗ ଧୁନିରେ ବଜେଇ କରି
0: ନା, କି ସୁନ୍ଦର
2: କଣ
0: ସେଇ ଝିଅଟି।
2: ଝିଅ ନୁହେଁ ଲେଖକ ମହାଶୟ, ଗୋଟାଏ ଡାହାଣୀ ପିଲା ଚୋରି କରି ବିକିବା ହେଲା ତାର କାମ।
3: କଣ କହୁଛନ୍ତି ଅର୍ଜୁନ ବାବୁ?
2: ଖାଲି ସେତିକି ନୁହେଁ, ଚୋରା ମଦର କାରବାର, ଅଫିମ ଗଞ୍ଜେଇ ଚାଲାଣ କରିବା ହେଲା ତାର ପେଶା। ଜଙ୍ଗଲରୁ ବିଷାକ୍ତ ସାପ ଧରି ତାର ବିଷ ବିକ୍ରି କରେ, ଗୁଣିଗାରେ ଯାଏ ମଙ୍ଗଲି।
0: ଇଣ୍ଟରେଷ୍ଟିଂ,
2: ଆପଣ ହେଲେ ଲେଖକ ଲୋକ, ଆପଣଙ୍କ ପାଖରେ ସବୁ କିଛି ଇଣ୍ଟରେଷ୍ଟିଂ, କିନ୍ତୁ ଆପଣ ଜାଣନ୍ତି ନେଇ ଏ ଆଖପାଖରେ ଯେତେ ଗାଁ ଅଛି ସମସ୍ତେ ତାକୁ ଡରନ୍ତି।
0: କାହିଁକି?
2: ମଙ୍ଗଲିର ଅମଙ୍ଗଳ ଦୃଷ୍ଟି କାହା ଉପରେ କେତେବେଳେ ଯେ ପଡିବ ତା କେହି ଜାଣିପାରିବେନି। ଚାଲନ୍ତୁ ଆମେ ପ୍ରାସାଦକୁ ଫେରିଯିବା।
0: ନା ଅର୍ଜୁନ ବାବୁ, ମଙ୍ଗଲି ବିଷୟରେ ଏତେ କଥା ଯେତେବେଳେ ଜାଣିଲି ସେତେବେଳେ ତାକୁ ପାଖରୁ ଟିକେ ଦେଖିଲେ ହୁଅନ୍ତାନି? ତାଛଡ଼ା ଦେଖନ୍ତୁ ନା, ତା ସାଙ୍ଗରେ ଯୋଉ ଲୋକଟି ବେକରେ ବିରାଟ ଗୋଟାଏ ସାପ ଝୁଲେଇ କଣ ସବୁ କହିଯାଉଛି ଦେଖୁଛି, ଅନେକ ଲୋକ ସିଆଡ଼େ ଯାଉଛନ୍ତି।
2: ସେ କାଳ ନାଗୁଣୀର ଡିପ୍ଲୋମେସି ଆପଣମାନେ ବୁଝିପାରିବେନି ଲେଖକ ମହାଶୟ, ଏସବୁ ନାଚ ଗୀତ ତାର ଗୋଟେ ପ୍ରହସନ।
0: କଣ କହୁଛନ୍ତି ଆପଣ?
2: ମଙ୍ଗଲିର ଏଇ ଚୋରା ମଦ ଗଞ୍ଜେଇ ଅଫିମ କାରବାର ବିଷୟରେ ଆଖପାଖ ଗାଁ ଲୋକମାନେ ଗାଁ ମୁଖିଆଙ୍କ ପାଖରେ ଫେରାଦ କରିଛନ୍ତି। ଦେଖୁଛନ୍ତି ସେଇ ଯେ ଲୋକଟି ମଙ୍ଗଲିକୁ କଣ ପଚରା ଉଚରା କରୁଛି,
0: ଜଣାପଡ଼ୁଛି ତ?
2: ଦେଖନ୍ତୁ ମଙ୍ଗଲି କେମିତି ଅଣ୍ଟାରେ ହାତ ଦେଇ ଆଖିକି ନଚି ତାକୁ ଭୁଲେଇବା ପାଇଁ ଚେଷ୍ଟା କରୁଛି।
0: କିନ୍ତୁ ମୁଁ ବୁଝିପାରୁନି ଆପଣ କଣ କହିବାକୁ ଚାହୁଁଛନ୍ତି।
2: ଆପଣ ହେଲେ ସରଳ ଲୋକ, ମଙ୍ଗଲିର ଚାଲବାଜି ବୁଝିବାକୁ ଅନେକ ସମୟ ଲାଗିବ ଆପଣଙ୍କୁ। ସେଇ ଲୋକଟାକୁ ଗାଁ ମୁଖିଆ ପଠେଇଛି, ସେ ଆସିଛି ଏ ଚୋରା କାରବାରର ଖବର ନେବାକୁ। ଏଣେ ମଙ୍ଗଲି ନାଚ ଗୀତର ପ୍ରହସନ କରି ଲୋକଙ୍କୁ ଆସ୍ତେ ଆସ୍ତେ ଜମଉଛି।
0: ହେଲେ ଏସବୁ କରିବାର କାରଣ କଣ?
2: କାରଣ ଆଉ କଣ, ସେଇ ଯେ ସାପୁଆ କା ଗୀତ ଗାଇ ଚାଲିଛି ତା ସାଙ୍ଗରେ ତାଳ ଦେଇ ମଙ୍ଗଲି ଦେଖନ୍ତୁ କେମିତି ନାଚ ନାଚୁଛି। ମଙ୍ଗଲିର ପୁରିଲା ପୁରିଲା ଦେହ ଉପରେ ସମସ୍ତଙ୍କ ରାକ୍ଷୀ, ସେଇ ମୌକାରେ ଦେଖନ୍ତୁ କେମିତି ଜଣ ଜଣ ହୋଇ ତା କୁଡିଆ ଭିତରକୁ ଯାଉଛନ୍ତି।
0: ସେମାନେ
2: ଚୋରା ବେପାରୀ ଦେଖଣାହାରୀମାନେ ମଙ୍ଗଲିର ନାଚ ଦେଖି ଅବାକ, ସେଇ ମୌକାରେ ଚୋରା ବେପାରୀମାନେ ତା କୁଡିଆରୁ ବୋତଲ ବୋତଲ ଦେଶୀ ମଦ ଧରି ଖସି ପାର।
0: ତଥାପି ଚାଲନ୍ତୁ ନା ଟିକେ ଦେଖି ଆସିବା।
2: ବେଶ ଚାଲନ୍ତୁ।

0: ରାଜଧାନୀର ଚଞ୍ଚଳ ପରିବେଶରୁ ଧଉଳିର ଏକ ମନୀୟ ସନ୍ଧ୍ୟା କେତେ ଶାନ୍ତ ମୁଁ ଆଜି ଅନୁଭବ କରିପାରୁଛି ଅରୁଣାଂଶୁ।
1: ଅନେକ ଦିନରେ ନିରଳା ମୁହୂର୍ତ୍ତକୁ ମୁଁ ଅପେକ୍ଷା କରିଥିଲି ସୁମିତ୍ରା, ହେଲେ ମନୋରମ ବିଭାସ ଅଭିଳାଷ ଏମାନଙ୍କ ଗହଳୁ ତମକୁ ଏକା ପାଇ ଏ ସନ୍ଧ୍ୟାକୁ ଉପଭୋଗ କରିବାର ସୁଯୋଗ ପାଇନଥିଲି। ଧଉଳି ମାଟିର କଅଁଳ ଘାସ ଉପରେ ପାଖାପାଖି ବସି ମନର କଥା କହିବାର ସୁଯୋଗ ଆଜି ପାଇଛି ସୁମିତ୍ରା।
0: ସତରେ ଅରୁଣାଂଶୁ, ଅନେକ ଦିନରୁ ମୁଁ ବି ଏ ସୁଯୋଗକୁ ଅପେକ୍ଷା କରିଥିଲି, ଆଉ ସେଇଥିପାଇଁ ତ ତମେ ଡାକିଲା ମାତ୍ରେ ମୁଁ ଥାଇ ଆସିଛି ଅରୁଣାଂଶୁ।
1: ଏ ଧଉଳି ପାହାଡ଼ର ତଳରେ ସେ ଅଙ୍କା ବଙ୍କା ତୟାବାଲି ଉପରେ ଗୋଟାଏ ଇତିହାସ ଲେଖା ହେଇଛି ସୁମିତ୍ରା। ସାରା ପୃଥିବୀର ଦୃଷ୍ଟି ଏଇଠି, ଶାନ୍ତିର ପ୍ରତୀକ ସ୍ତୂପ ଯାହାକୁ ଆମେ ୱାର୍ଲ୍ଡ ପିସ୍ ପାଗୋଡ଼ା ବୋଲି କହୁଛୁ, ସେଠି ଆମ ଦଳର ଏ ଶୃଙ୍ଖଳ ବନ୍ଧୁମାନଙ୍କର ଏ ଶସ୍ତା ନାଚ ଗୀତ ହୋ ହଲ୍ଲା ମୋତେ ଅତ ଭଲ ଲାଗେ ନା ସୁମିତ୍ରା।
0: ସେଇଥିପାଇଁ ତ ସେମାନଙ୍କ ଫାଜିଲାମିରୁ ଦୂରେଇ ଆସି ତମର ଏତେ ପାଖେ ବସିବାର ମୌକା ପାଇଛି ଅରୁଣାଂଶୁ। ଦେଖ ଅରୁଣାଂଶୁ, ଧଉଳି ଉପରେ ସନ୍ଧ୍ୟାର ଆସ୍ତରଣ କେମିତି ଘନେଇ ଆସୁଛି।
1: ସେ ଝାପ୍ସା ଆଲୁଅରେ ଆମେ ଦି ଜଣ ପରସ୍ପରର ଅତି ପାଖରେ।
0: ଆଉ ଟିକେ ପାଖକୁ ଖୁଞ୍ଚି ଆସ ନା ଅରୁଣାଂଶୁ।
1: ଭୁବନେଶ୍ୱର।

0: ଘର ବଞ୍ଚିବ ଲାଭ କଣ?
1: ପାରିବ ସୁମିତ୍ରା, ନିଶ୍ଚୟ ପାରିବ, ତତେ ବଞ୍ଚିବାକୁ ପଡିବ। ତୁ ଥାଇ ଯାଏ ସୁମିତ୍ରା, ଅଟକି ଯାଏ, ଭାବ ପ୍ରବଣତାର ମାନି କିଛି ନାହିଁ।

0: Amor de mis ojos, que
1: ସୁମିତ୍ରା ଧାଇଁଛି ବଣ ବୁଦା କଣ୍ଟା ପଥର ବାଲି କୌଣସି ପ୍ରତି ତାର ଭ୍ରକ୍ଷେପ ନାହିଁ ପୁନେଇ ଜହ୍ନ ଧଉଳିର ଘାସ ସେଜ ଉପରେ ଗୁଳିବିଦ୍ଧ ଅରୁଣାଂଶର ମେଞ୍ଚା ମେଞ୍ଚା ରକ୍ତ ନିଶବ୍ଦରେ ଶୋଷି ଚାଲିଛି ସେ ରକ୍ତ ପିପାସର ଯେମିତି ତୃପ୍ତି ନାହିଁ କେତେ ରକ୍ତ ନ ପିଇଛି ଧଉଳିର ମାଟି ଅବଶୋଷ ଅଭିମାନ ଅନାଦର ନେଇ ଧଉଳି ମାଟିରେ ପଡ଼ିଛି ଅରୁଣାଂଶର ରକ୍ତାକ୍ତ ଦେହ ଅସହାୟ ପଙ୍ଗୁ ଦୁର୍ବଳ ଝରା ଫୁଲର ପାଖୁଡ଼ା ଭଳି ବିଞ୍ଚି ହେଇ ପଡ଼ିଛି ତାର ସ୍ୱପ୍ନ ଧଉଳି ମାଟିରେ ପୁନେଇର ତୋଫା ଲୁହରେ ତାରାମାନେ ମିଠି ମିଠି କରି ଚାହିଁଛନ୍ତି ଅନେକ ଲୁଚି ଗଲେଣି ଆହୁରି ଅନେକ ଏ ଯାଏ କ୍ଷୋଭ ଲାଞ୍ଛନା ଘୃଣା ନେଇ ନିର୍ବାକ ନିଷ୍ପଲକ ସୁଭିତ୍ରା ଥାଇଛି ପ୍ରେମ ବିଶ୍ୱାସ ସ୍ନେହ ମମତା ମୋହ ମାୟା ସବୁ ଯେମିତି ଅରୁଣାଂଶର ରକ୍ତରେ ଧୋଇ ସଫା ହେଇଯାଇଛି କାହିଁ ଦୁନିଆରେ କୋଟି ତ କିଛି ବଦଳି ଯାଇନି ରାତି ଯାଇ ସକାଳ ଆସିଛି କୃଷକ ଜମିରେ ହଳ ବୁଲେଇ ଚାଲିଛି ମସ୍ତର କାରଖାନାରେ ପରିଶ୍ରମ କରି ଚାଲିଛି ଅଫିସରେ କିରାନୀମାନଙ୍କର ନୀତିଦିନିଆ କାମ ଚାଲିଛି ଘରେ ଘରେ ଛୋଟ ପିଲାଙ୍କ ଧୂଳି ଖେଳ ହସ କାଙ୍ଗ ସ୍ତ୍ରୀର ସୁହାଗ ସବୁକିଛି ଯେମିତି ଚାଲିଥିଲା ସେମିତି ଚାଲିଛି ହେଲେ ପଛରେ ଅନେକ ପଛରେ ଧଉଳି ମାଟିରେ ପଡ଼ି ରହିଛି ଅରୁଣାଂଶର ନିଷ୍ପନ୍ଦ ଶରୀର କ୍ଷତ ବିକ୍ଷତ ଲାଞ୍ଛିତ ପରାଜିତ ପରିତ୍ୟକ୍ତ ଅବହେଳିତ ଅସହାୟ ଦେହ କ୍ଲାନ୍ତିର ସ୍ୱେଦ ହତାଶାର ଅଶ୍ରୁ ଆଉ ମେଞ୍ଚା ମେଞ୍ଚା ରକ୍ତ ଗୋଟିଏ ପାଖରେ ଧୂସର ବାଲି ଉପରେ ବିପର୍ଯ୍ୟସ୍ତ ଘାସ ଫୁଲ ଆର ପାଖରେ ଅରୁଣାଂଶର ଗୁଳିବିଦ୍ଧ ରକ୍ତାକ୍ତ ଶରୀର ନୀତି ଆଦର୍ଶର ଫାଙ୍କା ଆୱାଜ ଏସବୁର ବହୁ ଦୂରରେ ବଞ୍ଚିବାର ଆଶା ନେଇ ଧାଇଁଛି ସୁମିତ୍ରା ବେହେରା।

0: ଭୁବନେଶ୍ୱରରୁ ବହୁତ ଦୂରରେ ବେଦବ୍ୟାସ ଏତେ ଦୂର ନୁହେଁ, ଜମା 20 କିଲୋମିଟର।
1: ଆହା,
0: ଏତେ ବ୍ୟସ୍ତ ହେଲେ ଚଳିବ? ତମେ ବଡ଼ କ୍ଳାନ୍ତ, ଚୁପଚାପ ସେମିତି ଆଖି ବୁଝି ବିଶ୍ରାମ କର। ଗୁରୁ ଫେରି ଆସୁ।
1: ଗୁରୁ ସେ ପୁଣି କିଏ?
0: ସବୁ ଜାଣିପାରିବ ତେବେ ମୁଁ ଯେତେବେଳେ ତୁମର ଏତେ ପାଖରେ ଅଛି। ମୋ ନାଁଟା ଜାଣିଥାଅ? ମୋ ନାଁ ଭୋଳା।
1: ଭୋଳା, ମୁଁ କିଛି ବୁଝିପାରୁନି, ମୋତେ ଛାଡ଼ିଦିଅ।
0: ଛାଡ଼ିଦେବି? ଆରେ ଆରେ, ଛାଡ଼ିଦେଲେ ତମେ କୁଆଡ଼େ ଯିବ? ଏ ଜଙ୍ଗଲରେ ସାପ ଭାଲୁ ବାଘ ଭର୍ତ୍ତି, କାହିଁକି ସୁନ୍ଦର ଚେହେରାଟି ସେମାନେ ନଷ୍ଟ କରିଦେବେ କହିଲ? ଗୁରୁ ଯାଇଛି ଗାଧୋଇବାକୁ ନଈକୁ, ସେଠି ସେ ପାଖ ଗାଁରୁ ଚାଉଳ ପନିପରିବା ନେଇ ଆସିବ, ରନ୍ଧାବଢ଼ା ହବ, ଟିକେ ମଦ ପିଆ ହବ, ଫୁର୍ତ୍ତି ହବ, ନା କଣ?
1: ମୁହଁ ସମ୍ଭାଳି କଥାବାର୍ତ୍ତା କର, ନହେଲେ ନହେଲେ ସେ ଜିଭଟା ଛିଣ୍ଡି ପକେଇବି।
0: ଜିଭଟା ଛିଣ୍ଡି ଗଲେ ତମ ସଙ୍ଗେ କଥା ହେବି କେମିତି କହିଲ? ସତରେ ତମେ ରାଗିଲେ କେତେ ସୁନ୍ଦର ଦିଶୁଛ ମ।
1: ଭଦ୍ରଘର ଝିଅମାନଙ୍କ ସାଙ୍ଗେ କେମିତି କଥାବାର୍ତ୍ତା କରନ୍ତି ତମେ ଜାଣିନା ବୋଧେ।
0: କଣ କହିଲ? ଭଦ୍ରଘର ଝିଅ ରାତି ଅଧର ରାସ୍ତା କଡ଼ରେ ଯୋଉ ଝିଅ ବେହୋସ ହେଇ ପଡ଼ିଥା।

0: ଏପରି ଭଦ୍ର
1: କିନ୍ତୁ ମୁଁ ଜାଣିବାକୁ ଚାହେଁ ଏଠିକୁ ମତେ କେମିତି ଆଣିଲ, କାହିଁକି କାହିଁକି ମତେ ଏମିତି ବାନ୍ଧି ରଖିଛ? ଶୁଣେ,
0: କେମିତି ଆଉ କଣ, ଗୋଟେ ଭେନ୍ରେ ଅଫିମ୍ ଗଞ୍ଜେଇ ଧରି ମୁଁ ଓ ସର୍ଦ୍ଦାର ଭୁବନେଶ୍ୱରରୁ ଆସୁଥିଲୁ ରାଉରକେଲା। ରାସ୍ତାରେ ଦେଖିଲୁ ତମେ ବେହୋସ ହେଇ ପଡ଼ିଛ, ତମକୁ ଉଠେଇଲୁ, ପୁଲିସ କୋଉଠୁ ଟେର ପାଇଲା କେ ଜାଣି ଗୋଡ଼େଇଲା ଆମକୁ। ତମର ତ ଚେତା ନଥିଲା, ନହେଲେ ଦେଖିଥାନ୍ତୁ ସେ ମଜା, ରାଉରକେଲା ପର୍ଯ୍ୟନ୍ତ ପହଞ୍ଚିବା କଥା। ତ ଶେଷରେ ଗାଡ଼ିଟି ଏଇ ଜଙ୍ଗଲରେ ପୁରେଇଦେଲୁ, ମାଲ ଆଉ ତମକୁ ଉତ୍ତାରି ଖାଲି ଗାଡ଼ିଟା ଡ୍ରାଇଭର ନେଇଗଲା ରାଉରକେଲା। ପୁଲିସ ବିଚାରା ସେଇ ଖାଲି ଗାଡ଼ିଟା ପଛରେ, ଆଉ ଆମେ ତପେ ନହେଲେ କଣ ଆମକୁ ଭଦ୍ର ଲୋକ ବୋଲି ଭାବିଛ ନା କଣ? ଏଇ ଶୁଣ, ଟିକେ ପିଇବ, ଦେହଟା ସତେଜ ହେଇଯିବ।
1: ଅରୁଣାଂଶର ଲାଷ୍ଟ ହୁଏ ତ ଶାଗୁଣା ବିଲୁଆ ଶେଷ କରିଦେଇଥିବେ।
0: ଏଇ କଣ ଭାବୁଛ?
1: ଆଉ ଭାବୁଛ କଣ, ଏମାନେ ତ ଦେହଟାକୁ ଖିନ୍ଭିନ୍ କରିଦେବେ,
0: ପୁଣି ବେହୋସ ହେଇଗଲା ନା କଣ?
1: ଭୁବନେଶ୍ୱରରୁ ବେଦବ୍ୟାସ ଦୌଡ଼ି ଦୌଡ଼ି ଆଉ ଦେହରେ ବଳ ନାହିଁ, ଏମାନେ ଶେଷରେ ତତେ ହତ୍ୟା କରି ଶଙ୍ଖ ଆଉ କୋଇଲି ନଈର ସଙ୍ଗମ ବେଦବ୍ୟାସରେ ଫିଙ୍ଗିଦେବେ। ସୁମିତ୍ରା, ସର୍ଦ୍ଦାର ଆସିବା ଆଗରୁ ଭୋଳାକୁ କୌଣସି ମତେ ଭୁଲେଇ ହାତ ପାଦର ବନ୍ଧନ ଖୋଲିନେ। ସୁମିତ୍ରା, ତରକାରୀରେ ଭୋଳା ସାଙ୍ଗରେ ଟିକେ ମଦ ପିଇନେ, ତାପରେ ସୁଯୋଗ ଦେଖି ପୁଣି ଥାଇ ଭୋଳା। ନଈ ସିବାରିରେ ପହଞ୍ଚିଗଲେ ଅସୁବିଧା କିଛି ହବ, ଜଙ୍ଗଲର ପାଖ ତତେ ଖାଇଦେ, କିନ୍ତୁ କିନ୍ତୁ ଏମାନଙ୍କ କବଳରୁ ଖସି ଚାଲିଯା। ଭୋଳା ସୁମିତ୍ରା, ଭୋଳା ଭୋଳା
2: ଭୋଳା,
0: ମତେ କଣ କହୁଛ?
2: ବଡ଼ କଷ୍ଟ ଲାଗୁଛି। ଆଚ୍ଛା ଭୋଳା, ତମ ମନରେ ଏତିକି ଟିକେ ଦୟା ନାହିଁ?
0: ଦୟା?
2: ମତେ ଏତେ ଜୋରରେ ବାନ୍ଧିଦେଇ ନିଜେ ଆରାମରେ ବସି ପିଇ ଚାଲିଛ,
0: କଷି ଯିବାକୁ ବସିଛ,
2: କୁଆଡେ ଯିବି? ଏଇ ଜଙ୍ଗଲ ରାସ୍ତାଘାଟ ମତେ କିଛି ଜଣା ନାହିଁ, ଏକ ଏକ ପିଉଛ, ମତେ ଟିକେ ବି ଦଉନ, ସ୍ୱାର୍ଥପର।
0: ଏ ଖାନ ଆଜି କଣ ନ ଶୁଣିଲା, ସତ କହୁଛ? ତମେ ପିଇବ?
2: ଖାଲି ପିଇବିନି, ତୁମକୁ ମୋ ନିଜ ହାତରେ ପିଆଇଦେବି
0: ମଧ୍ୟ।
2: ବେଶ ତ ଇଂରାଜୀ କହୁଛ,
0: ଆଉ କଣ ଗଜମୂର୍ଖ ବୋଲି ଭାବିଥିଲ? କଲେଜରେ ପଢୁଥିଲି।
2: କଲେଜରେ ପଢା କାହିଁକି ଛାଡ଼ିଲ ଯେ?
0: ରୁହ ରୁହ, ତମ ହାତ ପାଦ ମୁଁ ଖୋଲିଦିଏ।
2: କାଟୁଛି।
0: ଆହା, ଏ ସେମିତି ଭିଡ଼ ଭିଡ଼ କାହିଁକି ହଉଛ କହିଲ? କଣ୍ଠି ଗୁଡାକ ଆହୁରି ବସିଯିବ। ହଁ, ସେମିତି ଧୀର ସ୍ଥିର ହିଁ ପଡ଼ିରହ। ସତେ କି ମୁଲାୟମ ଦେହଟା, ନିଅ ଏବେ ତୁମେ ମୁକ୍ତ।
2: ଆଚ୍ଛା ଫୁଲା, କଲେଜରେ ପଢୁଥିଲ, ପଢା ଛାଡ଼ି ଏ ଚୋରା ବେପାର ଧନ୍ଦା ମୁଁ କିନ୍ତୁ କିଛି ବୁଝିପାରୁନି।
0: ସବୁ କହିବି, ଆଗ ଗଳାରେ ଟିକେ ଭିଜେଇ ନିଏ। ଏଇ ତମେ ଟିକେ ନିଅ ନା, ନିଅ।
2: ଏ ମା, କି ଗନ୍ଧ! ତଣ୍ଟି ଭିତରଟା ଜଳି ଯାଉଛି ଯେମିତି।
0: ପ୍ରଥମେ ପ୍ରଥମେ ସେମିତି ଲାଗିବ, ରାତି ଅଧର ରାସ୍ତା କଡ଼ରେ ତ ଆଉ ସତୀ ସାବିତ୍ରୀ ପଡ଼ିନଥାନ୍ତି। ଆଚ୍ଛା, ତମ ନାଁଟା କଣ କହିଲନି ତ?
2: ରାସ୍ତା କଡ଼ରେ ରାତି ଅଧରେ ଯିଏ ପଡ଼ିଥାଏ ତାର ପୁଣି ନାଁ କଣ? ଛାଡ଼, କହିଲନି ଯେ ପଢା କାହିଁକି ଛାଡ଼ିଲ?
0: ସିଏ ତ ଗୋଟେ ଇତିହାସ, ବାବା ରାଜନୀତିର ଦଳାଦଳିରେ ରୋଗିଣୀ ମାଆକୁ ଛାଡ଼ି ମରିଗଲେ, ମା ବି ଯକ୍ଷ୍ମାରେ ଛାଡ଼ି ଚାଲିଗଲେ, ଗୋଟିଏ ବୋଲି ଭଉଣୀ ଥିଲା, କୁଆଡ଼େ ଯେ ପଳେଇଲା ତାର ବି ପତା ମିଳିଲାନି। ଦୁନିଆ ପ୍ରତି ଗୋଟେ ବିତୃଷ୍ଣା ଆସିଲା, ଜୀବନ ବଞ୍ଚାଇବା କଥା, ପକେଟ ମାର, ଚୋରି, ଶେଷରେ ଅଫିମ ଗଞ୍ଜେଇର ଚୋରା ବେପାର, ଦି ବର୍ଷ କରି ଦି ଥର ଜେଲ ଖଟିଛି। ଏଇ କଣ ଭାବୁଛ, ଶୁଣିବାକୁ ଖରାପ ଲାଗୁଛି ନା?
2: ସତରେ ଭୋଳା, जीवन प्रति आम समस्त।

0: ମୋହ। ଯାହା ହଉ, ଯେମିତି ହଉ ବଞ୍ଚିବାର ଗୋଟେ ଅସୀମ ମାୟା।
1: ହଉ ହଉ, ସେ ଦର୍ଶନ ଶାସ୍ତ୍ର ଶୁଣିବାରେ ମୋର ଆଗ୍ରହ ନାହିଁ। ଆରେ କୁଆଡେ ଉଠିଲ?
0: ପଳେଇ ଯାଉନି ମ। ଏ ଭୋଳା ଦେଖ ତ, ଏ ଜଙ୍ଗଲଟା କି ସୁନ୍ଦର। ଆଚ୍ଛା ଭୋଳା,
1: କଣ
0: ତମ ସର୍ଦ୍ଦାରକୁ କହି ମତେ ବି ତମ ଦଳରେ ମିଶେଇ ଦିଅ ନା, ମୁଁ ତମ ସାଙ୍ଗେ କାମ କରିବି, ମଦ ପିଇବା, ଫୁର୍ତ୍ତି କରିବା।
1: ତମେ ଝିଅ ପିଲା, ଏ କାରବାର ତମ ଦ୍ୱାରା ହେଇପାରିବନି।
0: ହେ ଭୋଳା, ହେ ଦେଖିଲ ସେ ଗଛରେ କେତେ ସୁନ୍ଦର ସୁନ୍ଦର ଫୁଲ ପେନ୍ଥା ପେନ୍ଥା ହେଇ ଝୁଲୁଛି ମ।
1: ଝୁଲୁଥାଉ, ତମେ ଚୁପଚାପ ବସ,
0: ସେଥିରୁ ଗୋଟାଏ ପେନ୍ଥା ମତେ ଆଣିଦିଅ ନା। ହେ ଭୋଳା,
1: ଚାଲା କି ମତେ ଗଛରେ ଚଢେ ଦେଇ ପାର ହେଇଯିବ। ନାଇଁ
0: ଲାଜ ଲାଗୁନି ସେମିତି କହିବାକୁ, ମରଦ ପିଲା ହେ ଏତିକି ବିଶ୍ୱାସ ନାହିଁ। ଲାଜ ସରମ ଛାଡି ତମ ସାଙ୍ଗେ ବସି ମଦ ପିଇଲି, ତୁମକୁ ନିଜର କରିବି ବୋଲି, ତମ ଦଳରେ ମିଶିବି ବୋଲି କହିଲି, କଣ କଲେ ତମେ ମତେ ବିଶ୍ୱାସ କରିବ କହିଲ? କୁଆଡେ ବା ଯିବି, ମୋର କିଏ ବା ଅଛି।
1: ଠିକ ଅଛି ଠିକ ଅଛି, ବେଶି ବକ ବକ କରନା, ଚୁପଚାପ ଠିଆ ହେଇଥା, ପଳେଇବାକୁ ଚେଷ୍ଟା କଲେ କିଛି ଭଲ ହେବନି କହିଦଉଛି।
0: ଏଇତର ସୁଯୋଗ ସୁମିତ୍ରା, ନଦୀ ଘୋଡ଼ଟା ବେଶୀ ଦୂର ନୁହେଁ, କୌଣସି ମତେ ନଦୀ ପାର ହେଇଯା। ଏଇ ପଞ୍ଚୁଡ଼ା ହାତରୁ ତୁ ଖସି ପଡ଼ା ସୁମିତ୍ରା। ସୁମିତ୍ରା,
2: ଆରେ ହେ ହେ ହେ, ଆରେ ରହିଯା, ଆରେ ରହିଯା କହୁଛି। ମିତାଜୀ ଘୋଡ଼ା ସାଙ୍ଗରେ ଚାଲ ବାଜି ରହ, ତତେ ଧରି ଯଦି ତୋ ଦେହଟା ଟିକି ଟିକି କରି କାଟି ବିଲୁଆ କୁକୁରଙ୍କୁ ନ ଖୋଇଛି, ମୋ ନାଁ ଭୋଳା ନୁହେଁ।

0: ସବୁ ଯେମିତି ସ୍ୱପ୍ନ ଭଳି ମନେ ହେଉଛି ସୌରଭ, ତମେ ଯଦି ସେହି ସମୟରେ ସେଠି ପହଞ୍ଚି ନଥାନ୍ତ ମୋ ଅବସ୍ଥା ଯେ କଣ ହେଇଥାନ୍ତା ମୁଁ ଚିନ୍ତା କରିପାରୁନି।
1: ଏକଥା କାହିଁକି ଚିନ୍ତା କରୁନା ଯେ ତା ସଙ୍ଗେ ହାତାହାତି ହେଲା ବେଳକୁ ତମେ ଯଦି ମୌକା ଦେଖି ତା ମୁଣ୍ଡକୁ ପଥର ଛେଚି ଦେଇନଥାନ୍ତ ତାହେଲେ ସେଇ ଗୁଣ୍ଡାଟା ମୋତେ ବି ଶେଷ କରିଦେଇଥାନ୍ତ।
0: ଓହ, ସେଇ ଦୃଶ୍ୟ ମନେ ପଡ଼ିଲେ ଦେହଟା ମୋର କମ୍ପି ଉଠୁଛି ସୌରଭ। ଯେତେବେଳେ ସେ ତମକୁ ମାଡ଼ି ବସି ଦି ହାତରେ ତମ ବେକଟା ଚାପି ଧରିଲା, ମୁଁ କଣ କରିବି, କିଛି ବାଟ ନ ପାଇ ପଥରଟା ଦେଲି ତା ମୁଣ୍ଡକୁ ଛେଚି।
1: ମାନିବାକୁ ପଡ଼ିବ ସୁମିତ୍ରା, ତମର ଯଥେଷ୍ଟ ବୁଦ୍ଧି ଆଉ ସାହସ ଅଛି, କିନ୍ତୁ ଗୋଟାଏ କଥା ସୁମିତ୍ରା, ନିଜ ନାଁଟା ଛଡ଼ା ତମ ବିଷୟରେ ଆଉ ତ କିଛି କହିଲନି ମୋତେ। ତମେ କିଏ, କଣ କର, କେମିତି ଗୁଣ୍ଡା ହାତରେ ପଡ଼ିଲ, କିଛି ତ କହିଲନି।
0: ସମୟ ହେଲେ ସବୁ କହିବି ସୌରଭ, ସେ ଅନେକ କଥା ହେଲେ କେଇଟି ମୁହୂର୍ତ୍ତର ମିଳାମିଶା ତୁମର ପରିଚୟ ମୋ ଜୀବନର ଗୋଟେ ବଡ଼ ସ୍ମୃତି ହେଇ ରହିବ।
1: ମୁଁ ବା ତମର କଣ କରିଛି ସୁମିତ୍ରା, ମୋର ପରିଚୟରେ ମନେ ରଖିବା ଭଳି କଣ ବା ଅଛି।
0: ବେଦବ୍ୟାସ ଭଳି ମନୋରମ ସ୍ଥାନରେ ସେ ଗୁରୁକୁଳ ବୈଦିକ ଆଶ୍ରମ, ସେଇଠି ଅଧ୍ୟାପନା, ପ୍ରକୃତି କୋଳରେ ଏକାତ୍ମ ହୋଇ ତୁମେ ନିର୍ବିକାର, ସରଳ ଆଦିବାସୀମାନଙ୍କର ତୁମେ ବନ୍ଧୁ, ସେମାନଙ୍କର ସରଳ ଜୀବନଧାରା ଭିତରେ ତୁମେ ବି ଗୋଟାଏ ସ୍ରୋତ। ତମ ପାଖରେ ନିଜର ପରିଚୟର କିଛି ମାନେ ନଥାଇପାରେ ସୌରଭ, କିନ୍ତୁ ମୋ ପାଖରେ
1: ତୁମେ ବଡ଼ ଉଦାର ସୁମିତ୍ରା, ସେଥିପାଇଁ ତୁମକୁ ସାଧାରଣ କଥା ବି ଅସାଧାରଣ ବୋଲି ମନେ ହୁଏ। ହେଲେ ସୁମିତ୍ରା, ମୋ ଅପେକ୍ଷା ଏହି ବେଦବ୍ୟାସ ହେଉଛି ପ୍ରକୃତରେ ମନେ ରଖିବା କଥା।
0: ସତେ,
1: ସମୁଦ୍ର ପତନରୁ 219 ଫୁଟ ଉଚ୍ଚରେ ଯେଉଁଠି ଶଙ୍ଖ ଓ କୋଇଲି ନଦୀର ସଙ୍ଗମ ହୋଇ ବ୍ରାହ୍ମଣୀ ନଦୀର ସୃଷ୍ଟି, ଓଡ଼ିଶାକୁ ପ୍ରକୃତିର ଅନ୍ୟତମ ଦାନ ବେଦବ୍ୟାସ, ଏହାର ସୌନ୍ଦର୍ଯ୍ୟ ଅକଥନୀୟ।
0: ତୁମେ କବି, ସେଇଥିପାଇଁ ୟା ଭିତରେ ଅନୁପମତାକୁ ତୁମେ ଉପଲବ୍ଧି କରିପାରିଛ ସୌରଭ।
1: ଖାଲି ସେତିକି ନୁହେଁ ସୁମିତ୍ରା, ପରାସରମୁନି ନଦୀ ପାରି ହେବା ବେଳେ ଧୀବର କନ୍ୟା ମତ୍ସ୍ୟଗନ୍ଧା ସହିତ ତାଙ୍କର ଦେଖା ହୋଇଥିଲା, ଆଉ ସେ ଦେଖାରୁ ପ୍ରେମ, ପ୍ରେମରୁ ବିବାହ, ଆଉ ତାପରେ ଜନ୍ମ ନେଲେ ବେଦବ୍ୟାସ। ନିକଟବର୍ତ୍ତୀ ପାହାଡ଼ରେ ବସି ବେଦବ୍ୟାସ ରଚନା କରିଥିଲେ ମହାଭାରତ।
0: ମୋର କଣ ଇଚ୍ଛା ହେଉଛି ଜାଣ ସୌରଭ?
1: କଣ?
0: ଏଇ ନଈର ସୋରେ ଏମିତି ଆମ ନୌକା ଭାସି ଚାଲିଥାନ୍ତା, ତମେ ଏମିତି ପୁରାଣ କିମ୍ବଦନ୍ତୀ କହି ଚାଲିଥାନ୍ତ, ଆଉ ମୁଁ ଶୁଣୁଥାନ୍ତି, ୟାର ଯେମିତି ଆଉ ଶେଷ ନଥାନ୍ତା।
1: ହେଲେ ଆମର

0: କେତେକ ମୁହୂର୍ତ୍ତ ସରି ଆସିଲା ସୁମିତ୍ରା, ଆମେ କୂଳରେ ପହଞ୍ଚିଗଲେ। ବସ୍ ଠିଆ ହେଇଛି, ଚାଲ ମୁଁ ତୁମକୁ ବସ୍ରେ ବସେଇବି। ହଉ ସୁମିତ୍ରା, ତୁମର ଯାତ୍ରା ଶୁଭ ହଉ। ମୁଁ ଜାଣେ ନା ଏଇ କେଇଟି ମୁହୂର୍ତ୍ତ ତୁମର ମନେ ରହିବ କି ନା, ହେଲେ ଦରକାର ହେଉ ବା ନ ହେଉ ମୋର ଘର ଠିକଣା ଦେଉଛି, ନିଅ। ଯଦି କେବେ ସମୟ ହୁଏ ମୋ କଥା ମନେ ପଡ଼େ ତେବେ ମୋ ପାଖକୁ ଆସିବାକୁ ଚେଷ୍ଟା କରିବ ନିଶ୍ଚୟ।
1: ଗୋଟିଏ ପାଖରେ ଧୂସର ବାଣୀ ଉପରେ ବିପରୀତ ଘାସ ଫୁଲ, ଆର ପାଖରେ ଅରୁଣାଂଶର ଗୁଳିବିଦ୍ଧ ରକ୍ତାକ୍ତ ଶରୀର।
2: ତାହେଲେ ସୌରଭ କଣ ଅରୁଣାଂଶର ଭାଇ?
0: ଅନେକ ଦିନ ବିତି ଯାଇଛି ୟା ଭିତରେ। ସମ୍ବଲପୁରକୁ ଦକ୍ଷିଣକୁ ପ୍ରାୟ 14 ମାଇଲ ମହାନଦୀ କୂଳରେ ଗୋଟିଏ ଛୋଟ ଗାଁ ହୁମା। ପ୍ରତିବର୍ଷ ଶିବରାତ୍ରିରେ ଏଠି ମେଳା ବସେ। ଅନେକ ଦିନ ପରେ।
3: ଏଇ ଯେ, ଆରେ ଅନେକ ଦିନ ପରେ ଦେଖା।
4: କଣ ମେଳା ଦେଖିବାକୁ ଚାଲି ଆସିଲେ?
3: ବହିଧର ବାବୁ ନମସ୍କାର। ନମସ୍କାର
4: ନମସ୍କାର।
0: ଯା ହଉ, ଏ ଭିଡ଼ ଭିତରେ ଚିହ୍ନି ପାରିଲେ ମୋତେ?
4: ବୁଝିଲେ ଲେଖକ ମହାଶୟ, ମୋର ଏଇ ଆଖି ଦିଟା ଥରେ ଗୋଟିଏ ଜିନିଷ ଦେଖିଲେ ଆଉ ଭୁଲି ପାରେ ନା। ଦେଖୁଛି ଅନେକ ଜିନିଷ କିଣିଛନ୍ତି ଏଇ ମେଳାରୁ।
0: ବେଶୀ ଆଉ କଣ, ବରଗଡ଼, ବରପାଲି ଆଉ ସୋନପୁରର ହାତବୁଣା ଲୁଗା କେଇଟା କିଣିଲି। ସତରେ ବହିଧର ବାବୁ, ଏଇ ମେଳାକୁ ଯେତେ ଜିନିଷ ସବୁ ଆସୁଛି ବୋଧହୁଏ ଏତେ ଜିନିଷ ଆଉ କୋଉଠି ଆପଣ ପାଇବେନି।
4: ବୁଝିଲେ ଲେଖକ ମହାଶୟ, ଏଇ ଗାଁଟା ସିନା ଛୋଟ, ହେଲେ ସୋନପୁର ଆଉ ଧମାର ଗୁଡ଼ଠୁ ଆରମ୍ଭ କରି କଣ୍ଟିଲୋର ତମ୍ବା ପିତ୍ତଳ ବାସନ କାଠ ବାଉଁଶର ଆସବାବ ସବୁ ପାଇବେ।
0: ଅସଲ ଜିନିଷ ତ ଆପଣ କହୁନାହାନ୍ତି। ମତେ ତ ଲାଗୁଛି ଏଇ ଗାଁଟିର ବିଶେଷତ୍ଵ ହେଲା ସେଇ ଅଣେଇ ହେଇ ରହିଥିବା ଶିବ ମନ୍ଦିର,
4: ଲିନିଂ ଟାୱାର ଅଫ ପିସା। ସେମିତି ଲାଗୁଥିବ ନୁହେଁ?
0: ସେଇ ତ, ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ ଭିତରୁ ଏଇଟିକୁ କେମିତି ବାଦ ଦେଇଛନ୍ତି ମୁଁ ତ ବୁଝିପାରୁନି।
4: ଏଇ ମନ୍ଦିରଟିକୁ ସମ୍ବଲପୁରର ପଞ୍ଚମ ରାଜା ବଳିଆର ସିଂ ଗଢ଼ିଥିଲେ। ଖାଲି ସେଇ ମନ୍ଦିର ନୁହେଁ, ଦେଖୁନାହାନ୍ତି ତା ଭିତରେ ଆଉ ଯୋଉ ଦିଦି ଛୋଟ ଛୋଟ ମନ୍ଦିର ଅଛି ସେ ବି କେମିତି ଅଣେଇ ହୋଇ ରହିଛି।
0: ଚାଲନ୍ତୁ ନା ଏଇ ଭିଡ଼ ଭିତରେ ଟିକେ ବାହାରିଯିବା, କିଛି ସମୟ ନିରଳାରେ ତ ବସି କଥା ହବା।
4: ତାହେଲେ ଚାଲନ୍ତୁ ମନ୍ଦିର ପଛ ପାଖରେ ନଈ କୂଳରେ ସେଇ ପାହାଚ ଉପରେ ବସିବା।
0: ଚାଲନ୍ତୁ।

0: ସମୁଦ୍ର ପଥୁରିଆ ଶଯ୍ୟା ଦେଖନ୍ତୁ।
1: ବର୍ଷା ଦିନେ ଦେଖିବେ ଇଆର ଭୟଙ୍କର ରୂପ। ଅନେକ ସମୟରେ ବଢି ପାଣି ଏଇ ଗାଁଟିକୁ ବୁଡ଼େଇ ରଖେ।
0: ସେଇଟା ବୋଧହୁଏ ସବୁ ନଦୀମାନଙ୍କର ଗୋଟେ ଖିଆଲ ନା?
1: ଆପଣ ତ ଲେଖକ, ହୁଏତ ଭାବୁଥିବେ କେତେବେଳେ ଏଇ ଖିଆଲି ନଈ ଆର କୂଳ କଢି ତୋଳିବାରେ ସାହାଯ୍ୟ କରେ ତ ଏ କୂଳକୁ ଫସେଇ ନିଏ ନୁହେଁ।
0: ବା ଆପଣ ତ ବେଶ ଅନୁଭବୀ।
1: ଆପଣମାନଙ୍କ ଭଳି ଅନୁଭବୀମାନଙ୍କ ସଂସ୍ପର୍ଶରେ ଆସିବାର ସୌଭାଗ୍ୟ ପାଇଛି ଯେତେବେଳେ, ତାର ପ୍ରଭାବ ତ କିଛି ରହିବ।
0: ସତରେ ବୈଦାର ବାବୁ, ପୃଥିବୀର ଯେତେ ଗୁଡ଼ିଏ ସଭ୍ୟତା ଦେଖୁଛନ୍ତି ସବୁ ଏଇ ନଦୀଗୁଡ଼ିକର ଦାନ। ବେବିଲୋନିଆନ ସଭ୍ୟତା କୁହନ୍ତୁ, ସେ ଗଢ଼ି ଉଠିଥିଲା ଟାଇଗ୍ରିସ୍ ଆଉ ୟୁଫ୍ରେଟିସ୍ ନଦୀ କୂଳରେ। ନୀଳ ନଦୀ ଦେଇଥିଲା ମିଶରର ସଭ୍ୟତା। ଚୀନ୍ର ସଭ୍ୟତା ଗଢ଼ି ଉଠିଥିଲା ୟାଙ୍ଗସିକିଆଙ୍ଗ ଆଉ ହୋୟାଙ୍ଗ ନଦୀ କୂଳରେ।
1: ଆଉ ଗଙ୍ଗା ଦେଇଛି ଆମ ଭାରତ ସଭ୍ୟତା।
0: ଠିକ୍ ସେମିତି ମଧ୍ୟପ୍ରଦେଶରୁ ବହି ଆସିଛି ଏହି ମହାନଦୀ, ଆଉ ଓଡ଼ିଶାର ପ୍ରାକୃତିକ ସମ୍ଭାର ଭିତରେ ଗଢ଼ି ତୋଳିଛି ଓଡ଼ିଶାର ବର୍ଣ୍ଣ ବୈଭବକୁ।
1: ଆପଣ ସିନା ଇତିହାସର ଆଲୋଚନା କରୁଛନ୍ତି ଲେଖକ ମହାଶୟ, ହେଲେ ଓଡ଼ିଶାର ସମୃଦ୍ଧି କଥା ଯଦି ଚିନ୍ତା କରିବେ ତାହେଲେ ମହାନଦୀର ପ୍ରକୃତ ଦାନ ଆପଣ ବୁଝିପାରିବେ।
0: ମାନେ
1: ଏଇ ମହାନଦୀ ଅନେକ ରୂପ ମୁଁ ଦେଖିଛି, କେତେବେଳେ ଶାନ୍ତ କମନୀୟ ତ ଆଉ କେତେବେଳେ ଦୁର୍ବାର ପ୍ରଳୟଙ୍କର। ହୀରାକୁଦ ବନ୍ଧ ନିର୍ମାଣ ହେବା ପୂର୍ବରୁ ମହାନଦୀର ବନ୍ୟା ଯେ ଓଡ଼ିଶାର କି କ୍ଷତି କରିଛି ସେ କଥା ମୁଁ ଜାଣେ।
0: ଅବଶ୍ୟ ମୁଁ ଶୁଣିଛି 1937 ରେ 55

0: 61 ମସିହାର ବନ୍ୟା କଥା ମୁଁ ଶୁଣିଛି।
1: ହୁଏତ ସେଇ ବିଭୀଷିକା ପରେ ଗଢ଼ି ଉଠିଛି ଶିଳ୍ପାଞ୍ଚଳ ଓଡ଼ିଶାରେ ଏଇ ପଶ୍ଚିମାଞ୍ଚଳ।
0: ଆପଣ ରାଉରକେଲା, ବ୍ରଜରାଜନଗର, ଯୋଡ଼ା ଏଇସବୁ କଥା କହିବାକୁ ଚାହାନ୍ତି?
1: ହଁ, ହୀରାକୁଦ ବନ୍ଧ ନ ହୋଇଥିଲେ ରାଉରକେଲାର ସେଇ ଇସ୍ପାତ ନଗରୀ, ଯୋଡ଼ାର ଫେରୋମାଙ୍ଗାନିଜ, ହୀରାକୁଦର ଆଲୁମିନିୟମ, ବରଗଡ଼ର ସିମେଣ୍ଟ, ଏସବୁ ସେମିତି ସ୍ୱପ୍ନ ହୋଇ ରହିଥାନ୍ତା।
0: ଆଚ୍ଛା ବହିଦାର ବାବୁ, ହୀରାକୁଦ ଡ୍ୟାମ ପୃଥିବୀର ସବୁଠୁ ଲମ୍ବା ନା?
1: ଖାଲି ଲମ୍ବା କହିଲେ ତ ହବନି। ଜାଣନ୍ତି, ହୀରାକୁଦର ଗୋଟିଏ ପାଖରୁ ଅନ୍ୟ ପାଖ ପର୍ଯ୍ୟନ୍ତ ପୁରା 16 ମାଇଲ।
0: ବାପରେ, ଏତେ ଲମ୍ବା?
1: 100 କୋଟି ଟଙ୍କା, 25,000 ଲୋକ, 8 ବର୍ଷର ଅନବରତ ପରିଶ୍ରମ। ଆପଣ ଜାଣନ୍ତି, ଏଇ ହୀରାକୁଦ ବନ୍ଧରେ ଯେତିକି ବାଲି, ମାଟି, ସିମେଣ୍ଟ, କଂକ୍ରିଟ ଲାଗିଛି, ସେତିକିରେ ହୁଏତ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟେ ବିରାଟ ରାସ୍ତା ହୋଇପାରିବ।
0: ପ୍ରକୃତରେ ଅର୍ଜୁନ ବାବୁ, 533 ମାଇଲ ଏଇ ନଦୀ, ତା କୂଳରେ ସମଲେଶ୍ୱରୀ, ଗୋପାଳଜୀ, ପାଟନେଶ୍ୱରୀ, କୁଠା ଜଗନ୍ନାଥ, ଅନନ୍ତ ଶଯ୍ୟା, ବ୍ରହ୍ମପୁରା, ବୁଢା ରାଜା, ଏସବୁ ମନ୍ଦିର ଗୁଡ଼ିକ ଦେଖିଲେ ସତରେ ଲୋକମାନଙ୍କର ମନୋଭାବ, ରୁଚି ସବୁକିଛି ଆମର ଜାଣିବେ।
1: ବୁଝିଲେ ଲେଖକ ମହାଶୟ, ଓଡ଼ିଶାକୁ ଲୋକେ ଜାଣନ୍ତି ପୁରୀର ବଡ଼ ଦେଉଳ ଜଗନ୍ନାଥ ବା କୋଣାର୍କର ସୂର୍ଯ୍ୟ ମନ୍ଦିର। ଇତିହାସ ଲେଖିଯାଇଛି ଖଣ୍ଡଗିରି କଥା ବା ଧୌଳିର କଥା, କିନ୍ତୁ ଆଧୁନିକ ଓଡ଼ିଶାର ଇତିହାସ ମୁଖ୍ୟତଃ ଏହି ହୀରାକୁଦ ବନ୍ଧ ଆଉ ରାଉରକେଲା ଇସ୍ପାତ ଉପରେ ହିଁ ନିର୍ଭର କରୁଛି।
0: ସେ ଯା ହଉ, ଏହି ମହାନଦୀ ମୋ ମନରେ ଏମିତି ଭାବାନ୍ତର ଆଣିଛି ଯେ ମୁଁ ଖାଲି ତାକୁ ଆଶ୍ରା କରି ଘୁରି ବୁଲୁଛି ତାକୁ ଜାଣିବା ପାଇଁ, ଆଉ ତାରି ଭିତରେ ପାଇଛି ଆପଣଙ୍କୁ।
1: ମତେ ତ ଲାଗୁଛି ସତେ ଯେମିତି ଆପଣ ଜ୍ଞାନର ହୀରା ସନ୍ଧାନରେ ବାହାରିଛନ୍ତି।
0: ଏଇ ଆପଣ ଠିକ ମନେ ପକେଇଦେଲେ, ମନେ ଅଛି ସେଇ ଝଡ଼ ବର୍ଷାର ରାତି ଆଉ ଆପଣଙ୍କର ଦେଓଗଡ଼ ପ୍ରାସାଦର ସେଇ ଗୀତର ଆସର
1: ଆଉ ତା ଭିତରେ ହୀରାର କାହାଣୀ?
0: ସତରେ ସତରେ ସେଇଟା ଗୋଟେ ଅପୁଲା ସ୍ମୃତି ହିଁ ରହିଛି।
1: ଆରେ ହେ ଦେଖୁଛନ୍ତି, ଆପଣଙ୍କ ସଙ୍ଗେ ଏଇ ଆଲୋଚନା ଭିତରେ ମୋର ସାଧାରଣ ସୌଜନ୍ୟତା ବି ମୁଁ ଭୁଲି ଯାଇଛି।
0: ସେ ପୁଣି କଣ,
1: ଅନେକ ଦିନ ପରେ ଦେଖା, ଅଥଚ ମୁଁ ଆପଣଙ୍କର ସେବା କିଛି କରିପାରୁନି।
0: ହା ଛାଡ଼ନ୍ତୁ ନା ସେ କଥା।
1: ନା ନା ନା, ସେସବୁ ମୁଁ କିଛି ଶୁଣିନି। କୋଉଠି ରହୁଛନ୍ତି ଆପଣ?
0: ଏଇ ଡାକବଙ୍ଗଳାରେ।
1: ଆରେ ମୁଁ ତ ଠିକ ତାରି ପାଖରେ ରହୁଛି। ଭଲ ହେଲା, ଆଜି ରାତିରେ ଆସନ୍ତୁ, ଖାଇ ପି ନାଚ ଗୀତ ଉପଭୋଗ କରିବା। କଣ ଆସିବେ?
0: ତାରି ସେ କଥା ପଚାରିବାକୁ ଅଛି, ମୁଁ ନିଶ୍ଚୟ ଆସିବି।
1: ତାହେଲେ ଚାଲନ୍ତୁ, ଏଥର ମୁଁ ଆପଣଙ୍କୁ ଛାଡ଼ି ଦେଇ ଆସେ।
0: ହଁ, ଆପଣ କାହିଁ କଷ୍ଟ କରିବେ,
1: ସେସବୁ ମୁଁ କିଛି ଶୁଣିବା ପାଇଁ ପ୍ରସ୍ତୁତ ନୁହେଁ। ଚାଲନ୍ତୁ।
0: ରାତି ଅନେକ ହେଲାଣି, ଅର୍ଜୁନ ବହିଦାର ବାରମ୍ବାର କହିଯାଇଥିଲେ ଆସି ମୋତେ ସାଙ୍ଗରେ ନେଇଯିବାକୁ, କିନ୍ତୁ କୁଆଡ଼େ ଗଲେ ଯେତେବେଳେ ଯାଏ, କ'ଣ ଅସୁବିଧା ହେଲା କିଓ? ତାଙ୍କର ସେହି ଆଖି, ତୀକ୍ଷ୍ଣ ଦୃଷ୍ଟି ଆଉ ଗତିବିଧି ସବୁ ମିଶି କେମିତି ଗୋଟେ ଅହେତୁକ ଭୟ ଆଣେ ମନରେ। ଦେଓଗଡ଼ର ସେହି ଝଡ଼ ବର୍ଷାର ରାତି, ନାରୀକଣ୍ଠର କାନ୍ଦ, ମଙ୍ଗଲି, ଶକୁନି ଆଉ ସେହି ନାଗସାପ, ତା ଭିତରେ ହୀରାର ସେ କଥା, ଏସବୁ ଆଖି ସାମ୍ନାରେ ରହି ରହି ଭାସି ଭାସି ଉଠୁଛି, ଦେହଟା ଶିହରି ଉଠୁଛି ଯେମିତି। କି ଶବ୍ଦ ଏତେ ରାତିରେ ବଙ୍ଗଳାର ପଛ ପାଖ ଦେଇ କିଏ ଯେମିତି ଜଙ୍ଗଲ ଆଡ଼କୁ ମୁହିଁଛି? କଥା କରେ, ଦୂରରେ ଯୋଉ ଛାୟା ମୂର୍ତ୍ତିଟି ଜଙ୍ଗଲ ଆଡ଼କୁ ଆଗେଇଛି, ସେ ଠିକ ଅର୍ଜୁନ ବହିଦାର ଭଳି ଦେଖାଯାଉଛି। ମୁଣ୍ଡ ଖରାପ ନା କଣ? ମୋ ପାଖକୁ ନ ଆସି ଏତେ ରାତିଟାରେ ନିର୍ବିକାର ଭାବରେ ଅର୍ଜୁନ ବହିଦାର ଜଙ୍ଗଲ ଆଡ଼କୁ ଛୁଟି ଚାଲିଛନ୍ତି କାହିଁକି?
2: ବହିଦାର ରାଜା, ମୁଇଁ ଭାବିଥିଲି ଯେ ତୁ ୟାର ନାଇଁ ଆସୁନୁ।
1: ଅର୍ଜୁନ ବହିଦାର ତା କଥାରେ ଖିଲାପ କରେ ନା ମଙ୍ଗଲି।
2: ଏତେ ରାତିରେ ଏ ଜଙ୍ଗଲ ଥି କଣ କରମା ଯେ? ଏ ଚାଲ ନା ତୋର ବଙ୍ଗଲାକେ ଯିମା।
1: ଯିବା ତ ନିଶ୍ଚୟ, ହେଲେ ଏ ରାତିରେ ତତେ କଣ ଏ ଜଙ୍ଗଲରେ ଭୟ ଲାଗୁଛି?
2: ମଙ୍ଗଲି କି ଫେର ଜଙ୍ଗଲ ଡର? ତତେ ଡର ଲାଗୁଥିବା କହ ନା।
1: ନା ନା, ମୋର ପୁଣି ଡର କାହାକୁ?
2: ବସ୍ନା,
1: ହଁ ଗୋଟେ କଥା ପଚାରିବି, ସତ କହିବୁ ତ?
2: सब के मिच मुई नाई जाने।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ପ୍ରସାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ଅଭିମାନ ଗୀତ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
4: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
5: ବିକାଶର ଧାରା ଓଡ଼ିଶା ସାରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ମହ୍ଲାର ଅଗଣାକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ସାଥୀ ପ୍ରତୀକ୍ଷା, ଆଉ ମୁଁ ବିଶ୍ୱଜିତା। ବିଶ୍ୱଜିତା,
1: ହଁ ପ୍ରତୀକ୍ଷା କୁହ,
0: ତମକୁ ମୁଁ କେବେଠୁ ଗୋଟେ କଥା ପଚାରିବି ବୋଲି ଭାବୁଛି।
1: କଣ ପଚାରିବ ପଚାରୁନ ପ୍ରତୀକ୍ଷା।
0: ତମର ଏଇ ଯୋଉ ସୁସ୍ଥ ଆଉ ସୁନ୍ଦର ଶରୀର ପଛର ରହସ୍ୟଟା କଣ ଟିକେ କହିଲ।
1: ସୁନ୍ଦର କଣ ମ, ତମଠୁ କଣ ମୁଁ ବେଶୀ ସୁନ୍ଦର କି?
0: ଆରେ ବିଶ୍ୱଜିତା, ମୁଁ ବୋଧେ ବୁଝିପାରିଲନି।
1: ନା ସତରେ ମୁଁ ବୁଝିପାରୁନି, କଣ କହୁଛି ଟିକେ ଭଲରେ କହୁନ।
0: ମୁଁ କହୁଛି ଯେ ଆଜିର ଯୋଉ ଲାଇଫ ଷ୍ଟାଇଲ, ବାହାର ଖାଇବା ଆଉ ବୁଲିବା ଭିତରେ କିଏ ମୋଟା ହେଲାଣି ତ ଆଉ କାହା ପେଟ ବାହାରି ଗଲାଣି। ଆଉ କେତେ ଜଣ ତ ଯୋଉ ପତଳାକୁ ସେଇ ପତଳା, ଯେତେ ଖାଇଲେ ବି ତାଙ୍କ ଦେହରେ ମାଂସ ଖଣ୍ଡେ ଲାଗୁନି। ହେଲେ ତମେ ନା ମୋଟା ନା ପତଳା, ପୁରା ମେଣ୍ଟେନ କରି ରଖୁଛ, କେମିତି ଟିକେ କହିଲ ମତେ।
1: ଆଚ୍ଛା, ତମେ ତାହେଲେ ଏକ କଥା ପଚାରୁଛ।
0: ହଁ ପା, ତମେ ତ ଜାଣିଛ ମୋର ପ୍ରାୟ ବାହାରେ ଖାଇବା ହିଁ ଅଭ୍ୟାସ, ଆଉ ବାହାରେ ଖାଇ ଖାଇ ଏ ଯୋଉ ଛୋଟିଆ ପେଟଟା ଥିଲା ସେଟା ବଢିଗଲାଣି। ସେଇଥିପାଇଁ ତମକୁ ପଚାରୁଛି ଯେ ତମ ରହସ୍ୟ କଣ ଏତେ ସୁନ୍ଦର ଚେହେରାର।
1: ଆଚ୍ଛା ପ୍ରତୀକ୍ଷା, ଏଇ ସମସ୍ୟାଟା ଏବେ କେବଳ ତମର ନୁହେଁ ମ, ପ୍ରାୟ ପ୍ରତ୍ୟେକ ମଣିଷ ମାନଙ୍କର। ଆଉ ମୁଁ ବି ଦିନେ ଏଇ ସମସ୍ୟାକୁ ନେଇ ଚିନ୍ତାରେ ଥିଲି, ଆଉ ତାପରେ ଟିକେ ମୋ ଲାଇଫ ଷ୍ଟାଇଲ ଚେଞ୍ଜ କରିଦେଲି, ଖାଇବା ପିଇବା ଟିକେ ଜଗେଇଦେଲି, ଆଉ ତାପରେ ଏବେ ଦେଖୁଛ।
0: ଆଚ୍ଛା କଣ ଚେଞ୍ଜ କଲ ଟିକେ କହିଲ।
1: ତମକୁ ଖାଲିଟାରେ ଏମିତି କହିଦେବି ନା କଣ? ଆଗେ ମତେ କୁହ କଣ ଦେବ, ତାପରେ ଯାଇ କହିବି।
0: ଏଇ କଥା ତ, କଣ ନବ କହୁନ।
1: କିଛି ନାହିଁ ମ, ଗୋଟେ ଛୋଟ ପ୍ରମିସଟେ ଦରକାର। ମୁଁ ଯାହା କହିବି ତମେ ଖାଲି କଥାରେ ଶୁଣିବନି, ତାକୁ କାମରେ ବି କରିବ, ତାହେଲେ ଯାଇ ତମେ ଆହୁରି ସୁନ୍ଦର ଲାଗିବ ଆଉ ସ୍ୱାସ୍ଥ୍ୟକର ବି ହେବ।
0: ହଉ ମୁଁ କଥା ଦଉଛି, ମୁଁ ନିଶ୍ଚୟ କରିବି, ଏବେ ତ କୁହ।
1: ଆରେ ବେଶୀ କିଛି କଷ୍ଟ ନୁହେଁ ମ, ବାହାର ଖାଇବା ଟିକେ କମେଇ ଦେଇଛି, ଆଉ ସକାଳୁ ଉଠି ଖୋଲା ପବନରେ ଟିକେ ଯୋଗ ଆଉ ପ୍ରାଣାୟମ କରୁଛି। ବାସ୍ ଏତିକି କାମ ତମେ ବି କଲେ ତମେ ବି ପୁରା ସ୍ୱାସ୍ଥ୍ୟକର ହେଇଯିବ।
0: ଆଚ୍ଛା ଇଏ ତାହେଲେ ଯୋଗ

0: ଯୋଗ ହେଉଛି ସୁସ୍ଥ ଜୀବନର ମନ୍ତ୍ର। ଏହି ଯୋଗ ଶବ୍ଦଟି ସଂସ୍କୃତ ଧାତୁ ୟୁଜ୍ରୁ ଆସିଛି, ଯାହାର ଅର୍ଥ ହେଉଛି ଯୋଡ଼ିବା କିମ୍ବା ଏକତ୍ର କରିବା। ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଶରୀର ମନ ଓ ଆତ୍ମାର ସମନ୍ୱୟର ଏକ ବୈଜ୍ଞାନିକ ପଦ୍ଧତି।
1: ଯୋଗର ଇତିହାସ ପ୍ରାୟ ହଜାର ହଜାର ବର୍ଷ ପୁରୁଣା। ସିନ୍ଧୁ ସଭ୍ୟତାର ଖନନରେ ମିଳିଥିବା କିଛି ମୁଦ୍ରାରେ ଧ୍ୟାନ ମୁଦ୍ରାର ଚିତ୍ର ଦେଖିବାକୁ ମିଳେ। ବେଦ, ଉପନିଷେଦ ଏବଂ ଭଗବତ ଗୀତାରେ ଯୋଗ ବିଷୟରେ ଉଲ୍ଲେଖ କରାଯାଇଛି। ମହର୍ଷି ପତଞ୍ଜଳିଙ୍କୁ ଯୋଗର ଜନକ ବୋଲି କୁହାଯାଏ। ସେ ଯୋଗ ସୂତ୍ର ରଚନା କରି ଯୋଗକୁ ସୁସଂଗଠିତ ରୂପ ଦେଇଥିଲେ।
0: ଆଚ୍ଛା ପ୍ରତୀକ୍ଷା, ତୁମେ ଜାଣ ଯୋଗଶାସ୍ତ୍ର ଅନୁସାରେ ମାନବ ଶରୀରରେ ସାତଟି ପ୍ରମୁଖ ଚକ୍ର ବା ଶକ୍ତି କେନ୍ଦ୍ର ରହିଛି, ଯାହା ଶରୀର, ମନ ଓ ଚେତନାର ସନ୍ତୁଳନ ସହିତ ଜଡ଼ିତ?
1: ହଁ ବିଶ୍ୱଜିତା, ଏହି ସାତୋଟି ଚକ୍ର ଶରୀରରେ କେଉଁଠି ଅଛନ୍ତି ଓ ସେମାନଙ୍କ କାମ କ'ଣ, ସେ ସବୁ ମଧ୍ୟ ଆମ ଶ୍ରୋତା ଭାଇ ଭଉଣୀଙ୍କୁ ସଂକ୍ଷେପରେ କହିଦେବା।
0: ହଁ ନିଶ୍ଚୟ ପ୍ରତୀକ୍ଷା। ବନ୍ଧୁ, ସାତୋଟି ଚକ୍ର ମଧ୍ୟରୁ ମୂଳାଧାର ଚକ୍ର ମେରୁଦଣ୍ଡର ମୂଳ ଭାଗରେ ଅବସ୍ଥିତ। ଏହି ଚକ୍ର ସ୍ଥିରତା ଓ ସୁରକ୍ଷାର ପ୍ରତୀକ, ଏହା ପାଇଁ ତାଡାସନ ଓ ବୃକ୍ଷାସନ ଉପକାରୀ ବୋଲି ଧରାଯାଏ।
1: ବନ୍ଧୁ, ସେହିଭଳି ନାଭି ତଳେ ଥିବା ସ୍ୱାଧିଷ୍ଠାନ ଚକ୍ର ସୃଜନଶୀଳତା ଓ ଭାବନା ସହ ସମ୍ପର୍କିତ, ଯାହା ପାଇଁ ବଦ୍ଧକୋଣାସନ ଓ ଭୁଜଙ୍ଗାସନ ଅଭ୍ୟାସ କରାଯାଏ। ଏବଂ ନାଭି କ୍ଷେତ୍ରର ମଣିପୁର ଚକ୍ର ଆତ୍ମବିଶ୍ୱାସ ଓ ଶକ୍ତିର କେନ୍ଦ୍ର, ଏହାକୁ ସକ୍ରିୟ କରିବା ପାଇଁ ନୌକାସନ ଓ ଧନୁରାସନ ଉପଯୋଗୀ ବୋଲି କୁହାଯାଏ।
0: ବନ୍ଧୁ, କୁହାଯାଏ ଯାହାର ହୃଦୟ ଯେତେ ନିର୍ମଳ ସେହି ମଣିଷଟି ସେତେ ସୁନ୍ଦର।
1: ଏହି ହୃଦୟ ହିଁ ତ ସମ୍ଭାଳିଥାଏ ଜୀବନଯାକର ଦୁଃଖ, କଷ୍ଟ ଆଉ ରାଗ ଅଭିମାନକୁ।
0: ହୃଦୟରେ ହିଁ ତ ସାଇତ ହୋଇ ରହିଥାଏ କେତେ ହସ, ଖୁସି, ସ୍ମୃତି ଆଉ ଅନୁଭୂତି।
1: ହଁ ବନ୍ଧୁ, ଏହି ଛୋଟ ହୃଦୟ ଆମ ପରସ୍ପରକୁ ଯୋଡ଼ି ରଖିଥାଏ। ହୃଦୟ ମିଶିଲେ ହିଁ ତ ଗଢ଼ି ଉଠିଥାଏ ଏକ

0: ତାହେଲେ ଜୀବନର ସବୁତକ ଆବେଗକୁ ସାଇତି ରଖୁଥିବା ଏହି ହୃଦୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ।
1: ହୃଦୟ ନିକଟରେ ଅବସ୍ଥିତ ଅନାହତ ଚକ୍ର ପ୍ରେମ କରୁଣା ଓ ସହାନୁଭୂତିର ପ୍ରତୀକ। ଏହା ପାଇଁ ଉଷ୍ଟ୍ରାସନ ଓ ଭୁଜଙ୍ଗାସନ କରାଯାଏ।
0: ସେହିଭଳି କଣ୍ଠ ଅଞ୍ଚଳର ବିଶୁଦ୍ଧ ଚକ୍ର ସଂଯୋଗ ଓ ଅଭିବ୍ୟକ୍ତି ସହ ଜଡିତ। ମତ୍ସ୍ୟାସନ ଓ ସର୍ବାଙ୍ଗାସନ ଏହାକୁ ସନ୍ତୁଳିତ କରିବାରେ ସହାୟକ ବୋଲି ମନାଯାଏ। ଏବଂ ଦୁଇ ଭ୍ରୂଲତା ମଧ୍ୟରେ ଥିବା ଆଜ୍ଞା ଚକ୍ର ଏକାଗ୍ରତା ଓ ଅନ୍ତଃଦୃଷ୍ଟିର କେନ୍ଦ୍ର, ଯାହା ଧ୍ୟାନ ଓ ପ୍ରାଣାୟମ ଦ୍ୱାରା ସୁଦୃଢ ହୁଏ।
1: ମସ୍ତକର ଶୀର୍ଷ ଭାଗର ସହସ୍ରାର ଚକ୍ର ଆଧ୍ୟାତ୍ମିକ ଚେତନା ଓ ପରମ ଜ୍ଞାନର ପ୍ରତୀକ, ଯାହାକୁ ଧ୍ୟାନ, ଯୋଗ ନିଦ୍ରା ଓ ଆତ୍ମଚିନ୍ତନ ମାଧ୍ୟମରେ ବିକଶିତ କରାଯାଏ। ଯୋଗ ଓ ପ୍ରାଣାୟମର ନିୟମିତ ଅଭ୍ୟାସ ଏହି ଶକ୍ତି କେନ୍ଦ୍ରଗୁଡ଼ିକର ସନ୍ତୁଳନ ରକ୍ଷା କରି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତାକୁ ପ୍ରୋତ୍ସାହିତ କରେ।
0: ପ୍ରତୀକ୍ଷା, ଆମେ ସାତଟି ଚକ୍ର ବିଷୟରେ ତ କଥା ହେଲେ, କିନ୍ତୁ ବର୍ତ୍ତମାନର ଯେଉଁ ସବୁ ରୋଗ ହେଉଛି ସେସବୁର ମୁକ୍ତି ପାଇବା ପାଇଁ ମଧ୍ୟ ଆମକୁ ଯୋଗାସନ କରିବା ଆବଶ୍ୟକ।
1: ହଁ, ସୁଜିତା, ଆଜିର ବ୍ୟସ୍ତ ଜୀବନଶୈଳୀ, ଅନିୟମିତ ଖାଦ୍ୟାଭ୍ୟାସ ଓ ମାନସିକ ଚାପ ଯୋଗୁଁ ଅନେକ ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ତେଣୁ ନିରୋଗ ରହିବା ପାଇଁ ଯୋଗ ଓ ପ୍ରାଣାୟମ କରିବା ନିହାତି ଆବଶ୍ୟକ।
0: ନିଶ୍ଚିନ୍ତ ପ୍ରତୀକ୍ଷା, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଜୀବନ ପଦ୍ଧତି। ମଧୁମେହ ରୋଗୀମାନଙ୍କ ପାଇଁ ମଣ୍ଡୁକାସନ ଏବଂ କପାଳଭାତି ପ୍ରାଣାୟମ ଉପକାରୀ ହୋଇପାରେ। ଉଚ୍ଚ ରକ୍ତଚାପରେ ଶବାସନ, ବଜ୍ରାସନ ସହ ଅନୁଲୋମ ବିଲୋମ ମଧ୍ୟ ମନକୁ ଶାନ୍ତ କରିବାରେ ସହାୟତା କରେ।
1: ମୋଟାପଣ ନିୟନ୍ତ୍ରଣ ପାଇଁ ସୂର୍ଯ୍ୟ ନମସ୍କାର, ନୌକାସନ ଓ ପବନ ମୁକ୍ତାସନ ଲାଭଦାୟକ ବୋଲି ଧରାଯାଏ। ପିଠି ବ୍ୟଥାରେ ଭୁଜଙ୍ଗାସନ, ସଲଭାସନ ଓ ମକ୍ରାସନ ଆରାମ ଦେଇପାରେ। ଥାଇରଏଡ୍ ସମସ୍ୟାରେ ସର୍ବଙ୍ଗାସନ, ମତ୍ସ୍ୟାସନ ଓ ଉଜ୍ଜୟୀ ପ୍ରାଣାୟମ ଉପଯୋଗୀ ବୋଲି କୁହାଯାଏ।
0: ସେହିପରି ମାନସିକ ଚାପ, ଚିନ୍ତା ଓ ଅବସାଦ ଦୂର କରିବା ପାଇଁ ଧ୍ୟାନ, ଭ୍ରାମରୀ ପ୍ରାଣାୟମ ଓ ଶବାସନ ବେଶ ସହାୟକ। ତେବେ ମନେ ରଖିବା ଉଚିତ, ଯୋଗ ସୁସ୍ଥ ଜୀବନଶୈଳୀର ଏକ ଅଂଶ ମାତ୍ର। କୌଣସି ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ସହିତ ଯୋଗ ଅଭ୍ୟାସ କରିବା ସର୍ବୋତ୍ତମ।
1: ଆଉ ହଁ ବିଶ୍ୱଜିତା, ଖାଲି ପେଟରେ କିମ୍ବା ଖାଇବାର 3-4 ଘଣ୍ଟା ପରେ ଯୋଗ କରିବା ଉଚିତ। ଗୁରୁତର ରୋଗ ଥିଲେ ଡାକ୍ତର କିମ୍ବା ପ୍ରଶିକ୍ଷକଙ୍କ ପରାମର୍ଶ ନେବା ଉଚିତ। ଆଉ ଗୋଟିଏ କଥା, ଶରୀରକୁ ଜୋର କରି କୌଣସି ଆସନ କରିବା ମଧ୍ୟ ଉଚିତ ନୁହେଁ।
0: ତାହେଲେ ବନ୍ଧୁ, ଆସନ୍ତୁ ଶୁଣିବା ଯୋଗ ପ୍ରଶିକ୍ଷିକା ରଶ୍ମିତା ଦ୍ୱିବେଦୀ ଯୋଗ ଉପରେ କଣ ବାର୍ତ୍ତା ଦେଇଛନ୍ତି।
2: ନମସ୍କାର, ମୁଁ ରଶ୍ମିତା ଦ୍ୱିବେଦୀ। ଆପଣ ସମସ୍ତଙ୍କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଜି ୟୋଗା ଇନ୍ଷ୍ଟ୍ରକ୍ଟର ମୁଁ ମୋ ଶ୍ରୋତାବନ୍ଧୁମାନଙ୍କୁ ଯୋଗ ବିଷୟରେ କିଛି କହିବା ପାଇଁ ଚାହୁଁଛି। ଯୋଗ ହେଉଛି ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏକ ଅମୂଲ୍ୟ ଦାନ, ଆମ ମହର୍ଷିମାନଙ୍କର ଆମ ପାଇଁ ଏକ ବରଦାନ। ଯୋଗ ଶବ୍ଦର ଅର୍ଥ ହେଉଛି ଯୋଡ଼ିବା ବା ଏକତ ସ୍ଥାପନ କରିବା, ଯାହାକି ସଂସ୍କୃତ ଶବ୍ଦ ୟୁଜ୍ ଆସିଛି। ଯୋଡ଼ିଆମାନେ ଏଠି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ସମନ୍ୱୟ ରକ୍ଷା କରିବା। ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏକ ସୁସ୍ଥ ଓ ସନ୍ତୁଳିତ ଜୀବନକୁ ଜୀବନ୍ତ କରିବାର କଳା। ୟୋଗା ଇଜ୍ ଦ ସାଇନ୍ସ ଅଫ୍ ରାଇଟ୍ ଲିଭିଂ। ଆଜିର ଯେଉଁ ବ୍ୟସ୍ତ ଏବଂ ଚାପପୂର୍ଣ୍ଣ ଜୀବନଶୈଳୀରେ ମେଣ୍ଟାଲ ଷ୍ଟ୍ରେସ୍, ଡାଇବେଟିସ୍, ହାଇ ବିପି, ଓବେସିଟି, ହାର୍ଟ ପ୍ରୋବ୍ଲେମ୍, ଇନ୍ସୋମ୍ନିଆ, ହରମୋନାଲ ଇମ୍ବାଲାନ୍ସେସ୍, ଏମିତି ଛୋଟ ବଡ଼ ବହୁତ ପ୍ରୋବ୍ଲେମ୍ସ ଡେ ଟୁ ଡେ ବଢ଼ି ଚାଲିଛି। କିନ୍ତୁ ଯଦି ଯୋଗର ନିୟମିତ ଅଭ୍ୟାସ କରାଯାଏ, ଏହି ସମସ୍ୟାଗୁଡ଼ିକୁ ରୋକିବା ଏବଂ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ଶରୀରକୁ ସୁସ୍ଥ, ମନକୁ ଶାନ୍ତ ଏବଂ ଚିନ୍ତାଧାରାକୁ ଏକଦମ ସକାରାତ୍ମକ କରିଦିଏ। ନିଜକୁ ସୁସ୍ଥ ରଖିବା ପାଇଁ ଡେଲି ବେସିସ୍ରେ ଆମେ କିଛି ସରଳ ଆସନ କରିପାରିବା, ଯେମିତିକି ଥାଇରଏଡ୍ ପାଇଁ

ଖାରଳ ପାଇଁ ଆମେ ଉଷ୍ଟ୍ରାସନ କରିପାରିବା, ସର୍ବାଙ୍ଗାସନ କରିପାରିବା, ମତ୍ସ୍ୟାସନ କରିପାରିବା, ଉଜ୍ଜୟୀ ପ୍ରାଣାୟାମ କରିପାରିବା, ବିକଜ୍ ଇଟ୍ ଷ୍ଟିମୁଲେଟ୍ ଦ ଥାଇରଏଡ୍ ଗ୍ଲାଣ୍ଡ। ସେମିତି ଡାଇବେଟିସ୍ ପାଇଁ ଭୁଜଙ୍ଗାସନ, ମଣ୍ଡୁକାସନ, ବଜ୍ରାସନ, ବିକଜ୍ ଇଟ୍ ହେଲ୍ପ ଟୁ ଷ୍ଟିମୁଲେଟ୍ ଦ ପ୍ୟାନ୍କ୍ରିଜ୍ ଆଣ୍ଡ ରେଗୁଲେଟ୍ ଦ ବ୍ଲଡ୍ ସୁଗର। ସେମିତି ଓବିସିଟି ଡାଇଜେସନ୍ ପାଇଁ ପଶ୍ଚିମୋତ୍ତାନାସନ କରିପାରିବା, ଧନୁରାସନ କରିପାରିବା, ବିକଜ୍ ଇଟ୍ ଷ୍ଟ୍ରେସ୍ ଦ ଆବ୍ଡୋମିନାଲ୍ ରିଜନ୍ ଆଣ୍ଡ ଇମ୍ପ୍ରୁଭ୍ ଦ ଡାଇଜେସନ୍ ଆଣ୍ଡ ବୁଷ୍ଟ ମେଟାବଲିଜିମ୍। ତାଡ଼ାସନ, ବିକ୍ଷାସନ, ଏଗୁଡ଼ିକ ଆମକୁ ବଡ଼ିର ପୋଶ୍ଚର୍ ମେଣ୍ଟେନ୍ କରିବାରେ ହେଲ୍ପ କରେ, ଆଉ କନ୍ସେଣ୍ଟ୍ରେସନ ଇନକ୍ରିଜ୍ କରେ, ବାଲାନ୍ସ କରିବା ହେଲ୍ପ କରେ। ତେଣୁ ଏଗୁଡ଼ାକ ଆମର ଛୋଟ ଛୁଆଙ୍କ ପାଇଁ ବି ବହୁତ ହେଲ୍ପଫୁଲ୍ ହୋଇପାରେ। ପବନ ମୁକ୍ତାସନ, ଇଏ କି ହେଲ୍ପ କରେ ଆମକୁ ଆମ ଗ୍ୟାସ୍ ରିଡ୍ୟୁସ୍ କରିବା ପାଇଁ ଏବଂ କନ୍ଷ୍ଟିପେସନ୍ରେ ବହୁତ ହେଲ୍ପଫୁଲ୍ ହୋଇଥାଏ। ତ ଶବାସନ, ଶବାସନ ଯିଏ ଆମକୁ କମ୍ପ୍ଲିଟ୍ ରିଲାକ୍ସେସନ୍ ଦିଏ ଆମ ବଡି ଆଣ୍ଡ ମାଇଣ୍ଡର। ଏମିତି କିଛିଟା ବ୍ରିଦିଂ ଟେକ୍ନିକ୍ସ ଅଛି, ଯେମିତିକି ଅନୁଲମ ବିଲମ, ନାଡ଼ି ଶୋଧନ, ଯାହାକୁ ଆମେ ପ୍ରାଣାୟାମ କହିଥାଉ, ଯାହା ଆମକୁ ମାନସିକ ଶାନ୍ତି ଦେଇଥାଏ, ଆମର ଲଙ୍ଗସର କ୍ୟାପାସିଟିକୁ ଇନକ୍ରିଜ୍ କରିଥାଏ। ଭ୍ରାମରୀ ପ୍ରାଣାୟାମ, ଯାହା ଆଙ୍ଗ ଇସ୍ୟୁ ଏବଂ ଷ୍ଟ୍ରେସ୍କୁ କମ୍ କରେ। ଉଜ୍ଜୟୀ ପ୍ରାଣାୟାମ, ଯାହା ଆମ ଥାଇରଏଡ୍ ହରମୋନ୍କୁ ବାଲାନ୍ସ କରେ। ବଟ୍ କିଛିଟା କେସେସ୍ରେ ଆମକୁ କଣ୍ଟ୍ରାଇଣ୍ଡିକେସନ୍ସ ଫଲୋ କରିବାକୁ ପଡ଼େ। ତ ସେ ଯେମିତିକି ଆମର ହାଇ ବ୍ଲଡ୍ ପ୍ରେସର ହେଲା, ହାର୍ଟ ପ୍ରୋବ୍ଲେମ ଯାହାର ଅଛି, ହାର୍ନିଆ ଅଛି, ଏନି କାଇଣ୍ଡ ଅଫ୍ ରିସେଣ୍ଟ ସର୍ଜରୀ ଅଛି, ସେମିତି କେସ୍ରେ ଆମେ କଣ୍ଟ୍ରାଇଣ୍ଡିକେସନ୍ସ ଫଲୋ କରୁ, କାହିଁକିନା ସେମିତି ତୁରନ୍ତ ସେମାନେ କରିପାରିବେନି ଯୋଗ। ତ ସବୁବେଳେ ଯୋଗ କରିବା ପୂର୍ବରୁ କୌଣସି ଯୋଗ ଇନ୍ଷ୍ଟ୍ରକ୍ଟରଙ୍କ ଅଣ୍ଡରରେ ସୁପରଭିଜନରେ ହିଁ ଆପଣ କରିବେ, ଆପଣଙ୍କ ଯୋଗର ପ୍ରପର ବେନିଫିଟ୍ସ ମିଳିଥାଏ। ତେଣୁ ନିଜ ବିଜି ସିଡ୍ୟୁଲ୍ ଭିତରୁ 20-30 ମିନିଟ୍ ଯୋଗ କିମ୍ବା ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଶାରୀରିକ, ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ ଉନ୍ନତି ଆପଣ କେମିତି ହେଉଛି, ଆପଣଙ୍କ ଭିତରେ ଟ୍ରାନ୍ସଫର୍ମେସନ୍ କ'ଣ ହେଉଛି, ଆପଣ ନିଜେ ହିଁ ଜାଣିପାରିବେ। ଯୋଗ କିପରି ଏକ ଅଭ୍ୟାସ ନୁହେଁ, ଏହା ଏକ ସୁସ୍ଥ ଏବଂ ସଚେତନ ଜୀବନଶୈଳୀର ଉପାୟ। ଥ୍ୟାଙ୍କ ୟୁ।

0: ବନ୍ଧୁ, ଆମେ ଛୋଟବେଳୁ ଜାଣିଛେ ଯେ ସକାଳ ବୁଲା ଦେହ ପାଇଁ ହିତ। ସକାଳର ସେହି ମଳୟ ପବନରେ କିଛି ବାଟ ବୁଲି ଆସିଲେ ଦେହ ଆଉ ମନ ତାଜା ହୋଇଯାଏ।
1: ହଁ ବନ୍ଧୁ, ସମଗ୍ର ବିଶ୍ୱ ପାଇଁ ସୁସ୍ଥତାର ଏକ ଅଦ୍ଭୁତ ମନ୍ତ୍ର ଓ ଅମୂଲ୍ୟ ସାଧନା ହେଉଛି ଯୋଗ। ଯୋଗ ଦିନ ଭିତରର ଏକ କାମ ନୁହେଁ, ଏହା ହେଉଛି ଶରୀର, ମନ ଓ ଆତ୍ମାର ଏକ ସୁନ୍ଦର ସମନ୍ୱୟ। ଯୋଗ ଆମକୁ ଶିଖାଏ କିପରି ବାହ୍ୟ ଜଗତର କୋଳାହଳ ମଧ୍ୟରେ ମଧ୍ୟ ଆମେ ନିଜ ଭିତରେ ଶାନ୍ତି ଖୋଜି ପାଇପାରିବା।
0: ପ୍ରାଚୀନ ଭାରତର ଋଷିମାନେ ହଜାର ହଜାର ବର୍ଷ ପୂର୍ବରୁ ଯୋଗର ମହତ୍ତ୍ୱକୁ ଅନୁଭବ କରିଥିଲେ। ସେମାନେ ଜାଣିଥିଲେ ସୁସ୍ଥ ଶରୀର ଓ ସ୍ଥିର ମନ ହିଁ ସୁଖୀ ଜୀବନର ମୂଳ ଆଧାର। ସେହି ଜ୍ଞାନ ଆଜି ବିଶ୍ୱର କୋଣ ଅନୁକୋଣରେ ପ୍ରସାରିତ ହେଉଛି।
1: ହଁ ବନ୍ଧୁ, ପ୍ରାଚୀନ କାଳର ଜୀବନଶୈଳୀରେ ପ୍ରତିଟି କାମ ଶାରୀରିକ ସୁସ୍ଥତା ଉପରେ ନିର୍ଭର କରୁଥିଲା। ଯେମିତି ଚଷାପୁଅ ହଳ ଲଙ୍ଗଳ ନେଇ ବଳଦ ପିଠିରେ ଜୁଆଳି ପକାଇ ଚାଷ କଲାବେଳେ ତାର ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ କାମ କରେ, ଆଉ କୋଦାଳରେ ମାଟି ହାଣିବା, ନଇଁକି ଧାନ ରୋଇବା, ଫସଲ ଅମଳ ବେଳେ ହଳରେ ଧାନ ବାଡ଼େଇବା ବେଳେ ଯେଉଁ ଶାରୀରିକ ପରିଶ୍ରମ କରେ, ଆଜିର ଆଧୁନିକ ବିଜ୍ଞାନ ଯୁଗରେ କିନ୍ତୁ ସେହି ପରିଶ୍ରମ ଆଉ କରିବାକୁ ପଡୁନି।
0: ହଁ, ଯେମିତି ସ୍ତ୍ରୀ ଲୋକମାନେ ଘର କାମ କରିବା ବେଳେ ଶିଳରେ ମସଲା ବାଟୁଥିଲେ, ଢିଙ୍କିରେ ଧାନ କୁଟୁଥିଲେ, ଏବେ କିନ୍ତୁ ଆମେ ସଭିଏଁ ଯନ୍ତ୍ରପାତି ଉପରେ ନିର୍ଭରଶୀଳ। ବିଜ୍ଞାନର ଅଗ୍ରଗତି ଫଳରେ କାମ ଗୁଡିକ ସିନା ସହଜ ହୋଇଗଲା, କିନ୍ତୁ ଏସବୁ କାମରେ ହେଉଥିବା ଶାରୀରିକ ବ୍ୟାୟାମ ଅଭାବରୁ ଶରୀରକୁ ବିଭିନ୍ନ ପ୍ରକାର ରୋଗ ମାଡି ବସିଲା।
1: ବିଜ୍ଞାନର ଏହି ଯନ୍ତ୍ରପାତି ଯୁଗରେ ନିଜକୁ ସୁସ୍ଥ ଏବଂ ନିରୋଗ ରଖିବାର ଏକମାତ୍ର ମାଧ୍ୟମ ହେଉଛି ଯୋଗ।

0: ପ୍ରାଣାୟାମ। ଆଜିର ଏହି ବିଜ୍ଞାନ ଯୁଗରେ ଲୋକମାନେ ବ୍ୟସ୍ତତା ଭିତରେ ଚିନ୍ତା କରି କରି ମାନସିକ ଅବସାଦରେ ରହି ଜୀବନର ବାସ୍ତବ ଖୁସିକୁ ଭୁଲି ଯାଉଛନ୍ତି, ନିଜର ସ୍ୱାସ୍ଥ୍ୟକୁ ଅଣଦେଖା କରୁଛନ୍ତି। ଏପରି ସମୟରେ ଯୋଗ ହେଉଛି ଏକ ପ୍ରାକୃତିକ ଔଷଧ, ଯାହା ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଆମକୁ ସୁସ୍ଥତାର ପଥ ଦେଖାଏ।
1: ଯୋଗ ହେଉଛି ଶରୀରର ଶକ୍ତି, ମନର ଶାନ୍ତି ଓ ଆତ୍ମାର ଆଲୋକ। ବର୍ତ୍ତମାନର ଚାପପୂର୍ଣ୍ଣ ଜୀବନରେ ଯୋଗ ଏକ ଅମୂଲ୍ୟ ଉପହାର। ଦିନକୁ ମାତ୍ର 20-30 ମିନିଟ୍ ଯୋଗ କଲେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଯାଏ। ଶରୀର ସୁସ୍ଥ ଓ ନମନୀୟ ହୁଏ, ମାନସିକ ଚାପ କମିଥାଏ, ଏକାଗ୍ରତା ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଭଲ ନିଦ ହୁଏ, ସକାରାତ୍ମକ ଚିନ୍ତାଧାରା ଆସିଥାଏ ଏବଂ ଏକ ସୁସ୍ଥ ଓ ନିରୋଗ ଜୀବନ ମଧ୍ୟ ମିଳିଥାଏ।

0: ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ଯୋଗୁଁ ଅନେକ ଯୁବକ ଯୁବତୀ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି, ସମାଜର ଭବିଷ୍ୟତ ଏବଂ ଜାତିର ଆଶା। ଆଜିର ଯୁବ ସମାଜ ଶିକ୍ଷା, ପ୍ରତିଯୋଗିତା, କ୍ୟାରିୟର ଓ ପ୍ରଯୁକ୍ତି ବିଦ୍ୟା ମଧ୍ୟରେ ନିଜକୁ ନିୟୋଜିତ ରଖୁଛନ୍ତି, କିନ୍ତୁ ଏହି ବ୍ୟସ୍ତ ଜୀବନଶୈଳୀ ସହିତ ମାନସିକ ଚାପ, ଚିନ୍ତା, ନିଦ୍ରାହୀନତା ଏବଂ ଶାରୀରିକ ଅସୁସ୍ଥତା ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହିସବୁ ସମସ୍ୟାର ସମାଧାନ ହେଉଛି ଯୋଗ, ବ୍ୟାୟାମ ଓ ପ୍ରାଣାୟାମ।
1: ଯୋଗାସନ ଶରୀରକୁ ନମନୀୟ କରିବା ସହିତ ମେରୁଦଣ୍ଡକୁ ସୁଦୃଢ଼ ରଖେ ଏବଂ ଶାରୀରିକ କ୍ଲାନ୍ତିକୁ ଦୂର କରେ। ସେହିପରି ଧ୍ୟାନ ଓ ପ୍ରାଣାୟାମ ମାନସିକ ସନ୍ତୁଳନ ରକ୍ଷା କରି ଜୀବନରେ ଶାନ୍ତି ଓ ସମନ୍ୱୟ ଆଣିଥାଏ।
0: ଯୋଗ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମନକୁ ସ୍ଥିର ଓ ଚିନ୍ତାଧାରାକୁ ସକାରାତ୍ମକ କରିଥାଏ। ନିୟମିତ ଯୋଗ ଓ ପ୍ରାଣାୟାମ ଯୁବମାନଙ୍କ ଏକାଗ୍ରତା ବଢ଼ାଏ, ସ୍ମରଣ ଶକ୍ତିକୁ ଉନ୍ନତ କରେ ଏବଂ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଥାଏ। ପରୀକ୍ଷାର ଚାପ ହେଉ କି କ୍ୟାରିୟରର ଚ୍ୟାଲେଞ୍ଜ, ଯୋଗ ଯୁବପିଢ଼ିକୁ ଧୈର୍ଯ୍ୟ, ସଂଯମ ଓ ସଠିକ୍ ନିଷ୍ପତ୍ତି ନେବାର ଶକ୍ତି ପ୍ରଦାନ କରେ।
1: ତେଣୁ ଆଜିର ଯୁବପିଢ଼ିଙ୍କ ପାଇଁ ଯୋଗ କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏକ ସୁସ୍ଥ, ସୁନ୍ଦର ଓ ସଫଳ ଜୀବନର ମାର୍ଗଦର୍ଶକ। ତେବେ ଆସନ୍ତୁ ଆମେ ସମସ୍ତେ ଯୋଗକୁ ଆପଣାଇବା ଏବଂ ଏକ ସୁସ୍ଥ, ସଶକ୍ତ ଓ ସଚେତନ ଯୁବ ସମାଜ ଗଢି ତୋଳିବା।
0: ନୂତନ ସୂର୍ଯ୍ୟକିରଣକୁ ନେଇ ଆରମ୍ଭ ହୁଏ ଏକ ନୂଆ ସକାଳ। ପକ୍ଷୀମାନଙ୍କ କୋଳାହଳ ସାଙ୍ଗକୁ ମଧୁମଳୟରେ ଖୋଲା ଆକାଶ ତଳେ ଯୋଗାସନ ଓ ଧ୍ୟାନ ପୁରା ଦିନଟିକୁ ସୁନ୍ଦର ଓ ଶାନ୍ତ କରିବା ସହ ଶରୀରକୁ ସୁସ୍ଥ ଓ ମନକୁ ସତେଜ କରେ।
1: କଥାରେ ଅଛି ନା, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ ହେଉଛି ଯୋଗ, ବ୍ୟାୟାମ ଓ ପ୍ରାଣାୟାମ। ତେଣୁ ଚାଲନ୍ତୁ ନା ଏ ବ୍ୟସ୍ତ

0: ଜୀବନରେ ପ୍ରତିଦିନ କିଛି ସମୟ ନିଜ ସ୍ୱାସ୍ଥ୍ୟ ପାଇଁ ବାହାର କରି ଯୋଗ କରିବା ଏବଂ ଏକ ସୁସ୍ଥ ଜୀବନର ସଂକଳ୍ପ ନେବା। ତେବେ ବନ୍ଧୁ, ଘଣ୍ଟାର ଟିକ୍ ଟିକ୍ ଶବ୍ଦ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ନିର୍ଦ୍ଦେଶ ଦେଲାଣି। ତେଣୁ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଛି, ଆମକୁ ଚିଠି କିମ୍ବା ମେଲ୍ ମାଧ୍ୟମରେ ଆପଣଙ୍କ ମତାମତ ଜଣାଇବା ପାଇଁ ବିଲକୁଲ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଏବଂ ଆମକୁ ମେଲ୍ କରିବା ପାଇଁ ମେଲ୍ ଆଇଡିଟି ନୋଟ୍ କରନ୍ତୁ yv.aircitc@gmail.com।
0: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା,
1: ଆଉ ମୁଁ ବିଶ୍ୱଜିତା।
0: ରହୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା ଛଅଟା ମୁଖ୍ୟ ସମ୍ଭାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକୋତ୍ତରରେ ନାମ ଲେଖାଇବା ପାଇଁ ସିଟ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳଙ୍କ ସୂଚନା। ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତ ଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ ବୋଲି କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କଲା ଏନ୍ଟିଏ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ମୋର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟା ସମୟରେ। ନମସ୍କାର।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଅର୍ ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। ଇସ୍କେ ଅତିରିକ୍ତ ଆକାଶବାଣୀ ଅର୍ ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଅର୍ ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଅର୍ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଙ୍ଗ କେ ମାଧ୍ୟମ ସେ। ତୋ ୟାଦ ରଖେ ରବିବାର 28 ଜୁନ ସୁବହ 11 ବଜେ ମନ୍ କି ବାତ।
3: यहाँ खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
3: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर पूरी खबर। मन की बात।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ 17:25। ପଲ୍ଲୀମଞ୍ଚ 17:30। ଏଥିରେ ଶୁଣିବେ ଖରିଫ ଫସଲରେ ଶୋଷକ କୀଟ ପରିଚାଳନା ସମ୍ପର୍କରେ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ 8:02। ଇଂରାଜୀରେ କାର୍ଯ୍ୟକ୍ରମ 8:30। ଏଥିରେ ଶୁଣିବେ ୟୋଗା ଆଣ୍ଡ ମେଣ୍ଟାଲ ହେଲ୍ଥ। ଆଲୋଚନା କରିବେ ଡକ୍ଟର ପ୍ରତିଭା ଶ୍ରୀ। କାର୍ଯ୍ୟକ୍ରମ କରେଣ୍ଟ ଆଫେୟାର୍ସ 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିବ 10:00। ଶାସ୍ତ୍ରୀୟ ସଂଗୀତ କ୍ରମରେ ଶୁଣିବେ ବେହେଲା ବାଦନ 10:35। ପରିବେଷଣ କରିବେ ଏମ୍ଏସ୍ ଗୋପାଳକ୍ରିଷ୍ଣନ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ବନ୍ଦନା 6:05, ଅନୁଚିନ୍ତା 6:35, ଉପସ୍ଥାପନା ସସ୍ମିତା ଦାସ। ଶ୍ରୀମଦ୍ ଭାଗବତର 72ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ଶୁଣିବେ ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ ଅବସ୍ଥା ମାତ୍ର। ଆଲୋଚନା କରିବେ ଡାକ୍ତର ଲକ୍ଷ୍ମୀଧର ରାଉଳ। ପ୍ରଭାତ ପରିକ୍ରମା 7:25। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ 7:35। ଏଥିରେ ଶୁଣିବେ ଆ ବର୍ଜନ କାହିଁକି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଚିର ସବୁଜ 7:40। କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଏବଂ ତୃପ୍ତି ଦାସ। ବୈଦେହିକ ବିଳାସର 60ତମ ଭାଗ 8:45। ନାଟକ ଅପେକ୍ଷାର ଅନ୍ତରାଳେ ପ୍ରଚାର କରିବୁ 10:00। ରଚନା ସନ୍ଧ୍ୟା ମହାନ୍ତି, ପ୍ରଯୋଜନା ବୁଲବୁଲ ବୋଷ। ଭୀମସେନ ଯୋଶୀଙ୍କର ଶାସ୍ତ୍ରୀୟ ଗାୟନ ପ୍ରଚାର କରିବୁ 10:30। ଅଭୁଲା ଗୀତ 11:10। କଣ୍ଠଶିଳ୍ପୀ ସ୍ନିଗ୍ଧାରାଣୀକର ଏବଂ ସେବାରାଣୀ ମହାପାତ୍ର। ଗୋପାଳଙ୍କ ଓଗାଳ 11:30। ପରିବେଷଣ କରିବେ ପ୍ରଶାନ୍ତ ଦାସ ଏବଂ ସାଥୀ। ସ୍ୱର ନିର୍ଝର 12:30। ଏଥିରେ ଶୁଣିବେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅତିଶ କୁମାର ମଜୁମଦାରଙ୍କର ଜୀବନ କୃତି ଉପରେ ଆଧାରିତ ବିଶେଷ ଉପସ୍ଥାପନାର 4ର୍ଥ ଭାଗ। ବାକ୍ତା ଗୀତ 10:50। ପରିବେଷଣ କରିବେ ମାଧିଆ ତଡ଼ୱାର ଏବଂ ସାଥୀ। ନାରୀମହଲ 10:20। ଏଥିରେ ସାହିତ୍ୟ ପତ୍ରିକାରେ ଲିପିକାରେ ଶୁଣିବେ ମନ୍ଦାକିନୀ ସେନାପତିଙ୍କ କବିତା ଏବଂ

ଚିନ୍ମୟୀ ମହାନ୍ତିଙ୍କର ଗଳ୍ପ, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ। ଆମ ଆଇନ ଅପରାହ୍ନ 2:45ରେ ଏଥିରେ ଶୁଣିବେ ବରିଷ୍ଠ ନାଗରିକମାନଙ୍କ ପାଇଁ ଭରଣ ପୋଷଣ ଆଇନ, ଆଲୋଚନା କରିବେ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ। କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ଅପରାହ୍ନ 3:10ରେ ରିଲେକରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 54ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30ରେ କଣ୍ଠଶିଳ୍ପୀ ଚିନ୍ତାମଣି ସାହୁ ଏବଂ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ 17:25। ବନାନୀ 17:30ରେ ଏଥିରେ ଶୁଣିବେ ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ରଞ୍ଜନ କୁମାର କରଙ୍କ ସହିତ ଆଲୋଚନା। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର 7ତମ ଭାଗ ପ୍ରଚାର କରିବ 8:30। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଗାଇଛନ୍ତି ହ୍ୟୁମାନ ସାଗର।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें इंडिया पोस्ट

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ଭିଭିଆର୍ୱାଇ ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରହ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ୍ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସର କି ଏକ ନଈ ଦୁନିଆ ବନାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସର କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓ କି ଆୟ କା ମାଧ୍ୟମ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ

24ଟି ଅଟଳ ବସ୍ଷ୍ଟାଣ୍ଡ ଓ 9ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5ଦିନିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14ଟି ଜିଲ୍ଲାର 46,000ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26ଟି ପରୀକ୍ଷା କେନ୍ଦ୍ର ପାଇଁ 108ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3ଟି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2ଟି ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର ଏନ୍ଡିଏ ସରକାରଙ୍କ 12 ବର୍ଷ ଓ ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

0: ମୁଖ୍ୟ ସମ୍ବାଦ ପୁଣି ଥରେ ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି କଲେ ପ୍ରଧାନ ମୟୂରଭଞ୍ଜରେ ପହଞ୍ଚ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଦେଇଥାଏ। ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖାଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ। କାମଳ ରୋଗ, ହାତଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 2,15,000ରୁ ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000ରୁ ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13ରୁ 20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି

0: ସମ୍ପ୍ରଦାୟର ବୋଲି ଆକଳନ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ବ୍ୟାପକ କରାଯାଇଛି। ଆସନ୍ତୁ ଆଜି ଏହି ରୋଗ ବିଷୟରେ ଆମେ ସମସ୍ତେ ସଚେତନ ହେବା ସହ ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନରେ ବ୍ରତୀ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର ଶ୍ରୋତା ବନ୍ଧୁ, ରାତି 7ଟା ମୁଖ୍ୟ ସମ୍ଭାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାରଙ୍ଗପୁରଠାରେ ପହଞ୍ଚିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଏମ୍ସ ସାଟେଲାଇଟ୍ ସେଣ୍ଟରର କଲେ ଉଦ୍ଘାଟନ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି କଲେ ପ୍ରଦାନ। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତ ଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ନିଟ୍ ୟୁଜି ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳଙ୍କ ସୂଚନା। ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବା ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସୂଚନା। ଏବଂ ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 8ଟା ସମୟରେ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଶ୍ରୀଚରଣ ମହାନ୍ତି ଓ ଶ୍ରିୟା, କଥାଚିତ୍ର ଲଭ୍ ୟୁ ହମେସା।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋହାହନ ପ୍ରଦାନ ପିଏମ୍ ଭିଭିଆର୍ୱାଇର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋହାହନ ଯୋଜନା। ଏହି ପ୍ରୋହାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି, ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: भारत के युवाओं की क्षमता को भली भांति पहचानने लगी है और ऐसे समय में हमारी कोशिश है कि भारत का हर युवा अपनी क्षमता को अवसर में बदल सके और इसी सोच के साथ प्रधानमंत्री विकसित भारत रोजगार योजना का आरंभ हुआ। यह रोजगार योजना सामान्य तौर पर सोचे जाने वाली रोजगार योजना से बहुत आगे बढ़कर पहली नौकरी पाने वाले युवा के सपनों को शक्ति देने वाली योजना है।
1: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଥମ ଥର ପାଇଁ ଚାକିରି କରୁଥିବା କର୍ମଚାରୀମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ି ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି ଭାରତର ଯୁବପିଢ଼ିଙ୍କ ଆଶା, ଆକାଂକ୍ଷା, ଦକ୍ଷତା ଏବଂ ସାମର୍ଥ୍ୟ ହିଁ ଏକ ବିକଶିତ ଭାରତର ପଥ ନିରୂପଣ କରେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ନୂତନ ଚାକିରିରେ 6 ମାସ ପୂରଣ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 10 ଲକ୍ଷ ଯୁବକ ଯୁବତୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରୋତ୍ସାହନ ରାଶି ପାଇଛନ୍ତି। ପ୍ରାୟ 2000 କୋଟି ଟଙ୍କା ସେମାନଙ୍କ ଜମା ଖାତାକୁ ସିଧାସଳଖ ପଠାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଏମ୍ସ ପକ୍ଷରୁ ଆୟୋଜିତ ଚିକିତ୍ସା ଶିବିରକୁ ଉଦ୍ଘାଟନ କରିଛନ୍ତି। ଏହାସହ ରାଷ୍ଟ୍ରପତି ସେଠାରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ମଧ୍ୟ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକ କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭାରତର ପ୍ରଥମ ବାଣିଜ୍ୟିକ ସ୍ତରର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲ୍ଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ ବିସିଜିସି

ଏଲ୍ ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦୈନିକ 2000 ଟନ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋହାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟ

କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ ବେସରକାରୀ ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉ ନା କାହିଁକି ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷୋ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ସମାବେଶୀ ଓ ଲିଙ୍ଗ ସମ୍ଭେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷୋ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା ମହିଳା ବାର୍ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ୱର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ରପ୍ତାନୀ ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ ବରଂ ରେଳବାଇ ଇସ୍ରୋ ଏବଂ ଡିଆର୍ଡିଓ ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଏ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି କାରଣ ଏହା ଦ୍ରୁତ ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ୍ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0
2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟରେ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱ ବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି।

0: ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ ଗା ୟୁନ୍ଙ୍କୁ ସେ ଭେଟିବେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ମସିହା ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିୟନ୍ସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ୍ ହୋଇଥିବାବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋହାହନ ଦେବା ଏବଂ ଚାଷୀମାନଙ୍କ ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିବାବେଳେ ଆହୁରି 170 ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000ରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15-ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ର୍ୟାଲିଟି ଜିଲ୍ଲା

0: ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ୍ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଶୁଭେଚ୍ଛା ଜଣି ଆରମ୍ଭ କରୁଛୁ ଆଜିର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ। ମାଟିର ସ୍ୱାସ୍ଥ୍ୟ ଜାଣିଲେ ଚାଷୀ ପାଇବ ସିଏ ଅମଳ ବେଶୀ, ହସିଲେ ତାର ଛୋଟ ସଂସାର ହସି ଉଠିବ ଦେଶ ଆମର। ହଁ ଶ୍ରୋତା ବନ୍ଧୁ, ମାଟି ହେଉଛି ଚାଷୀ ଭାଇର ଜୀବନ। ମାଟି ଯଦି ଉର୍ବର ହେଲା ତେବେ ଚାଷୀ ଭାଇ ମୁହଁରେ ହସ ଫୁଟି ଉଠିବ, କାହିଁକି ନା ଚାଷରେ ଉନ୍ନତି ହେଲେ ଚାଷୀର ପ୍ରଗତି ଆଉ ଦେଶର ଅଗ୍ରଗତି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଲୋକ ସଂଖ୍ୟା ବଢିବା ସହିତ ଚାଷ ଜମି ହ୍ରାସ ହେବାରେ ଲାଗିଛି, ଆଉ ଯେତିକି ଚାଷ ଜମି ରହିଛି ଚାଷୀ ଭାଇ ସେଥିରେ ଅଧିକ ଉତ୍ପାଦନ ପାଇଁ ରାସାୟନିକ ସାର କୀଟନାଶକ ପ୍ରୟୋଗ କରୁଛି। ଏହା ଫଳରେ ଉତ୍ପାଦନ ବୃଦ୍ଧି ହେଉଛି ସତ, କିନ୍ତୁ ଧୀରେ ଧୀରେ ଜମିର ଉତ୍ପାଦକ ଶକ୍ତି କମିବାରେ ଲାଗିଛି। ମାଟି ଖପରା ହେଇଯାଉଛି, ପରିବେଶ ପ୍ରଦୂଷିତ ହେଉଛି, ଆଉ ଏହି ରାସାୟନିକ ସାର ଓ କୀଟନାଶକ ମଣିଷର ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ନୁହେଁ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ଆଖି ଆଗରେ ରଖି ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କରାଇ ନେବା ନିହାତି ଜରୁରୀ। ବର୍ତ୍ତମାନ ଆମର ଚାଷୀ ଭାଇମାନଙ୍କୁ ମାଟିର ଗୁଣମାନ ପରୀକ୍ଷା କରି କାର୍ଡ ମାଧ୍ୟମରେ ଜଣାଇ ଦିଆଯାଉଛି। ଏହା କେବଳ ସମ୍ଭବ ହେଇପାରୁଛି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା। ଏହି କାର୍ଡ ଦ୍ୱାରା ମାଟିକୁ କେତେ ପରିମାଣର ଜୈବିକ ଖତ ବା ସାର ଆବଶ୍ୟକ, ମୃତ୍ତିକା ସୁଧାରକ କରିବେ କିପରି, ମୃତ୍ତିକା ଅନୁଯାୟୀ ଫସଲ ଚୟନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ବିଶେଷଜ୍ଞଙ୍କ ଦ୍ୱାରା ମାଟି ପରୀକ୍ଷା କରାଯାଇ ଚାଷୀ ଭାଇଙ୍କୁ ଜଣାଇ ଦିଆଯାଉଛି। ମାଟିର ଗୁଣ, ଗଛ କଣ ପୋଷକ ତତ୍ତ୍ୱ ଆବଶ୍ୟକ କରୁଛି, ମାଟିର ଅମ୍ଳତ୍ୱ ବା ଖାରତ୍ୱ ଏହି କାର୍ଡ ମାଧ୍ୟମରେ ଅତି ସହଜରେ ଜାଣି ହେଉଛି। ହଁ ଶ୍ରୋତା ବନ୍ଧୁ, ସବୁ କାମକୁ ସହଜ କରିବା ପାଇଁ ହେଲେ ଭଗବାନଙ୍କର ଆଶୀର୍ବାଦ ଦରକାର, ଆଉ ସେଇ ଭଗବାନ ଆଶୀର୍ବାଦ କଲେ ହିଁ ସବୁ କାମ ସହଜ ସରଳ ଭାବରେ ହେଇପାରିବ। ତେଣୁ ବର୍ତ୍ତମାନ ସମୟ ହେଉଛି ସନ୍ଧ୍ୟା ସମୟ, ସନ୍ଧ୍ୟା ସମୟରେ ଆସନ୍ତୁ ପ୍ରଭୁଙ୍କ ନାଁ ନେଇ ଆଗକୁ।

0: ଭଜନ ଶୁଣିଲେ ମନ କନ ପବିତ୍ର ହେଲା। ଏବେ ଆମ ପେଟ ପାଟଣା କଥା। ଶ୍ରୋତା ବନ୍ଧୁ, ଆମ ଓଡ଼ିଶାରେ ମୁଖ୍ୟ ଚାଷ ହେଉଛି ଧାନ। ଅଧିକାଂଶ ଚାଷୀ ଏହି ଧାନ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ହେଲେ ଅନେକ ସମୟରେ କୀଟଙ୍କ ଆକ୍ରମଣରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥାଏ। ଏହି କଥାକୁ ଆଖି ଆଗରେ ରଖି ଆଜି ପଲ୍ଲୀମଞ୍ଚ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଖରିଫ ଧାନ ଫସଲରେ ଶୋଷକ କୀଟ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଭୁବନାନନ୍ଦ ଅଧିକାରୀ, ସହକାରୀ ପ୍ରାଧ୍ୟାପକ, କୀଟତତ୍ତ୍ୱ ବିଭାଗ, ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଖରିଫ ଧାନ ଫସଲରେ ଶୋଷକ କୀଟ ପରିଚାଳନା। ତାହେଲେ ପ୍ରଥମେ ଆମ ଚାଷୀ ଭାଇ ଭଉଣୀମାନେ ଜାଣିବାକୁ ଚାହିଁବେ ଯେ ଖରିଫ ଧାନ ଫସଲରେ ଶୋଷକ କୀଟ, ଏହି ଶୋଷକ କୀଟ କ'ଣ?
1: ଆମ ପରିବେଶରେ, ଆମ ପରିସଂସ୍ଥାରେ ଯେଉଁ କୀଟମାନେ ବାସ କରନ୍ତି ସେମାନଙ୍କୁ ଯଦି ଆମେ ବୈଜ୍ଞାନିକ ସ୍ତରରେ ଯଦି ଆମେ ବିଭାଜନ କରିବା, ତେବେ ଦୁଇ ପ୍ରକାର କୀଟ ରହିବେ। ପ୍ରଥମ ପ୍ରକାର ହେଉଛନ୍ତି ଅପକାରୀ କୀଟ, ଆଉ ଗୋଟେ ପ୍ରକାର ହେଉଛନ୍ତି ଉପକାରୀ କୀଟ। ଆଉ ସେ ଅପକାରୀ କୀଟମାନଙ୍କ ଭିତରୁ କିଛି ଏମିତି କୀଟ ଅଛନ୍ତି ଯେଉଁମାନେ ଫସଲକୁ ନଷ୍ଟ କଲାବେଳେ ସେମାନେ ସେମାନଙ୍କର ଦାନ୍ତ ବା ଦାନ୍ତ ଭଳି ଯେଉଁ ତାଙ୍କର ପାଟିରେ ଅଛି ତାକୁ ସେମାନେ ବ୍ୟବହାର କରନ୍ତି। ସେମାନେ ପତ୍ର କାଟିବେ, ଫଳକୁ କଣା କରିବେ, କାଣ୍ଡକୁ କାଟିବେ। ଇଏ ଗୋଟିଏ ପ୍ରଜାତିର କୀଟ, ଯେମିତି ଆମେ ଝିଣ୍ଟିକା କଥା ନିଅନ୍ତୁ, ସିଏ ଗୋଟେ ପ୍ରକାର କୀଟ ଯାହାର ଦାନ୍ତ ଥାଏ। ସେମାନେ ସଲିଡ୍ ଫୁଡ୍ ବା କଠିନ ପଦାର୍ଥ ସେମାନେ ଖାଆନ୍ତି। ଆଉ ଗୋଟିଏ ପ୍ରଜାତି ଅଛନ୍ତି ଯେଉଁମାନଙ୍କର ଦାନ୍ତ ନାହିଁ, ସେମାନେ ଚୋବେଇ ପାରନ୍ତି ନାହିଁ, ସେମାନେ ଗଛର ରସକୁ ଶୋଷିକିରି ଖାଇଥାନ୍ତି। ପକ୍ଷୀର ଯେମିତି ଗୋଟେ ଥଣ୍ଟ ଥାଏ, ଆମେ କୌଣସି ତରଳ ପଦାର୍ଥ ପିଇଲା ବେଳେ ଯେମିତି ଗୋଟେ ନଳୀ ବା ଗୋଟେ ଷ୍ଟ୍ରର ବ୍ୟବହାର କରୁ, ସେମିତି ତାଙ୍କର ପାଟିରେ ଗୋଟେ ନଳୀ ଭଳିଆ ଜିନିଷଟି ଥାଏ, ଯାହାଦ୍ୱାରା ସେମାନେ ଗଛର ରସକୁ ଶୋଷିକି ସେମାନେ ଖାଇଥାନ୍ତି। ସେଥିପାଇଁ ସେମାନଙ୍କର ନାଁ ହେଉଛି ଶୋଷକ କୀଟ। ଅର୍ଥାତ୍ ସେମାନେ ତରଳ ପଦାର୍ଥ ଖାଆନ୍ତି, ରସକୁ ଶୋଷିକି ଖାଆନ୍ତି। ଆଉ ମୁଁ ଜଣାଇଦେବାକୁ ଚାହିଁବି ଯେ ଶୋଷକ କୀଟମାନଙ୍କ ଦ୍ୱାରା ଗଛରେ, ଆପଣ ଧାନ କହନ୍ତୁ, ଗହମ କହନ୍ତୁ, ଫଳ ପନିପରିବା କହନ୍ତୁ, ଯେଉଁ ଫସଲ ବି କହନ୍ତୁ ନା କାହିଁକି, ଶୋଷକ କୀଟମାନଙ୍କ ଦ୍ୱାରା ମାତ୍ରାଧିକ କ୍ଷତି ଗୋଟେ ଗଛର ହୁଏ।
0: ଆଚ୍ଛା, ଆପଣ ତ କହିଲେ ଯେ ଦି ପ୍ରକାର କୀଟ ଅଛନ୍ତି, ଗୋଟେ ଉପକାରୀ କୀଟ ଆଉ ଜଣେ ଅପକାରୀ କୀଟ। ଉପକାରୀ କୀଟ ଶ୍ରେଣୀରେ କେଉଁମାନେ ଯାଉଛନ୍ତି ଆଉ ଅପକାରୀ କୀଟ ଶ୍ରେଣୀରେ କେଉଁମାନେ ଯାଉଛନ୍ତି, ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଅପକାରୀ କୀଟମାନଙ୍କୁ ଆମେ କୀଟତତ୍ତ୍ୱ ବିଜ୍ଞାନରେ ପେଷ୍ଟ ବୋଲି କହୁ। ଆମେ ଯେମିତି କହୁଛେ ପେଷ୍ଟ ମ୍ୟାନେଜମେଣ୍ଟ, ଅପକାରୀ କୀଟମାନଙ୍କର ଦମନ ପ୍ରକ୍ରିୟା ବା ପରିଚାଳନା ପ୍ରକ୍ରିୟା। ଅପକାରୀ କୀଟମାନେ ଯେମିତି ଶୋଷକ କୀଟ ଭିତରେ ମାଟିଆ ଗୁଣ୍ଡି ପୋକ, ଫଳବିନ୍ଧା ପୋକ, କାଣ୍ଡବିନ୍ଧା ପୋକ, ଇଏ ସବୁ ହେଉଛନ୍ତି ଅପକାରୀ କୀଟ ଶ୍ରେଣୀର ପୋକ, ଯେଉଁମାନେ ଗଛମାନଙ୍କୁ ବା ଫସଲକୁ କ୍ଷତି କରି ଆମର ଆର୍ଥିକ କ୍ଷତି ଘଟାନ୍ତି, ମଣିଷର ସିଧାସଳଖ ବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କ୍ଷତି ଘଟାନ୍ତି। ଆଉ ଉପକାରୀ କୀଟମାନେ ଯେମିତିକି ଟ୍ରାଇକୋଗ୍ରାମା ଗୋଟେ କୀଟ ଅଛି, ଭୃଙ୍ଗ ଜାତୀୟ କୀଟ ଅଛନ୍ତି, ଯେଉଁମାନେ କି ଏଇ ଯେଉଁ ଉପକାରୀ କୀଟମାନେ ଅପକାରୀ କୀଟମାନଙ୍କୁ ମାରିକି ଖାଆନ୍ତି। ସେମାନେ ଆମ ପାଇଁ ଦରକାର, ପ୍ରକୃତି ପାଇଁ ଦରକାର, ପ୍ରକୃତି ପାଇଁ ସେମାନେ ମିତ୍ର ଶ୍ରେଣୀର କୀଟ, ମହୁମାଛି, ଇଏ ଗୋଟେ ଅଲଗା ପ୍ରକାର ଉପକାରୀ ଆମ ପାଇଁ ଦରକାର, ଲାଖ ପୋକ, ତାପରେ ରେଶମ କୀଟ, ଇଏ ସବୁ ଉପକାରୀ।

0: କାରୀ ପୋକ, କିନ୍ତୁ ଅପକାରୀ ପୋକ କହିଲେ ଯେଉଁମାନେ ଫସଲକୁ କ୍ଷତି କରନ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ, ଆମର ଆର୍ଥିକ କ୍ଷତି ଘଟାନ୍ତି ସେମାନଙ୍କୁ ଅପକାରୀ କୀଟ କୁହାଯାଏ।
1: ଖୁବ୍ ସୁନ୍ଦର ଭାବରେ ତ ଆପଣ କହିଲେ। ଆଚ୍ଛା, ଏଇ ଯୋଉ ଧାନ ଫସଲରେ ମୁଖ୍ୟତଃ କେଉଁ ଶୋଷକ କୀଟ ଆକ୍ରମଣ କରିଥାନ୍ତି?
0: ଧାନ ଫସଲ ଗୋଟେ ଏମିତି ଫସଲ ଯେତେବେଳେ ଆମେ ଗବେଷଣାକୁ ଯାଉ ବା ଅଧ୍ୟାପନାକୁ ଯାଉ, ସର୍ବାଧିକ ପୋକ ହୁଏତ ଓଡ଼ିଶାରେ ଧାନ ଫସଲରେ ହିଁ ଲାଗନ୍ତି। ସାଧାରଣତଃ 200ରୁ ଅଧିକ ପ୍ରକାର ପୋକ ଧାନ ଫସଲରେ ଲାଗିବାର ନଜିର ଅଛି। କିନ୍ତୁ ଯଦି ଆମେ ମୋଟାମୋଟି ଭାବରେ ଯିବା, ଧାନ ଫସଲରେ ଓଡ଼ିଶାର ଜଳବାୟୁ ଭିତରେ 20-25 ପ୍ରକାର ପୋକ ଲାଗନ୍ତି, ଶୋଷକ କୀଟ ଦ୍ୱାରା ଧାନ ଫସଲରେ କ୍ଷତି ହୁଏ। ଧାନରେ ସାଧାରଣତଃ 2ଟି ଅବସ୍ଥାରେ ଶୋଷକ କୀଟ ଅଧିକ ପରିମାଣରେ କ୍ଷତି ଘଟାନ୍ତି। ପ୍ରଥମ ଅବସ୍ଥା ହେଉଛି ଧାନର କେଣ୍ଡା ବାହାରିବା ଆଗରୁ, ଆଉ ଗୋଟିଏ ଅବସ୍ଥା ହେଉଛି ଧାନର କେଣ୍ଡା ବାହାରିବା ପରେ। ଧାନର କେଣ୍ଡା ବାହାରିବା ଆଗରୁ ଯେଉଁ ଶୋଷକ କୀଟମାନେ କ୍ଷତି ଘଟାନ୍ତି ସେମାନେ ହେଉଛନ୍ତି ମାଟିଆ ଗୁଣ୍ଡି ପୋକ, ଧଳା ପିଠିଆ ଗୁଣ୍ଡି ପୋକ ଆଉ ଦିଆଲି ପୋକ। କିନ୍ତୁ ଖରିଫ ଫସଲର ଯେହେତୁ ଆମର ବିଷୟବସ୍ତୁ ରହିଛି, ଖରିଫ ଫସଲର ସମୟ ସୀମା ଆପଣ ଜାଣନ୍ତି ଯେ ଜୁନ ଜୁଲାଇରୁ ଆରମ୍ଭ ହୁଏ, ମୌସୁମୀର ଆଗମନ ପ୍ରକ୍ରିୟାରେ ଆରମ୍ଭ ହୁଏ, ସେପ୍ଟେମ୍ବର ଅକ୍ଟୋବରରେ ଖରିଫ ଫସଲଟି ସରିଯାଏ। କିନ୍ତୁ ଦିଆଲି ପୋକ ଆସିବାର ସମୟ ହେଉଛି ଦୀପାବଳି ସମୟରେ, ତେଣୁ ଖରିଫ ଫସଲରେ ଦିଆଲି ପୋକର ମାତ୍ରା କମ୍ ଥାଏ ବା ନଥାଏ ବୋଲି କହିଲେ ଚଳେ। କିନ୍ତୁ ଧାନ କେଣ୍ଡା ବାହାରିବା ପୂର୍ବରୁ ମାଟିଆ ଗୁଣ୍ଡି ପୋକ ଏବଂ ତା ସହିତ ଧଳା ପିଠିଆ ଗୁଣ୍ଡି ପୋକ ଲାଗନ୍ତି। ମାଟିଆ ଗୁଣ୍ଡି କହନ୍ତୁ ବା ଧଳା ପିଠିଆ ଗୁଣ୍ଡି ପୋକ କହନ୍ତୁ, ଏ ଗୋଟିଏ ପ୍ରଜାତିର ଏବଂ ସେମାନଙ୍କର କ୍ଷତିର ସିମ୍ପଟମ ବା ଲକ୍ଷଣ ମଧ୍ୟ ସମାନ, ସେମାନଙ୍କର ନିରାକରଣ ମଧ୍ୟ ସମାନ। ଆଉ ଗୋଟିଏ ପ୍ରଜାତିର କୀଟ ଗନ୍ଧି ପୋକ ଆମେ ଯାହାକୁ କହୁ, ଯାହାକୁ ଇଂରାଜୀରେ ବା ଆମ କୀଟତତ୍ତ୍ୱ ବିଜ୍ଞାନରେ ଯାହାକୁ ଗନ୍ଧି ବଗ୍ ବୋଲି କୁହାଯାଏ, ସବୁଜ ରଙ୍ଗର ପୋକଟେ, ଧାନରେ ଯେତେବେଳେ କେଣ୍ଡା ବାହାରିଥିବ, କେଣ୍ଡା ବାହାରିଲା ପରେ ଧାନରେ କ୍ଷୀର ଧରିଥିବ, ତା ପରବର୍ତ୍ତୀ ପର୍ଯ୍ୟାୟରେ ଚାଉଳ ହେବ। ତେଣୁ ଚାଉଳ ହେବାର ଠିକ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଧାନ କେଣ୍ଡାରେ କ୍ଷୀର ଥାଏ, ସେ କ୍ଷୀରକୁ ଶୋଷିବା ପାଇଁ ଗନ୍ଧି ପୋକମାନେ ଆକ୍ରମଣ କରନ୍ତି ଏବଂ ଧାନ କ୍ଷୀରକୁ ଶୋଷି ନେଇ ଅଗାଡ଼ିରେ ପରିଣତ କରିଦିଅନ୍ତି। ତେଣୁ ଏଇମାନେ ହିଁ ଖରିଫ ଧାନ ଫସଲରେ ବେଶୀ କ୍ଷତି କରନ୍ତି।
1: ତାହେଲେ ଯୋଉ ମାଟିଆ ଗୁଣ୍ଡି ପୋକର ଲକ୍ଷଣ ଆଉ ତାକୁ ପରିଚାଳନା ଆମେ କେମିତି କରିବା, ସେ ସମ୍ପର୍କରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ, ଚାଷୀ ଭାଇ ଭଉଣୀମାନଙ୍କୁ ବୁଝେଇକି କୁହନ୍ତୁ।
0: ମାଟିଆ ଗୁଣ୍ଡି ପୋକ ଆମ ଓଡ଼ିଶାରେ ଯାହାର ଅନ୍ୟ ନାଁ ହେଉଛି ଚକଡ଼ା ପୋକ। ତେଣୁ ମାଟିଆ ଗୁଣ୍ଡି ପୋକର ଏମିତି ନାଁ କାହିଁକି ହେଇଛି ନା, ଏମାନେ ଦେଖିବାକୁ ମାଟିଆ ରଙ୍ଗର, ତେଣୁ ସେମାନେ ବାସ କରନ୍ତି କୋଉଠି ନା, ଯଦି ଧାନ ଫସଲର ଆପଣ ଦେଖିଥିବେ ଯୋଉଠି ପାଣିର ଲେଭେଲ ସରେ, ତାର ମୂଳରେ ଯୋଉଠି ପାଣି ଥାଏ ତାର ଠିକ ଉପରକୁ, ଯେହେତୁ ହ୍ୟୁମିଡିଟି ବେଶୀ ଥାଏ, ଆର୍ଦ୍ରତା ବେଶୀ ଥାଏ, ସେମାନେ ସେଇଠି ରହିବାକୁ ପସନ୍ଦ କରନ୍ତି, ଘଞ୍ଚ ଜାଗାରେ ରହିବାକୁ ପସନ୍ଦ କରନ୍ତି, ଧାନର ବୁଦା ମୂଳରେ ରହିବାକୁ ପସନ୍ଦ କରନ୍ତି, ସେମାନେ ପତ୍ର ଉପରକୁ ଆସନ୍ତି ନାହିଁ, ସେମାନେ ସେଇଠି ରହନ୍ତି ଆଉ ସେମାନେ ସେଇଠି ଅଣ୍ଡା ଦିଅନ୍ତି, ସେମାନଙ୍କର ବଂଶ ବିସ୍ତାର ସେଇଠି ହୁଏ। ଏବଂ ମାଟିଆ ଗୁଣ୍ଡି ପୋକ ଯେତେବେଳେ କ୍ଷତି କରେ, ମାଟିଆ ଗୁଣ୍ଡି ପୋକର ତିନୋଟି ଅବସ୍ଥା ଦେଖାଯାଏ, ଅଣ୍ଡା ଅବସ୍ଥା ପ୍ରଥମ ଅବସ୍ଥା, ଅଣ୍ଡା ପରବର୍ତ୍ତୀ ଅବସ୍ଥା ଯାହାକୁ ଆମେ ନିମ୍ଫ ବୋଲି କହୁ ଇଂରାଜୀରେ, ଯାହାକୁ ଅର୍ଭକ ବୋଲି କୁହାଯାଏ ଓଡ଼ିଆରେ। ନିମ୍ଫରୁ ଯୋଉ ପୂର୍ଣ୍ଣାଙ୍ଗ କୀଟଟି ବାହାରେ, ଦୁଇ ପ୍ରକାର ପୂର୍ଣ୍ଣାଙ୍ଗ ବାହାରେ, ଇଏ ହେଉଛି ମାଟିଆ ଗୁଣ୍ଡି ପୋକର ଗୋଟେ ସ୍ୱତନ୍ତ୍ରତା ତାର ଜୀବନ ଚକ୍ରରେ। କିଛି ପୂର୍ଣ୍ଣାଙ୍ଗ କୀଟମାନଙ୍କର ଡେଣା ଥାଏ, ଆଉ କିଛି ପୂର୍ଣ୍ଣାଙ୍ଗ କୀଟମାନଙ୍କର ଡେଣା ନଥାଏ। ତ ଯୋଉମାନଙ୍କର ଡେଣା ନଥାଏ ସେମାନେ ସେଇ ଗଛରେ, ସେଇ ବୁଦାରେ, ସେଇ ଧାନ ଗଛରେ ରହିକି ସେମାନଙ୍କର ରସ ଶୋଷିକି ସେମାନେ ଖାଇବେ। ଯୋଉମାନଙ୍କର ଡେଣା ଥାଏ ସେମାନେ ଉଡ଼ିକି ଅନ୍ୟ କ୍ଷେତକୁ ଯିବେ, ସେଠି ଧାନ ଫସଲରେ ବଂଶ ବିସ୍ତାର କରିବେ। ତ ଯେତେବେଳେ ମାଟିଆ ଗୁଣ୍ଡି ପୋକ ଗଛରୁ ରସକୁ ଶୋଷିକି ଖାଏ, ଆମେ ଜାଣିଥିବା ଯେ ଗଛରେ ଜାଇଲେମ ଆଉ ଫ୍ଲୋଏମ ନାମକ ଦୁଇ ପ୍ରକାର ନଳୀ ଅଛି। ଜାଇଲେମରେ ଗଛ କ'ଣ କରେ ନା, ମାଟିରୁ ପାଣି ଆଉ ବିଭିନ୍ନ ଯେତିକି ପୋଷକ ତତ୍ତ୍ୱ ଗୁଡ଼ିକ ନିଏ, ଫ୍ଲୋଏମରେ ଖାଦ୍ୟ ସଂଶ୍ଳେଷଣ ପ୍ରକ୍ରିୟା ପରେ ପତ୍ରରୁ ସେ ଫ୍ଲୋଏମରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ବିଭିନ୍ନ ଅଙ୍ଗକୁ ପଠାଏ। ତେଣୁ ଏ ଯୋଉ ମାଟିଆ ଗୁଣ୍ଡି ପୋକ ବା ଗୁଣ୍ଡି ଜାତୀୟ ପୋକ ଯେତିକି ରହିଲେ, ମାଟିଆ ଗୁଣ୍ଡି ବା ଧଳା ପିଟିଆ ଗୁଣ୍ଡି ପୋକ, ସେମାନେ ଫ୍ଲୋଏମ ଫିଡର ବା ସେମାନେ ଫ୍ଲୋଏମ ନଳୀକୁ ଶୋଷିକି ଖାଇବା କୀଟ। ସେମାନେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ, ଜଳକୁ ସେମାନେ ଗ୍ରହଣ କରନ୍ତି, ରସକୁ ଶୋଷିକି ଖାଆନ୍ତି, ଯାହାଫଳରେ ଗଛର ଉଚ୍ଚତା ଆଉ ବଢ଼େନି, ଗଛଟି ଧୀରେ ଧୀରେ ହଳଦିଆ ପଡ଼ିଯାଏ, ଗଛଟି ହଳଦିଆ ପଡ଼ିବା ସଙ୍ଗେ ସଙ୍ଗେ ପରେ ପରେ ମାଟିଆ ରଙ୍ଗର ପଡ଼ିଯାଏ, ପୋଡ଼ିଗଲା ଭଳି ଦେଖାଯାଏ। ଏବଂ ଯଦି ଧାନ କ୍ଷେତକୁ ଲକ୍ଷ୍ୟ କରିବେ, ଧାନ କ୍ଷେତର ମଝିରେ ଯେ ଯଦି ଆକ୍ରମଣ ହେଇଥିବ ମାଟିଆ ଗୁଣ୍ଡି ପୋକର, ଚକ୍ର ଭଳି ଗୋଟେ ଗୋଲାକାର ଆକୃତିର ସେ ପୋଡ଼ିଗଲା ଭଳି ସିମ୍ପଟମ ବା ପୋଡ଼ିଗଲା ଭଳି ଲକ୍ଷଣ ଦେଖାଯିବ। ତେଣୁ ଏଥିପାଇଁ ଲକ୍ଷଣ ପରିପ୍ରେକ୍ଷୀରେ ତାକୁ ଚକଡ଼ା ପୋକ ବୋଲି କୁହାଯାଏ।

0: ରୂପ ପରିପ୍ରେକ୍ଷୀରେ ତାକୁ ମାଟିଆ ଗୁଣ୍ଡି ପୋକ, ଲକ୍ଷଣ ପରିପ୍ରେକ୍ଷୀରେ ତାକୁ ଚକଡ଼ା ପୋକ ବୋଲି କୁହାଯାଏ। ଠିକ୍ ସେମିତି ଧଳା ପିଠିଆ ଗୁଣ୍ଡି ପୋକ ମଧ୍ୟ ଯଦି ମାଟିଆ ଗୁଣ୍ଡି ପୋକ ଲାଗୁଛି, ଆପଣ ଜାଣିନିଅନ୍ତୁ ଧଳା ପିଠିଆ ଗୁଣ୍ଡି ପୋକ ମଧ୍ୟ ସେଇଠି ଥିବ, ଯାହାକୁ ଇଂରାଜୀରେ ହ୍ୱାଇଟ୍ ବ୍ୟାକ୍ଡ ପ୍ଲାଣ୍ଟ ହପର ବୋଲି କୁହାଯାଏ। ଆମେ ଯେମିତି ଦେଖିଲେ ମାଟିଆ ଗୁଣ୍ଡି ପୋକର ରଙ୍ଗ ହେଉଛି ମାଟିଆ, ଏହାଙ୍କର ପିଠି ପଟେ ଧଳା ରଙ୍ଗର ଡେଣା ଥିବ, ସେଥିପାଇଁ ତାକୁ ଧଳା ପିଠିଆ ଗୁଣ୍ଡି ପୋକ ବୋଲି କହନ୍ତି। ଇଏ ମଧ୍ୟ ସମାନ ପ୍ରଜାତିର ଶୋଷକ କୀଟ, ସେମାନେ ଗଛର କାଣ୍ଡ ପତ୍ର ଏବଂ ବିଭିନ୍ନ ଅଙ୍ଗରୁ ସେମାନେ ରସକୁ ଶୋଷିକି ଖାଇବେ। ଇଏ ମଧ୍ୟ ପୋଡ଼ିଗଲା ଭଳି ସିମ୍ପଟମ୍ ବା ପୋଡ଼ିଗଲା ଭଳି ଲକ୍ଷଣ ଦେଖାଯିବେ, ଚକଡ଼ା ଲକ୍ଷଣ ଦେଖାଯିବେ, ଯାହାକୁ ଇଂରାଜୀରେ ହପର୍ ବର୍ନ ବୋଲି କୁହାଯାଏ। ଇଏ ହେଉଛି ଲକ୍ଷଣ ଆମର ଗୁଣ୍ଡି ପୋକମାନଙ୍କର। ଆଉ ଗୋଟିଏ ବିଶେଷ କଥା ଏମାନଙ୍କ ଭିତରେ ଅଛି ଯେ ଏମାନେ କିଛି ଭୂତାଣୁ ଜନିତ ରୋଗ ଗଛ ଭିତରେ ପ୍ରବେଶ କରିବାକୁ ଦିଅନ୍ତି। ମାଟିଆ ଗୁଣ୍ଡି ପୋକ କୁହନ୍ତୁ, ଧଳା ପିଠିଆ ଗୁଣ୍ଡି ପୋକ କୁହନ୍ତୁ, ସେମାନେ ଧାନ ଫସଲରେ ଟୁଙ୍ଗ୍ରୋ ଭାଇରସ ନାମକ ଗୋଟେ ଭୂତାଣୁ ଜନିତ ରୋଗ ସେମାନେ ଗଛ ଭିତରେ ପ୍ରବେଶ କରିବାକୁ ଦିଅନ୍ତି, ଯାହାଦ୍ୱାରା ଗଛର ଉଚ୍ଚତା ଆବଶ୍ୟକତା ଠାରୁ କମ୍ ହୁଏ ଏବଂ ଗୋଟେ ବୁଦାଟି ବଢ଼ିପାରେ ନାହିଁ, ଗଛର ଅମଳ ହ୍ରାସ ପାଏ। ଏହାର ଯଦି ପରିଚାଳନାକୁ ଯିବେ, ଓଡ଼ିଶାରେ ମଧ୍ୟ ଏହାର ପରିଚାଳନାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଛି, ଯେଉଁଥିପାଇଁ ଗୁଣ୍ଡି ପୋକମାନେ ବଢ଼ନ୍ତି, ସେ ପ୍ରକ୍ରିୟାଟିକୁ ଆମେ ଯଦି ବନ୍ଦ କରିଦେବା ତାହେଲେ ଇଏ ଗୁଣ୍ଡି ପୋକ ଆଉ ହେବେ ନାହିଁ। ପ୍ରଥମ କଥା, ଧାନକୁ ଧାଡ଼ି ବୁଣା ଆମେ କରିବାକୁ ପଡିବ। ଆମକୁ ବ୍ରଡକାଷ୍ଟିଂ ନ କରିକି ହାତରେ ନ ବୁଣିକି ଆମକୁ ଧାଡ଼ି ବୁଣା କରିବାକୁ ପଡିବ, ଆଉ ପ୍ରତ୍ୟେକ 10ରୁ 15 ଧାଡ଼ି ପରେ ଆମକୁ ଗୋଟେ ଦୁଇ ଧାଡ଼ିର ଗ୍ୟାପ, ଗୋଟେ ଦୁଇ ଧାଡ଼ିର ବ୍ୟବଧାନ ରଖିବାକୁ ପଡିବ। କାହିଁକି ନା ସେ ଗୋଟେ ଦୁଇ ଧାଡ଼ିର ବ୍ୟବଧାନ ଭିତରେ ସୂର୍ଯ୍ୟାଲୋକ ପ୍ରବେଶ କରିବାକୁ ବାଟ ପାଇବ, ଆମେ ଯିବା ଆସିବା ପାଇଁ ବାଟ ପାଇବେ, ଆଉ ସେ ଯୋଉ ଆର୍ଦ୍ରତାଟା ବେଶୀ ହେଇକି ଥାଏ ସେ ଆର୍ଦ୍ରତାଟା ମଧ୍ୟ କମିଯିବ। ସୂର୍ଯ୍ୟାଲୋକ ବେଶୀ ହେବା ଫଳରେ ତାପମାତ୍ରା ମଧ୍ୟ ଗୋଟେ ଫିଲ୍ଡର ଗୋଟେ କ୍ଷେତ୍ର ବଢ଼ିବ, ତେଣୁ ମାଟିଆ ଗୁଣ୍ଡି ପୋକ ତାର ବଂଶ ବିସ୍ତାର କରିବାକୁ ସୁଯୋଗ ପାଇବ ନାହିଁ।
1: ଆଚ୍ଛା, ଗଛ ଭିତରେ ଦୂରତା କେତେ ରହିବା ଦରକାର?
0: ଗଛ ଗଛ ଭିତରେ ଦୂରତା ଯେତିକି ଅନୁମୋଦିତ ପରିମାଣର ଅଛି, 20 ସେଣ୍ଟିମିଟର 15 ସେଣ୍ଟିମିଟର, ଇଏ ଏତିକି ରହିବା କଥା। ଆମେ ଯେତେବେଳେ ହାତରେ ବୁଣିଦେଉ ସିଏ 5-10 ସେଣ୍ଟିମିଟରରେ ବି ଗଛ ଉଠିଯାଏ, ତେଣୁ ଅଧିକ ଅନ୍ଧାର ଦେଖାଯାଏ ଗଛ ଫିଲ୍ଡ ଭିତର କ୍ଷେତ ଭିତର, ତେଣୁ ତା ଭିତରେ ଗୁଣ୍ଡି ପୋକମାନେ ବେଶୀ ବାସ
1: ସୁବିଧା ହେଇଯାଏ
0: ତାଙ୍କୁ ରହିବା ପାଇଁ। ତେଣୁ ଆମକୁ ଦୂରତା ରକ୍ଷା କରିବାକୁ ପଡିବ, ଧାଡ଼ି ବୁଣା କରିବାକୁ ପଡିବ। ଆମେ ସେ ଯୋଉ 10-15 ଧାଡ଼ି ପରେ ଗୋଟେ ଦୁଇ ଧାଡ଼ିର ବ୍ୟବଧାନ ଆମେ ଦବା, ତାକୁ ଇଂରାଜୀରେ ଆଲିୱେଜ୍ ବୋଲି କହନ୍ତି, ଆଉ ସେ ଆଲିୱେଜ୍ର ପ୍ରଣାଳୀ ହିଁ ମାଟିଆ ଗୁଣ୍ଡି ପୋକର ଗୋଟେ ସଫଳ ନିୟନ୍ତ୍ରଣ ପଦ୍ଧତି ଭାବରେ ଗ୍ରହଣ କରାଯାଇଛି। ଆଉ ଗୋଟିଏ ପଦ୍ଧତି ଆମେ ଯଦି ଗ୍ରହଣ କରିବା ତାହେଲେ ଅଲ୍ଟରନେଟ୍ ଡ୍ରାଇଂ ଆଣ୍ଡ ୱେଟିଂ, ତାର ଅର୍ଥ ହେଉଛି ଯଦି ଫିଲ୍ଡରେ ବା କ୍ଷେତରେ ପାଣି ଅଛି ତାକୁ ଶୁଖିବାକୁ ଛାଡି ଦିଆଯାଉ, କ୍ଷେତରେ ଥିବା ପାଣି ସମ୍ପୂର୍ଣ୍ଣ ଶୁଖିଗଲା ପରେ ତାପରେ ପାଣି ମଡ଼ାନ୍ତୁ, ପାଣି ଉପରେ ପାଣି ମଡ଼ାନ୍ତୁ ନାହିଁ। ଅର୍ଥାତ୍ ତାର ଆର୍ଦ୍ରତାରେ ଯେତେବେଳେ ପରିବର୍ତ୍ତନ ହେବ, ହଠାତ୍ ଆର୍ଦ୍ରତା ବଢ଼ିଯିବ, ହଠାତ୍ ଆର୍ଦ୍ରତା କମିଯିବ, ହଠାତ୍ ପରିବର୍ତ୍ତନ, ଆକସ୍ମିକ ପରିବର୍ତ୍ତନ ଫଳରେ ସେ ଗୁଣ୍ଡି ପୋକ ତାର ଜୀବନ ଧାରଣ କରିପାରେ ନାହିଁ, ତେଣୁ ତାକୁ ଅଲ୍ଟରନେଟିଭଲି ଆମେ ଥରେ ଶୁଖେଇବା, ଥରେ ପାଣି ଦବା, ପାଣି ପୁଣି ଶୁଖେଇବା, ପୁଣି ପାଣି ଦବା, ଏ ପ୍ରକାର ପରିସ୍ଥିତି କଲେ ହୁଏତ ମାଟିଆ ଗୁଣ୍ଡି ପୋକ ଆଉ ଲାଗିବେ ନାହିଁ। ଆଉ ତୃତୀୟ କଥା ହେଉଛି, ଆମେ ଏଇ ଗୁଣ୍ଡି ପୋକ ପାଇଁ ସହଣୀ ଶକ୍ତି ଥିବା କିସମ, ଯାହାକୁ ଆମେ ରେଜିଷ୍ଟାଣ୍ଟ ଭେରାଇଟିଜ୍ ବୋଲି କହୁ, ଆମକୁ ବ୍ୟବହାର କରିବାକୁ ପଡିବ।
1: ସେ କିସମରେ କୋଉ କୋଉ କିସମ ସବୁ ଆସୁଛି? ଖରିଫ ଧାନରେ କୋଉ କୋଉ କିସମ ଆସୁଛି? ସହଣୀ ଶକ୍ତି
0: ଥିବା କିସମ ମାନଙ୍କ ଭିତରୁ ଓଡ଼ିଶାରେ ଚାଷ କରାଯାଉଥିବା ହସନ୍ତ ଭେରାଇଟି କହନ୍ତୁ, ହସନ୍ତ କିସମ, ଆପଣ ଗୌରୀ କହନ୍ତୁ, ଦୁର୍ଗା, ସାରଳା, ଇନ୍ଦ୍ରାବତୀ, ପ୍ରାଚୀ, ମହାନଦୀ, ଜଗବନ୍ଧୁ, ଏମିତି ଅନେକ ଭେରାଇଟିଜ୍ ଅଛି, ଅନେକ କିସମ ଅଛି।
1: ଆମେ ଯଦି ସେଇ ବିହନ ଉପଯୋଗ କରିବା ବା ବୁଣିବା ଯଦି ସେଇ ବିହନକୁ ନେଇକି, ଆମର ବି ମାଟିଆ ଗୁଣ୍ଡି ପୋକ ଏତେ ଲାଗିବାର ସମ୍ଭାବନା
0: ନାହିଁ। ସେଗୁଡ଼ିକ ରେଜିଷ୍ଟାଣ୍ଟ ଭେରାଇଟି, ପରୀକ୍ଷା ହେଇକରି ସେହି ବିହନ ଗୁଡ଼ିକ ବାହାରିଛି, ଆଉ ସେମାନେ ମାଟିଆ ଗୁଣ୍ଡି ପୋକ ପ୍ରତି ସହଣୀ ଶକ୍ତି ଥିବା କିସମ। ଆଉ ଗୋଟିଏ କଥା ହେଉଛି, ଯେତେବେଳେ ଆମେ ଦେଖିବା ଗୋଟେ ବୁଦା ପ୍ରତି ଯଦି 4-5ଟି ପୋକ ଅଛନ୍ତି, ମାଟିଆ ଗୁଣ୍ଡି ପୋକ, ଆମେ ଧାନ ଫସଲରେ ନିୟମିତ ସର୍ବେକ୍ଷଣ ଜରୁରୀ, ସର୍ବେକ୍ଷଣ ପରେ ଯଦି ଆମେ ଦେଖିଲେ ବୁଦା ଭିତରେ 2-3ଟି ପୋକ ଆରମ୍ଭ ହେଲେଣି, ସେ ଆରମ୍ଭ କାଳରେ ଆମେ ନିମ୍ବଜାତ କୀଟନାଶକ ପ୍ରୟୋଗ କରିବା ଉଚିତ। ନିମ୍ବଜାତ କୀଟନାଶକ କହିଲେ ନିମ୍ବ ମଞ୍ଜି ଉଦ୍ଧୃତାଂଶ, ଯାହାକୁ NSKE ବୋଲି କୁହାଯାଏ, ତାକୁ କହନ୍ତୁ, ବା ନିମ୍ବ ତେଲ କହନ୍ତୁ। ସାଧାରଣ ଭାବରେ ଆଜାଡିରାକ୍ଟିନ 0.03% 800 ମିଲିଲିଟର, ଏବଂ 5% 80 ml କୁ 200 ଲିଟର ପାଣିରେ ଏକର ପିଛା ମିଶେଇକରି ବୁଦା ମୂଳରେ ସିଞ୍ଚନ କରିବା ଉଚିତ। ଆମେ ଗୁଣ୍ଡି ପୋକର ଦମନ ପାଇଁ ଆମେ ପତ୍ର ଉପରେ ସିଞ୍ଚନ କଲେ ହବନି, ବୁଦା ମୂଳରେ।

0: ସିଞ୍ଚନ କରିବା ଉଚିତ, ଆଉ ଉପରବେଳା ସିଞ୍ଚନ କରିବା ବିଧେୟ। ତାପରେ ସାଧାରଣତଃ ଏଇ ଗୁଣ୍ଡି ପୋକ ଗୁଡ଼ିକ ପୁନରୁତ୍ଥାନ ବେଳେବେଳେ ହେଇଯାଏ, ଆଉ ସେ ପୁନରୁତ୍ଥାନ କରୁଥିବା କୀଟନାଶକ ଗୁଡ଼ିକ ପକେଇବା ଅନୁଚିତ। ଆଉ ଗୋଟିଏ କଥା ହଉଛି, ସାଧାରଣତଃ ଶୋଷକ କୀଟ ବା ଗୁଣ୍ଡି ପୋକ ଆପଣ ଯାହାକୁ କହୁଛନ୍ତି, ସେ ଗୁଣ୍ଡି ପୋକଟି ଲାଗେ କେତେବେଳେ ନା ଯେତେବେଳେ ଗଛର ଭେଜିଟେଟିଭ ଗ୍ରୋଥ ବାସ୍ ଗଛର ଯେତେବେଳେ ସବୁଜ କଣିକା ବେଶୀ ହେଇଯାଇଥିବ, ବେଶୀ ଘଞ୍ଚ ଭାବରେ ସେ ଗଛଟି ବଢ଼ିଥିବ। ଆଉ କେତେବେଳେ ବଢିବ ନା ଯେତେବେଳେ ଚାଷୀଟିଏ ଅନୁମୋଦିତ ପରିମାଣରୁ ଅଧିକ ପରିମାଣର ଯବକ୍ଷାରଜାନ ସାର ପ୍ରୟୋଗ କରିଥିବ। ବେଶୀ ଲୋଭରେ ଯେ ଗଛ ବେଶୀ ବଢିଲେ ବେଶୀ ଫସଲ ଦବ, ବେଶୀ ଅମଳ ଦବ କହିକି ଚାଷୀ ଭାଇମାନେ ଆମର ଯବକ୍ଷାରଜାନ ଜାତୀୟ ସାର ବେଶୀ ପ୍ରୟୋଗ କରିଦିଅନ୍ତି ବେଳେବେଳେ। ସେଥିପାଇଁ ଗଛର ଯୋଉ ଘଞ୍ଚପଣତା ବେଶୀ ଆସେ, ସବୁଜ କଣିକା ବେଶୀ ସୃଷ୍ଟି ହେଇଯାଏ, ସେଥିପାଇଁ ଶୋଷକ କୀଟର ପରିମାଣ ବେଶୀ ହୁଏ। ତେଣୁ ଆମେ ଅନୁମୋଦିତ ପରିମାଣର ଯବକ୍ଷାରଜାନ ସାର ଦରକାର, ପ୍ରତ୍ୟେକ ଜମି ପାଇଁ ଅନୁମୋଦନ ଭିନ୍ନ।
1: ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ
0: ସାର ପ୍ରୟୋଗ କରିବା ନିହାତି ଦରକାର।
1: ଆଚ୍ଛା, ଆପଣ ଗୋଟେ ଗନ୍ଧି ପୋକ କଥା କହିଲେ, ସେ ଗନ୍ଧି ପୋକର ଲକ୍ଷଣ ପରିଚାଳନା କେମିତି ଆମେ କରିବା?
0: ଗନ୍ଧି ପୋକ କହିଲେ ଆମେ ଯାହାକୁ ଗନ୍ଧି ବଗ୍ ବୋଲି କହୁ, ଠିକ ଯେମିତି ଆମେ ଆଲୋଚନାରେ କହିଥିଲେ ଯେତେବେଳେ ଧାନ କେଣ୍ଡାରେ କ୍ଷୀର ଆସିଥିବ ସେତେବେଳେ ଗନ୍ଧି ପୋକ ଆସେ। ଗନ୍ଧି ପୋକ ଧାନ ଉପରେ ବସେ, ତାର ଶୁଣ୍ଢରେ ସେ ଧାନକୁ ଫୁଟାଏ, ସେ କ୍ଷୀରକୁ ପିଏ ଏବଂ ଚାଲିଯାଏ। କ୍ଷୀର ପିଇଦେବା ଫଳରେ ଧାନ ଆଉ ଚାଉଳ ନ ହୋଇ ଅଗାଡ଼ିରେ ପରିଣତ ହୋଇଥାଏ। ବେଳେବେଳେ ଯେତେବେଳେ ଚାଉଳ ଧରି ଆସିଥିବ, ଗନ୍ଧି ପୋକ ଫୁଟେଇ ସାରିଥିବ କିନ୍ତୁ ପିଇ ପାରେନି କ୍ଷୀର, ଚାଉଳ ଯେହେତୁ ଆସିଥିବ କଠିନ ଅବସ୍ଥା ହେଇଯାଇଥିବ, ସେତେବେଳେ ଗନ୍ଧି ପୋକ ସେ ଧାନକୁ ରିଜେକ୍ଟ କରିକି ଧାନକୁ ପରିତ୍ୟାଗ କରିକି ପଳେଇବ। କିନ୍ତୁ ସେ କଣାଟି ଯେହେତୁ ରହିଯାଇଥାଏ, ସେ କଣାରେ ବିଭିନ୍ନ ଜୀବାଣୁ ଏବଂ ଭୂତାଣୁମାନେ ମଧ୍ୟ ପ୍ରବେଶ କରନ୍ତି। ଇଏ ହେଉଛି ଗନ୍ଧି ପୋକର ଲକ୍ଷଣ। ଗନ୍ଧି ପୋକ ମାନେ ଚାଉଳ ଧରିବାକୁ ଦିଅନ୍ତି ନାହିଁ, ଧାନକୁ ବେଶୀ ପରିମାଣର ଅଗାଡ଼ି ପରିଣତ କରେଇ ଦିଅନ୍ତି। ମୁଁ କହି ରଖିବାକୁ ଚାହୁଁଛି ତାର ପରିଚାଳନାଟା ଅତି ସହଜ। ଯେତେବେଳେ ଗନ୍ଧି ପୋକ ଲାଗିବା ଆରମ୍ଭ କରିଥିବ, କେଣ୍ଡା ଯେତେବେଳେ ପଡି ସାରିଥିବ ଧାନରେ, କେଣ୍ଡା ପକାଇବା ପରେ କ୍ଷୀର ଢୋକିବା ଅବସ୍ଥାରେ ଆମେ ସେଇ କ୍ଷେତରୁ କିଛି ଗେଣ୍ଡା କଙ୍କଡା ଆଉ ଶାମୁକାକୁ ସଂଗ୍ରହ କରିବା। ସଂଗ୍ରହ କଲା ପରେ ଗୋଟେ ପାତ୍ରରେ ଆମେ ତାକୁ ଲୁଣ ପକେଇକି ସେ ସବୁକୁ ମାରିଦେବା। ମାରିଦେଇକି ତାକୁ ଛେଚିକି ଗୋଟେ ପତଳା କପଡ଼ାରେ ବାନ୍ଧି ଗୋଟେ ବାଡ଼ିରେ ସେ କପଡ଼ାକୁ ଝୁଲେଇ ସେ କ୍ଷେତ ମଝିରେ କିମ୍ବା କଡ଼ରେ ଦେଇଦେଲେ ଗନ୍ଧି ପୋକ ମାନେ ସେ ଆଡ଼କୁ ଆକର୍ଷିତ ହୋଇ ପଳାନ୍ତି, ଆଉ ଧାନ ଫସଲକୁ କ୍ଷତି ନ କରି ସେମାନେ ସେଇ ରସକୁ ଶୋଷିକିରି ଖାଆନ୍ତି। ତେଣୁ ଯେମିତି ଆମେ ଜାଣିଛେ କଣ୍ଟାକୁ କଣ୍ଟାରେ କାଢ଼ିବା, ଏ ଗନ୍ଧି ପୋକକୁ ଗନ୍ଧରେ ଆମେ କାଢ଼ିବା, ଏଇ ଗେଣ୍ଡା ଶାମୁକାଙ୍କର ଛେଚା ଲୁଣରେ ପଚା ସଢା ଇଏରେ ଆମେ ତାକୁ କଣ୍ଟ୍ରୋଲ କରିପାରିବା, ମ୍ୟାନେଜ୍ କରିପାରିବା, ପରିଚାଳନା କରିପାରିବା। ଆଉ ଗୋଟିଏ ଉପାୟ ହେଉଛି ଆଲୋକ ଯନ୍ତାର ପ୍ରୟୋଗ। ଆମେ ହେକ୍ଟର ପିଛା ଗୋଟିଏ ଆଲୋକ ଯନ୍ତା ଆମେ ଯଦି କ୍ଷେତରେ ବସେଇବା, ଗନ୍ଧି ପୋକ ସାଧାରଣ ଭାବରେ ଆଲୋକ ଯନ୍ତା ଆଡ଼କୁ ଆକର୍ଷିତ ହେବେ, ଆଲୋକ ଆଡ଼କୁ ଆକର୍ଷିତ ହେବେ ଏବଂ ସେମାନେ ସେଇଠି ପଡ଼ିକିରି ମରିଯିବେ। ଆଉ ଗୋଟିଏ କଥା ହେଉଛି, ଗନ୍ଧି ପୋକ ମାନେ ଧାନକୁ ଛାଡ଼ିଦେଲା ପରେ ଘାସ ସୁଆ ଘାସ ଜାତୀୟ ତୃଣ ମାନେ ସେଥିରେ ସେମାନଙ୍କର ଜୀବନଚକ୍ର ମଧ୍ୟ ସମାହିତ କରିପାରନ୍ତି। ତେଣୁ ଧାନ ଫସଲ ଯେଉଁଠି ଲାଗିଛି ସେ ଜମିର ଚାରିପଟେ ଥିବା ବିଭିନ୍ନ ଘାସକୁ ଆମେ ଦମନ କରିବାକୁ ପଡ଼ିବ, ନହେଲେ ଗନ୍ଧି ପୋକ ମାନେ ଧାନ ଫସଲ ସହିତ ସେଠି ବସବାସ କରିବେ, ପରବର୍ତ୍ତୀ ଫସଲକୁ ମଧ୍ୟ ସେମାନେ ଆକ୍ରମଣ କରିବେ। ତାପରେ ଆଉ ଗୋଟିଏ କଥା ହେଉଛି, ଧାନରେ ଫୁଲ ବା କେଣ୍ଡା ବାହାରିବା ପୂର୍ବରୁ ଏବଂ ପରେ ଥରେ ଲେଖାଏ ନିମ୍ବ ମଞ୍ଜି ଉଦ୍ଧୃତାଂଶ 5% ଆମେ ପ୍ରୟୋଗ କରିବା ଉଚିତ। ନିମ୍ବ ଜାତୀୟ କୀଟନାଶକ ଆମେ ପ୍ରୟୋଗ
1: କରିବା,
0: ଜୈବିକ ଉପାୟରେ ମଧ୍ୟ
1: ପ୍ରୟୋଗ କରିବା।
0: ଆଉ ଧାନ କ୍ଷେତରେ ଯେତେବେଳେ ହଳ ହେଉଥିବ ସେତେବେଳେ ଏକର ପିଛା 25 କିଲୋଗ୍ରାମ ନିମ୍ବ ପିଡିଆ ଆମେ ଯଦି ପ୍ରୟୋଗ କଲେ ତାହେଲେ ଗନ୍ଧି ପୋକ ମଧ୍ୟ ଆକ୍ରମଣ ହେବା କମିଯାଏ।
1: ଆକୁ ରାସାୟନିକ ଉପାୟରେ କେମିତି ଦମନ କରିବା?
0: ରାସାୟନିକ ଉପାୟରେ ଦେଖନ୍ତୁ, ଏଇ ଯୋଉ ଦୁଇ ପ୍ରକାର ଶୋଷକ କୀଟ ଆମେ କହିଲେ ଯେ ମାଟିଆ ଗୁଣ୍ଡି ପୋକ ଏବଂ ଗନ୍ଧି ପୋକ, ମାଟିଆ ଗୁଣ୍ଡି ପୋକର ସାଧାରଣତଃ ଆମେ ଏତିକି ମନେ ରଖିବା ଉଚିତ ଯେ ଆମେ ନୂତନ ଭାବରେ ସୃଷ୍ଟି ହୋଇଥିବା ବା ନୂତନ ଭାବରେ ରେକମେଣ୍ଡ ହୋଇଥିବା ଭାରତ ସରକାର ଓଡ଼ିଶା ସରକାର ଦ୍ୱାରା ନୂତନ ଭାବେ ଯୋଉ ରିସେଣ୍ଟ ଇନ୍ସେକ୍ଟିସାଇଡ୍ ଅଛି ଏବେ ଏବେ ହେଇଛି ସେଗୁଡ଼ିକ ପ୍ରୟୋଗ କରିବା ଦରକାର। ରଦ୍ଦ ହୋଇଥିବା କୀଟନାଶକ ଗୁଡ଼ିକ ଆମେ ପ୍ରୟୋଗ କରିଦେଉ, ସେଥିପାଇଁ ସେମାନଙ୍କର ପୁନରୁତ୍ଥାନଟି ହୁଏ। ତେଣୁ ଆମେ ରଦ୍ଦ ହୋଇଥିବା କୀଟନାଶକ ବ୍ୟବହାର ନ କରିକି, ସାଧାରଣ ଗୋଟେ ଏକ୍ସାମ୍ପଲ ମୁଁ ଦେଉଛି, ଯେମିତି ପାଇମେଟ୍ରୋଜେନ୍ ଗୋଟେ କୀଟନାଶକ ଅଛି, ନୂତନ କୀଟନାଶକଟେ, 50% WG ଏକର ପିଛା 120 ଗ୍ରାମ, ତାକୁ ଆମେ 200 ଲିଟର ପାଣିରେ ମିଶେଇକି ସିଞ୍ଚନ କରିବା ଦରକାର। ଆଉ ଗୋଟେ ଏକ୍ସାମ୍ପଲ ମାଟିଆ ଗୁଣ୍ଡି ପୋକ ପାଇଁ ଗୋଟେ ଡାଇନୋଟେ ଫ୍ୟୁରାନ୍ ବୋଲି ଗୋଟେ କୀଟନାଶକ ଅଛି, 20 SG ষাঠিয়ে।

0: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଥ ସିମେଣ୍ଟ ଉପରେ।

0: वर्ष वर्ष नुहे बरम पीढ़ी पाई रही था। चेटिनार सीमेंट सुपर ग्रेड सीमेंट 64 वर्ष दृढ़ मूल दुआ। चेटिनार सीमेंट द परफेक्ट कंक्रीट चॉइस।
1: आपण मने कार्यक्रम सुनछन्ते आकाशवाणी कटक केन्द्ररो।
2: नमस्कार, वर्तमान मुख्य संवाद सह मु उदयनाथ स्वाई। प्रधानमंत्री विकसित भारत रोजगार योजना 2400 कोटि टंकार प्रोत्साहन राशि प्रदान कले प्रधानमंत्री कहिले विश्वस्तरीय अभिवृद्धि और स्वावलंबी हेबा दिगरे अग्रसर होउछन्ते देशर युवपीढ़ी। ओडिशार मयूरभंज जिल्लारे पहुंचे विभिन्न उन्नयनमूलक कार्यक्रम शुभारंभ कले राष्ट्रपति। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି। ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ମକାଉ ଓପନ୍ ବ୍ୟାଡ୍ମିଣ୍ଟନରେ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିଆ। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ, କୁମାର ସାନୁ ଓ ବାବ୍ଲା ମେହେଟ୍ଟା ଚଳଚ୍ଚିତ୍ର ସଡ଼କ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ବେହେଲା ବାଦନ, ପରିବେଷଣ କରୁଛନ୍ତି ଏମ୍ଏସ୍ ଗୋପାଳକୃଷ୍ଣନ୍।

ଶୁଣିଲେ ଏମ୍ଏସ୍ ଗୋପାଳକ୍ରିଷ୍ଣନଙ୍କର ବେହେଲା ବତନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ସସ୍ମିତା ଦାସ ଶ୍ରୀମଦ୍ ଭାଗବତର 72ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଦିନ ଚିନ୍ତାମଣିଙ୍କ ରଚନା, ଗାଇଛନ୍ତି ସୁଭାଷ ଚନ୍ଦ୍ର ଦାସ। ମାରି ବୀର ଜଳନ୍ଧର ହରିଥିଲ ପୃଥିଭାର, ଗୋପରେ ଯଜ୍ଞ ନାଚିଲ ଦକ୍ଷ ପ୍ରଜାପତିଙ୍କର।

ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ଶ୍ୟାମମଣି ଦେବୀ ଗୌରହରି ଦଳାଇଙ୍କ ରଚନା ଓଂ ଶିବାୟ ନମଃ ଶିବାୟ ଜଟାଜୁଟଧାରୀ ମହେଶ୍ୱରାୟ ଓଂ ଶିବାୟ।

ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ରବିନାରାୟଣ ଦାସ, ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା। ହେ ଶିବ ଶଙ୍କର ଦେବ ମହେଶ୍ୱର ଘେନ କୋଟି ନମସ୍କାର।

ପ୍ରତିଭାସ ନାୟକଙ୍କ ରଚନା। ଏଥର ଗାଇଛନ୍ତି ଅମୃତା ନାୟକ। ଶଙ୍କର ହେ ଶିବ ଶମ୍ଭୁ ହେ ମହାଦେବ ଜ୍ଞାନ କୋଟି ନମସ୍କାର।

ଶ୍ରୀଚରଣ ମହାନ୍ତି ଗାଇଛନ୍ତି ଏଥର ସୁଭାଷ ଚନ୍ଦ୍ର ବିଶ୍ୱଙ୍କ ରଚନା ଦେବ ଦେବହର ହେ ଭୋଳାଶଙ୍କର ଦୀନବନ୍ଧୁ ଦୟାମୟ।

ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଦିବ୍ୟ ଭାରତୀ ସାହୁ ଗାଇଛନ୍ତି ମୀନାକ୍ଷୀ ଦେବୀଙ୍କ ରଚନା। ଜୟ ଜୟ ଶିବ ଜୟ ମହାଦେବ ତୁମେ ପ୍ରଭୁ ମହିୟାନ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ଗାଇଛନ୍ତି ଏ ମହେଶ୍ୱର ରାଓ, କୁଳମଣି ଦାସଙ୍କ ରଚନା। ତ୍ରାହିମାଂ ତ୍ରାହିମାଂ ଭବ ସାଗର ହେ ଶିବ ଶଙ୍କର।

0: ଲୁଚି ରହିଥିବା ଗୁଢ଼ ରହସ୍ୟଟି କ'ଣ? ବାସ୍ତବରେ ଆମର ପ୍ରତିଟି ପର୍ବପର୍ବାଣୀ ଆମକୁ କିଛି ନା କିଛି ସନ୍ଦେଶ ଦେଇଥାଏ। ସେଗୁଡ଼ିକୁ ମାନି ଚଳିପାରିଲେ ପାରିବାରିକ ଜୀବନ ଆନନ୍ଦମୟ ହେବା ସହିତ ବ୍ୟକ୍ତିଗତ ଜୀବନରେ ଶାନ୍ତି ମିଳିଥାଏ। ଟିକିଏ ଶାନ୍ତି ଲାଭ କରିବା ହେଉଛି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପର୍ବ ପାଳନ ପଛରେ ଆମର ଧର୍ମୀୟ ଭାବଧାରା ଯେତିକି ଥାଉନା କାହିଁକି, ତା ପଛରେ ଲୁଚି ରହିଛି ସମାଜ ସଂସ୍କାର। ବିଭିନ୍ନ ଦେବଦେବୀଙ୍କ ପୀଠରେ ପାଳିତ ହୁଏ ବହୁ ପର୍ବ ଉତ୍ସବ। ସେହିପରି ଜଗତର ପିତା ଶଙ୍କର ଏବଂ ଜଗତର ମାତା ଭବାନୀଙ୍କର ବିବାହ ଉତ୍ସବ ପାଳିତ ହୁଏ ଶୀତଳଷଷ୍ଠୀରେ। ଭଗବାନଙ୍କର ଏହି ବିବାହ ଉତ୍ସବକୁ ଆଦର ଓ ଆଡ଼ମ୍ବର ସହିତ ପାଳନ କରନ୍ତି। ପୌରାଣିକ କାହାଣୀ ସହିତ ଦାର୍ଶନିକ କଥାଟି ଏହାରି ପଛରେ ଲୁଚି ରହିଛି। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କର ନାମ ଥିଲା ସତୀ। ସତୀଙ୍କର ସ୍ୱାମୀ ମଧ୍ୟ ଥିଲେ ଦେବଦେବ ମହାଦେବ। ପତ୍ନୀ ଭାବରେ ସତୀ ଦେବଦେବ ମହାଦେବଙ୍କର କଥା ମାନିଲେ ନାହିଁ, ଫଳରେ ତାଙ୍କୁ ପ୍ରାୟଶ୍ଚିତ ସ୍ୱରୂପ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିଲା। ପରଜନ୍ମରେ ପର୍ବତରାଜ ହିମାଳୟ ଏବଂ ପତ୍ନୀ ମେନାଙ୍କ କନ୍ୟା ରୂପରେ ମା ପାର୍ବତୀ ଅବତୀର୍ଣ୍ଣ ହେଲେ। ସମୟକ୍ରମେ ଦେବର୍ଷି ନାରଦ ହିମାଳୟଙ୍କ ଗୃହକୁ ଆସିଲେ। ପାର୍ବତୀଙ୍କର ହସ୍ତରେଖାରୁ ଜଣାଗଲା ଯେ ଏହି କନ୍ୟା ଶଙ୍କରଙ୍କୁ ହିଁ ବିବାହ କରିବ, ଏଥିନିମିତ୍ତ ତପସ୍ୟାର ଆବଶ୍ୟକତା ରହିଛି। ତେଣୁ ପାର୍ବତୀ ଦୀର୍ଘ ଦିନ ଧରି ତପସ୍ୟା କଲେ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ। ଭଗବାନ ଶିବ କିନ୍ତୁ ରାଜି ନଥିଲେ ପୁନର୍ବିବାହ କରିବା ପାଇଁ। ଅପରପକ୍ଷରେ ତାରକା ନାମକ ଅସୁର ଦେବତାମାନଙ୍କୁ ତାଡ଼ନା ଦେଲା। ଭଗବାନ ବିଷ୍ଣୁ କହିଲେ ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ଦ୍ୱାରା ହିଁ ତାରକାର ବିନାଶ ହେବ। ଅପରପକ୍ଷରେ ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହେଲେ। ତାପରେ ବିବାହ ଉତ୍ସବର ଆୟୋଜନ କରାଗଲା। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କ ନାମ ଥିଲା ସତୀ। ଶଙ୍କର ଭଗବାନଙ୍କର ପତ୍ନୀ ରୂପରେ ସତୀ ସେତେବେଳେ ପିତା ଦକ୍ଷ ପ୍ରଜାପତିଙ୍କ ବଡ଼ପଣକୁ ନେଇ ଅହଙ୍କାରୀ ଥିଲେ, ତେଣୁ ସେ ଶିବଙ୍କର ପ୍ରତିଟି କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍ୱାମୀଙ୍କୁ ଯେତେବେଳେ ସ୍ତ୍ରୀ ଅବଜ୍ଞା ଓ ଅବମାନନା କରେ, ସେତେବେଳେ ପାରିବାରିକ ଜୀବନ ଭୁଶୁଡ଼ି ପଡ଼େ, ଯାହା ଆଜିର ସମାଜରେ ଅନେକ ପରିବାରରେ ଦେଖାଯାଉଛି। ସ୍ତ୍ରୀଟିଏ ସ୍ୱାମୀକୁ ଆୟତ୍ତରେ ରଖି ପରିବାରକୁ ଚଳାଇବା ପାଇଁ ଚେଷ୍ଟା କଲାବେଳେ ଉପଯୁକ୍ତ ପରିଚାଳନା ଅଭାବ ହେତୁ ପରିବାର ଭୁଶୁଡ଼ି ପଡ଼ୁଛି। ପରବର୍ତ୍ତୀ ଜନ୍ମରେ ସତୀ ପାର୍ବତୀ ରୂପରେ ଜନ୍ମ ନେଲେ। ହେଲେ ଶଙ୍କରଙ୍କୁ ବିବାହ କରିବା ପାଇଁ ଇଚ୍ଛା କଲେ ମଧ୍ୟ ଶଙ୍କର ଭଗବାନ ପୂର୍ବର କଥାକୁ ମନେ ପକାଇ ବିବାହ ପାଇଁ ରାଜି ହେଲେ ନାହିଁ। ଦେବତାମାନଙ୍କ ଅନୁରୋଧ ଏବଂ ପାର୍ବତୀଙ୍କର କଠୋର ତପସ୍ୟା ଫଳରେ ବିବାହ କରିବାକୁ ରାଜି ହେଲେ ଭଗବାନ ଶଙ୍କର। ଯଥାରୀତି ବିବାହ ସମ୍ପନ୍ନ ହେଲା। ଶଙ୍କର ଭଗବାନ ବିବାହ ସମୟରେ ହିମାଳୟଙ୍କଠାରୁ କୌଣସି ଯୌତୁକ ଆଣିନଥିଲେ, ଫଳରେ ପାର୍ବତୀ ଏଥର ସ୍ୱାମୀଙ୍କୁ ଆଉ ଅବମାନନା କରିବାକୁ ସାହସ କରିନଥିଲେ। ଆଜିର ସମାଜରେ ସାଧାରଣତଃ ଦେଖାଯାଏ, ଯେଉଁ ବୋହୂଟି ଯେତେ ଅଧିକ ଯୌତୁକ ଆଣିଥାଏ ସେହିପରି ଅହଙ୍କାର ବଶତଃ ଶାଶୁଘରେ କାହା ସହିତ ଖାପ ଖୁଆଇ ଚଳିପାରେ ନାହିଁ, ବୋହୂଟି ପିତ୍ରାଳୟକୁ ଆଶ୍ରା କରି ଖୁବ୍ ଉଦ୍ଧତ ହୋଇପଠେ। ଶଙ୍କର ଭଗବାନଙ୍କର ବିବାହ ପରେ ପାର୍ବତୀଙ୍କର ଦୁଇ ପୁତ୍ର ହେଲେ, ଗଣେଶ ଓ କାର୍ତ୍ତିକ। ଗଣେଶ ବୁଦ୍ଧିମାନ ଓ କାର୍ତ୍ତିକେଶ୍ୱର ଖୁବ୍ ବୀର ଓ ପରାକ୍ରମୀ। ସେହିପରି ଆମ ପରିବାରରେ ଯଦି ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣେ ସାହସୀ ଓ ଜଣେ ବୁଦ୍ଧିମାନ ହୋଇପାରନ୍ତା, ତେବେ ଶିବଙ୍କ ପରିବାର ପରି ଆମ ପରିବାରର ଶାନ୍ତି ପ୍ରତିଷ୍ଠିତ ହୋଇପାରନ୍ତା। ପୁନଶ୍ଚ ଶଙ୍କର ଭଗବାନଙ୍କ ପରିବାରରେ ଶତ୍ରୁମିତ୍ର ଭାବ ନଥିଲା, ଫଳରେ ଜଗତ ତାଙ୍କ ପରିବାରକୁ ପୂଜା କରେ। କାହାରି ସହିତ କାହାରି ଶତ୍ରୁଭାବ ନଥିଲା। ଗଣେଶଙ୍କର ବାହନ ମୂଷା କେବେ ହେଲେ ଶଙ୍କର ଭଗବାନଙ୍କ ଗଳାର ସାପକୁ ଡରି ପଳାଏ ନାହିଁ। କାର୍ତ୍ତିକେଶ୍ୱରଙ୍କର ମୟୂର କେବେ ହେଲେ ସର୍ପକୁ କ୍ରୁର ଦୃଷ୍ଟି ନିକ୍ଷେପ କରେ ନାହିଁ। ପାର୍ବତୀଙ୍କ ବାହନ ସିଂହ କେବେ ହେଲେ ଶିବଙ୍କ ବାସୁଆ ବଳଦକୁ ଖାଦକ ଦୃଷ୍ଟି ଦେଖେ ନାହିଁ। ଶିବଙ୍କ ପରିବାରରେ ପ୍ରତ୍ୟେକ ବାହନ ପରସ୍ପର ଖାଦ୍ୟ ଖାଦକ ସମ୍ପର୍କରେ ବନ୍ଧା ହେଲେ ହେଁ କେହି କେବେ ହେଲେ କାହାରିକୁ ଶତ୍ରୁ ଦୃଷ୍ଟିରେ ଦେଖନ୍ତି ନାହିଁ। ଶିବଙ୍କ ପରିବାରରେ ପଶୁମାନଙ୍କ ଭିତରେ ତ ହିଂସାଭାବ ନଥିଲା, ହେଲେ ଆମେ ମଣିଷ ହୋଇ ମଧ୍ୟ ଆମ ପରିବାରରେ ପରସ୍ପର ସହିତ ଭଲରେ ଚଳିପାରୁନାହେଁ। ଶିବ ବିବାହ ଉତ୍ସବ ଆମ ରାଜ୍ୟରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯଦି ଆମ ଜୀବନଧାରା ସଜାଡ଼ି ହୋଇଯିବ, ତେବେ ବାସ୍ତବରେ ଆମ ଉତ୍ସବ ପାଳନର ସାର୍ଥକତା ରହିବ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 70ତମ ଭାଗ।

ବିଦୁର ଆଉ ଉଦ୍ଧବ ଉଭୟ କୃଷ୍ଣ କଥାରେ ମହାନନ୍ଦ ଲାଭ କଲେ। ତାପରେ ଉଦ୍ଧବ ବଦ୍ରିକାଶ୍ରମକୁ ଗଲେ। ଶ୍ରୀକୃଷ୍ଣ ମର୍ତ୍ତଲୀଳା ଶେଷ ପୂର୍ବରୁ ବ୍ରହ୍ମଜ୍ଞାନ ମୈତ୍ରେୟ ମୁନିଙ୍କୁ ଦେଇଥିଲେ। ଉଦ୍ଧବଙ୍କ ଉପଦେଶ କ୍ରମେ ବିଦୁର ଗଙ୍ଗାତୀରରେ ମୈତ୍ରେୟ ମୁନିଙ୍କୁ ଭେଟିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 70ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ପ୍ରକାଶ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୀବ କୁମାର ଶତପଥୀ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମଧୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଧିକ ଅମଳକ୍ଷମ ସୋରିଷ ଚାଷ ପାଇଁ ଉନ୍ନତ କିସମର ବିହନ ଚୟନ କରନ୍ତୁ। ତା ସହିତ ଚାଷ ସମୟରେ ଏଥିରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗପୋକ ନିୟନ୍ତ୍ରଣ କରନ୍ତୁ। ସୋରିଷ ଚାଷରେ ପାଉଁଶିଆ ରୋଗର ଦମନ ପାଇଁ ପ୍ରୋପିକୁନାଜୋଲ 1 ମିଲିଲିଟର କିମ୍ବା କାରାଥିନ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯୌପୋକର ଦମନ ପାଇଁ ହେକ୍ଟର ପ୍ରତି 1000 ମିଲିଲିଟର ଡାଇମେଥୋଏଡ 30 EC କିମ୍ବା ଇମିଡା କ୍ଲୋପିଡ 17.8% SL 125 ମିଲିଲିଟର ବା ଥାୟୋ ମେଥୋକ୍ସାମ 25 SG 125 ଗ୍ରାମକୁ 500 ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ।

0: ଫସଲରେ ପତ୍ରଚିତା ଦାଗ ଦେଖାଦେଲେ ଏହାର ଦମନ ପାଇଁ ହେକ୍ଟର ପ୍ରତି 1.5 କିଲୋଗ୍ରାମ କପର ଅକ୍ସିକ୍ଲୋରାଇଡ୍ ବା 1.5 କିଲୋଗ୍ରାମ ମାଙ୍କଜେବକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୋରିଷ ଫସଲରେ କରତିଆ ମାଛି ଓ ପତ୍ରଛନ୍ଦା ପୋକର ଦମନ ପାଇଁ ହେକ୍ଟର ପ୍ରତି 500 ମିଲିଲିଟର ଇଥୋଫେନୋପ୍ରକ୍ସ 10 EC କିମ୍ବା 500 ମିଲିଲିଟର ଇଣ୍ଡୋସ୍କା କାର୍ଭ 14.5% EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5-6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତର ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳିବା ଉଚିତ, ନଚେତ ଗଛର ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ପନିପରିବା ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ହୋଇଥିଲେ ଏହାର ଦମନ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଗଛ ମୂଳ ଭିଜାଇବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ। ଟମାଟୋ ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରପୋଡ଼ା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ହିସାବରେ ମାଙ୍କଜେବ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଙ୍କେଡ଼ିଆ ପୋକର ଦମନ ପାଇଁ 4 ଗ୍ରାମ କାର୍ବାରିଲ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଣ୍ଡ ଓ ଫଳପିଚା ରୋଗ ଲାଗିବାର ବହୁ ଆଶଙ୍କା ଅଛି, ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ 3 ମିଲିଲିଟର ହିସାବରେ କପର ଅକ୍ସିକ୍ଲୋରାଇଡ୍ ସିଞ୍ଚନ କରନ୍ତୁ। କଖାରୁ ଜହ୍ନି କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ଲାଗି 1 ମିଲିଲିଟର ମାଲାଥିଅନ୍ ସହ 20 ଗ୍ରାମ ଗୁଡ଼କୁ 1 ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଦିନିଆ ଫୁଲକୋବିର କିସମ ଯଥା ହେମଲତା ତଳି ହୋଇଯାଇଥିଲେ ମୁଖ୍ୟ କ୍ୟାରିରେ ଲଗାଇ ଦିଅନ୍ତୁ। ଝାଉଁଳା ସହଣିଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭା ଲଗାନ୍ତୁ। ଲଙ୍କାରେ ଉଙ୍କୁଣିଆ ପୋକ ଦେଖାଦେଲେ ପତ୍ରମୋଡ଼ା ହୋଇଯାଏ, ଏଥିପାଇଁ ଏକର ପ୍ରତି 350 ମିଲିଲିଟର ଇଥିଅନ୍ ସିଞ୍ଚନ କରନ୍ତୁ। ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି 20,000 ଟ୍ରାଇକୋଗ୍ରାମା ପରାଶୟୀ ଛାଡ଼ନ୍ତୁ। 300 PPM ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି 1 ଲିଟର ହିସାବରେ ପ୍ରୟୋଗ କରନ୍ତୁ ଅଥବା ପ୍ରତି ଲିଟର ପାଣିରେ 5 ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି 800 ଗ୍ରାମ କାର୍ବାରିଲ୍ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମିଥାଇଲ୍ ଡିମେଟନ୍ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
1: ସୁସ୍ଥ ଶରୀର କୌଣସି ଜୀବାଣୁ କୀଟାଣୁ ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ।

0: ଶ୍ୱାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁରା ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର? ଖାଦ୍ୟ, କେତେ ପ୍ରକାର ରଙ୍ଗ, କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ, ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଥାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୋରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେଷ୍ଟା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅପ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୁଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଇତ୍ୟାଦି ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିୟର 6X, ନେଟ୍ରମ୍ ସଲ୍ଫ 6X, ନେଟ୍ରମ୍ଫସ୍ 6 ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଭାରତୀୟ ମୁକ୍ତି ସଂଗ୍ରାମର ଗାଥା ଯେତିକି ଘଟଣାବହୁଳ ସେତିକି ରୋମାଞ୍ଚକର। ବିଦେଶୀ ଗୋରା ଶାସକଙ୍କୁ ନିଜ ମାଟିରୁ ହଟେଇବା ପାଇଁ, ନିଜ ମାତୃଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ।

0: ଭାରତ ମାତାର କେତେ ଯେ ବୀର ସନ୍ତାନ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି, ତା'ର ହିସାବ ହୁଏତ ଇତିହାସ ପୃଷ୍ଠାରେ ଜାଗାର ଅଭାବ ପଡ଼ିଯାଇଥିବ। ହେଲେ ମୁକ୍ତି ସଂଗ୍ରାମର କଥା ପଡ଼ିଲେ ଯେଉଁ ବୀର ବୀରାଙ୍ଗନାମାନଙ୍କ ସଂଗ୍ରାମର କଥା ପ୍ରଥମେ ଆଖି ଆଗକୁ ଆସେ, ସେମାନଙ୍କ ମଧ୍ୟରୁ ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ହେଉଛନ୍ତି ଅନ୍ୟତମ। ଆଜି ଆମ ଦେଶ ମନେ ପକାଉଛି ସେହି ଅନନ୍ୟ ବୀରରମଣୀ ରାଣୀ ଲକ୍ଷ୍ମୀବାଇଙ୍କୁ। ଆଜି ହେଉଛି ରାଣୀ ଲକ୍ଷ୍ମୀବାଇଙ୍କର ବଳିଦାନ ଦିବସ। 1857 ମସିହା ସିପାହୀ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ଝାନ୍ସୀର ରାଣୀ ଲକ୍ଷ୍ମୀବାଇ 1858 ମସିହା ଆଜିର ଦିନ ଅର୍ଥାତ୍ ଜୁନ୍ ମାସ 18 ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେହି ମହିଷୀ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇଙ୍କ ସମ୍ପର୍କରେ ସଂକ୍ଷିପ୍ତ ଅଭିମତ ରଖନ୍ତି ଐତିହାସିକ ଜୟନ୍ତ ପଟ୍ଟନାୟକ।
1: 1853 ମସିହା ଝାନ୍ସୀର ମହାରାଜା ଗଙ୍ଗାଧର ରାଓଙ୍କ ମୃତ୍ୟୁ ପରେ ତାଙ୍କ ପୋଷ୍ୟପୁତ୍ର ଦାମୋଦରଙ୍କୁ ସ୍ୱୀକୃତି ନ ଦେଇ ତତ୍କାଳୀନ ଇଂରେଜ ସରକାର ଝାନ୍ସୀକୁ ନିଜ ଶାସନାଧୀନ କରିବାକୁ ଚାହିଁଲେ। କାରଣ ଭାରତରେ ବେପାର କରିବାକୁ ଆସିଥିବା ଇଂରେଜ କୁଟୀର ବୁଦ୍ଧି ପ୍ରୟୋଗ କରି ତତ୍କାଳୀନ ଭାରତୀୟ ରାଜା ଜମିଦାର ମାନଙ୍କ ମଧ୍ୟରେ ଏକତାର ଅଭାବର ସୁଯୋଗ ନେଇ ଧୀରେ ଧୀରେ କିଛି ରାଜ୍ୟ ଅଞ୍ଚଳକୁ ନିଜ କବ୍ଜାକୁ ନେଇ ସମଗ୍ର ଭାରତବର୍ଷକୁ ସେମାନଙ୍କ ଶାସନାଧୀନ କରିପାରିଥିଲେ। ଏଥିନିମନ୍ତେ ସେମାନେ ଅନେକ ପ୍ରକାର କଳକୌଶଳର ଆଶ୍ରୟ ନେଇଥିଲେ। ଏଥିରୁ ଗୋଟିଏ ହେଲା ରାଜ୍ୟସତ୍ୱ ଲୋପ ନୀତି ବା ଡକ୍ଟ୍ରିନ୍ ଅଫ୍ ଲାପ୍ସ। ଏହାର ଉଦ୍ଦେଶ୍ୟ ହେଲା କୌଣସି ରାଜ୍ୟର ରାଜା ମୃତ୍ୟୁବରଣ କଲେ ଯଦି ତାଙ୍କର ନିଜର କେହି ଉତ୍ତରାଧିକାରୀ ନଥିବେ ତେବେ ସେ ରାଜ୍ୟ ବ୍ରିଟିଶ ଶାସନାଧୀନ ହୋଇଯିବ, କୌଣସି ପୋଷ୍ୟ ସନ୍ତାନକୁ ମାନ୍ୟତା ଦିଆଯିବ ନାହିଁ। ଏହି ନୀତି ଅଧୀନରେ ଇଂରେଜ ଝାନ୍ସୀକୁ ନିଜ ଶାସନାଧୀନ କରିବାକୁ ଆଶା କରିଥିଲେ, ମାତ୍ର ସେଥିରେ ପାଣି ପକାଇଦେଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଇ। କସ୍ମିନ୍ କାଳେ କୌଣସି ମତେ ଝାନ୍ସୀକୁ ଇଂରେଜମାନଙ୍କ ହାତକୁ ଟେକିଦେବେ ନାହିଁ ପ୍ରତିଜ୍ଞା କରିଥିଲେ ରାଣୀ ଲକ୍ଷ୍ମୀବାଇ। ଭାରତୀୟ ପ୍ରଥମ ସ୍ୱାଧୀନତା ସଂଗ୍ରାମ 1857ର ସିପାହୀ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ମହାନ ସ୍ୱାଧୀନତା ସଂଗ୍ରାମୀ ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କର ଜନ୍ମ ବାରଣାସୀର ଭଦ୍ରଣୀଠାରେ 1928 ନଭେମ୍ବର 19 ତାରିଖରେ ହୋଇଥିଲା। ଏକ ମରାଠା ବ୍ରାହ୍ମଣ ପରିବାରରେ ମୋରପନ୍ତ ଅବଧାନରେ ବଢ଼ିଥିଲେ। ଏହି କାରଣରୁ ମାତାଙ୍କ ପ୍ରଭାବ ବିନା ମନୁ ବେଶି ପୁଅମାନଙ୍କ ସଙ୍ଗେ ମିଶିଲେ ଏବଂ ଘୋଡ଼ାଚଢ଼ା, ଅଶୁଚାଳନା ଓ ବିଭିନ୍ନ ମାରଣାସ୍ତ୍ର ଚାଳନାରେ ପାରଙ୍ଗମ ହୋଇପାରିଥିଲେ। ଏପରିକି ଦୁର୍ଦ୍ଦଶ ହସ୍ତୀକୁ ମଧ୍ୟ ଆୟତ୍ତ କରିପାରୁଥିଲେ। ସେତେବେଳେ ତାଙ୍କର ବାଲ୍ୟ ସାଥୀ ଥିଲେ ନାନା ସାହେବ ଓ ତାନ୍ତିଆ ଟୋପେ, ଯେଉଁମାନେ ପରଜୀବନରେ ମହାନ ସ୍ୱାଧୀନତା ସଂଗ୍ରାମୀ ହୋଇପାରିଥିଲେ। 1842ରେ ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ ପରେ ଲକ୍ଷ୍ମୀବାଇ ନାମରେ ପ୍ରସିଦ୍ଧ ହୋଇଥିବା ମନୁ ନିଜର ଏକ ସୁସଂଗଠିତ ସୈନ୍ୟବାହିନୀ ଗଢ଼ିପାରିଥିଲେ। ସେଥିରେ ଏକ ନାରୀ ବାହିନୀ ମଧ୍ୟ ସାମିଲ ଥିଲା। ଏହି ସୈନ୍ୟବାହିନୀ ଗଠନରେ ଲକ୍ଷ୍ମୀବାଇଙ୍କୁ ସାହାଯ୍ୟ କରିଥିଲେ ଜଣେ ଓଡ଼ିଆ ଯୁବକ, ପୁରୀ ଶ୍ରୀକ୍ଷେତ୍ରର ଜଣେ ପୂଜାପଣ୍ଡା ଚନ୍ଦନ ହଜୁରୀ ବା ଚାକି କୋଟିଆ। ସେ ଥିଲେ ଲକ୍ଷ୍ମୀବାଇଙ୍କର କୁଳ ପୁରୋହିତ। ପିଲାଦିନୁ ପୁରୀର ଜାଗା ଘରରେ ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମରେ ପାରଙ୍ଗମ ହୋଇଥିବା ଚାକି କୁଣ୍ଟିଆ ନିଜର ଏହି ପ୍ରତିଭା ବଳରେ ଲକ୍ଷ୍ମୀବାଇଙ୍କୁ ସେନାବାହିନୀ ଗଠନରେ ସାହାଯ୍ୟ କରିଥିଲେ। ଏହା ଆମ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନିଶ୍ଚିତ। 1857 ମେ 12ରେ ଯେତେବେଳେ ଦିଲ୍ଲୀର ଲାଲକିଲ୍ଲାରେ ଭାରତୀୟ ଜାତୀୟ ପତାକା ଉଡ଼ିଲା ସେତେବେଳେ ଝାନ୍ସୀରେ ବିଦ୍ରୋହୀମାନେ ଲକ୍ଷ୍ମୀବାଇଙ୍କ ଆଦେଶକୁ ଅପେକ୍ଷା କରିଥିଲେ। ଚାହୁଁ ଚାହୁଁ ବିଦ୍ରୋହର ନିଆଁ ମିରଟ, ଆହ୍ଲାବାଦ ଓ ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ସ୍ଥାନକୁ ବ୍ୟାପି ଯାଇଥିଲା। ପ୍ରଚଣ୍ଡ ବୀରତ୍ୱର ସହିତ ଲଢ଼ିଥିଲେ ରାଣୀ ଲକ୍ଷ୍ମୀବାଇ। ନିଜର ଶିଶୁପୁତ୍ରକୁ କୋଳରେ ବାନ୍ଧି କରି ଯୁଦ୍ଧ କରିବାର କୌଶଳରେ ମାହିର ଥିଲେ ଲକ୍ଷ୍ମୀବାଇ। ବିଦ୍ରୋହୀମାନଙ୍କ ଭୟରେ ଝାନ୍ସୀର ବିଭିନ୍ନ ଦୁର୍ଗରେ ଆତ୍ମଗୋପନ କରିଥିବା ସମସ୍ତ ଇଂରେଜଙ୍କୁ ଘଉଡ଼ାଇ ବିଦ୍ରୋହୀଗଣ ଝାନ୍ସୀର ଦୁର୍ଗ ଉପରେ ବିଜୟ ପତାକା ଉଡ଼ାଇଥିଲେ। ପରବର୍ତ୍ତୀ ସମୟରେ ଯୁଦ୍ଧରତ ଅବସ୍ଥାରେ ଘୋଡ଼ାରୁ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ବୀରା ରମଣୀ ଲକ୍ଷ୍ମୀବାଇ ଓ 1858 ଜୁନ୍ 18ରେ ଏହି ମହିଷୀ ମହିଳା ଦୁର୍ଦ୍ଦଶ ରାଣୀ ଲକ୍ଷ୍ମୀବାଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
0: ମହାନ ସ୍ୱାଧୀନତା ସଂଗ୍ରାମୀ ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କୁ ତାଙ୍କ ବଳିଦାନ ଦିବସରେ ଆମର ଶତକୋଟି ପ୍ରଣାମ।

ଶ୍ରୋତାବନ୍ଧୁ, ଆଜି ଯୋଗର କଥା କହିଲେ ଆମେ ସବୁ ଭାରତୀୟ ଏ ବିଷୟରେ ଅଳ୍ପ ବହୁତେ ଅବଗତ ଅଛୁ। ଯୋଗର ଆଦର ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ବଢ଼ିବାରେ ଲାଗିଛି। ଯୋଗ ହେଉଛି ସୁସ୍ଥ ଜୀବନର ମୂଳ ମନ୍ତ୍ର। ଯୋଗ ହେଉଛି ଆଧ୍ୟାତ୍ମିକ ସାଧନାର ମାର୍ଗ। ଯୋଗ ଶରୀର ତତ୍ତ୍ୱର ସାଧନା। ଯୋଗ ହେଉଛି ମନକୁ ନିୟନ୍ତ୍ରଣ କରିବାର କଳା ଓ ବିଜ୍ଞାନ। ଯୋଗ ସମ୍ପର୍କରେ ଭାରତର ମୁନି, ଋଷି ତଥା ବିଦ୍ୱାନ ପଣ୍ଡିତମାନେ ଅନେକ ଶାସ୍ତ୍ର ରଚନା କରିଛନ୍ତି। ମହର୍ଷି ପତଞ୍ଜଳି ତାଙ୍କ ଯୋଗ ଦର୍ଶନରେ ଯୋଗ ସାଧନା ପାଇଁ ଅଷ୍ଟାଙ୍ଗ ଯୋଗ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ ମଣିଷର ଶରୀର ଓ ମନ ପାଇଁ ନିହାତି ଆବଶ୍ୟକ। ପ୍ରତିଦିନ ଯୋଗ ଏ ସମ୍ପର୍କରେ ଆଜି ଆସନ୍ତୁ।

0: ଶୁଣିବା ଯୋଗ ପ୍ରଶିକ୍ଷକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ କଣ କହନ୍ତି।
1: ଯୋଗକୁ ସମସ୍ତେ ସବୁବେଳେ ଆପଣାଇବା ଦରକାର। ବହୁ ବର୍ଷ ପୂର୍ବେ ମହର୍ଷି ପତଞ୍ଜଳି ଯୋଗସୂତ୍ର ବୋଲି ତାଙ୍କର ଯୋଉ ଗ୍ରନ୍ଥ, ସେଥିରେ ସିଏ ଯୋଗକୁ କମ୍ପାଇନ୍ କରିଥିଲେ ଏବଂ ସେଥିରେ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି ଭଳି ଆଠଟି ବିଭାଗ କରିଥିଲେ। ଆଠଟି ବାକ୍ୟରେ ଆମେ ଯୋଗକୁ ଅଭ୍ୟାସ କରିପାରିବା। ସେଥିରେ ପରିବର୍ତ୍ତିତ ଜୀବନଶୈଳୀ ଅଛି, ମନକୁ କେମିତି ଆମେ ପରିବର୍ତ୍ତିତ କରିପାରିବା ବିଭିନ୍ନ ପ୍ରକାର ଅଭ୍ୟାସ ଦ୍ୱାରା। ତା ସହିତ ଆସନ ବି ଅଛି, ଗୋଟିଏ ଆସନ କେବଳ ବସିକି ବହୁତ ସମୟ ରହିପାରିବା ଦରକାର, ଯାହାଦ୍ୱାରା ଆମେ ମନ ନିୟନ୍ତ୍ରଣର ବିଭିନ୍ନ ପ୍ରାଣାୟାମ ଏବଂ ଧାରଣା ଧ୍ୟାନ ଏସବୁ ଅଭ୍ୟାସ କରିପାରିବା। ଯୋଗ ହେଉଛି ମନ ଉପରେ ପ୍ରଭୁତ୍ୱ ହାସଲ କରିବାର ସର୍ବଶ୍ରେଷ୍ଠ କଳା ଏବଂ ବିଜ୍ଞାନ। ଯୋଗରେ ପ୍ରତିଦିନ ଯୋଉ ଆମର ଦୈନନ୍ଦିନ ଜୀବନରେ ଦୁଃଖ ସୁଖ ଲୋଭ ମୋହ ଅହଙ୍କାର ଯୋଉ ସବୁ ଆସୁଛି ପରିବର୍ତ୍ତିତ କରିବାର ବିଭିନ୍ନ କୌଶଳ ଅଛି। ଧ୍ୟାନରେ ମନର ଗଭୀରତମ ପ୍ରଦେଶକୁ ଯାଇକି, ଯାହାକୁ କୁହାଯାଏ ଲେସ୍ ଥଟ୍ ୱେଭ୍ ପ୍ରଡ୍ୟୁସ୍ ହେଉଥିବା ଷ୍ଟେଟ୍କୁ ଯାଇକି ଆମେ ମନକୁ ସେଉଠୁ ପରିବର୍ତ୍ତିତ କରିପାରିବା, ସେଉଠୁ ରିମୋଟ୍ କଣ୍ଟ୍ରୋଲ ଭଳିଆ ମୋଡ଼ିପାରିବା। ପ୍ରତ୍ୟେକ ମଣିଷର ଯୋଉ ଅନ୍ତର୍ନିହିତ ଶକ୍ତିକୁ ସବୁଠୁ ଭଲ ଭାବେ ଉଜ୍ଜୀବିତ କରିପାରିବାର କଳା କୌଶଳ ଏବଂ ବିଜ୍ଞାନ ହେଲା ଯୋଗ। ଯୋଗକୁ ଆମେ ସବୁଦିନ ଆପଣାଇବା ଦରକାର। ଯୋଉଠି ବେଶୀ ଧୂଳି ନାହିଁ, ଧୂଆ ନାହିଁ, ସେମିତିଆ ଜାଗାରେ କିଛି ସମୟ ଯୋଗ କରିପାରିବ, ଆସନ ପ୍ରାଣାୟାମ କରିପାରିବ, ବନ୍ଧ ମୁଦ୍ରା କରିପାରିବ ଏବଂ ଧ୍ୟାନ ବି କରିପାରିବ। ଯୋଗ ଏକ ଜୀବନଶୈଳୀ, ଯୋଗ ଏକ ପରିବର୍ତ୍ତିତ ମାନସିକତା। ଯୋଗ ପ୍ରତ୍ୟେକ ମଣିଷର ଜୀବନର ଏକ ଧାରା ଏବଂ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହେଇକି ଜୀବନର ଧାରାରେ ପରିଣତ ହେଲେ ମଣିଷ ଦୁଃଖ କମ ଏବଂ ସୁଖ ଅଧିକ ଉପଲବ୍ଧି କରିପାରିବ।
0: ହଁ ଶ୍ରୋତା ବନ୍ଧୁ, ନିଜ ଶରୀରର ସୁସ୍ଥତା ପାଇଁ, ନିଜ ମନକୁ ସ୍ଥିର କରିବା ପାଇଁ, ମନରେ ଆଧ୍ୟାତ୍ମିକ ଚେତନାର ଜାଗ୍ରତ ପାଇଁ ଆମକୁ ଯୋଗ ଅଭ୍ୟାସ କରିବାର ଆବଶ୍ୟକତା ଥିବା କଥା ଶାସ୍ତ୍ର ପୁରାଣରେ ଉଲ୍ଲେଖ କରିଯାଇଛନ୍ତି ଆମ ଦେଶର ବହୁ ସାଧକ ତଥା ବିଜ୍ଞ ପଣ୍ଡିତମାନେ। ସେମାନେ ଏଥିପାଇଁ ଅନେକ ପ୍ରମାଣ ମଧ୍ୟ ଦେଇଯାଇଛନ୍ତି। ଆମେ ମଧ୍ୟ ସମାଜରେ ଦେଖୁଥିବା ଯେ ଯେଉଁମାନେ ନିୟମିତ ଯୋଗ ଅଭ୍ୟାସ କରୁଛନ୍ତି ସେମାନେ ନିରାମୟ ଜୀବନଯାପନ କରିବା ସହ ସମାଜର ମଙ୍ଗଳ ପାଇଁ ଅନେକ କାମ କରିପାରୁଛନ୍ତି। ଏଥର ଆପଣମାନଙ୍କ ପାଇଁ ସୂଚନା, କଟକର ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ଗଡ଼ଗଡ଼େଶ୍ୱର ମହାଦେବଙ୍କ ବିବାହ ଉତ୍ସବ ମହାପ୍ରଭୁଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହେବ। ଆସନ୍ତାକାଲି ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ ଏବଂ ସନ୍ଧ୍ୟା 6 ସମୟରେ ଶିବ ପାର୍ବତୀଙ୍କୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି। ଦୁଇଦିନ ଧରି ହେବାକୁ ଥିବା ଏହି ଦେବ ବିବାହ ମହୋତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦ ଯୋଗଦେଇ ବିଭୁକୃପା ଲାଭ କରିବାକୁ ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ଚରିତ ସାହିତ୍ୟର ପ୍ରାସଙ୍ଗିକତା। ଆଲୋଚନା କରିଛନ୍ତି ଡକ୍ଟର ଲାବଣ୍ୟ ନାୟକ।
2: ଚରିତ ସାହିତ୍ୟ କହିଲେ ସାଧାରଣତଃ ଲୋକେ ଜୀବନୀ ଓ ଆତ୍ମଜୀବନୀକୁ ହିଁ ବୁଝନ୍ତି, କିନ୍ତୁ ଏହି ଦୁଇଟି ବିଭାଗ ଦ୍ୱାରା ଚରିତ ସାହିତ୍ୟର ସ୍ୱରୂପ ସମ୍ପୂର୍ଣ୍ଣ ସୂଚିତ ହୁଏ ନାହିଁ। ଏହା ସହିତ ସ୍ମୃତିଚିତ୍ର, ଚିଟାଉ ବା ପତ୍ରାବଳୀ, ଦିନଲିପି ବା ଡାଏରୀକୁ ମଧ୍ୟ ଚରିତ ସାହିତ୍ୟର ପରିସରଭୁକ୍ତ କରାଯାଇପାରେ। କୌଣସି ବ୍ୟକ୍ତିର ଜୀବନଚର୍ଯ୍ୟାର କଳାତ୍ମକ ରଚନାକୁ ଚରିତ ସାହିତ୍ୟ କୁହାଯାଇପାରେ। କେବଳ ଜୀବନ କଥାର ବୟାନରେ ଚରିତ ସାହିତ୍ୟର ସିଦ୍ଧି ନିର୍ଭର କରେ ନାହିଁ, ତାହା ବ୍ୟକ୍ତି ଜୀବନର କାହାଣୀ ହୁଏ ସିନା, ଚରିତ ସାହିତ୍ୟ ହୁଏ ନାହିଁ। ଚରିତ୍ର ଜରିଆରେ ଲେଖକଙ୍କର ଆତ୍ମପ୍ରକାଶ, ଚରିତ୍ର ସହିତ ତାଙ୍କର ଭାବାତ୍ମକ ସମ୍ପର୍କ ଏବଂ ଏହାର କଳାତ୍ମକ ଚିତ୍ରଣ ଯୋଗୁଁ ହିଁ ବ୍ୟକ୍ତିର ଜୀବନ ବୃତ୍ତାନ୍ତ ସାହିତ୍ୟ ଗୁଣରେ ଗୁଣୀ ହୁଏ। ଜୀବନୀ ହେଉଛି ଚରିତ ସାହିତ୍ୟର ଏକ ବିଭାଗ। ବ୍ୟକ୍ତି ଜୀବନର କାହାଣୀ କୌଣସି ରଚୟିତାଙ୍କ ଦ୍ୱାରା କଳାତ୍ମକ ଭଙ୍ଗୀରେ କଥିତ ହେଲେ ତାହାକୁ ଜୀବନ ଚରିତ୍ର।

0: ଚରିତ୍ର ପର୍ଯ୍ୟାୟଭୁକ୍ତ କରାଯାଇପାରେ। ଜୀବନୀ ଲେଖକ ଜୀବନ ଚରିତ୍ରର ନାୟକକୁ ଏକ ବିଶିଷ୍ଟ ବ୍ୟକ୍ତି ଭାବରେ ଗ୍ରହଣ କରନ୍ତି ଏବଂ ତାଙ୍କର ଦେଶ ଜାତି ପ୍ରତି କ'ଣ ଦେୟ ରହିଛି ତାହାର ଆବିଷ୍କାର କରନ୍ତି। ତେଣୁ କୁହାଯାଇପାରେ ଏହି ଆବିଷ୍କାର ମୂଳରେ ରହିଛି ବ୍ୟକ୍ତି ପୂଜା ପ୍ରତି ଶ୍ରଦ୍ଧା ଓ ଆଗାମୀ ପିଢ଼ିଙ୍କ ପାଇଁ ପ୍ରେରଣାର ମନୋଭାବ। କିନ୍ତୁ ଆତ୍ମଜୀବନୀରେ ଲେଖକ ନିଜ ସମ୍ପର୍କରେ ଓ ବ୍ୟକ୍ତିଗତ ଅଭିଜ୍ଞତାରୁ ଉତ୍ପନ୍ନ ଆନୁଷଙ୍ଗିକ ଘଟଣା ଭିତ୍ତିରେ ହିଁ ବିଷୟବସ୍ତୁର ଉପସ୍ଥାପନା କରିଥାନ୍ତି। ଜୀବନୀଠାରୁ ଆତ୍ମଜୀବନୀ ରଚନା ଅଧିକ ସରସ ଓ ସଫଳ ହୋଇଥାଏ, କାରଣ ଆତ୍ମଜୀବନୀକାର ଆତ୍ମବିଶେଷଣ ଦ୍ୱାରା ନିଜ ମନୋଜଗତର ଚିତ୍ର ସ୍ୱାଭାବିକ ଭାବରେ ପ୍ରକଟିତ କରିପାରନ୍ତି। ଆତ୍ମଜୀବନୀ ରଚନାର ଉଦ୍ଦେଶ୍ୟ ହେଉଛି ଆତ୍ମନିର୍ମାଣ, ଆତ୍ମପରୀକ୍ଷଣ, ଆତ୍ମସମର୍ଥନ ଓ ଅତୀତର ସ୍ମୃତିଚାରଣ। ସ୍ମୃତିଚିତ୍ର ଓ ଆତ୍ମଜୀବନୀ ଉଭୟ ମନନଶୀଳ ଓ ବ୍ୟକ୍ତିଗତ ଅନୁଭୂତି ଉପରେ ଆଧାରିତ। ଆତ୍ମଜୀବନୀକାର ନିଜ ଜୀବନରେ ଘଟିଥିବା ଘଟଣାର ବିସ୍ତୃତ ବର୍ଣ୍ଣନା କରୁଥିବା ବେଳେ ଘଟଣାବଳୀର କ୍ରମିକତା ରକ୍ଷା କରିଥାନ୍ତି। ମାତ୍ର ସ୍ମୃତିଚିତ୍ରର ଲେଖକ ଜୀବନର ବିଶିଷ୍ଟ ଓ ସ୍ମରଣୀୟ ଘଟଣାକୁ ବର୍ଣ୍ଣନା କରିଥାନ୍ତି ଓ କ୍ରମିକତା ରକ୍ଷା ପ୍ରତି ଗୁରୁତ୍ୱ ଦେଇନଥାନ୍ତି। ଚରିତ ସାହିତ୍ୟରେ ବ୍ୟକ୍ତି ଚରିତ୍ରର ବାହ୍ୟ ଘଟଣା ସହିତ ଅନ୍ତଜୀବନର ଚିତ୍ର ମଧ୍ୟ ପ୍ରକଟିତ ହୋଇଥାଏ। ଚିଠିପତ୍ରରେ ଲେଖୁଥିବା ବ୍ୟକ୍ତିର ତତ୍କାଳୀନ ଅନୁଭୂତି ତଥା ମନୋଭାବ ବ୍ୟକ୍ତ ହୋଇଥାଏ। ଚିଠି ଅଧିକ ସତ୍ୟଭିତ୍ତିକ ହୋଇଥିବାରୁ ଏହାର ଉପଯୋଗିତା ଆତ୍ମଜୀବନୀ ପାଇଁ ରହିଥିବା ଅନୁଭୂତ ହୁଏ। ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ ଲେଖକଙ୍କୁ ପ୍ରଭାବିତ କରେ ସେହି ଘଟଣାକୁ ସେ ଦିନଲିପିରେ ଲିପିବଦ୍ଧ କରନ୍ତି। ତେଣୁ ଦିନଲିପି ବା ଡାଏରୀରେ ଲେଖକଙ୍କର ବ୍ୟକ୍ତିଗତ ଅନୁଭୂତି ସହିତ ତାଙ୍କ ମନର ପ୍ରତିକ୍ରିୟା ମଧ୍ୟ ସୂଚିତ ହୋଇଥାଏ। ଯେକୌଣସି ବ୍ୟକ୍ତିର ଜୀବନ କାହାଣୀକୁ ବୟାନ କରିଦେଲେ ତାହା ଚରିତ ସାହିତ୍ୟ ହୁଏ ନାହିଁ। ବର୍ଣ୍ଣିତ ବ୍ୟକ୍ତିର ବିବିଧ ଅନୁଭୂତି ଓ ଅନ୍ତର୍ଲୋକର ଚିତ୍ର ଉଦ୍ଘାଟିତ ହେଲେ ମଧ୍ୟ ତାହା ଚରିତ ସାହିତ୍ୟ ହୁଏ ନାହିଁ। ଚରିତ ରଚନା ଯଦି ଦେଶ ଜାତି ଓ ଉତ୍ତର ପିଢ଼ିଙ୍କୁ ଅନୁପ୍ରାଣିତ କରୁଥାଏ କିମ୍ବା ମାନବୀୟ ଆବେଦନ ସଞ୍ଚାରରେ ସହାୟକ ହୁଏ ତେବେ ତାହା ପୂର୍ଣ୍ଣାଙ୍ଗ ଓ ଉନ୍ନତ ସାହିତ୍ୟ ରୂପେ ପରିଚିତ ହୁଏ। ପ୍ରାଚୀନ ଯୁଗରେ ଚରିତ ସାହିତ୍ୟରେ ନୀତିବାଦ ବ୍ୟତୀତ ମାନବୀୟ ଗୁଣ ଉପରେ ଗୁରୁତ୍ୱ ଦିଆଯାଉନଥିଲା। ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ବର୍ତ୍ତମାନ ନୀତିବାଦୀ ଓ ମାନବବାଦୀ ଉଭୟ ଚିନ୍ତାଧାରାକୁ ଚରିତ ସାହିତ୍ୟରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଶ୍ରମଜୀବୀ ତଥା ସମାଜର ସବୁ ଶ୍ରେଣୀୟ ବ୍ୟକ୍ତିମାନେ ଚରିତ ନାୟକ ହୋଇପାରୁଛନ୍ତି, ଚରିତ୍ର ଇତର ହୋଇପାରନ୍ତି, କିନ୍ତୁ ସେମାନଙ୍କଠାରେ କିଛି ନା କିଛି ଶିକ୍ଷଣୀୟ ଗୁଣ ଥିବା ଦରକାର। ଏହା ଚରିତ ସାହିତ୍ୟର ମୌଳିକ ଗୁଣ। ତେଣୁ ଚରିତ ସାହିତ୍ୟର ସମାଜ ପ୍ରତି ଥିବା ପ୍ରାସଙ୍ଗିକତା ସ୍ୱୀକାର୍ଯ୍ୟ।
1: କଥିକାରେ ଶୁଣୁଥିଲେ ଆଲୋଚନା ଚରିତ ସାହିତ୍ୟର ପ୍ରାସଙ୍ଗିକତା। ଆଲୋଚନା କରିଥିଲେ ଡକ୍ଟର ଲାବଣ୍ୟ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତରେ ଗାଇଛନ୍ତି ମହମ୍ମଦ ଆବିଦ ମନୋଜ ମହାନ୍ତିଙ୍କର ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ଶେଜରେ ତମ ସାଥେ ବସିବାକୁ।

ପରବର୍ତ୍ତୀ ଗୀତଟି ଗାଇଛନ୍ତି ନମ୍ରତା ମହାନ୍ତି ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା ମିଛ ନୁହେଁ ମୁହିଁ ସତଟିଏ ମୋତେ ଯତନେ ସାଇତି ରଖ ଦୂର ଆଉ ମୁଁ ତ ଲାଗିବିନି ଜମା ଲାଗିବି ନିହାତି ପାଖ।

ଶେଷରେ ଦ୍ୱୈତକଣ୍ଠରେ ମହମ୍ମଦ ଦାବିଦ ଏବଂ ନମ୍ରତା ମହାନ୍ତି ଗାଇଛନ୍ତି ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ହଜିସାରିଛି ହୃଦୟଟି ମୋର ତୁମ ଭଲ ପାଇବାରେ, ବତୀଘରଟିଏ ଯାଇଛି ମୋ ପାଇଁ ସେ କେଉଁ ସାଗର ଥିଲେ।

0: ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
2: କଣ ଭାବୁଛ?
3: ରୀନାର ବାହାଘର ଠିକ ହେଇଗଲା, ଏଥର ଭଲ ନିମନ୍ତ୍ରଣ କାର୍ଡ ପାଇଁ ଚିନ୍ତା କରୁଥିଲି।
2: ଏଇ କଥା ଶୁଣ, କାର୍ଡ ପ୍ୟାଲେସ୍ ଅଛି ପରା?
3: କାର୍ଡ ପ୍ୟାଲେସ୍?
2: ହଁ, କାର୍ଡ ପ୍ୟାଲେସ୍।
3: ଓହୋ, ଠିକ ସମୟରେ ମୋ ମୁଣ୍ଡରୁ ଚିନ୍ତା କଲା। ମୁଁ ଏଇ ସାଙ୍ଗେ ସାଙ୍ଗେ ବାହାରୁଛି ବାଦାମବାଡ଼ି କାର୍ଡ ପ୍ୟାଲେସ୍।
2: କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
1: ଶ୍ରୋତା ବନ୍ଧୁ, ଆପଣ ମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଆମେ ଆସିଗଲୁ ସାଧନାର ପୃଷ୍ଠାରେ କାର୍ଯ୍ୟକ୍ରମ ସହିତ। ଉପସ୍ଥାପନାରେ ମୁଁ ଶୁଭଶ୍ରୀ ଓ ମୋ ସହିତ ଅଛନ୍ତି ରୋଜାଲିନ। ନମସ୍କାର।
4: ଝରି ଯାଏ ଏମିତି ହଜାର ରାତି, ସରି ଆସେ ସ୍ୱପ୍ନ, ସରି ଆସେ ସ୍ମୃତି, ଲିଭି ଆସେ ବତୀ, କାଚ କାନ୍ଥ ଆରପଟେ ଦ୍ୱିତୀୟ ଝର୍ଣ୍ଣର ଅଧା ଅଙ୍କା ଝୋଟି। ତାପରେ
1: ରୋଜି ଅପା।
4: ହଁ କୁହ ଶୁଭଶ୍ରୀ।
1: କଣ ଆଜି ଏମିତି କବିତା ପଢୁଥିବ? ନା ଆଜିର ଅତିଥି କଳାକାରଙ୍କ ନାଁ କହିବ?
4: ଠିକ କଥା, ଶ୍ରୋତାମାନଙ୍କର ପ୍ରତିକାର ଅନ୍ତ ଘଟେଇ ଅତିଥିଙ୍କ ନାଁ କୁହ।
1: ହଁ, ଆଜି ଆମ ଗହଣରେ ଅଛନ୍ତି ସୁପରିଚିତା ଲେଖିକା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ବିଜ୍ଞାନର ମୁଖପତ୍ର କାୟାକଳ୍ପର ସମ୍ପାଦିକା ସୁପ୍ରଭା ଦାସ ବାସନ୍ଦରା ଜଗତସିଂହପୁର।

0: ଶିବପ୍ରଭ ଦାସ ଆମ ସମୟର ଜଣେ ଆଗଧାଡିର ଲେଖିକା ଏଯାବତ 45ଟିରୁ ଉର୍ଦ୍ଧ ପୁସ୍ତକ ତାଙ୍କର ପ୍ରକାଶିତ ତେବେ ସେ ମଧ୍ୟରୁ ସୁପ୍ରଭ ଦାସଙ୍କ ରଚିତ ଶିଳ୍ପୀ ପତ୍ନୀ ଉପନ୍ୟାସଟି ବେଶ ଚର୍ଚ୍ଚିତ ତାଙ୍କର ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ଗଳ୍ପ ସଂକଳନ ନିଷିଦ୍ଧ ବସନ୍ତ ଟେଲିଫୋନ୍ ରିଙ୍ଗ କିଛି ଅବ୍ୟକ୍ତ କବିତା ସଂକଳନ ଅଧା ଅତୀତର ଗୀତ କିଛି କଥା କିଛି ବ୍ୟଥା ଚେନ୍ନାଇ ଚଇତ ଶିଶୁ ଗଳ୍ପ ସଂକଳନ ପିଲା ପରି ପିଲାଟିଏ ପେଚାଶୁଆ ଓ ହଳଦୀ ବସନ୍ତ ପୁରାଣ କଥା ଭାରତର ବୈଜ୍ଞାନିକ ବିଜ୍ଞାନର ଅମୃତ କାଳ ବିକାଶର କଥା କୁହେ ବିଜ୍ଞାନ ବିଜ୍ଞାନ ଗତି ଓ ପ୍ରଗତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ ତୁଳସୀ ଦାସ ଗାନ୍ଧୀ ଏକ ଅନୁଚିନ୍ତା ଝିଅ ଜନ୍ମ କେଉଁ ଘରକୁ ଆସ ଚାଷ କରିବା ବୈଜ୍ଞାନିକ ପଦ୍ଧତିରେ ସମେତ 40ରୁ ଉର୍ଦ୍ଧ ପୁସ୍ତକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି ଗଣକବି ବୈଷ୍ଣବ ପାଣିଙ୍କ ରଚିତ ସ୍ୱାମୀ ସ୍ତ୍ରୀ ଉପନ୍ୟାସକୁ ସମ୍ପାଦନ କରିଛନ୍ତି ସୁପ୍ରଭା ଦାସ
1: ସେତେବେଳେ ତୃତୀୟ ଶ୍ରେଣୀ ପଢୁଥିଲି ମୋ ସାଙ୍ଗରେ ଗୋଟେ ରମା ବୋଲି ଗୋଟେ ଝିଅଟି ପଢୁଥିଲା ସେ ଝିଅଟି ବହୁତ ଗରିବ ଆଉ ତା ସାବତ ମା ତାକୁ ବହୁତ କଷ୍ଟ ଦିଏ ଯୋଉଟା କି ସେ ମତେ କୁହେ ଆଉ ମତେ ସେଟା ବହୁତ କଷ୍ଟ ଲାଗେ ମୁଁ ସହି ନ ପାରିକି ସେଇ କଷ୍ଟଟା ତାର ମୋ କଲମ ମାଧ୍ୟମରେ ମୁଁ ସେଟା ଲେଖିଥିଲି ଗପଟେ ସେଟା ମୋର ମୀନା ବଜାରରେ ପ୍ରକାଶ ପାଇଥିଲା ତାପରେ ମୋର ଗୋଟେ ଭଉଣୀ ସେ ସୃଷ୍ଟି ଟ୍ରେନିଂ ନଉଥିଲା ତାଙ୍କର ଜଣେ ଫେୟାରୱେଲ୍ ଦେବାକୁ ଗୋଟେ ଗୀତ ସେ ଲେଖିଥିଲା ମୁଁ କହିଲି ସେ ସ୍ୱର ଦେଇ ବୋଲୁଥିଲା ମୁଁ ସେ ଗୀତଟା ତା ପାଖରୁ ଛଡ଼େଇ ଆଣିଲି ମତେ ଦେଲାନି ସେ ମୁଁ ଛଡ଼େଇ ଆଣିଲି ଛଡ଼େଇ ଆଣିଲି ସେ ସବୁ ଦୌଡ଼ି ଦୌଡ଼ିକି ବୋଉ ପାଖକୁ ଗଲା ଖୁଡ଼ି ନେଇଗଲା ଡଲି ମୁଠୁ ଛଡ଼େଇକି ମତେ ଚିରିଦବ କ'ଣ କରିବ ବୋଉ କହିଲା ନା ସେ ଚିରିବନି ତୁ ବୋଉ ସେଠୁ ବୁଝେଇ କହିଲା ତୁ ନିଜେ ଲେଖୁନୁ ତୋ ଲେଖା ଯେମିତି ସମସ୍ତେ ପଢ଼ିବେ ବାସ୍ ବୋଉର ସେଇ ପଦକ କଥା ମତେ କବିତା ଲେଖିବାକୁ ଏତେ ଉତ୍ସାହିତ କଲା ଯେ ମୁଁ ତାପରେ

0: ସୁପ୍ରଭା ଦାସଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ବଡ଼ପଦର ଗ୍ରାମରେ। ପିତା ସାଧୁଚରଣ ଓ ମାତା ଶୈଳବାଳା କଟକ ସ୍ଥିତ ରେଭେନ୍ସା ଗାର୍ଲସ୍ ସ୍କୁଲରୁ ନିଜ ଶିକ୍ଷା ସମାପ୍ତି କରି ପରବର୍ତ୍ତୀ ସମୟରେ ବାଙ୍କୀ ମହାବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବିଦ୍ୟାଳୟରୁ ପଢିବା ସମୟରୁ ସାହିତ୍ୟ ପ୍ରତି ରହିଥିବା ଅନୁରାଗ ଆଜି ତାଙ୍କୁ ପ୍ରତିଷ୍ଠିତ ଲେଖିକା କରିପାରିଛି। ତାଙ୍କ ରଚିତ ଏକାଧିକ ଗଳ୍ପ, କବିତା, ନାଟକ, ରୂପକ ଓ ବେତାର ଦୂରଦର୍ଶନରୁ କେତେକ ନାଟକର ନାମ ଏଠାରେ ମୁଁ କହୁଛି। ଜଣେ ଗ୍ରାମଦେବତୀଙ୍କ ମୃତ୍ୟୁ, ନିଶିତ ବସନ୍ତ, ଡିବି ଯାଇଥିବା ହସ୍ତାକ୍ଷର, ସ୍ରଜାତି ତନ୍ନାୟା, ଧରିତ୍ରୀର କାନ୍ଦ, ଶେଷ ସ୍ୱାକ୍ଷର, ପ୍ରତିଦିନି କାହାର, ବାମପଦା, କୃଷ୍ଣାଶ୍ରମ, ଡ୍ରଇଂ ଖାତାରେ ଛବି ଇତ୍ୟାଦି।
1: ସୁପ୍ରଭା ଦାସଙ୍କ ରଚିତ ଉପନ୍ୟାସ ଶିଳ୍ପୀ।

0: ପତ୍ନୀ ପ୍ରକାଶ ପାଏ 2019 ମସିହାରୁ ପୃଷ୍ଠା ସଂଖ୍ୟା 480 ପ୍ରଖ୍ୟାତ ଲେଖକ ମନୋଜ ଦାସ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଡକ୍ଟର ବୀଣାପାଣି ମହାନ୍ତି ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଭିମତ ଉପନ୍ୟାସରେ ସ୍ଥାନିତ ହୋଇଛି। ଉପନ୍ୟାସର କାହାଣୀ ଦର୍ଶନାତ୍ମକ ଚିନ୍ତାଧାରା ଉପରେ ପରିବେଶିତ ଏକ ସୁନ୍ଦର ପ୍ରେମ ଓ ବିରହ କାହାଣୀର ଅନ୍ତଃସ୍ୱର। ଉପନ୍ୟାସର ଆରମ୍ଭରେ ଲେଖିକା ଯାହା ଲେଖିଛନ୍ତି ସେଥିରୁ କିଛି ପଢି ଆପଣମାନଙ୍କୁ ଶୁଣାଇ ଦେଉଛନ୍ତି ରୋଜାଲିନ।
1: ପ୍ରେମ ମଣିଷ ଜୀବନର ଶ୍ରେଷ୍ଠତମ ଅନୁଭବ। ବାସ୍ତବ ପ୍ରେମ ହିଁ ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ ସେଇଠି ଜ୍ଞାନ ଏବଂ ପବିତ୍ରତା। ପ୍ରେମ ଶୂନ୍ୟ ହୃଦୟ ହୃଦୟ ନୁହେଁ। ବାସ୍ତବ ପ୍ରେମ ମଣିଷ ଭିତରେ ସ୍ୱର୍ଗୀୟ ଆନନ୍ଦ ଭରିଦିଏ। ସେଇ ପ୍ରେମକୁ ଭିତ୍ତି କରି ସ୍ୱର୍ଗୀୟ ଆନନ୍ଦ ପାଠକ ମାନଙ୍କ ମନରେ ଭରିଦେବାର ଲକ୍ଷ୍ୟରେ ଶିଳ୍ପୀ ପତ୍ନୀ।
0: ଶିଳ୍ପୀ ପତ୍ନୀ ଉପନ୍ୟାସ ଉପରେ ଲେଖିକା ସୁପ୍ରଭା ଦାସ ଯାହା କୁହନ୍ତି,
2: ଶିଳ୍ପୀ ପତ୍ନୀ ସ୍ୱପ୍ନର ମନ୍ଦିରରେ ଏକ ଅଲିଭା ଦୀପଶିଖା, ଯାହାର ଉଜ୍ଜଳତାରେ ଆଲୋକିତ ହୋଇ ଉଠେ ପ୍ରୀତିର ନାୟିକା। ସତ ଝଡ଼ ଝଞ୍ଜା ପବନରେ ବି ଶିଖାଟିକି ଜଳୁଥାଏ, ସେ ଅହର ଉଜ୍ଜଳତାରେ ଆଲୋକିତ କରୁଥାଏ ପ୍ରୀତିର ନାୟିକାକୁ। ନିଷ୍କପଟ ନିଚ୍ଛଳ ନିରୁତା ଭଲ ପାଇବାକୁ ନାହିଁ, ଏକା ଏକା ବାଟ ଚାଲିବାକୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରୁଥାଏ। ଅନନ୍ତ ଶକ୍ତିର ସେ ମହାନ ପ୍ରେମାଲୋକରେ ଆଲୋକିତ ହୋଇ ଉଠେ ତାର ଆତ୍ମସତ୍ତା। ସେ ହେଉଛି ମୋର ଶିଳ୍ପୀ ପତ୍ନୀ।
3: ଶିଳ୍ପୀ ପତ୍ନୀର ଜନ୍ମ ହେଇଛି କଲେଜରୁ। ମାଟ୍ରିକ ପରୀକ୍ଷା ପରେ ଗୋଟେ ବହି ପଢ଼ିଥିଲି, କବି ପତ୍ନୀ ବୋଲି ଗୋଟେ ବହି ପଢ଼ିଥିଲି। ରେଭେନ୍ସା କଲେଜର ଲାଇବ୍ରେରୀରୁ ଆଣିଥିଲା ଗୋଟେ ଝିଅ, ମୁଁ ତାଠୁ ଆଣି ପଢ଼ିଥିଲି। ସେ କହିଲା, ତୁ ଏଇଟା ପଢିକି କଣ କରିବୁ? ମୁଁ କହିଲି, ମୁଁ ବି ଗୋଟେ ଲେଖିବି ଉପନ୍ୟାସ, ଯାହା ନାଁ ଦେବି ମୁଁ ଶିଳ୍ପୀ ପତ୍ନୀ। ସେ କବି ପତ୍ନୀ ଦେଇଛି, ମୁଁ ଶିଳ୍ପୀ ପତ୍ନୀ ଦେବି, ଏମିତି ମଜାକରି କହିଥିଲି। କିନ୍ତୁ କଲେଜ ଜୀବନରେ ଯେତେବେଳେ ଆସିଲି, ସେତେବେଳେ ମୁଁ ନାଇଁ, ଏମିତି କିଛି ଘଟଣା ମୋ ଆଖି ସାମ୍ନାରେ ଘଟିଲା, ସେଠୁ ଏ ଉପନ୍ୟାସଟା ସେଇ କଲେଜରୁ ହିଁ ଆରମ୍ଭ କରିଥିଲି। ଶିଳ୍ପୀ ପତ୍ନୀର ଯୋଉ ଭଲ ପାଇବାଟା ରହିଛି ସେଟା ହଉଛି ସମ୍ପୂର୍ଣ୍ଣ ଆତ୍ମିକ ଭଲ ପାଇବା। ଯଦି ନାୟିକାର ସେଇ ଭଲ ପାଇବାକୁ ନେଇକି ଯଦି ଆଜିକାଲିକାର ପିଲାମାନେ ଯଦି ଚିନ୍ତା କରିବେ ଆଉ ନିଜ ଚରିତ୍ରରେ ଚରିତ୍ରିତ କରିବାକୁ ଚେଷ୍ଟା କରିବେ, ତାହେଲେ ସମାଜ ବର୍ତ୍ତମାନ ଯୋଉ ପ୍ରକାର ଉଶୃଙ୍ଖଳିତ ହଉଛି ସେଟା ହବ ନାହିଁ।

0: ଶିଳ୍ପୀ ପତ୍ନୀ ଉପନ୍ୟାସର ଭାଷା ସରଳ, ମାର୍ଜିତ ଏବଂ ବୋଧଗମ୍ୟ କାହାଣୀକ ପାଠକୀୟ ଉତ୍କଣ୍ଠା ଭିତରେ ଆଗକୁ ନେଇଛନ୍ତି ଲେଖିକା ସୁପ୍ରଭା ଦାସ। ବିଶେଷ କରି ସ୍ୱପ୍ନ, ସମ୍ଭାବନା ଓ ବାସ୍ତବତା ଭିତରେ ଏକ ନୂଆ ମନସ୍ତତ୍ତ୍ୱ ଲେଖିକା ଉପସ୍ଥାପନ କରିଛନ୍ତି ଶିଳ୍ପୀ ପତ୍ନୀ ଉପନ୍ୟାସରେ। ଉପନ୍ୟାସର ଆରମ୍ଭ ଏହିପରି, ଯାହାକୁ ରୋଜାଲିନ ପଢି ଶୁଣାଉଛନ୍ତି।
1: ଭାଦ୍ରବ ମାସର ମେଘଛନ ଆକାଶ, ଝିପି ଝିପି ବରସରେ ଭିଜା ଭିଜା ମାଟିର ବାସ୍ନା, ମୁକ୍ତ ବାତାୟନ ଭାଙ୍ଗ ଦେଇ ଭିତରକୁ ପଶି ଆସିଲା ମୁଠାଏ ପାହାନ୍ତିଆ ପବନରେ ମିଶି ଅଳକର ନାସାନ୍ଧ୍ର ପର୍ଯ୍ୟନ୍ତ ମନ ଭରି ଆଘ୍ରାଣ କରିନେଲା ସେ। ଆଉ ଟିକେ ଆରାମ କରି ଶୋଇଗଲା ଚଦରାଟାକୁ ବେକ ଯାଏ ଟାଣିନି। ଏମିତି ପାହାନ୍ତା କୁଆରୀ ମନର ସ୍ୱପ୍ନୀଳ ପାହାନ୍ତି, ଶୋଇ ଶୋଇ ସ୍ୱପ୍ନକୁ ଦେଖିବାକୁ ଭଲ ପାଏ ନୂଆ କରି ପାଖୁଡ଼ା ମେଲିଥିବା କୁଆରୀ ମନଟି। ଷୋଡ଼ଶୀ ଅଳକାର ଇଚ୍ଛା ହେଉଥିଲା ଆଖି ବୁଜି ସେ ସ୍ୱପ୍ନ ଦେଖିବ, ବିଜା ମାଟିର ବାସ୍ନାକୁ ଭଲ ଭାବେ ଆଘ୍ରାଣ।

0: ଉପନ୍ୟାସର ଚରିତ୍ରମାନ ହେଉଛନ୍ତି ଉପନ୍ୟାସ ତରୁଣୀ, ସୁନ୍ଦରୀ ନାୟିକା ତଥା କଲେଜ ଛାତ୍ରୀ ଅଳକା ଓ ନାୟକ ଅଂଶୁମାନ। ନାମଟା ଯେମିତି ଗଭୀର, ସେମିତି ଗଭୀର ଥିଲା ତାଙ୍କ ନିରବତା। ଅନ୍ୟ ଗୌଣ ଚରିତ୍ରମାନଙ୍କ ମଧ୍ୟରେ ଅନୁରାଗ, ନିରୁ ଅପା, ଚନ୍ଦ୍ରାବତୀ, ପ୍ରମିଳା ଅପା, ପ୍ରତିମା ଅପା, ଗେଡ଼ି ମଞ୍ଜୁ, କନକଲତା, ନିର୍ମଳ, ମାଳତୀ, ନିରଞ୍ଜନା, କନି ଅପା, ସବିତା ଅପା, ନମିତା ଓ ଦୀପା ଇତ୍ୟାଦି। ଉପନ୍ୟାସର କେହି ଧାଡି ପଢି ଶୁଣାଇ ଦେଉଛନ୍ତି ରୋଜାଲିନ।
1: ନାୟିକା ଅଳକା, ତାଙ୍କ ନାମ ଟିକି। କଲେଜ ବାରଣ୍ଡାରେ ଅଳକାକୁ ଦେଖି ଅଂଶୁମାନ କହିଥିଲେ, ତୁମକୁ ମୁଁ ଭଲ ପାଏ ଟିକି, ତୁମ ବିନା ମୋ ଜୀବନ ଅସମ୍ପୂର୍ଣ୍ଣ।

ରହିଯିବ। ଶିଳ୍ପୀ ବରଂ ଅବିବାହିତ ରହିଯିବ, କିନ୍ତୁ ଶିଳ୍ପୀ ପତ୍ନୀର ଗୌରବ ସେ କାହାରିକୁ ଦେଇପାରିବେ ନାହିଁ। ମଣିଷ ଜୀବନର ଏକାନ୍ତ ସତ୍ୟ ଏହି ରକ୍ତ। ସେହି ରକ୍ତର ଅକ୍ଷରରେ ଲେଖୁଛି ମୁଁ, ମତେ ବିଶ୍ୱାସ କର, ମୁଁ ତୁମକୁ ନିଜଠାରୁ ଅଧିକ ଭଲ ପାଏ। ଏକାନ୍ତ ଭାବରେ ମୁଁ ତୁମର। ଉତ୍ତରରେ ଅଳକା କହିଥିଲେ, ଅଂଶୁମାନ ତମେ ମତେ ଠକି ପାରିବନି, ତୁମ ବାଳ ଋଣ ମତେ ଦିନେ କରିଥିଲା ସ୍ପର୍ଶକାତର ନାରୀ ଦିଏ, ମଧ୍ୟାହ୍ନ ଜଳେଇ ପଡ଼େ ଘର୍ମାକ୍ତ କରିଦେଉଛି, କିନ୍ତୁ ଅପରାହ୍ନର ଛାଇ ଦିଗ୍ବଳୟ ତଳେ ମତେ ପ୍ରତିଷ୍ଠିତ ଲେଖିକାଟିଏ କରି ଠିଆ କରେଇଦେବ। କାରଣ ତମେ ତ ମୋର କେବଳ ପ୍ରେମିକ ନୁହେଁ, ପରମ ପୂଜନୀୟ ଗୁରୁ ମଧ୍ୟ। ତମର ସ୍ନେହ, ଆଘାତ, ଉପେକ୍ଷା ସବୁକିଛି ମୋ ପାଇଁ ପ୍ରଚ୍ଛନ୍ନ ଆଶୀର୍ବାଦ।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଲକ୍ଷ୍ୟ କରିପାରିବେ ଏହି ଶିଳ୍ପୀ ପତ୍ନୀ ଉପନ୍ୟାସରେ କିପରି ଭାବେ ଲେଖିକା ସୁପ୍ରଭା ଦାସ ଜୀବନର ଅନୁକୂଳ ପ୍ରତିକୂଳ ପରିସ୍ଥିତିକୁ ନିଜ ଲେଖନୀରେ ପ୍ରତିପାଦିତ କରିଛନ୍ତି।
1: ଉପନ୍ୟାସର ଶେଷ ପର୍ଦ୍ଦରେ ଲେଖିକା ଯାହା ଲେଖିଛନ୍ତି,
0: ହଠାତ୍ ତିନି ସବୁ ପ୍ରଶ୍ନବାଚୀ ଓ ଦ୍ୱନ୍ଦ୍ୱକୁ ଚମକାଇ ଦେଇ ପହଞ୍ଚିଥିଲେ ଅନୁରାଗ ସନ୍ଧ୍ୟାରେ। ହଠାତ୍ ପ୍ରଶ୍ନ କଲେ ସେ,
1: ଗୋଟେ କଥା କହିବି, ରାଗିବନି ତ?
0: ଆରେ କଥା କଣ, ଆସୁ ଆସୁ ଆଜି ଇଏ କି ଅବତାର?
1: ନା, ଆଗ ମୋର ପ୍ରଶ୍ନର ଉତ୍ତର ଦିଅ।
0: ହଉ ବାବା,
1: କେବଳ ମୋର ଏତିକି ପ୍ରଶ୍ନ, ତମେ ମୋର ବର୍ତ୍ତମାନର ପୃଥିବୀକୁ ଆସିପାରିବ କି?
0: ମାନେ ମୁଁ ତ ତମର ବର୍ତ୍ତମାନର ପୃଥିବୀରେ ହିଁ ଠିଆ ହୋଇଛି।
1: ନା ସେମିତି ନୁହେଁ, ମୋର ପୃଥିବୀର ସେଇ ଛୋଟ କୁଡିଆ ଭିତରେ ତମେ ନାଲି ଶାଢ଼ୀ ପିନ୍ଧି ନାଲି ଶଙ୍ଖା ସିନ୍ଦୁରରେ ମଣ୍ଡିତ ହୋଇ ମୋ ପାଇଁ ଭାତ ରାନ୍ଧିବ କି?
0: ଅଳକା ନିଜ କାନକୁ ବିଶ୍ୱାସ କରିପାରୁ ନଥିଲା। ସେ କଣ ସତରେ ଶୁଣୁଛି ଏମିତି ଏକ ହଜିଯାଇଥିବା ଆଖ୍ୟାୟିତ ସ୍ୱପ୍ନର ପଦଧ୍ୱନି? ବିଶ୍ୱାସ କରିପାରୁ ନଥିଲା।
1: କଣ କିଛି କହିଲ ନିଜେ ଅଳକା? ତୁମ ନିରବତାରୁ ମୁଁ ହଁ କି ନା କେମିତି ବୁଝିବି?
0: ଅଳକା ଚାହିଁଲା ଆକାଶକୁ, ଆକାଶ ମେଘମୁକ୍ତ ଓ ନିର୍ମଳ ଥିଲା। ପୂର୍ଣ୍ଣିମା ତିଥିର ଜହ୍ନଟା ଥାଳିପଟ ପରି ଗୋଲ ଓ ସୁନ୍ଦର ଦିଶୁଥିଲା। ସେଦିନ ପରି ଆଜି ଗ୍ରହଣ ଲାଗିନି ଚନ୍ଦ୍ରରେ କି ଆକାଶରେ, ଢାଙ୍କି ହୋଇନି ଅମାବାସ୍ୟାର କଳା ଚଦର। ଅଳକାର ମନେ ହେଲା ଯେମିତି ଆଜି ବହୁ ବର୍ଷ ପରେ ସେ ଜହ୍ନ ଦେଖୁଛି, ଆକାଶ ଦେଖୁଛି। ଆପେ ଆପେ ଉଠରେ ସର ହସଟିଏ ରେଖା ଆଙ୍କିଲା, ନାମହୀନ ଅର୍ଥହୀନ। ମୋନାଲିସାର ହସ ପରି କିନ୍ତୁ ବେଶ ଆକର୍ଷଣୀୟ ଥିଲା, ଯାହା ଖାସ୍

0: ଠିକ ଅଛି ସୁପ୍ରଭା ଦାସ, ସମ୍ପ୍ରତି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧୀନସ୍ଥ ବାସନ୍ଦରା ଗ୍ରାମରେ ଅବସ୍ଥାନ କରି ସାହିତ୍ୟ ସାଧନାରେ ରତ। ଏଥିସହିତ ଦୀର୍ଘ 37 ବର୍ଷ ଧରି ପ୍ରକାଶ ପାଉଥିବା ପ୍ରସିଦ୍ଧ ସାହିତ୍ୟ ପତ୍ରିକା କାୟକଳ୍ପର ସମ୍ପାଦନା ଦାୟିତ୍ୱ ତୁଲାଉଛନ୍ତି।
1: ସେହି ସବୁ ଉଷୁମ ରାତିର ଉପାର୍ଜିତ ଉପକଥା, ଚହଲା ପାଣିର ଛାତି।
0: ଆରେ ଶୁଭଶ୍ରୀ, ତମେ କଣ ପୁଣି କବିତା ପଢିଲ? ପ୍ରଥମରୁ ମତେ ପରା ମନା କରୁଥିଲ।
1: ସତରେ ଏର ଝିଅପା, ମୁଁ ଔପନ୍ୟାସିକା ସୁପ୍ରଭା ଦାସଙ୍କ ଶିଳ୍ପୀ ପତ୍ନୀ ବିଷୟ ଶୁଣି ଏତେ ଭାବପ୍ରବଣ ହୋଇଯାଇଥିଲି ଯେ ପ୍ରଶ୍ନ ପଚାରିବାକୁ ମୁଁ ଭୁଲିଗଲି। ତ ଶ୍ରୋତା ବନ୍ଧୁ, ଆଜିର ପ୍ରଶ୍ନ ଲେଖି ନିଅନ୍ତୁ। ଲେଖିକା ସୁପ୍ରଭା ଦାସଙ୍କ ରଚିତ ଶିଳ୍ପୀ ପତ୍ନୀର ନାୟିକାଙ୍କ ନାମ କଣ? ଉତ୍ତର ଓ ମତାମତ ପଠାଇବାର ଠିକଣା କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ 12। ଫୋନ ନମ୍ବର 8763356210। ଇମେଲ୍ bbdash1612@gmail.com। ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ଜଣଙ୍କୁ ପୁରସ୍କାର ମିଳିବ।
0: ଶୁଭଶ୍ରୀ, କଥା ସେଇଠି ରଖ, ସମୟ ହାତ ଠାରି ଡାକିଲେଣି। ଆଜିର କାର୍ଯ୍ୟକ୍ରମରୁ ଆମେ ଏଇଠି ବିରତି ନେଉଛୁ।
1: ଆଲେଖ୍ୟ ରୋଜାଲିନ ରାଉତରାୟ, ଉପସ୍ଥାପନାରେ ମୁଁ ଥିଲି ଶୁଭଶ୍ରୀ ଶତପଥୀ, ଏବଂ ମୋ ସହିତ ଥିଲେ ରୋଜାଲିନ ରାଉତରାୟ। ରହୁଛୁ, ନମସ୍କାର।
2: ବାହାଘର, ବ୍ରତଘର, ଜନ୍ମଦିନ, ସତ୍ୟନାରାୟଣ ପୂଜା, ଷୋଳ ପୂଜା ସମେତ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ମନପସନ୍ଦର ନିମନ୍ତ୍ରଣ କାର୍ଡର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ।

0: ପ୍ୟାଲେସ ବାଦାମବାଡ଼ି କଟକ ନିମନ୍ତ୍ରଣ କାର୍ଡ ପାଇଁ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ ବାଦାମବାଡ଼ି କଟକ ମନେ ରଖନ୍ତୁ ଆପଣଙ୍କ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ ବାଦାମବାଡ଼ି କଟକ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ ବାଦାମବାଡ଼ି କଟକ।
2: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ଆକାଶବାଣୀ କଟକ ପ୍ରଚାର କରୁଛୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀ ବିଳାସର 58ତମ ଭାଗ।

ଶୂର୍ପଣଖା ପଚାରିଥିଲା, ଏଥରକ ଲକ୍ଷ୍ମଣ ଫେରେଇ ଦେବେ ନାହିଁ ତ? ଶ୍ରୀରାମ ମନା କରିଥିଲେ। ଲକ୍ଷ୍ମଣ ଚିଠି ପଢ଼ିସାରି ନିଜର ବାହୁ ଟେକିବାରୁ ଶୂର୍ପଣଖା ଭାବିଲା, ଚିଠି ପଢ଼ିସାରିଲେଣି, ଏଇକ୍ଷଣି ମୋତେ କୋଡ଼ କରିବେ। ଚିଠିର ଅର୍ଥ ଲକ୍ଷ୍ମଣ ବୁଝିଲେ ଅନ୍ୟ ପ୍ରକାର। ସେ ବୁଝିଲେ ରାମ ଲେଖିଛନ୍ତି, ବାବୁ, ଏଇ ଯୋଷାର ନାକର ସିରି ବା ସୌନ୍ଦର୍ଯ୍ୟ ଦାନ ବା ଛେଦନ ଯୋଗ୍ୟ, ଏହାର କାନକୁ ବିହର ଅର୍ଥାତ୍ ବିଶେଷ ଭାବେ ହରଣ କରି ଫୋପାଡ଼ି ଦିଅ, ଏହାକୁ ଆଲିଙ୍ଗନ କର ନାହିଁ। କି ଦୟନୀୟ ଦଶା ଏହି ପ୍ରେମ ଉନ୍ମତା ନିର୍ବୋଧ ନାରୀର। ଲକ୍ଷ୍ମଣ ବାଳ ଧରିବା ହେତୁ ଭାବିଲା, କର୍ଣ୍ଣାଟ ଦେଶ ପୁରୁଷ କେଶ ଧରି ସମ୍ଭୋଗ କରନ୍ତି, ତଳେ ପକେଇଦେଲାବେଳେ ଭାବୁଛି ଏଇକ୍ଷଣି ସଂଯୋଗ ହେବ ସୁପୁରୁଷ ସହ। ନାସାକର୍ଣ୍ଣ ବିଚ୍ଛେଦ ଯୋଗୁଁ ଶୂର୍ପଣଖା ରଟିଲା ନା ପକ୍ଷୀ ଭଳି ଚିତ୍କାର କଲା। ସିଂହ ହସ୍ତିନୀକୁ ବିଘାତ ବା ବିଶେଷ ଭାବେ ଆଘାତ କରିବା ଲକ୍ଷ୍ୟ ଘଟିଲା ବା ଉପମା ଦେଖାଗଲା। ବାଘ ମୃଗୁଣୀକୁ ବିଦାରୀ ଫୋପାଡ଼ି ଦେଲା ପରେ ଲକ୍ଷ୍ମଣ ତାକୁ ବିରୂପି କରି ପକାଇଦେଲେ। ତାର ବସନ ରକ୍ତର ତ୍ରିଧାରରେ ବୁଡ଼ିଗଲା। ମନେ ହେଲା, ବାୟୁ ପ୍ରବାହରେ ମନ୍ଦାର ବୃକ୍ଷ ଉଡ଼ିଯାଉଛି କି? ବାୟୁ ବେଗରେ ଜନପଦ ବା ରାକ୍ଷସଙ୍କ ରହିବା ପ୍ରଦେଶରେ ପହଞ୍ଚିଲା ଶୂର୍ପଣଖା। ରାକ୍ଷସ ଖର କହିଲା, ଦେଇଙ୍କୁ ଏ ଦଶା କିଏ ଦେଲା? ଖର ରାକ୍ଷସ କହିଲା, ବିକାଳରେ ଅର୍ଥାତ୍ ଅକାଳରେ କାଳ ହେଲା କିଏ? କାହାର ତିଳେ ହେଲେ ଶଙ୍କା ବା ଭୟ ହେଲା ନାହିଁ। କିଏ ବେଳ ବା ସାପର ମୁହଁରେ ହାତ ଦେଲା? ଅନ୍ୟ ସାପ ତ ନୁହେଁ, ବାସୁକୀ ମୁହଁରେ ହାତ ଦେଇଛି। ସେ ବାଇ ବା ପାଗଳ ନୁହେଁ ତ? ବିଂଶାକ୍ଷ ରାବଣ ଭଗିନୀ କହିଲା, ଦଶରଥ କୁମାରମାନେ ପଞ୍ଚବଟିରେ ବସା କରିଛନ୍ତି, ମୁଁ ସେମାନଙ୍କୁ ଗ୍ରାସ କରିବାକୁ ଉଦ୍ୟମ କରନ୍ତେ ସେମାନେ ବାମା ବା ସ୍ତ୍ରୀ ସହ ମୋ ପ୍ରତି ବାମ ହେଲେ ଅର୍ଥାତ୍ ମୋ ବିରୋଧୀ ହେଲେ। ଦଣ୍ଡକାରଣ୍ୟରେ ଦଣ୍ଡକେ ଅର୍ଥାତ୍ କ୍ଷଣକ ଭିତରେ ମୋତେ ଦଣ୍ଡ ଦେଲେ। ଦୂଷଣ ତ୍ରିଶିର ଓ ଖର ବଳ ବା ସୈନ୍ୟ ସଜ୍ଜା କରି ବାହାରିଲେ। ବୀର ଡାକରେ ଦେବତା ଶଙ୍କିତ ହେଲେ। ସୈନ୍ୟ ନଡ଼ିରୁ ଗୁଳି ଫୁଟିବାରୁ ସୁର ବା ସୂର୍ଯ୍ୟ ଭାବିଲେ, ମୋ ବଂଶୀୟ ରାମ ଏମାନଙ୍କ ବିରୋଧୀ ହେବାରୁ ଏମାନେ ମୋତେ ମାରିବେ କି? ଭଞ୍ଜକବି ତାଙ୍କ ସମୟର ସୈନ୍ୟଙ୍କ ଗୁଳିଚାଳନା ଉପମା ଦେଇଛନ୍ତି। ସୈନ୍ୟଙ୍କ ପଦାଘାତରେ ଧୂଳି ଉଡ଼ିଲା, ଅସ୍ତ୍ର ଘର୍ଷଣରେ ନିଆଁ ଜଳିଲା। ରାମଙ୍କ ସର ଅଗସ୍ତ୍ୟ ମୁନି ଭଳି ଅସୁର ସୈନ୍ୟ ରୂପୀ ସମୁଦ୍ର ଶୋଷିଦେଲା। ରାକ୍ଷସ ତ୍ରିଶିରର ଶିର ଦୁଇଫଳ ହେଲା। ରାମ କବି ଭଳି ଦଣ୍ଡକାରଣ୍ୟ କାବ୍ୟର ଦୂଷଣ ବା ଦୋଷନାଶ କଲା ଭଳି ଦୂଷଣକୁ ବଧ କଲେ। ଗଧର ଅନ୍ୟ ନାମ ଖର। ବାଘ ହାତରେ ଗଧ ମଲା ପରି ଖରକୁ ବଧ କଲେ ଶ୍ରୀରାମ। ଗୁଣିଆର ମନ୍ତ୍ରପାଠ ପରେ ଡାକିନୀ ପଳାଇଲା ପରି ଶୂର୍ପଣଖା ପଳାଇଲା। ରାମଙ୍କ ବଦନରେ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିଲା। ପତ୍ର କୁଡ଼ିଆକୁ ବାହୁଡ଼ିଲେ ଶ୍ରୀରାମ। ଭଞ୍ଜକବି ରାମଙ୍କ ଏ ସ୍ୱେଦଯୁକ୍ତ ଶରୀରର ଶୋଭା ବର୍ଣ୍ଣନ କରି କହିଲେ, ପଦ୍ମରୁ କାକର ଜାତ ହୋଇ ତାର ଶତ୍ରୁ ହୁଏ, ଏଠାରେ ମୁଖପଦ୍ମରେ ସ୍ୱେଦରୂପୀ ତୁଷାର ଶତ୍ରୁ ନ ହୋଇ ଶୋଭାବର୍ଦ୍ଧନ କରୁଛି, ପବନ ଯୋଗେ ରକ୍ତକଣା ସ୍ୱେଦ ସହ ଯୁକ୍ତ ହୋଇ ମରକତ ମଣିର ବର୍ଣ୍ଣ ଥିବା ରାମଙ୍କଠାରେ ରହି ମରକତ ଶିଳା ଉପରେ ପୋହଳା ଭ୍ରମ ସୃଷ୍ଟି କରିଛି। ସୀତା ଓ ଲକ୍ଷ୍ମଣ ରାମଙ୍କୁ ଓଳଗି ହେଲେ। ଗୋଦାବରୀ ନଦୀରେ ଅଙ୍ଗଧୌତ କଲେ ଶ୍ରୀରାମ। ଏଇଠି ଶେଷ ହେଉଛି କାବ୍ୟର 23 ଛନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିରଚିତ ବୈଦେହୀଶ ବିଳାସର 58ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ମମତାରାଣୀ ସାହୁ, ରାମହରି ଦାସ ଏବଂ ଭିକାରୀ ଚରଣ ବଳ। ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ମିଶ୍ରା।

0: শ্রোতা বন্ধু, ঝাঁসির রাণী লক্ষ্মীবাই যাঙ্কর পিলাবেলার নাম থিলা মণিকর্ণিকা, তাঙ্কু শ্রদ্ধার সমস্ত ডাকুথিলে মনু। মনুঙ্ক পিতা মোরপন্ত সাম্বে মরাঠার বাজিরাওঙ্କ ସେବାରେ ନିୟୋଜିତ ଥିଲେ। ବାଜିରାଓଙ୍କ ପୋଷ୍ୟପୁତ୍ର ନାନା ସାହେବଙ୍କଠାରୁ ଲକ୍ଷ୍ମୀବାଇ ପିଲା ବୟସରୁ ଖଡ଼ଗ ଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହାତୀମାନଙ୍କୁ ଦମନ କରିବା ଆଦି କଳାରେ ନିପୁଣ ଥିଲେ। ମାତ୍ର 8 ବର୍ଷ ବୟସରେ ମନୁ ବା ଲକ୍ଷ୍ମୀବାଇଙ୍କର ବିବାହ ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କ ସହ ହୋଇଥିଲା। ତାପରେ ସେ ହୋଇଯାଇଥିଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଇ।
1: ଇନ୍କିଲାବ ଜିନ୍ଦାବାଦ, ଇନ୍କିଲାବ ଜିନ୍ଦାବାଦ, ଇନ୍କିଲାବ।

ଶ୍ରୋତା ବନ୍ଧୁ, ଯେତେବେଳେ ଇଂରେଜ ଶାସକମାନେ ଭାରତକୁ ପରାଧୀନ କରି ଶୋଷଣ କରିବା ଆରମ୍ଭ କଲେ, ସେତେବେଳେ ଦେଶର କୋଣ ଅନୁକୋଣରୁ ପ୍ରତିବାଦର ସ୍ୱର ଉଠିଥିଲା। ସ୍ୱାଧୀନତାର ଆକାଂକ୍ଷା ଭାରତୀୟମାନଙ୍କ ହୃଦୟରେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ହୋଇଥିଲା। 1857 ମସିହା ମେ 12 ତାରିଖରେ ଦିଲ୍ଲୀର ଲାଲକିଲ୍ଲାଠାରେ ଯେତେବେଳେ ମୁକ୍ତି ସଂଗ୍ରାମର ବିଗୁଲ ବାଜି ଉଠିଲା, ସେତେବେଳେ ପ୍ରଥମେ ଦିଲ୍ଲୀ ଏବଂ ପରେ ଝାନ୍ସୀରେ ବିପ୍ଳବ ଆରମ୍ଭ ହୋଇଥିଲା। ଝାନ୍ସୀର ବିଭିନ୍ନ ଦୁର୍ଗମାନଙ୍କରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜମାନଙ୍କୁ ହଟାଇ ଝାନ୍ସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡ଼ାଇଥିଲା।

ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଦିବ୍ୟଫଳ। ମୂଳ କନ୍ନଡ ରଚନା ଲକ୍ଷ୍ମୀନାରାୟଣ ଏଚ୍ ବି ଅଳକା। ହିନ୍ଦୀ ଅନୁବାଦ ସିଦ୍ଧଲିଙ୍ଗ ପଟ୍ଟଣ ସେଟ୍ଟି।

0: ମୃତ୍ୟୁର ବଳୟ ଘୋରି ବୁଲୁଛି। ତମ ପାଦ ତଳେ ପଡୁଛି, କୁହ କିଏ ତମେ, କାହାର ମୃତ୍ୟୁ, କୋଉଠି ଆଉ କାହିଁକି ଘୋରି ବୁଲୁଛ?
1: ଭୟାଳୁ ଭୀରୁ ଲୁଚି ଛପି କାହିଁକି ଡରୁଛୁ? ଆରେ ହିମ୍ମତ ଅଛି ତ ମୋ ସାମ୍ନାକୁ ଆସି କୁହ।
0: ବାରି ବାରି ବାହାଦୁର, ଆଖି ଖୋଲି ଦେଖରେ ମୂର୍ଖ, ମୁଁ ପରା ତୋ ସାମ୍ନାରେ ଠିଆ ହେଇଛି।
1: କାହିଁ ମୋ ଆଖି ତ ପୁରାପୁରି ଖୋଲା ଅଛି, ଆଉ ମୋ ସାମ୍ନାରେ ଜଙ୍ଗଲ, ଗୋଟେ ଥୁଣ୍ଟା ଗଛ ଛଡ଼ା ମୁଁ ତ ଆଉ କିଛି ଦେଖୁନି।
0: ମୁଁ ସେଇ ଥୁଣ୍ଟା ଗଛ ଚିହ୍ନିର ଦେଖ, ଏବେ ମୁଁ ତୋର ବିଲକୁଲ ସାମ୍ନାରେ ଅଛି। କେତେ ବର୍ଷ ପୂର୍ବେ ତୋ ଜେଜେବାପା ମତେ କାଟି ଏମିତି ଥୁଣ୍ଟା କରିଦେଇଛି, ମୋର ତ ମରିବା ଅବସ୍ଥା ଆସିଯାଇଥିଲା, ହେଲେ ମୋ ଚେର ଆଉ ମୂଳ ମତେ ଏଯାଏ ବଞ୍ଚି ରଖିଛନ୍ତି। ମୁଁ ତ ନିଶ୍ଚୟ ମରିବି, ହେଲେ ଏଇଥିପାଇଁ ବଞ୍ଚି ରହିଛି ଯେ ମରିବା ପୂର୍ବରୁ ତୋ ବୁଢା ବାପର ବଂଶକୁ ଧ୍ୱଂସ କରିଦେଇଯିବି।
2: ଏମିତି କରନା, ମୁଁ ତୋ ପାଦ ତଳେ ପଡୁଛି, ପ୍ରତିଜ୍ଞା କରୁଛି ମୁଁ ତତେ ମରିବାକୁ ଦେବିନି, ଯାହା କିଛି ହେଲେ କରିବି, ତତେ ବଞ୍ଚେଇ ଦେବି ମା, ଏସବୁ ମାରିବା ମରିବା କଥା ମନରୁ ପାଶୋରି ଦେ ମା, ପାଶୋରି ଦେ।
1: ମା, ଇଏ କୋଉଠିକାର ନ୍ୟାୟ କହିଲେ ମା? ମୋ ଜେଜେ ବାପା ପାପ କଲା, ଆଉ ଦଣ୍ଡ ଭୋଗିବି ମୁଁ କାହିଁକି କାହିଁକି
0: କାହିଁକି? ଆଚ୍ଛା କହିଲୁ, ତୋ ଦେହରେ ତୋ ଜେଜେ ବାପାର ରକ୍ତ ପ୍ରବାହିତ ହେଉଛି ନା ନାହିଁ?
1: ମତେ ଯଦି ମାରିଦେବୁ ତୋ ଜୀବନ ତ ଆଉ ରହିଯିବନି ମା।
0: ମୋ ମୃତ୍ୟୁ ପାଇଁ ମୋ ମନରେ ଟିକିଏ ହେଲେ ବି ଚିନ୍ତା ନାହିଁ, ହେଲେ ତୁ ମରିଗଲେ ମୋ ଚାରିପାଖରେ ଥିବା ବନଜୀବୀ ଭାଇ ଭଉଣୀମାନେ ତ ରକ୍ଷା ପାଇଯିବେ।
2: ମା, ତୁ ଚାହିଁଲେ ମତେ ବରଂ ବଳି ରୂପେ ଗ୍ରହଣ କର, ହେଲେ ମୋ ସ୍ୱାମୀକୁ ମାର ନା, ତାକୁ ଛାଡ଼ି ଦେ ମା, ତାକୁ ଛାଡ଼ି ଦେ।
0: ନା, ଅସମ୍ଭବ, ଆମେ ବଞ୍ଚିବାକୁ ହେଲେ ତୋ ସ୍ୱାମୀକୁ ମରିବାକୁ ପଡିବ।
1: ମା, ମତେ କିଛି ଉପାୟ।
0: ଗଛରେ ଫଳ ଛାଇ ହେଇଯାଇଥିବ, ଆଉ ସେଇ ଗଛ ପାଖରେ ଛୋଟ ଗୋଟିଏ ପୋଖରୀ ଅଛି, ହେଲେ ସେଥିରେ ଟୋପା ହେଲେ ପାଣି ନାହିଁ। ପ୍ରଥମେ ତୁ ସେ ପୋଖରୀକୁ ଖୋଳିଲେ ପାଣି ବାହାରିବ, ସେଇ ପାଣିକୁ ଆଣି ମୋ ମୂଳରେ ଢାଳିବୁ, ପାଣି ପାଇଲେ ମୋ ଡାଳ ପତ୍ର କଅଁଳି ଉଠିବ, ମୋ ପୂର୍ବ ଭଳି ସବୁଜ ପତ୍ରରେ ଛାଇ ହେଇଯିବି, ଆଉ ତୁ ମଧ୍ୟ ବଞ୍ଚିଯିବୁ।
1: ମାର ଆଜ୍ଞା ଶିରଧାର୍ଯ୍ୟ, ମାର ଆଜ୍ଞା ଶିରଧାର୍ଯ୍ୟ, ମୁଁ ଏକ୍ଷଣି ବାହାରିଲି, ଏଇକ୍ଷଣି ବାହାରିଲି।
2: ହେଲେ ମୁଁ ଏବେ କଣ କରିବି ମା?
0: ତୁ ତୁ ଏଇଠି ରହ, ତୋ ସ୍ୱାମୀ ଫେରିବା ପର୍ଯ୍ୟନ୍ତ ତତେ ଏଇଠି ହିଁ ରହିବାକୁ ପଡିବ।
2: ହଉ ମା, ମୁଁ ଏଇଠି ରହିବି।
0: ଦେଖ ଦେଖ, ଧନୁରୁ ସର ଛୁଟିଲା ଭଳି ତୋ ସ୍ୱାମୀ କେମିତି ଏକ ଲୟରେ ବାହାରି ଯାଉଛି। ଆରେ ଆରେ ଆରେ, କାହିଁକି କାନ୍ଦୁଛୁ ଝିଅ? ତୁ କଣ ଭାବୁଛୁ ତୋ ସ୍ୱାମୀ ଖାଲି ହାତରେ ଫେରିଆସିବ ବୋଲି? ନା ନା, ସେ ପ୍ରକୃତ ପୁରୁଷ, ତା ମୁହଁରେ ଆତ୍ମବିଶ୍ୱାସର ଆଭାସ ମିଳୁଛି, ଡର ନା ଝିଅ, ଡର ନା, ଯାହା ହବାର ଥିଲା ତା ତ ହେଇସାରିଲାଣି, ଏବେ ସବୁ ଠିକ ହେଇଯିବ।
2: ଯାହା ହବାର ଥିଲା ହେଇସାରିଲାଣି ମା, ମତେ ସେ କଥା ଟିକେ କୁହ ମା।
0: ତୋ ସ୍ୱାମୀର ଜେଜେବାପା ମୋ ଉପରେ କୁରାଢ଼ୀ କାହିଁକି ଚଳେଇଥିଲା ଜାଣିଛୁ?
2: କାହିଁକି ମା? ମୁଁ ତ ସେ କଥା ଜାଣିନି।
0: ତେବେ ଶୁଣ,
2: କୁହ।
0: ସିଏ ବହୁତ ପୁରୁଣା କଥା, ମୁଁ ହଉଛି ଏକ ବିଶେଷ ଜାତିର ବୃକ୍ଷ, ମୋର ଏକ ବିଶେଷ ଗୁଣ ହଉଛି 60 ବର୍ଷରେ ଥରେ ମୋ ଦେହରେ ଦିବ୍ୟ ଫଳ ଫଳେ।
2: ଦିବ୍ୟ ଫଳ?
0: ଦିବ୍ୟ ଫଳ, ସେ ଫଳର ବିଶେଷତ୍ୱ ହଉଛି ସେ ଫଳକୁ ଯେଉଁ ନିଃସନ୍ତାନ ନାରୀ ଖାଇବ ତାର ନିଶ୍ଚୟ ସନ୍ତାନ ଜନ୍ମ ହେବ।
2: ସତ କଥା।

0: ମୋ ଫଳ ଖାଇଲେ କେହି ହେଲେ ବନ୍ଧିଆ ରହିବେନି। ଏକଥା ତୋ ଜେଜେ ଶ୍ୱଶୁର ବୋଧହୁଏ ଜାଣିପାରିଥିଲା। ଦିନେ ସେ ମୋ ପାଖକୁ ଆସି ଦେଖିଲା ମୋ ଉଚ୍ଚ ଡାଳରେ ଗୋଟିଏ ଫଳ ଫଳିଛି।
1: ସତ୍ୟରେ?
0: ହଁ, ସେ ସେହି ଫଳଟିକୁ ତୋଳିବା ପାଇଁ ଚେଷ୍ଟା କଲା, ହେଲେ ପାରିଲାନି। ସେ ଏଇଠୁ ତ ମୋ ଉପରେ କୁରାଢ଼ି ଚଳେଇଲା। ରେ ମୂର୍ଖ ମଣିଷ, ତୁ ତ ଭୀଷଣ ଲୋଭିରେ ଗୋଟିଏ ମାତ୍ର ଫଳ ପାଇଁ ପୁରା ଗଛଟାକୁ କାଟି ପକଉଛୁ। ବୁଢା ହେଲୁଣି, ତୋ ମନରେ ଟିକେ ହେଲେ ଦୟାମୟ ନାହିଁ?
2: କିଏ ମା?
0: କିଏ ଆଉ? ତୁ ଯାହା ଉପରେ କୁରାଢ଼ି ମାରୁଛୁ ମୁଁ ସେଇ ବୃକ୍ଷ ମାତା।
2: ମା, ମୋତେ କ୍ଷମା କରୁଛୁ ମା, ମୋତେ ତୋର ଫଳ ଅଛି ଲୋଡ଼ା, ଯଦି ଦବୁ ତେବେ ମୋର ବଡ଼ ଉପକାର ହବ।
0: କାହିଁକି ତୋର କଣ କେହି ସନ୍ତାନ ନାହାନ୍ତି?
2: ମୋର ତ ସନ୍ତାନ ଅଛି ମା,
0: ହେଲେ ପୁଣି କଣ?
2: ମୋ ପାଇଁ କୌଣସି ଚିନ୍ତା ନାହିଁ ମା, ମୋତେ ମୋର ଦେଶର ଚିନ୍ତା ଘାରିଛି।
0: ଦେଶର ଚିନ୍ତା ତ ରାଜା ଉପରେ, ସେଥିରେ ତୋର କଣ ଅଛି?
2: ସେ କଥା ସତ ଯେ ମା, ମୋତେ ମୋ ରାଜାର ଚିନ୍ତା ଘାରିଛି।
0: ଏସବୁ ବେକାର ଚିନ୍ତା। ଆରେ, ରାଜାର ଚିନ୍ତା ଦୂର କରିବା ପାଇଁ ତାଙ୍କ ଉଆସରେ ବହୁତ ରାଜକର୍ମଚାରୀ ଅଛନ୍ତି, ତୁ ତ ଜଣେ ସାମାନ୍ୟ ରଜକ, ଏଥିପାଇଁ ତୋ ମୁଣ୍ଡ କାହିଁକି ବଥଉଛି? ଛାଡ଼ ଏସବୁ ଚିନ୍ତା। କଣ ହେଲା, ଚୁପ୍ ହେଇଗଲୁ ଯେ?
2: କଣ କହିବି ମା, ରାଜାଙ୍କର ବିବାହ ହେବା ଆସି 6 ବର୍ଷ ହେଇଗଲାଣି, ଏପର୍ଯ୍ୟନ୍ତ କିଛି ପିଲାପିଲି ହେଲାନି। ମୋ ସ୍ତ୍ରୀ ପାଖରେ ରାଣୀ ବିକଳ ହୋଇ ବୁକୁ ଫଟେ କାନ୍ଦ କାନ୍ଦିଲେ।
0: ଆଉ ସେ କଥା କହି ତୋ ସ୍ତ୍ରୀ ତୋ ପାଖରେ କାନ୍ଦିଲା, ଏବେ ସେ ଦୁଃଖ କଥା କହି ତୁ ମୋ ଆଗରେ କାନ୍ଦୁଛୁ? ସତ ନା? ଛାଡ଼ ଏସବୁ ବେକାର କଥା।
2: ମା, ଟିକେ ସ୍ଥିର ମନରେ ଏକଥାକୁ ବିଚାର କର ମା, ଦେଶର ରାଣୀ ଆଖିରୁ ଯଦି ଲୁହ ଗଡ଼େ ତେବେ ଦେଶ କଣ ହସି ପାରିବ?
0: କର୍ମ ଅନୁସାରେ ଫଳ, ଯିଏ ଯାହା କରିବ ସିଏ ତା ଭୋଗିବ। ତୋ ରାଜା ନିଜ କଳା କର୍ମର ଫଳ ଭୋଗୁଛି, ମୃଗୟା ନାଁରେ ଜଙ୍ଗଲର ସୁନ୍ଦର ସୁନ୍ଦର ପଶୁପକ୍ଷୀଙ୍କୁ ମାରି ଦଉଛି, ମଲା ପଶୁପକ୍ଷୀଙ୍କୁ ଘୋଡ଼ା ଗାଡ଼ିରେ ଲଦି ଦେଲା ବେଳେ ଖୁସିରେ ଫାଟି ପଡୁଛି। ଏସବୁ ତା ପାଇଁ ଖୁସିର ଖେଳ। ସେଇ ମୃତ ପଶୁପକ୍ଷୀଙ୍କ ଅଭିଶାପକୁ ସେ ରାଜା ଭୋଗିବନି ତ କିଏ ଭୋଗିବ? ହଉ, ତୋ ଆସିବା ଉଦ୍ଦେଶ୍ୟ ଏବେ ଜଣାପଡ଼ିଗଲା। ତୋ ନିଃସନ୍ତାନ ରାଜାର ସନ୍ତାନ ପ୍ରାପ୍ତି ନିମନ୍ତେ ମୋ ଗଛରୁ ଫଳଟିଏ ତୋର ଲୋଡ଼ା ତ?
2: ହଁ ମା, ତୁ ଦୟାମୟୀ, ଏମିତି କିଛି କଥା ନାହିଁ ଯାହା ତୋତେ ଅଜଣା ମା।
0: ଠିକ ଅଛି, ତତେ ମୁଁ ଫଳଟିଏ ଦେବି, କିନ୍ତୁ ମନେ ରଖ, ରାଣୀ ଉପରେ ଦୟା କରି ମୁଁ ଏ ଫଳ ଦଉନି, ତୁ କୁରାଢ଼ି ହଟେଇନି ମତେ ବଞ୍ଚିବାକୁ ଦେଲୁ, ସେଇଥିପାଇଁ ତୋ ପାଖରେ ଋଣୀ ହେଇ ଏ ଫଳଟି ଦଉଛି। ଏବେ ଗଛ ଉପରକୁ ଧୀରେ ଧୀରେ ଚଢ଼ି ତୋଳିନି ଫଳ, କିନ୍ତୁ ସାବଧାନ, ତୋ କୁରାଢ଼ିର ଧାର ଯେମିତି ମୋ ଡାଳପତ୍ରରେ ନ ଲାଗେ, ହେଲା?
2: ତୋ ଆଦେଶ ମୋର ଶିରଧାର୍ଯ୍ୟ ମା, ତୋ ଦେହରେ ଟିକିଏ ବି କୁରାଢ଼ି ଚିହ୍ନ ବସିବନି।
0: ହଁ, ଆଉ ଗୋଟେ ରହସ୍ୟ କଥା ଶୁଣି ଯାଇଥା।
2: କଣ ମା, କହ।
0: ଏ ଫଳ ଖାଇଲେ ସେଇ ବଂଶ ରାଜା ହିଁ ଜନ୍ମ ନବ। ଶୁଣ, ଖୁବ୍ ଯତ୍ନରେ ଏ ଫଳକୁ ନେଇ କେବଳ ରାଣୀ ପାଖରେ ପହଞ୍ଚିବୁ, ଏବେ ତୋ ରାଜା ଆଗାମୀ 60 ବର୍ଷ ଯାଏ ବ୍ୟାକୁଳ ହେବାର ନାହିଁ। ହଉ, ଏବେ ତୁ ଯା।
2: ମୁଁ ଆସୁଛି ମା।
0: ବୁଝିଲୁ ହୁବି?
1: କୁହ ମାତା।
0: ତୋର ସେ ଜେଜେ ଶ୍ୱଶୁର ମୋଠୁ ଫଳ ନେଇ ଚାଲିଗଲା, ପୁଣି ଦ୍ୱିପ୍ରହରରେ ମୋ ପାଖରେ ଆସି ହାଜର, ତା ହାତରେ କୁରାଢ଼ି ଦେଖି ମୁଁ ସବୁ କଥା ବୁଝିଗଲି। ସେ ମତେ କୁଣ୍ଢେଇ ଧରି କାନ୍ଦି କାନ୍ଦି କହିଲା,
2: ବୃକ୍ଷ ମାତା, ମୋର କିଛି ଭୁଲ ନାହିଁ, ମୁଁ ବାଧ୍ୟ ହେଇ ରାଜାଙ୍କ ଆଦେଶ ପାଳନ କରିବାକୁ ଆସିଛି ମା।
0: ତାପରେ ସେ ଠିଆ ହେଇ ଗୁଣୁଗୁଣୁ ହେଇ କଣ ଗୁଡି କହିଲା। ମୁଁ କହିଲି, ଠିକ ଅଛି, ତୋର କାହିଁକି ଭୁଲ ହବ, ସବୁ ଭୁଲ ମୋର, ଯେହେତୁ ସେ ଦିବ୍ୟ ଫଳର ରହସ୍ୟ ତତେ ବତେଇଦେଲେ। ସତିଲୋ ହବି, ମଣିଷ ପାଖରେ ଯୋଉ କୁଟିଳ ବୁଦ୍ଧି, ସେସବୁ ଆମ ପାଖରେ କୋଉଠୁ ଆସିବ? ଠିକ କହିଲି ନା?
1: ହଁ ବୃକ୍ଷ ମାତା, ରାଜାଙ୍କୁ ନିଜ ଗାଦିର ଲାଳସା ବେଶୀ ପ୍ରଲୋଭିତ କଲା, ସେ ବୋଧେ ଭଗବାନଙ୍କ ଇଚ୍ଛା କଥା ଭୁଲିଗଲେ।
0: ରାଜାଙ୍କ ନିର୍ଣ୍ଣୟ ତାଙ୍କ ଦୃଷ୍ଟିକୋଣରୁ ବୋଧେ ଠିକ ଥିଲା, କାହିଁକି ନା ରାଜାର ପୁଅ ରାଜା ନ ହେଇ ଆଉ କଣ ରଜକର ପୁଅ ରାଜା ହେଇଥାନ୍ତା? ଠିକ କହିଲି ନା? ମୁଁ ବୁଢ଼ାକୁ କହିଲି, ଏ କାମ ତ ତୁ ସକାଳବେଳା ସାରିଦେଇଥାନ୍ତୁ, କେବଳ ଅଧା ଦିନ ପାଇଁ କାହିଁକି ଜୀବଦାନ ଦେଇଥିଲୁ? ଠିକ ଅଛି, ରାଜାଜ୍ଞା ପାଳନ କରିବାକୁ ଆସିଛୁ ତ, ଉଠା କୁରାଢ଼ି ଆଉ ହାଣ ମତେ।

0: ମା, ଆଜି ପରା ସ୍ନାନ ପୂର୍ଣ୍ଣିମା, ବସୁମତୀ ପୂଜା ହବନି କି? ତୁ ତ ବାପାଙ୍କୁ କହିଥିଲୁ ମାମୁଁ ଘରକୁ ଯିବୁ ବୋଲି, ହେଲେ ଜଙ୍ଗଲକୁ ଆସିଲୁ କାହିଁକି?
1: ଝିଅ, ଏଇ ଜଙ୍ଗଲ ହଉଛି ମୋ ବାପ ଘର।
0: ଜଙ୍ଗଲ ପୁଣି ତୋ ବାପ ଘର?
1: ହଁ ରେ ମା ଭାଗ୍ୟା, ସେ ବଡ ଲମ୍ବା କାହାଣୀ।
0: ମତେ ସେ କଥା ଶୁଣା ନା ମା।
1: କହିବି, କିନ୍ତୁ ଏବେ ନୁହେଁ, ଆଉ କେବେ। ଏଇ ଫଳଭରା ବୃକ୍ଷମତା ସାମ୍ନାରେ ହାତ ଯୋଡ଼ି ଠିଆ ହ, ସେ ପାଣି ଢାଳଟା ଏଇଠି ରଖିଦେ, ତା ପାଖରେ ସେ ଫଳ ଯୋଡ଼ିକୁ ମଧ୍ୟ ରଖିଦେ।
0: ହଁ ହଁ, ରଖିଲି ମା। କିନ୍ତୁ ଇଏ କଣ ମା, ତୁ ଯାହାକୁ ବୃକ୍ଷମାତା କହୁଛୁ, ସେ ତ ଗୋଟେ ଛୋଟ ଗଛ ଭଳି ଦେଖାଯାଉଛନ୍ତି, ପୁଣି କଞ୍ଚା ଫଳ ଧାରଣ କରିଛନ୍ତି।
1: ହଉ ହଉ ମା, ଦେଖ ମା ବୃକ୍ଷମାତା, ମୁଁ ହୁବି, 12 ବର୍ଷ ତଳେ ତମକୁ କଥା ଦେଇଥିଲି। ଦେଖ ମା, ମୋ ସାଥିରେ ନେଇ ଆସିଛି ଝିଅ ଭାଗ୍ୟାକୁ, ସେ ପରା ତମ ସମ୍ମୁଖରେ ଠିଆ ହେଇଛି, ଥରେ ଦେଖ ମା।
2: ସତରେ କେତେ ବଡ ହେଇଗଲାଣି ମା ତୋ ଝିଅ, ତୋ ଝିଅକୁ ଦେଖି ଭାରି ଖୁସି ଲାଗୁଛି। କହିଲୁ ହୁବି, ତୁ ଖୁସିରେ ଅଛୁ ତ?
1: ହଁ ବୃକ୍ଷମାତା, ତିନି ଝିଅଙ୍କୁ ନେଇ ମୁଁ ଆଉ ମୋ ସ୍ୱାମୀ ଖୁବ୍ ଆନନ୍ଦରେ ଅଛୁ। ଆଉ ତମେ ପୁନର୍ବାର ପତ୍ର ଫୁଲ ଆଉ ଫଳରେ ପଲ୍ଲବିତ ହେଇଥିବା ଦେଖି ମନ ମୋର ଆନନ୍ଦରେ ନାଚି ଉଠୁଛି।
2: କିନ୍ତୁ ହୁବି, ମୁଁ ପ୍ରକୃତରେ ବ୍ୟାକୁଳ ହେଉଛି। ଦେଖ, ମୁଁ ବର୍ତ୍ତମାନ ଗୋଟିଏ ବାମନ ବୃକ୍ଷ, କେତେ ଛୋଟ, ଫଳଭାରରେ ତଳକୁ ନଇ ଗଲେଣି। ମୋ ଦେହରେ ଥିବା କଞ୍ଚା ଫଳଗୁଡ଼ିକ ପାଚୁନାହାନ୍ତି, କେବେ ପାଚିବ ଠିକ୍ ନାହିଁ, ଏଗୁଡ଼ିକୁ କିଏ ବା କାହିଁକି ନେବାକୁ ଚାହିଁବ?
1: ମାତା, ଏ କଞ୍ଚା ଫଳ କଣ କେବେ ହେଲେ ପାଚିବନି?
2: ହଁ ପାଚିବ, କିନ୍ତୁ
1: କିନ୍ତୁ କୁହ ମା, ଅଟକି ଗଲ କାହିଁକି, ଏହାର କାରଣ କଣ?
2: ଏହି କଞ୍ଚା ଫଳକୁ ପଚେଇବା ପାଇଁ ଗୋଟେ କାମ କରିବା ନିହାତି ଜରୁରୀ। ହୁବି, ତୁ ମୋତେ ଏ କାମରେ ସାହାଯ୍ୟ କରିପାରିବୁ?
1: ନିଶ୍ଚୟ ପାରିବି ମା, କଣ କରିବାକୁ ପଡ଼ିବ ମତେ କୁହ।
2: ତେବେ ଶୁଣ, ତୋ ଝିଅକୁ କହ ସେ ମୋ କଞ୍ଚା ଫଳ ଉପରେ ପାଣି ଛିଞ୍ଚିବ, ତାହେଲେ ଫଳଗୁଡ଼ିକ ପାଚିଯିବ। ତାପରେ ଯେତେ ପାରୁଛ ସେତେ ଫଳ ତୋଳିନିଅ।

0: ମୋ ମୁଣ୍ଡରୁ ବୋଝ କମିଯାଉ, କିନ୍ତୁ ଗୋଟିଏ କଥା ମନେ ରଖିବୁ, ମୋ ଡାଳପତ୍ରର ଯେମିତି କୌଣସି କ୍ଷତି ନ ହୁଏ, ଏମିତିକି ଟିକେ ନଖ ବି ବାଜିବନି। ଆଲୋ ଏ ଗିଲି।
1: ହଁ ମା।
0: ମୁଁ ଯାହା କହିଲି ଶୁଣିଲୁ ତ?
1: ହଁ।
0: ଆଉ ଗୋଟେ କଥା ମନେ ରଖିବୁ।
1: କଣ?
0: ମୋ ବିଷୟରେ କାହାରିକୁ କିଛି ବି କହିବୁନି।
1: ତୁମ ଆଦେଶ ନିଶ୍ଚୟ ପାଳିବି ମା।
0: ତେବେ ଅପେକ୍ଷା କାହିଁକି, ମୋ କଞ୍ଚା ଫଳ ଉପରେ ପାଣି ଛିଞ୍ଚିବା ଆରମ୍ଭ କରିଦେ, ଆଉ ମନ ଇଚ୍ଛା ଫଳ ତୋଳିନେ।
1: ମା, ମୋ ହାତକୁ ସେ ପାଣି ଢାଳଟା ବଢ଼େଇ ଦେଲୁ, ମୁଁ ପାଣି ଛିଞ୍ଚି ଦିଏ।
2: ହଉ ନେ, ଏ ଢାଳ ନେ, ଭଲ କରି ପାଣି ଛିଞ୍ଚି ଦେ।
1: ହଁ ହଁ। ଆରେ ବା, ଦେଖ ମା ଦେଖ, ଫଳ ପାଚିଗଲା, ମୁଁ ତାହେଲେ ତୋଳୁଛି।
0: ଆଲୋ ଏ ଗିଲି।
1: ହଁ।
0: ସେତିକି ତୋଳ, ତୁ ଟୋକେ ଭର୍ତ୍ତି ହେଇଗଲାଣି ପରା।
1: ହଉ ହଉ ହଉ,
0: ବାକି ଫଳ ତାକୁ ଛାଡ଼ିଦେ, ଜଙ୍ଗଲର ପଶୁ ପକ୍ଷୀ ମାଙ୍କଡ ମାନେ କିଛି କିଛି ଖାଆନ୍ତୁ।
2: ହଉ ଏଥର ଯିବା ଚାଲ ଝିଅ, ବୃକ୍ଷ ମାତାଙ୍କୁ ଭୂମିଷ୍ଠ ପ୍ରଣାମ କର।
1: ପ୍ରଣାମ ବୃକ୍ଷ ମାତା।
0: ଏ ଗିଲି, ଆସନ୍ତା ବର୍ଷ ଠିକ ଏଇ ପୁନେଇ ଦିନ ଆସିବୁ, ମୋ କଞ୍ଚା ଫଳ ଉପରେ ପାଣି ଛିଞ୍ଚି ପଚେଇ ଦେବୁ।
1: ହଁ।
0: ଆଉ ଯେତେ ପାରିବୁ ସେତେ ଫଳ ତୋଳି ନେଇଯିବୁ।
1: ହଉ ହଉ।
0: ହଁ ସାବଧାନ, ଅନ୍ୟ କେହି ଯେମିତି ଏକଥା ନ ଜାଣନ୍ତି। ହଉ ଏବେ ତୁମେମାନେ ଯାଅ, ଭଗବାନ ତୁମର ମଙ୍ଗଳ କରନ୍ତୁ। ଅନ୍ଧାର ମାଡ଼ି ଆସୁଛି, ଘନ ଜଙ୍ଗଲ ବାଟ ଦେଇ ତୁମକୁ ଯିବାକୁ ପଡ଼ିବ, ସାବଧାନରେ ଯିବ।
1: ହଁ ହଁ।
2: ଏଇ ଦେଖ ଝିଅ, ହାତରେ ଲଣ୍ଠନ ଧରି ତୋ ବାପା ଆମକୁ ଖୋଜି ଖୋଜି ଇଆଡ଼େ ଆସୁଛନ୍ତି। ଅନ୍ଧାର ହବା ଆଗରୁ ଫେରିଯିବାକୁ କହିଥିଲା, ଆମର ଡେରି ହବା ଦେଖି ବିଚରା ଲଣ୍ଠନ ଧରି ବାହାରି ପଡ଼ିଛି। ଆଜି ତ ପୁଣି ଆକାଶରେ ରଣୀ ଫୁଲ ପରି ଚାନ୍ଦ ଉଇଁଛି, ଲଣ୍ଠନର କଣ ଲୋଡ଼ା ଥିଲା ଯେ ନିପଟ ବୋକାଟାଏ।
3: କଣ ହେଲା ଉବି, ଏତେ ଡେରି କରିଦେଲୁ ଯେ, ଭାବିଲି ଜଙ୍ଗଲରେ କିଛି ଅଘଟଣ ଘଟିଲା କି, ସେଇଥିପାଇଁ ଖୋଜିବାକୁ ନିଜେ ବାହାରି ଆସିଲି।
2: ଆସିଗଲୁ ଭଲ କଲୁ, ଆମେ ଜଙ୍ଗଲରେ ରାସ୍ତା ତ ଭୁଲିବାକୁ ଯାଉଥିଲୁ, ଭଗବାନଙ୍କ ଦୟାରୁ ତୁ ଆସିଗଲୁ। ନେ ଏ ଫଳ ଖାଇଲୁ, କେତେ ମିଠା, ନେ ଥରେ ଚା ଖେ।
3: ଆରେ ବା, ସତରେ କେଡ଼େ ମିଠା, କୋଉଠୁ ପାଇଲୁ ଏ ଫଳ?
2: ଏ ଫଳ?
3: ହଁ,
2: ମୋ ବାପ ଘରୁ ଫେରୁଥିଲି ତ,
3: ଆଚ୍ଛା
2: ରାସ୍ତାରେ ଏ ଫଳ ପଡ଼ିଥିଲା, ଗୋଟେ ଆଣିଲି।
3: କେଡ଼େ ସୁଆଦିଆ ଫଳ, ମୋ ଜୀବନରେ ପ୍ରଥମ ଥର ପାଇଁ ଚାଖିଲି, ଏମିତିକା ମିଠା ଫଳ ଆଗରୁ କେବେ ହେଲେ ଖାଇନଥିଲି।
1: ଏମିତିକା ଫଳ ଆଗରୁ ତମେ କେବେ ଖାଇନଥିଲ?
3: ଅରେ ବା, କେବେ ଖାଇନଥିଲି। ଏ ଫଳର ତ କିଛି ନାଁ ଥବ?
2: ସେ କଥା ଛାଡ଼ କାଳୁ, ଜଙ୍ଗଲୀ ଫଳର ପୁଣି ଗୋଟେ ନାଁ କଣ?
3: ବୁଝିଲୁ ହୁବି, ଏଇଟା ଏମିତି ସେମିତି ଫଳ ହେଇନଥିବ, ମତେ ଲାଗୁଛି ଏ ଫଳ ମର୍ତ୍ତ୍ୟପୁରର ନୁହଁ, ଦେବଲୋକର ଫଳ ହେଇଥିବ।
2: ତାହେଲେ ଏହାର ନାଁ ଦିବ୍ୟ ଫଳ ବୋଲି ଧରିନି। କଣ ନାଁଟା ଭଲ ଲାଗୁଛି?
3: ଦିବ୍ୟ ଫଳ, ସୁନ୍ଦର ସୁନ୍ଦର ନା। ଏଇ ଫଳ ଗଛ କୋଉଠି ଅଛି ମତେ ଟିକେ ଦେଖେଇଦେ ନା, ମୁଁ ଆଉ କିଛି ଫଳ ତୋଳି ଆଣିବି।
2: ଆମେ ତ ଜଙ୍ଗଲରେ ବାଟ ବଣା ହେଇ ବୁଲୁଥିଲୁ, ତୋ ଝିଅ କୋଉଠୁ ପାଇଲା ସିଏ ଜାଣିଥିବ।
1: ମୁଁ ଏବେ ସେ କଥା କିଛି କହିପାରିବିନି, ମତେ ବାଧ୍ୟ କର ନା।
3: ଯଦି ବହୁତ ଫଳ ମିଳନ୍ତା ନା?
1: କାହିଁକି ଏମିତି ବ୍ୟସ୍ତ ହଉଛ ବାପା, ଟୋକେ ଫଳ ଆଣିଛି ପରା, ପେଟ ପୁରା ଖାଉନ।
3: ହାଲୋ ମୋ ସୁନା ନାକି ଝିଅ, ମୋ କଥା ତୁ ବୁଝିପାରୁନୁ ବୋଧେ। ଆରେ ମୁଁ ଖାଇବା କଥା କହୁନି, ଯଦି ବହୁତ ଫଳ ପାଆନ୍ତେ ନା, ହାଟରେ ବିକିଲେ ବହୁତ ପଇସା ମିଳନ୍ତା।
2: ପଇସା ପଇସା ପଇସା, କାହିଁକି ସବୁବେଳେ ପଇସା ପଇସା ହଉଛୁ କହିଲୁ? ତତେ କୋଉ ଜିନିଷ ଅଭାବ ଅଛି ଯେ, ଖାଇବାକୁ ପିନ୍ଧିବାକୁ ନା ରହିବା ପାଇଁ ଘର?
3: ହଁ ସେସବୁ ଅଛି ଯେ, କିନ୍ତୁ
2: ପୁଣି କିନ୍ତୁ କଣ, ଆମେ କଣ ଖୁସିରେ ନାହୁଁ?
3: ହଁ ଖୁସିରେ ତ ଅଛେ, ତଥାପି।
2: ଏଇ ତଥାପିର ମତଲବ କଣ ଶୁଣେ, ମତେ ଟିକେ ବୁଝେଇଲୁ କାଳୁ?
3: ଏଇ ଆମ ଝିଅ ଭାଗ୍ୟା କଥା। ମୋ
2: ଭାଗ୍ୟା କଥା?
3: ହଁ। ଆରେ ତାର ତ ପୁଣି ବାହାଘର ହବ।
2: ଏତିକି ବେଳୁ ତା ବାହାଘର କଥା ଭାବୁଛୁ? ସେ ପରା ଏବେ ନାବାଳିକା, ତା ବାହାଘର ପାଇଁ କାହିଁକି ତରବର ହଉଛୁ କହିଲୁ?
3: ଆରେ ତରବର କେମିତି ହେବିନି କହିଲୁ, ଦେଖୁଛୁ ଟି ଏବେ କେମିତିକା ମହଙ୍ଗା ଯୁଗ।
2: ହଁ ବା,
3: ଝିଅ ବାହାଘର କରିବା କିଛି ସହଜ କଥା ନୁହଁ, ଆଉ ତା ଛଡା ଆମ ଘରର ଅବସ୍ଥା କଥା ତ ତତେ ଅଛପା ନାହିଁ, କେତେବେଳେ ଟଳି ପଡିବ କିଏ ଜାଣେ।
2: ଏସବୁ ଚିନ୍ତା ତୁ ମନରୁ ପୋଛି ଦେ କାଳୁ, କାଲି ସକାଳେ ମୁଁ ଆଉ ଭାଗ୍ୟା ମିଶି ଘରକୁ ମରାମତି କରିଦେବୁ, ସଜାସଜି ବି କରିଦେବୁ, ଆମକୁ କିଛି ସମୟ ଦେ, ତାକୁ ଲିପା ପୋଛା କରି ଆମ କୁଡିଆ ଘରକୁ।

0: ରାଜା ଉଆସ ଭଳି ଦେଖି ତୁ ଆଶ୍ଚର୍ଯ୍ୟ ହେଇଯିବୁ, ତୋ ଆଖି ଖୁସି ହେଇଯିବ। ହସୁଛୁ କଣ?
1: ତୋହେ ରାଜ ଉଆସକୁ ଦେଖି ବୋଧେ କୋଉ ରାଜକୁମାର ଆସି ପହଞ୍ଚିଯିବ, ଆଉ ଆମ ରାଜଜେମାକୁ ଘୋଡ଼ାରେ ବସେଇ ନେଇଯିବ। ଏଇଆ ନା,
0: ଆମେ ରାଜ ଉଆସ ଚାହୁଁନା କି ରାଜକୁମାର ବି ଚାହୁଁନା, ଯେମିତି ଅଛୁ ଭଗବାନ ସେମିତି ଆମକୁ ରଖନ୍ତୁ।
1: ଦେଖୁ ବି
0: କଣ,
1: ମୋ ପାଇଁ ରେଶମୀ ଧୋତି ଚାଦର କି ତୋ ପାଇଁ ଶାଢ଼ୀ ଅଳଙ୍କାର ଲୋଡ଼ା ନାହିଁ। ହେଲେ ଥରେ ଆମ ଭାଗ୍ୟା କଥା ଚିନ୍ତା କର, ତ ତାର ବୟସ ହେଲାଣି, ପାଣିରେ ଛତୁଆ ଗୋଳି, ଆଉ କେତେ ଦିନ ତାକୁ ଏମିତି ପିଉଥିବୁ? ଭଲ ଗଣ୍ଡାଏ ଖାଇବାକୁ ପାଉନି କି ପିନ୍ଧିବାକୁ ଭଲ କନା ଖଣ୍ଡେ ପାଉନି, ସୁନା ଅଳଙ୍କାର ତ ତା ପାଇଁ ସାତ ସପନ। ଆରେ ମୁଁ କେବେ ହେଲେ ମୋ କଥା ଭାବେନି, ମ ସମସ୍ତେ ସୁଖରେ ରୁହନ୍ତୁ ବୋଲି ଭାବେ, ହେଲେ ମୋ କଥା ତତେ ଗନ୍ଧାଏ।
0: ନାଇଁ ମ,
1: ହେ ଘରେ ମୋର ମାନ ଇଜ୍ଜତ ବୋଲି କିଛି ନାହିଁ, ମୁଁ ଚାଲିଲି, ମୁଁ ଚାଲିଲି।
0: ଆରେ ଆରେ କାଳୁ, ଶୁଣ ଶୁଣ, ଏଇ ସାମାନ୍ୟ କଥାରେ ମନ ଉଣା କରିଦେଲୁ, କୁଆଡେ ଯାଉଛୁ? ତତେ ମୋର ଆଣ ଜାଣି କାଳୁ।
1: ନା ନା, ହଟିଯା ହଟିଯା, ମୁଁ ରାସ୍ତାରେ ରହିବି, ମୁଁ ଏଠି କ୍ଷଣ ସୁଦ୍ଧା ରହିବିନି।
2: ବାପା ବାପା, ଆମକୁ ଛାଡି କୁଆଡେ ଚାଲି ଯାଉଛୁ ବାପା? ଯାଉନି ବାପା, ଫେରି ଆସ, ଫେରି ଆସ ବାପା।
0: ବୁଝିଗଲି ତୁ କଣ ଚାହୁଁଛୁ, ଏ ଦିବ୍ୟ ଫଳକୁ ନେଇ ହାଟରେ ବିକିବାକୁ ଚାହୁଁଛୁ ତ? ପଇସା କମେଇବାକୁ ତୋର ଭାରି ଇଚ୍ଛା। ଯଦି ଠାକୁରଙ୍କ ଇଚ୍ଛା ସେଇଆ, ତେବେ ମୁଁ ବା କଣ କରିପାରିବି। ଠିକ ଅଛି, ନେଇଯାଏ ଫଳ, ପୁରା ଟୋକେଇ ଯାକ ଫଳ ତତେ ଦେଇଦେଲି, ଏଥରକ ଖୁସି ତ?
1: ଖୁସି ଖୁସି, ମୁଁ ଏବେ ଫଳ ନେଇ ବାହାରିଲି, ବୋଧେ ରାତିଟା ମତେ ସେଠି ରହିଯିବାକୁ ପଡିବ, ସକାଳୁ ଫଳ ବିକି ତମ ପାଇଁ ଯାହା ସବୁ ଆଣିବି ନା, ଦେଖିଲେ ତୋ ଆଖି ଟେରା ହେଇଯିବ। ହଉ, ଅନ୍ଧାର କଟିଗଲାଣି, ତମେ ଦୁହେଁ ସାବଧାନରେ ଘରକୁ ଯାଅ। ଆଚ୍ଛା, ସାଥିରେ ଲଣ୍ଠନଟା ନଉନା।
0: ନା, ଲଣ୍ଠନକୁ ତୁ ପାଖରେ ରଖ, ତୁ ତ ଅନ୍ଧାରରେ ଯାଉଛୁ, ଆଲୁଅ ତୋର ଲୋଡ଼ା, ଭଗବାନ ଦେଇଥିବା ଏଇ ଚାନ୍ଦିନୀ ରାତି ହିଁ ଆମ ପାଇଁ ଯଥେଷ୍ଟ।
1: ଠିକ ଅଛି, ମୁଁ ଚାଲିଲି ଚାଲିଲି।
2: ବାପା ବାପା, ସକାଳୁ ସକାଳୁ ଘରକୁ ଫେରି ଆସିବ।
1: ହଁ ଲୋ ମୋ ସୁନା ଝିଅ, ହଉ ତମେ ମା ଝିଅ ଏବେ ଘରକୁ ଯାଅ, ମୁଁ ଚାଲିଲି।

0: ଏଇ ମା ଏଠି ବସି କାନ୍ଦୁଛୁ କାହିଁକି? ଆମ ଘରକୁ ଯିବାନି କି?
1: ହଁ ଯିବା, ଚାଲ ଝିଅ। ଜଙ୍ଗଲରେ କାନ୍ଦିଲେ କିଏ କାହିଁକି ସେ କାନ୍ଦ ଶୁଣିବ? ଦେଖିଲୁ ଝିଅ ଆକାଶରେ କେମିତି ପୂର୍ଣ୍ଣିମାର ଚାନ୍ଦ ହସୁଛି?
0: ହଁ ମା।
1: କିନ୍ତୁ ତୋ ବାପାକୁ ଦେଖିଲୁ ତ? ଏ ଉଚ୍ଛୁଳା ଚାନ୍ଦିନୀ ରାତିରେ ହାତରେ ଲଣ୍ଠନ ଧରିଗଲା। ଫଳ ବିକିବ, ପଇସା କମେଇବ, ରାଜ ଉଆସ ତୋଳିବ।

0: ହାଏ ରାମ, ଏ ରାଜମହଲରେ ଚାକିରି କରି ହଇରାଣ ହେଇଗଲିଣି।
1: କଣ ହେଲା ମଉସା, ଚାକିରି କରିଛ ମଜୁରୀ ପାଉଛ, ଏବେ ପୁଣି ମଜୁରୀ ବଢିଗଲାଣି, ଆହୁରି କଣ ଅଧିକ ମଜୁରୀ ଚାହୁଁଛ? ହଉ ହଉ, ସେ ଝାଡୁଟା ମୋ ହାତକୁ ଦିଅ, ଆଉ ତମେ ରେଶମୀ ଚଦରଟାକୁ ପଲଙ୍କ ଉପରେ ବିଛେଇ ଦିଅ।
0: ହଉ ନେ। ବୁଝିଲୁ ଚମ୍ପା, ବଡ଼ ରାଣୀଙ୍କ ଅବସ୍ଥା ଦେଖି ମୋ ଛାତି ଫାଟି ଯାଉଛି ଲୋ।
1: ସତ କଥା ମଉସା, ଅଜବ କଥା ଘଟି ଯାଉଛି। ମୂର୍ଖ ପଣ୍ଡିତ ହଉଛି, ଅନ୍ଧ ଦେଖିପାରୁଛି, ବୁଢ଼ୀ ପୁଣି ଯୁବତୀ ହେଇଯାଉଛି।
0: ହଁ ପରା, ସମସ୍ତଙ୍କ ମୁହଁରେ ନିତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି। ଯାହା ହେଲେ ବି ଗୋଟାଏ କଥା ସତ ଯେ ଆମ କାଳୁ ଆଉ ହୁବିର ଭାଗ୍ୟ ବଦଳିଗଲା। କାଳୁ ରାତାରାତି ଧନୀ ହେଇଗଲା। ଏ କୁହାକୁହି ହଉଛନ୍ତି କୁଆଡେ ଗୋଟେ ଫଳର ମହିମାରୁ ଏ କଥା ଘଟିଛି।
1: ହଁ, ଏ କଥା ସେଇ ଆଣିବା ବାଲା ଆଉ ଖାଇବା ବାଲା ଜାଣିଥିବେ।
0: ଯାହା ହଉ, ଭାଗ୍ୟା ଯୋଗୁ କାଳୁ ବଡ଼ ଲୋକ ହେଇଗଲା, କୋଠା ଘର କଲା, ପୁଣି ରାଜାଙ୍କୁ ଜୁଆଇଁ ବନେଇ ଦେଲା।
1: ଗୋଟାଏ

0: କଥା ମୁଁ ବୁଝିପାରୁନି ମଉସା।
1: କୋଉ କଥା?
0: ରାଜା ଏ ବୟସରେ ଭାଗ୍ୟକୁ ବାହା ହେଲେ କାହିଁକି?
1: ବୁଝିପାରୁନ କାହିଁକି? ରାଣୀ ଭାଗ୍ୟା ହଉଛି ଗୋଟେ ସୁନା ଅଣ୍ଡା ଦିଆ ମୁର୍ଗୀ। ସତରେ ଭାଗ୍ୟବତୀ ହଉଛି ରାଣୀ ଭାଗ୍ୟା। ଏଇ ଦେଖିଲୁ ଦେଖିଲୁ, ଓ ରାଣୀ ଭାଗ୍ୟା ଆଣିକି ଆସୁଛନ୍ତି ନା କଣ? ଚାଲ ଚାଲ ଏଠୁ ବାହାରି ଯିବା ଚାଲ। ବଡ ଲୋକଙ୍କ କଥାରେ ଆମର ମୁଣ୍ଡ ପୁରେଇ କି ଲାଭ?
2: ସାବଧାନ, ମହାରାଜା ଓ ମହାରାଣୀ ଶୟନ କକ୍ଷରେ ପଦାର୍ପଣ କରୁଛନ୍ତି। ସାବଧାନ।
3: ଭାଗ୍ୟା, ମୋ ପାଖକୁ ଆସ ରାଣୀ, ଏଇ ପଲକ ଉପରେ ବସ। କଣ ମୋ ଉପରେ ଅଭିମାନ କରିଛ ପ୍ରିୟେ? ମୁଁ ଜାଣେ ତୁମର ବୟସ ଖୁବ୍ କମ୍, ଏଇଟା ତୁମର ଖେଳିବା ବୁଲିବାର ସମୟ। ମୋ ବୟସ ଆଉ ତୁମ ବୟସ ଅନେକ, କଣ କଥା କହିବନି? ହଉ, ତୁମକୁ ଗୋଟାଏ କଥା କହୁଛି, ଶୁଣ। ସ୍ୱାମୀର ଅଧିକାରକୁ ନୁହେଁ, ଏ ଦେଶର ପ୍ରଜାଙ୍କର ପ୍ରତିନିଧି ରୂପେ ତୁମକୁ କିଛି ମାଗିବାକୁ ଯାଉଛି। କଣ ମୋର ପ୍ରାର୍ଥନା ପୂରଣ କରିବ ନା?
4: କୁହନ୍ତୁ ମହାରାଜ।
3: ତୁମେ ମୋ ପାଇଁ ସେହି ଦିବ୍ୟ ଫଳ ଆଣିଦେବ।
4: ନା, ସେ ବିଷୟରେ କିଛି ଜଣା ନାହିଁ ମହାରାଜ ମୋତେ।
3: ରାଣୀ, କି ଭାଗ୍ୟଶାଳୀ ମୋର ଏ ରାଜ୍ୟ, ସମୃଦ୍ଧି ପ୍ରଦାନକାରୀ ମହିମା ମଣ୍ଡିତ ଦିବ୍ୟ ଫଳର ବୃକ୍ଷ ମୋରି ରାଜ୍ୟରେ ଅଛି। ତାହା ହେଉଛି ଏ ରାଜ୍ୟର ଅମୂଲ୍ୟ ନିଧି। ସେହି ଦିବ୍ୟ ବୃକ୍ଷର ପୋଷଣ ଓ ସୁରକ୍ଷା ହେଉଛି ରାଜାର ପ୍ରଧାନ କର୍ତ୍ତବ୍ୟ। ଠିକ୍ କହୁଛି ନା? ତେଣୁ ହେ ମୋର ପ୍ରିୟତମ ରାଣୀ, ତୁମକୁ ପଚାରୁଛି, କୁହ ସେ ଦିବ୍ୟ ବୃକ୍ଷ କୋଉଠି ଅଛି? ତାହା ଜାଣିଲେ ଆମ୍ଭେ ସେହି ବୃକ୍ଷର ଯତ୍ନ ନେବୁ, ଆଉ ପଶୁପକ୍ଷୀଙ୍କ ଉପଦ୍ରବରୁ ତାକୁ ସୁରକ୍ଷା ଦେବୁ। ତୁମକୁ ଭଗବାନଙ୍କ ରାଣ, ମୋତେ ସତସତ କହିଦିଅ, ସେ ବୃକ୍ଷ କୋଉଠି ଅଛି?
4: କ୍ଷମା କରନ୍ତୁ ମହାରାଜ, ମୁଁ ବୃକ୍ଷ ମାତାଙ୍କୁ କଥା ଦେଇଛି, କୌଣସି ପରିସ୍ଥିତିରେ ବି କାହାରିକୁ ସେ ବୃକ୍ଷର ଠିକଣା ଜଣେଇବିନି। ସେ ବିଷୟରେ କାହାରିକୁ କିଛି କହିବା ପାଇଁ ମଧ୍ୟ ମୋତେ ବାରଣ କରାଯାଇଛି।
3: ଏଥିରୁ ସଫା ସଫା ଜଣାପଡ଼ିଲା ଯେ ତୁମେ ସବୁକିଛି ଜାଣିଛ। ମନେ ରଖ, ମୁଁ ଏ ଦେଶର ରାଜା, ତୁମର ସ୍ୱାମୀ। ଏବେ ତୁମକୁ ଆଦେଶ ଦେଉଛି, କୁହ ସେ ବୃକ୍ଷ କୋଉଠି ଅଛି? ଦିବ୍ୟ ଫଳ ପ୍ରଦାନ କରୁଥିବା ସେ ବୃକ୍ଷକୁ ତମେ ଦେଖାଇବାକୁ ପଡ଼ିବ ହିଁ ପଡ଼ିବ।
4: ଠିକ୍ ଅଛି, ଏହା ଯଦି ମହାରାଜାଙ୍କର ଇଚ୍ଛା, ତେବେ ମୋର ଉପାୟ କ'ଣ? ଭବିଷ୍ୟତରେ ପରିଣାମ ଯାହା ହେଉ ନା କାହିଁକି, ଆଗାମୀ ମଙ୍ଗଳବାର ସ୍ନାନ ପୂର୍ଣ୍ଣିମା ଦିନ ସକାଳେ ମୁଁ ଏକା ଏକା ଜଙ୍ଗଲକୁ ଯିବି, ଆଉ ସେ ଫଳ ଆଣିଦେବି।
3: ବା ବା ବା, ଇଏ ତ ବହୁତ ଖୁସିର କଥା। ହଉ ଭାଗ୍ୟା, ତୁମେ ଏବେ ଶୋଇପଡ଼, ମୁଁ କିଛି ରାଜକାର୍ଯ୍ୟ କରି ପରେ ଶୟନ କରିବି।

0: ବୃକ୍ଷ ମାତା ପ୍ରଣାମ ହଉଛି।
1: ଓ ଭାଗ୍ୟା, ଇ କଣ ଏକା ଆସିଛୁ? ତୋ ମା ଆସିଲାନି ଯେ?
0: ମା ତ ଗାଁରେ ରହୁଛି, ମୋର ପରା ବାହାଘର ହେଇଗଲାଣି।
1: ସତରେ? କାହା ସହିତ?
0: ଆମ ଦେଶର ରାଜାଙ୍କ ସହିତ।
1: ଓ ଆମ ଭାଗ୍ୟା ତାହେଲେ ମହାରାଣୀ ହେଇଗଲାଣି? ରାଜାଙ୍କର ବିବାହ ବୋଧେ ହେଇ ସାରିଥିଲା ନା କଣ?
0: ହଁ ବୃକ୍ଷମାତା, ମୁଁ ପରା ତାଙ୍କର ଦ୍ୱିତୀୟ ରାଣୀ।
1: ଆଚ୍ଛା,
0: ପ୍ରଥମ ରାଣୀଙ୍କର ସନ୍ତାନ ନାହାନ୍ତି ତ ସେଇଥିପାଇଁ?
1: କେମିତି ସନ୍ତାନ ହବ? ତୋ ସ୍ୱାମୀର ଲୋଭୀ ବାପ ଆଉ ମା ହିଁ ସ୍ୱାର୍ଥପର, ନିର୍ଦ୍ଦୟୀ, ସେଇମାନେ ହିଁ ମୋ ମାକୁ କଟେଇ ଦେଇଛନ୍ତି। ଏବେ କହ, ତୁ ଏଠିକି କାହିଁକି ଆସିଛୁ? ମୋ ଫଳ ତୋଳିବା ପାଇଁ ଆସିଛୁ ତ? ଠିକ୍ ଅଛି, ତୋଳିନି, ହେଲେ ତୋଳିବାର ପଦ୍ଧତି ମନେ ଅଛି ତ?
0: ମନେ ଅଛି ମା।
1: ମା, ମୁଁ କେବେଠୁ ତୋର ମା ହେଇଗଲିଣି। ମତେ ତୋର ଭଉଣୀ ବୋଲି ଭାବ, ଅପା ବୋଲି ଡାକ, ଆମେ ଦୁହେଁ ଦୁଇ ଭଉଣୀ। ଦେଖ, ମୋ ପ୍ରତି ଯୋଉଭଳି ବ୍ୟବହାର କରାଗଲା, ତୋ ପ୍ରତି ମଧ୍ୟ ସେଇଭଳି ବ୍ୟବହାର କରାଯିବ। ଏଣୁ ସାବଧାନ ହେଇ ଫଳ ତୋଳ, ଆସ୍ତେ ଆସ୍ତେ ତୋଳ, ବାସ୍ ବାସ୍ ବାସ୍ ବାସ୍, ସେତିକି ଥାଉ। ତୋ ଟୋକେଇ ଭର୍ତ୍ତି ହେଇଗଲା ଆଉ ମୋ ଦେହରୁ ବୋଝ ବି ଓହ୍ଲାଇଗଲା।
0: ହଁ ଅପା, ଟୋକେଇ ପୁରୀ ଗଲାଣି, ମୁଁ ଏବେ ଯାଉଛି।
1: ହଁ ଯା, ମୋର ଗେଲା ଭଉଣୀ, ଯା। କିନ୍ତୁ ମନେ ରଖ, ଆଉ 9 ମାସ ପରେ ଆସି ମୋ କଞ୍ଚା ଫଳକୁ ପଚେଇ ଦେଇଯିବୁ।
0: 9 ମାସ ପରେ କାହିଁକି ଅପା? ସ୍ନାନ ପୂର୍ଣ୍ଣିମା ତ

0: ଛାଡିବ?
1: ଆଲୋ ପାଗଳି, କେମିତି ତତେ ବୁଝେଇବି କେଜାଣି? କହିଲି ନା ଏବେ ତୋ ଆଉ ମୋ ଭିତରେ କିଛି ବି ପାର୍ଥକ୍ୟ ନାହିଁ। ଠିକ ଅଛି, ଯା, ଭଗବାନ ତୋର ମଙ୍ଗଳ କରନ୍ତୁ।
2: କଣ ମଉସା, କାମ କରିବାକୁ ଏବେ କେମିତି ଲାଗୁଛି? ସେଦିନ କହୁଥିଲ ନା ରଜା ଘରେ କାମ କରି କରି ହଇରାଣ ହେଇଗଲାଣି ବୋଲି।
3: ବୁଝିଲେ ଚମ୍ପା, ଏ ନୂଆ ରାଣୀ ଆସିଲା ଦିନୁ ଉଆସ ସାରା ଯେମିତି ବସନ୍ତ ପବନ ଖେଳି ଯାଉଛି ପରା।
2: ହଁ ମ, ସେଇଆ ନୁହେଁ ତ ଆଉ କଣ।
3: ହେଲେ ଏବେ ଏଠି ଯେତିକି ଖୁସି ଲାଗୁଛି ନା ସେତିକି ଡର ବି ଲାଗୁଛି।
2: ଡର? ଡର କୋଉଥିପାଇଁ? ସାରା ରାଜ୍ୟ ପରା ଖୁସିରେ ନାଚୁଛି। ଜାଣିଛ ମଉସା, ରାଣୀଙ୍କର ଏବେ 9 ମାସ ଚାଲିଛି। ଏ ରାଜ୍ୟରେ ଯେତେ ବନ୍ଧ୍ୟା ନାରୀ ଅଛନ୍ତି ନା, ସେମାନେ ଖୁସିରେ ଭାବୁଛନ୍ତି ଯେମିତି ସେଇମାନେ ପିଲା ଜନ୍ମ କରିବାକୁ ଯାଉଛନ୍ତି।
3: ଆଚ୍ଛା, ଗୋଟାଏ କଥା କହିପାରିବୁ, ରାଣୀ ଜଙ୍ଗଲକୁ ଯାଇ ଯୋଉ ଦିବ୍ୟ ଫଳ ଆଣିଥିଲେ ସେସବୁ ହେଲା କଣ?
2: କଣ ଆଉ ହେଇଥାନ୍ତା ଯେ, ଖିଆ ହେଲା।
3: କିଏ ଖାଇଲା ବା?
2: ରାଜା ଆଉ ରାଣୀ ଦୁହେଁ ପାଣ୍ଟି କରି ଖାଇଲେ।
3: ଏ ଦୁହେଁ ସବୁତକ ଖାଇଥିଲେ? ହ୍ୟାଲୋ, ମୁଁ ଶୁଣିଛି ମନ୍ତ୍ରୀ, ସେନାପତି, ତାଲୁକଦାର ଆଉ ହାକିମ ହୁକୁମା ସମସ୍ତେ ସେ ଫଳ କିଣିବା ପାଇଁ ନିଜ ନିଜର ପୁଞ୍ଜି ଖାଲି କରିଦେଲେ ପରା।
2: ହଁ, ବହୁତ କଥା ତ ଶୁଣାଯାଉଛି। କାଠିଆବାଡର କିଏ ଜଣେ ସର୍ଦ୍ଦାର 100ଟା ଘୋଡ଼ା ବଦଳରେ ଗୋଟିଏ ଦିବ୍ୟ ଫଳ ରାଜାଙ୍କ ଠାରୁ ନେଇଛି। କାଶ୍ମୀରର ରାଜା ତ 10 ଗାଡ଼ି ରେଶମୀ ବସ୍ତ୍ର ଦେଇ ଗୋଟିଏ ଫଳ କିଣିଛନ୍ତି। ଏସବୁ କଣ ସତ ଖବର ମଉସା?
3: ସତ ହେଇଥିବ ଚମ୍ପା, ହେଇଥିବ।
2: ରାଜକୋଷ ପୁରୀ ଗଲାଣି, ନୂଆ ରାଣୀ ମା ହବାକୁ ଯାଉଛନ୍ତି। ଏସବୁ କେବଳ ସେଇ ଦିବ୍ୟ ଫଳର ମହିମା ମୋ ମଉସା।
3: ସେ କଥା ସତ ଯେ ଚମ୍ପା, ହେଲେ ତୁ ଜାଣିଛୁ କି ନାହିଁ, ହେ ସେ ଦିବ୍ୟ ଫଳରେ ନା ଆଜିକାଲି ପୁରା ମହାରାଜା ଫଳ ବୋଲି ସମସ୍ତଙ୍କର ଜପାମାଳି ହେଇଛି।
2: ହଁ, ସେ କଥା ବି ଠିକ, କାରଣ ପ୍ରଜାମାନଙ୍କ ନିମନ୍ତେ ରାଜା ହେଉଛନ୍ତି ପରମାତ୍ମା ସମାନ, ଅଲୌକିକ ମାନେ ତ ଦିବ୍ୟ।
3: ହଁ ହଁ, ବିଲକୁଲ ଠିକ କଥା କହିଛୁ। ମହାରାଜା ବୋଧେ ଆସୁଛନ୍ତି, ଚାଲ ଏଠୁ ଆମର ବାହାରି ଯିବା।
2: ହଁ ହଁ, ଚାଲ ଚାଲ ଚାଲ ମଉସା ଚାଲ।
4: ସାବଧାନ।

0: ମହାରାଜ, ଆପଣଙ୍କ ରାଣୀର ତା ମା ପାଖକୁ ଯିବା ପାଇଁ ଭାରି ଇଚ୍ଛା ହେଉଛି, ଆପଣଙ୍କ ଆଜ୍ଞା ଅପେକ୍ଷାରେ।
1: ଓ ଭାଗ୍ୟା, କେତେ ଥର କହିଛି ତୁମକୁ, ଏ ଅବସ୍ଥାରେ ତୁମକୁ ଗାଁକୁ ପଠାଇବା ନିରାପଦ ନୁହେଁ।
0: ଗାଁ ହେଉ କି ସହର, ବାପଘର ସବୁବେଳେ ବାପଘର ହିଁ ହେଇଥାଏ। ଏ କଥାକୁ ପୁରୁଷ ଏତେ ସହଜରେ ବୁଝିପାରେନି।
1: ଚିନ୍ତା କରନି ଭାଗ୍ୟା, ତୁମ ମା ବାପାଙ୍କୁ ଡକେଇ ପଠେଇଛି, କାଲି କିମ୍ବା ପରଦିନ ସେମାନେ ଆସି ପହଞ୍ଚିଯିବେ।
0: ମୋ ବାପ ଘର, ମୋ ଜନ୍ମ ମାଟି, ମୋ ଗାଁ, ମୋ ବାସସ୍ଥାନ, କେମିତି କେମିତି ବର୍ଣ୍ଣନା କରିବି ସବୁ କଥା, କେମିତି କେମିତି ବୁଝେଇବି ରାଜାଙ୍କୁ। ଶୁଣନ୍ତୁ ମହାରାଜ, ମୁଁ ମୋ ବାପ ଘରକୁ ନିଶ୍ଚୟ ଯିବି।
1: ଓହୋ ଭାଗ୍ୟା, ଜିଦ୍ ଧରନି। ରାଜବୈଦ୍ୟ କହିଛନ୍ତି ତୁମେ ବେଶୀ ଚଲାବୁଲା କରିବା ଉଚିତ ନୁହେଁ, ଚିନ୍ତା ଓ ଉତ୍ତେଜନାଠାରୁ ସବୁବେଳେ ଦୂରେ ରହିବାକୁ ପଡିବ। ଆଉ
0: ଆଉ ହସ ହସ ମୁହଁରେ ରହିବ ହେଇୟା ନା ମହାରାଜ, ଯଦି ମୁଁ ମୋ ସନ୍ତାନକୁ ଜନ୍ମ ଦେବି ତେବେ କେବଳ ମୋ ବାପ ଘରକୁ ଯାଇ ଜନ୍ମ ଦେବି। ମହାରାଜ, ମୋ ପ୍ରତି ଦୟା କରନ୍ତୁ, ମୋତେ ବାପ ଘରକୁ ପଠେଇ ଦିଅନ୍ତୁ। ମୁଁ ଯୋଉଠି ଜନ୍ମ ହେଇଥିଲି ମୋ ସନ୍ତାନ ସେଇଠି ଜନ୍ମ ହବ, ସେଇଠି ସେ ବଡ ହବ ଯୋଉଠି ମୁଁ ବଡ ହେଇଥିଲି।
1: ଓହୋ, ଏ କଣ ଭାଗ୍ୟା। ତମେ ତ ବାପ ଘରକୁ ଯିବ ବୋଲି ଖାଲି ଘୋଷି ହଉଛ, ସତରେ ତମେ ବାପ ଘରକୁ ଯିବାକୁ ଚାହୁଁଛ?
0: ହଁ ମହାରାଜ, ମୋତେ ପଠେଇ ଦିଅନ୍ତୁ ନା।
1: ହଁ ଠିକ ଅଛି, ପଠେଇ ଦେବି, କିନ୍ତୁ
0: କିନ୍ତୁ ପୁଣି କଣ ମହାରାଜ?
1: ତୁମେ ଯିବ ଗୋଟାଏ ସର୍ତ୍ତରେ।
0: ସର୍ତ୍ତ? ରାଜା ଆଉ ରାଣୀଙ୍କ ମଧ୍ୟରେ ପୁଣି ସର୍ତ୍ତ? ଠିକ ଅଛି, ଆପଣଙ୍କର ପ୍ରତିଟି ସର୍ତ୍ତକୁ ମୁଁ ମାନିବି।
1: ତେବେ ଶୁଣ, ତୁମକୁ ଜଙ୍ଗଲକୁ ଯିବାକୁ ପଡିବ, ଆଉ ସେଠାରୁ ମୋ ପାଇଁ ମହାରାଜା ଫଳ ଆଣିବାକୁ ହବ।
0: ନା, ଅସମ୍ଭବ, ଏହା କଦାପି ହେଇପାରିବନି।
1: କାହିଁକି ପାରିବନି ଭାଗ୍ୟା, କାହିଁକି? ତୁମେ ମୋତେ କହିଥିଲ ନା 9 ମାସ ପରେ ଜଙ୍ଗଲକୁ ତମେ ଯିବ ବୋଲି। ଏବେ ପଠେଇ ଦଉଛି, ତୁମ ଇଚ୍ଛା ଅନୁସାରେ ଯିବ, ଆଉ ଫେରିଲା ବେଳେ ଜଙ୍ଗଲରୁ ମହାରାଜା ଫଳ ନିଶ୍ଚିତ ଭାବରେ ନେଇକରି ଆସିବ। ମନେ ରଖ, ଆଉ ଏକଥା ନ କଲେ ତୁମେ ବାପ ଘର ଯିବା ଭୁଲି ଯିବାକୁ ପଡିବ।
0: ମହାରାଜ, ଆପଣ ଏତେ ଲୋଭୀ, ଗତଥର ଟୋକିଏ ଫଳ ଆଣି ଆପଣଙ୍କୁ ଦେଲି, ଆପଣ ତାକୁ ବିକ୍ରି କରି ପ୍ରଚୁର

0: ଅର୍ଥ ରୋଜଗାର କଲେ, ନୂଆ ଦୁର୍ଗ ନିର୍ମାଣ କରେଇଲେ, ସୈନ୍ୟବଳ ବଢ଼ାଇ ଅନ୍ୟ ରାଜ୍ୟକୁ ଆକ୍ରମଣ କରି ଜୟଲାଭ କଲେ, ଆଉ ସେହି ସେହି ରାଜ୍ୟରେ ବିଜୟସ୍ତମ୍ଭ ସ୍ଥାପନ କଲେ। ନଗରର ମୁଖ୍ୟ ଛକମାନଙ୍କରେ ଆପଣଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି।
1: ଏ କଥାରେ କି ନୂତନତ୍ୱ ଅଛି? ଯୁଗ ଯୁଗ ଧରି ରାଜା ମହାରାଜା ମାନେ ତ ଏସବୁ କରି ଆସୁଛନ୍ତି, କେବଳ ଏତିକି କାର୍ଯ୍ୟ ତୁମ ଆଖିରେ ପଡିଛି? ମୁଁ କଣ ରାଜ୍ୟର କବି ପଣ୍ଡିତ ସଙ୍ଗୀତଜ୍ଞ ସାହିତ୍ୟକଙ୍କୁ ଅଞ୍ଜଳି ଭରା ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରି ପୁରସ୍କୃତ କରିନି? ରାଜପଥର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରାଇନି? ମୋ କାର୍ଯ୍ୟକଳାପକୁ ଯଦି ବାସ୍ତବରେ ଅନୁଧ୍ୟାନ କରିବାକୁ ଚାହୁଁଛ, ତେବେ ରାଜମହଲ ପାଖରେ ଥିବା ମନ୍ଦିର କାନ୍ଥରେ ଖୋଦିତ ହୋଇଥିବା ଶିଳାଲିପିକୁ ପାଠ କର। ମୁଁ ଗର୍ବିତ ଯେ ମୁଁ ମୋ ଦେଶବାସୀଙ୍କୁ ଅନେକ ଉଚ୍ଚକୁ ପଠାଇ ଦେଇଛି, ତୁମେ ତ ଏଥିପାଇଁ ଖୁସି ହେବା କଥା।
0: ଖୁସି ଖୁସି ବଦଳରେ ବରଂ ଦୁଃଖ ଲାଗୁଛି।
1: କାରଣ
0: ମୋ ଛୋଟ ଗାଁଟିର ଲୋକମାନେ ଗରିବ ଆଉ ସରଳ ମଧ୍ୟ, କୋଉ କଥାରେ କିଛି ଆପତ୍ତି ନଥାଏ। ସେମାନେ ଜନ୍ମରୁ ଯେମିତି ଥିଲେ ଏବେ ବି ସେମିତି ଅଛନ୍ତି, ସେମାନଙ୍କର କିଛି ବି ଉନ୍ନତି ହେଇନି। ସେମିତି ଆଗ ପରି ଚିରାଲୁଗା ପିନ୍ଧୁଛନ୍ତି, ଭଙ୍ଗା କୁଡ଼ିଆରେ ରହୁଛନ୍ତି, ଆଉ ଭୋକିଲା ପେଟରେ କାଳ କାଟୁଛନ୍ତି। ଆପଣଙ୍କ ଶାସନ କାଳରେ ସେମାନେ ବରଂ ଅଧିକ ପେଶୀ ହେଇଗଲେଣି।
1: ତୁମ ଗାଁ ଲୋକଙ୍କ ପାଇଁ ଯଦି କିଛି ମାଗିବାର ଥିଲା, ତେବେ ମୋଠାରୁ ମାଗିଦେବା ଉଚିତ ଥିଲା, ମୁଁ ଦେଇଥାନ୍ତି।
0: ନା, ମୁଁ କେବେ କିଛି ମାଗିନି କି ଭବିଷ୍ୟତରେ ବି ମାଗିବିନି। ଅମୃତ ଶିଳାରେ ଆପଣ ମହଲ ନିର୍ମାଣ କରି ମୋ ନାମରେ ନାମିତ କଲେ, ତାହା କ'ଣ ମୁଁ ମାଗିଥିଲି? ହଜାରେ ଅହେ ସୁଲକ୍ଷଣୀ ନାରୀଙ୍କୁ ରାଜମହଲକୁ ଡାକି ଆଣି ଆପଣ ମୋର ସୀମନ୍ତ ଉତ୍ସବ ପାଳନ କରାଇଲେ, କିନ୍ତୁ ମୋ ମା'କୁ ଡାକିଲେନି। ମୁଁ ଜାଣିଥିଲି ଆପଣ ଚାହୁଁନାହାନ୍ତି ଯେ ଏହି ସଭ୍ୟ ନାରୀମାନଙ୍କ ମେଳରେ ମୋ ମା ବସୁ, ଯିଏକି ଆପଣଙ୍କ ନଜରରେ ଜଣେ ଗରିବ ଘରର ସ୍ତ୍ରୀ। ସମସ୍ତଙ୍କ ଗହଣରେ ମୋ ମା ମୋର ବନ୍ଦାପନା କରିଥିଲେ ଆପଣଙ୍କ ପ୍ରତିଷ୍ଠାରେ ଆଞ୍ଚ ଆସିଥାନ୍ତା। ପ୍ରଭୁ ଜଗନ୍ନାଥ, ଏ କି ସମୟ ଆସି ଉପସ୍ଥିତ ହେଲା! ତାହେଲେ କୁହନ୍ତୁ ମହାରାଜ, ମତେ କ'ଣ ହାତ ଯୋଡ଼ି ବିନୟ ହୋଇ ଅନୁରୋଧ କରିବାକୁ ପଡ଼ିବ ଯେ ମୋତେ କୃପା କରି ବାପ ଘରକୁ ପଠେଇବା ହୁଅନ୍ତୁ?
1: ଶୁଣ ଭାଗ୍ୟା, ଶୁଣ ଶୁଣ ଶୁଣ, ମୁଁ କେତେଥର କହିଲେଣି ରାଜବୈଦ୍ୟ ପରାମର୍ଶ ଦେଇଛନ୍ତି, କୌଣସି କଥାରେ ତୁମେ ଉତ୍ତେଜିତ ହେବା ଉଚିତ ନୁହେଁ।
0: ହଁ, ମୁଁ ଜାଣେ ଭବିଷ୍ୟତରେ ଜନ୍ମ ହେବାକୁ ଥିବା ମୋ ସନ୍ତାନର ଅବସ୍ଥା ମଧ୍ୟ ଏମିତି ହେବ। ମୁଁ ଆପଣଙ୍କ ପାଦ ତଳେ ପଡୁଛି ମହାରାଜ, ମୋତେ ମୋ ବାପ ଘରକୁ ପଠେଇ ଦିଅନ୍ତୁ। କଥା ଦଉଛି ମୁଁ ଶୀଘ୍ର ଫେରି ଆସିବି।
1: କିନ୍ତୁ
0: ଆପଣଙ୍କ କିନ୍ତୁର ଉଦ୍ଦେଶ୍ୟ ମୁଁ ବୁଝିପାରୁଛି ମହାରାଜ, ମୁଁ କଦାପି ସେ ଦିବ୍ୟ ଫଳ ତୋଳି ଆଣିପାରିବିନି।
1: ମୁଁ ଲୋଭରେ ପଡ଼ି ଫଳ ଆଣିବା ପାଇଁ କହୁନି, ରାଜକୋଷ ବର୍ତ୍ତମାନ ଶୂନ୍ୟ, ରାଜ୍ୟରେ ପୁଣି ଦଙ୍ଗା ବିପ୍ଳବର ସୂଚନା ମିଳିଗଲାଣି, ସେ ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ, ପୁଣି ଗୁପ୍ତଚର ସମ୍ବାଦ ଦେଇଛି ସେହି ଦିବ୍ୟ ଫଳକୁ ପାଇବା ପାଇଁ ବିଦେଶୀ ରାଜାମାନେ ଆମ ଜଙ୍ଗଲ ଭିତରେ ଆଖି ପକାଇଲେଣି, ସମସ୍ୟା ଖୁବ୍ ଗୁରୁତର।
0: ବୁଝୁଛି,
1: କେବଳ ସେତିକି ନୁହେଁ, ଦେଶରେ ରାଜପଥର ବିସ୍ତାର, ନୂଆ ପ୍ରମୋଦ ଉଦ୍ୟାନ, ନୂତନ ସୌଧ ନିର୍ମାଣ କାମ ଚାଲିଛି, ଏମିତି ଅନେକ ସମସ୍ୟା। ରାଜା ଥାଉ ଥାଉ ଦେଶରେ ଅରାଜକତା ସୃଷ୍ଟି ହେବ, ତୁମେ କ'ଣ ଦେଖିପାରିବ? ଏସବୁର ସମାଧାନ ନିମନ୍ତେ ପ୍ରଚୁର ଧନ ଆବଶ୍ୟକ, ତେଣୁ ମୋ କଥା ମାନି ସେହି ଦିବ୍ୟ ଫଳ।
0: ଆପଣ କିଛି ମୁହୂର୍ତ୍ତ ଆଗରୁ କହୁଥିଲେ ନା ମୋର ଏ ଅବସ୍ଥାରେ ବାପ ଘରକୁ ଯିବା ଉଚିତ ନୁହେଁ, ଏବେ ଧନର ଆବଶ୍ୟକତା ପଡ଼ିବାରୁ ଅନ୍ତଃସତ୍ତ୍ୱା ସ୍ତ୍ରୀକୁ ଏକଲା ଜଙ୍ଗଲକୁ ପଠାଇ ଦେଉଛନ୍ତି, ମନରେ ଟିକେ ହେଲେ ବି ଦ୍ୱିଧା ଆସୁନି। ଇଚ୍ଛା ହଉଛି ମୁଁ ପୂର୍ବରୁ ସେଇ ବୁଝିପାରୁନଥିବା ଗାଉଁଲି ଝିଅଟେ ହିଁ ରହିଯାଆନ୍ତି କି? ଏବେ ଆଉ ଭାବିଲେ କ'ଣ ହବ ମୋ ଭାଗ୍ୟ? ଠିକ ଅଛି, ମୁଁ କାଲି ଜଙ୍ଗଲକୁ ଯିବି ମହାରାଜ।
1: ସାବାସ ଭାଗ୍ୟା, ସାବାସ, ତୁମ ନିଷ୍ପତ୍ତିରେ ମୁଁ ବହୁତ ଖୁସି। ତେବେ ଜଙ୍ଗଲର ସୀମା ପର୍ଯ୍ୟନ୍ତ ତୁମେ ପାଲିଙ୍କରେ ବସି ଯିବା ନିମନ୍ତେ ବ୍ୟବସ୍ଥା କରାଯିବ, ତୁମେ ଏବେ ଶୋଇପଡ଼, ମୋତେ କିଛି ରାଜକାର୍ଯ୍ୟ କରିବାକୁ ପଡ଼ିବ। ଆସୁଛି।
0: ଅପା, ଦେଖ ଅପା, ମୁଁ ଆସିଛି, ତୁମ ସାନ ଭଉଣୀ ଭାଗ୍ୟା।
2: ଆରେ ଭାଗ୍ୟା, ତୁ ଆସିଗଲୁ, ଭଲ ଅଛୁ ତ? ଆଲୋ, ଠିଆ ହେଲୁ କାହିଁକି? ମୋ ପାଖରେ ବ, ମୋ ପ୍ରସବରେ ସହାୟତା କରିବା ପାଇଁ ଆସିଛୁ ନିଶ୍ଚୟ?
0: ମୁଁ ଅପା, ମୁଁ
2: ତେବେ ଶୁଣ, ଏଇ ଗଛରେ ମାଡ଼ିଥିବା ଲତା ସବୁକୁ ଏକାଠି କରି ଦୋଳିଟିଏ ପ୍ରସ୍ତୁତ କର, ଯେମିତିକି ନବଜାତ ଶିଶୁକୁ ମାଟି କି ପଥର ଉପରେ ଶୋଇବାକୁ ନ ପଡ଼େ। ଆରେ ଭାଗ୍ୟା, କାନ୍ଦୁଛୁ କାହିଁକି? କ'ଣ ହେଇଛି? କ'ଣ ତୁ ମଧ୍ୟ ପ୍ରସବ ବେଦନା ଅନୁଭବ କରୁଛୁ? ହଉ ହଉ, ମୋ ସୁନା ଭଉଣୀ, ଶୀଘ୍ର ଶୀଘ୍ର ମୋ ଉପରେ ପାଣି ଛିଞ୍ଚି ଦେ, କଞ୍ଚା ଫଳ ଗୁଡ଼ିକ ପାଚିଯାଉ, ଏତିକି ଉପକାର କର।

ଶୁଣୁଥିଲେ ନାଟକ ଦିବ୍ୟଫଳ, ମୂଳ କନ୍ନଡ ରଚନା ଲକ୍ଷ୍ମୀନାରାୟଣ ଏଚ୍ବି ଅଳକା, ହିନ୍ଦୀ ଅନୁବାଦ ସିଦ୍ଧଲିଙ୍ଗ ପଠାଣ ସେଟ୍ଟି, ଓଡ଼ିଆ ଅନୁବାଦ କରିଥିଲେ ଡକ୍ଟର ତ୍ରିନାଥ ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଡକ୍ଟର କିଶୋର ଚନ୍ଦ୍ର ମହାନ୍ତି, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାଜା ମନୋଜ କୁମାର ପଟ୍ଟନାୟକ, କାଳୁ ରମେଶ ଚନ୍ଦ୍ର ପଣ୍ଡା, ମଉସା ଶରତ ଚନ୍ଦ୍ର ମୁଳିଆ, ବୁଢ଼ା ଜେଜେ ଭଗବାନ ମହାନ୍ତି, ଚମ୍ପା ମିନତୀ ମୁଖାର୍ଜୀ, ବୃକ୍ଷମାତା ସମିତା ମହାନ୍ତି, ଭାଗ୍ୟା ବର୍ଷା ପଟ୍ଟନାୟକ ଏବଂ ହୁବି କ୍ରିଷ୍ଣା ମହାନ୍ତି।

ଅଭୁଲା ଗୀତ ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି କାର୍ତ୍ତିକ ଚନ୍ଦ୍ର ସାହୁ ଏବଂ ଆଦ୍ୟାଶା ଦାସ। ଦଣ୍ଡନାଚ ଗୀତ ପ୍ରଚାର କରିବେ ଦିନ 1:10 ପରିବେଷଣ କରିଛନ୍ତି ସ୍ୱପ୍ନେଶ୍ୱର ବେହେରା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ

ଏସ୍ଏମ୍ଏସ୍ ମାଧ୍ୟମରେ ଆସୁଥିବା ଅନୁରୋଧ କ୍ରମେ ଖଡ଼ିଆ ଗୀତ ଦିନଗୋଟେ ଦଶ ମିନିଟ୍ରେ ପରିବେଷଣ କରିବେ ସମାରୋହ ଜୋରା ଏବଂ ସାଥୀ ନାରୀ ମହଲର ସ୍ୱୟଂସିଦ୍ଧରେ ଶୁଣିବେ ମମତା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର ଦିନଗୋଟେ କୋଡ଼ିଏ ମିନିଟ୍ରେ ଓଡ଼ିଆ କଥା ଚିତ୍ର ଗୀତ ଅପରାହ୍ନ 2:45 ଅପରାହ୍ନ 5 ଏବଂ ରାତି 17:02 ଅସରନ୍ତ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3 ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଯୁବବାଣୀ ଅପରାହ୍ନ 5:30 ଏଥିରେ ସୋପାନରେ ରହିଛି ଯୁବ ଉଦ୍ୟୋଗୀ ଜଗମୋହନ ଜେଠୀଙ୍କ ସହିତ ସାକ୍ଷାତକାର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 52 ଭାଗ 6:10

ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଆଜି ରହିଛି ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ, ରାତି 7:25। କୃଷି ସଂସାରରେ ରାତି 7:30। ଏଥିରେ ଆଲୋଚନା ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛ ଚାଷ, ଆଲୋଚନା କରିଛନ୍ତି ଡକ୍ଟର ଅନିଲ କୁମାର ସ୍ୱାଇଁ।

କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ପ୍ରଚାର କରିବ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ରାତି 10ଟାରେ। ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। କୃଷି ସଂସାର ରାତି 7:30 ଏଥିରେ ଆଲୋଚନା। ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛ ଚାଷ ଆଲୋଚନା କରିଛନ୍ତି ଡକ୍ଟର ଅନିଲ କୁମାର ସ୍ୱାଇଁ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା।

0: ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 39 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 27 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି କାର୍ତ୍ତିକ ଚନ୍ଦ୍ର ସାହୁ, ଗୀତ ରଚନା ମୀନାକ୍ଷୀ ଦେବୀ।

0: ଆଉ ଏଥର ପ୍ରଭୁଙ୍କ ପାଇଁ କଣ ଗୋଟିଏ କଥା ଲେଖିଦେଲେ ଠାକୁର
1: କଣ ଲେଖିଲେ
0: ଏଥର ଆମର ସମସ୍ତ ଶ୍ରୋତା ମାନଙ୍କ ପାଇଁ 42 ତାଲା
1: ଆଚ୍ଛା
0: ଲେଖିଲେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସ
1: କଣ ଠାକୁର ଅଭିରାମ ପରମହଂସ ଲେଖିଲେ
0: କହିଲେ ଜୟ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କର କିଛି ଏସ୍ଏମ୍ଏସ୍ ଆସିସାରିଛି। ଚାଲନ୍ତୁ ଦେଖିବା ପ୍ରଥମ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ, ପଠାଇଛନ୍ତି ନାରାୟଣ ପ୍ରଧାନ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପ୍ୟାସା ସାବନ କଥାଚିତ୍ରର ଗୀତ ତେରା ସାଥ ହେତୁ।

ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଆଲୋ ମାଉସୀ ଗୀତଟି। ଗୀତଟିକୁ ଗାଇଛନ୍ତି ସୁବାସ ଦାସ ଏବଂ ସିପ୍ରା ବୋଷ। ତେବେ ସଦାବନ୍ଧୁ ଆପଣଙ୍କ ଅନୁରୋଧରୁ ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

0: ଅନୁରୋଧର ଏହି ଗୀତଟିକୁ ଗାଇଛନ୍ତି ସୁବାସ ଦାସ ଏବଂ ସିପ୍ରା ବୋଷ ଆଲୋ ସୁନ୍ଦରୀ ତୋର କଥାରେ ଗୀତଟି
1: ଦେଖିବ ପଇସା ଦବ ବଗ ଦେଖିବ ହାତୀ ଦେଖିବ ଘୋଡା ଦେଖିବ
2: ନାଚ ଦେଖି ତୁମେ ଘରକୁ ଯିବ।

ପରବର୍ତ୍ତୀ ଗୀତ ସାକ୍ଷୀ ଗୋପୀନାଥ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାନୀ ଶଙ୍ଖତ୍ରାସ କଟକରୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ପଠାଇଛନ୍ତି ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ଏବଂ ପୂଜା ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଧର୍ମାତ୍ମା କଥାଚିତ୍ରର ଗୀତ କ୍ୟା ଖୁବ୍ ଲଗତି ହୋ ବଡ଼ି ସୁନ୍ଦର ଦିଖତି ହୋ ଗାଇଛନ୍ତି ମୁକେଶ ଏବଂ କାଞ୍ଚନ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ପୃଷ୍ଟି, ଦକ୍ଷିଣକୂଳ ଯାଜପୁରରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚକା ଭଉଁରୀ କଥାଚିତ୍ରର ଶୀର୍ଷକ ଗୀତଟି, ଯେଉଁ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ୍। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ସେମିଷ୍ଟି ଆସିଛି ଭୂଇଁବାସ ଗୁଆମାଳ ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ଏବଂ ସୌମ୍ୟ ରଞ୍ଜନ ରାୟ ଆପଣ ଅନୁରୋଧ କରିଥିବା ଗୀତ ଏ ଦିଲ୍ କ୍ୟା କରେ କଥାଚିତ୍ରର ଶୀର୍ଷକ ଗୀତଟି ଉପଲବ୍ଧ ନଥିବାରୁ ତା ପରିବର୍ତ୍ତେ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କନ୍ତୋଲ ଆଠଗଡ଼ରୁ ପଠାଇଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା। ଆପଣ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ, ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ, ରାଧେ ରାଧେ। ତେବେ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କୃଷ୍ଣ ସୁଦାମା କଥାଚିତ୍ରର ଗୀତ ଛୋଟ ମୋର ନାଁଟି ସୁଅରେ ମିଳିଛି। ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ରା।

କାର୍ଯ୍ୟକ୍ରମର ଶେଷକଥା ଚିତ୍ର ସାଜନ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ। ଅନୁରୋଧର ଗୀତଟି ହେଉଛି ମେରା ଦିଲ୍ ଭି କିତନା ପାଗଲ ହେ ପ୍ୟାର ଜୋ ତୁସ୍ସେ କରତା ହେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ବାଟ ଅବାଟର ଏହି ସୁନ୍ଦର ଗୀତଟି ଗାଇଛନ୍ତି ୟେସୁ ଦାସ।

ୟେଶୁଦାସଙ୍କ କଣ୍ଠରେ ଶୁଣିଲେ ବତାସୀ ଝଡ଼ କଥାଚିତ୍ରର ଗୀତ। ତେବେ ଏହି କଥାଚିତ୍ରର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ୟେଶୁଦାସ ଏବଂ ହେମଲତାଙ୍କ କଣ୍ଠରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଡରର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଉଦିତ ନାରାୟଣ।